ଆକାଶବାଣୀ ଜୟପୁର, ଆଜି ଗୁରୁବାର 1948 ଶତାବ୍ଦ ଆଶ୍ୱିନ 4 ଦିନ 2026 ମସିହା ସେପ୍ଟେମ୍ବର ମାସ 17 ତାରିଖ। ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଟ୍ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଟ୍ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସକାଳ 5:57।

ଭୟକୁ ଦୂର କରିବାର ସବୁଠାରୁ ସରଳ ଉପାୟ ହେଲା ଜ୍ଞାନର ଅନ୍ୱେଷଣ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ହୋମ ବା ଯଜ୍ଞ ତ୍ୟାଗର ଏକ ପରମ୍ପରା। ଧ୍ୟାନକୁ ମଧ୍ୟ ଏକ ଯଜ୍ଞ ଭାବରେ ବିବେଚନା କରାଯାଇଛି। ଯେକୌଣସି ଧ୍ୟାନ ବା ପୂଜା ସମୟରେ ମନରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସକାରାତ୍ମକ ଦିଗ ସମ୍ପର୍କରେ ବିଚାର ରଖିଲେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଉପରେ ସୂକ୍ଷ୍ମ ସ୍ତରରେ ତାହାର ଏକ ସୁଦୂର ପ୍ରସାରୀ ପ୍ରଭାବ ରହିବ। କ୍ଷିତି ତେଜ ମରୁତ ବ୍ୟୟମ ଏହି ଯେଉଁ ପଞ୍ଚମହାଭୂତ ଯାହାକୁ ନେଇ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ ଗଢ଼ି ଉଠିଛି, ଏହାରି ମାଧ୍ୟମରେ ହିଁ ଯଜ୍ଞ ଅନୁଷ୍ଠାନ କରାଯାଇପାରେ। ପଞ୍ଚାଗ୍ନି ଭାବରେ ବିଦିତ ପାଞ୍ଚଟି ପ୍ରକାରର ତ୍ୟାଗ କଥା ଆମ ପରମ୍ପରାରେ ରହିଛି। ଏହି ପଞ୍ଚମହାଭୂତ ଯେଉଁ ଉତ୍ସରୁ ନିଃସୃତ ତାହା ହିଁ ସ୍ୱର୍ଗ। ପଞ୍ଚମହାଭୂତକୁ ପ୍ରକାରାନ୍ତରେ ସ୍ୱର୍ଗ ଅନୁଭୂତିର ବିଭିନ୍ନ ସୋପାନ ବୋଲି ବିବେଚନା କରାଯାଇପାରେ। ଏକ ବିଶ୍ୱସତ୍ତାରୁ କିଭଳି ବିଭିନ୍ନ ସୋପାନ ଦେଇ ଆମେ ଏକ ବ୍ୟକ୍ତିସତ୍ତାକୁ ଓହ୍ଲେଇ ଆସୁ ତାକୁ ବୁଝିବାକୁ ହେବ। ପଞ୍ଚମହାଭୂତର ଅନୁଭୂତି ପାଇଁ ଆମକୁ ପାଞ୍ଚଗୋଟି ଇନ୍ଦ୍ରିୟ ମିଳିଛି। ଆମ ନିଜ ସତ୍ତା ମଧ୍ୟ ପଞ୍ଚମହାଭୂତରେ ପ୍ରସ୍ତୁତ। ଆମ ନିଜ ସତ୍ତାକୁ ବିଶ୍ୱ ବ୍ରହ୍ମାଣ୍ଡର ପାଞ୍ଚଟି ସତ୍ତା ଗଢ଼ିଛନ୍ତି ଏବଂ ପାଞ୍ଚଟି ଇନ୍ଦ୍ରିୟ ଆମ ସତ୍ତା ଭିତରେ ଖଞ୍ଜିଛନ୍ତି। ବ୍ୟୋମରୁ କ୍ଷିତି ପର୍ଯ୍ୟନ୍ତ ପାଞ୍ଚଟି ସୋପାନ ଓହ୍ଲେଇ ଆସିଲେ ଆମେ ଭୂମିଷ୍ଠ ହେଉ। ଦେହ ଆମର ସେହି ପାଞ୍ଚଟି ଉପାଦାନରୁ କିଛି କିଛି ନେଇ ଗଠିତ। ପ୍ରତ୍ୟେକ ଉପାଦାନ କିଛି ନିର୍ଦ୍ଦିଷ୍ଟ ଇନ୍ଦ୍ରିୟ ଅନୁଭୂତି ଆମକୁ ଦେବାକୁ ଉଦ୍ଦିଷ୍ଟ। ଟିକେ ଗଭୀର ସ୍ତରରେ ବିଚାର କଲେ ବୁଝିହେବ, ଏ ଶରୀର ଇନ୍ଦ୍ରିୟ ଏବଂ ସମସ୍ତ ଅନୁଭବ ସେହି ଏକା ଉତ୍ସରୁ ନିଃସୃତ। ଶ୍ରୀମଦ୍ ଭଗବତ ଗୀତାରେ ଏକ ଶ୍ଳୋକରେ ସୂଚାଇ ଦିଆଯାଇଛି, ଗୁଣାଗୁଣେଷୁ ବର୍ତ୍ତନ୍ତେ। ଅତି ସ୍ୱାଭାବିକ ଭାବରେ ଆମ ଇନ୍ଦ୍ରିୟ ସବୁ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଉପାଦାନରୁ ନିରନ୍ତର ଅନୁଭବ ଆହରଣ କରନ୍ତି। ଅନୁଭବ ଆହରଣକୁ ମଧ୍ୟ ସୂକ୍ଷ୍ମ ସ୍ତରରେ ଏକ ତ୍ୟାଗ ବୋଲି ବୁଝିବାକୁ ହେବ। ଏହି ତତ୍ତ୍ୱ ଉପରେ ହିଁ ପଞ୍ଚାଗ୍ନି ବିଦ୍ୟା ଆଧାରିତ। ଏହି ବିଦ୍ୟାକୁ ଉଚିତ ଭାବରେ ଅନୁସରଣ କରିପାରିଲେ ବ୍ୟକ୍ତିସତ୍ତା ମୋକ୍ଷର ନିକଟତର ହୋଇପାରେ। ଆମ ବ୍ୟକ୍ତିସତ୍ତା ରହିଛି, ଆମ ପରିବେଶରେ ଯାହା ଘଟୁଛି ତାକୁ ଏକ ଦେହ ଭାବରେ ଆମର ଅନୁଭବ ଗ୍ରହଣ କରୁଛି। ଏକ ସ୍ଥୂଳ ସ୍ତରରେ ହୁଏତ ଏହି କଥା ଘଟୁଛି ଅନବରତ। ଏ ସମସ୍ତ କ୍ରିୟାର ମୁକ ସାକ୍ଷୀ ଭାବରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ। ଘଟଣା ପ୍ରବାହ କିମ୍ବା ଅନୁଭବ ଏସବୁ ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ। ଏହିଭଳି ଏକ ସ୍ଥିତିରେ ଆମେ ଆମ ପରିସ୍ଥିତିର ଦାସ ଭାବରେ ସଂସାରରେ ଆବଦ୍ଧ ଏକ ବ୍ୟକ୍ତି। ପଞ୍ଚାଗ୍ନି ବିଦ୍ୟା ଆମକୁ ଏହି ସ୍ଥିତି ଅନ୍ତରାଳରେ ଲୁଚି ରହିଥିବା ଗୂଢ଼ ଅର୍ଥ ସହ ପରିଚିତ କରାଏ। ଆମ ଚାରିକଡ଼େ ଯାହା କିଛି ସ୍ଥୂଳ ଭାବରେ ଘଟୁଥାଏ ସେ ସମସ୍ତ ଘଟଣାର ଅନ୍ତରାଳରେ ଏକ ମହତ୍ ଉଦ୍ଦେଶ୍ୟ ଯେ ଲୁଚି ରହିଛି ଏହି କଥାକୁ ସୂଚାଇ ଦେଉଥାଏ। ନିରୁଦ୍ଦିଷ୍ଟ ଭାବରେ କିମ୍ବା ଆମ ଅଣାୟତ୍ତରେ ଏସବୁ ଘଟୁଛି ବୋଲି ମନେ ହେଉଥିଲେ ହେଁ ଏସବୁ ପଛରେ ଯେ ସେହି ବିଶ୍ୱ ନିୟନ୍ତା କିଛି ମହତ୍ ଉଦ୍ଦେଶ୍ୟ ଲୁଚାଇ ରଖିଛନ୍ତି, ଏହି କଥା ବୁଝିବା ନିମନ୍ତେ ନିରନ୍ତର ଧ୍ୟାନ କରିବାକୁ ହୁଏ। ପଞ୍ଚାଗ୍ନି ବିଦ୍ୟାକୁ ଆୟତ୍ତ କରିପାରିଲେ ଏହା ଆତ୍ମାକୁ ମୋକ୍ଷ ପ୍ରଦାନ କରିବା ସହ ତାକୁ ସ୍ୱର୍ଗର ଆଭାରେ ଉଦ୍ଭାସିତ କରିପାରିବ ବୋଲି ଆମ ଶାସ୍ତ୍ର

ଆଜିର ରେଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ପ୍ରଥମେ ସେମାନଙ୍କର ଗୋଟିଏ ଦେଶ ବନ୍ଦନା ବା ମାଟି ମା'କୁ ବନ୍ଦନା କରି ଗାଉଥିବା ଗୀତ।

0: ଶୁଣିଲେ ରିଞ୍ଜୁଡ଼ି କାର୍ଯ୍ୟକ୍ରମ ପରିବେଷଣ କଲେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ताः श्रूयन्ताम् प्रवाचकः पुनीत त्रिपाठी।

ବାଜି 30 ମିନିଟରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:35ରେ ଶିଳ୍ପୀ ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45ରେ ଶିଳ୍ପୀ ହେଲେ କୁମାର ବାପି, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ଡାଏଲ ଆକାଶବାଣୀ ପ୍ରଚାରିତ ହେବ ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00, ଦିନ 2:15ରେ, ସନ୍ଧ୍ୟା 6:10ରେ ଏବଂ ରାତି 10:00।

ପରିବେଷଣ କରିବେ ଧନୁର୍ଜୟ ପ୍ରଧାନୀ ଏବଂ ସାଥୀ। ବେତାର ନାଟକ ମଣିଷ ଶୁଣିବେ ଦିନ 11:30। ମୂଳ ଲେଖା ରେବତୀ ଶରଣ ଶର୍ମା, ଓଡ଼ିଆ ଅନୁବାଦ ଶିବାନୀ ପଟ୍ଟନାୟକ, ପ୍ରଯୋଜନ ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ସୌରଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30। ଏଥିରେ ଶୁଣିବେ ସାବିତ୍ରୀ ମଣ୍ଡଳଙ୍କ ସହ ସାକ୍ଷାତକାର। ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀ ହେଲେ ସୁଧା ମିଶ୍ର, ଗୁପ୍ତପ୍ରସାଦ ପାଢ଼ୀ, ସ୍ମୃତି ଅଞ୍ଜନା ମହାନ୍ତି ଏବଂ ଜ୍ଞାନେନ୍ଦୁ ପାତ୍ର। ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ଶିଳ୍ପୀ ହରିହରଣ ଏବଂ ଗୁଲା ମଲ୍ଲି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ସକାଳ 7:02। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଶ୍ରୀ ମୋଦିଙ୍କ ଜନସେବା କ୍ଷେତ୍ରରେ ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ତାଙ୍କ ଅସୀମ ସହଯୋଗ ନିମନ୍ତେ ସର୍ବଦା କୃତଜ୍ଞ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଜୟ ଜଗନ୍ନାଥ। ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ଦେଶର ସ୍ୱାଭିମାନ ଓ ଜନସେବାର ଅନନ୍ୟ ପ୍ରତୀକ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କୁ 76ତମ ଜନ୍ମଦିବସ ଅବସରରେ ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ ଶୁଭେଚ୍ଛା। ମୋଦିଜୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ। ଏହା ନବସୃଜନକୁ ତ୍ୱରାନ୍ୱିତ କରିବା, ଉତ୍ପାଦନ କ୍ଷମତାକୁ ସୁଦୃଢ଼, ପୁଞ୍ଜିନିବେଶ ଆକୃଷ୍ଟ ଏବଂ ଭବିଷ୍ୟତ ପାଇଁ ଦକ୍ଷ ପ୍ରତିଭା ବିକାଶ ଦିଗରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବ। କାର୍ଯ୍ୟକ୍ରମରେ 600ରୁ ଅଧିକ ପ୍ରଦର୍ଶକ, 300 ଅନ୍ତର୍ଜାତୀୟ କମ୍ପାନୀ ଏବଂ 40ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବେ। ମହିଳା ନେତୃତ୍ୱରେ ବିକାଶ ଏବଂ ସମୃଦ୍ଧିର ସଂକଳ୍ପ ନେଇ ରାଜ୍ୟରେ ଲାଗୁ ହୋଇଥିବା ସୁଭଦ୍ରା ଯୋଜନାକୁ ଆଜି 2 ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସନ୍ଧ୍ୟା 6ଟାରୁ 7ଟା ମଧ୍ୟରେ ଘରେ ଘରେ ସୁଭଦ୍ରା ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି। ସୁଭଦ୍ରା ଯୋଜନାରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ 5ଟି କିସ୍ତିରେ 25,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରାମାଣୀକରଣ ବୋର୍ଡ ସିବିଏଫ୍ସିର ପୁନର୍ଗଠନ କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆସନ୍ତା 3 ବର୍ଷ ଲାଗି 18 ଜଣ ନୂଆ ସଦସ୍ୟଙ୍କୁ ବୋର୍ଡରେ ସାମିଲ କରାଯାଇଛି। ଓଡ଼ିଶାର ସ୍ୱନାମଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିନୋଦ ଅନୁପମ, ମନୋଜ ଯୋଶୀ, ପ୍ରୀତି ଜେଣ୍ଟା, ପଙ୍କଜ ତ୍ରିପାଠୀ ଓ ସୁନୀଲ ସେଟ୍ଟି ପ୍ରମୁଖ ବୋର୍ଡର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାରେ ନବଜାତ ଶିଶୁଠାରୁ 18 ବର୍ଷ ପର୍ଯ୍ୟନ୍ତ 75,000 ଶିଶୁ ଓ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଜନ ଅଭିଯାନ ଆରମ୍ଭ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଦିଶା ବୈଠକରେ ଯୋଗଦେଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସେବା ଓ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ମନ୍ଦିର ଓ ବିଭିନ୍ନ ଐତିହାସିକ ପୀଠରେ ସାମୂହିକ ଦୀପଦାନ ପାଇଁ ସ୍ଥିର କରାଯାଇଛି। ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ଗୌରୀଶଙ୍କର ମାଝୀ ପାପଡ଼ାହାଣ୍ଡି ଶହୀଦ ମିନାରରେ ଦୀପଦାନ କାର୍ଯ୍ୟକ୍ରମରେ ଯୋଗଦେବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜେପି ପକ୍ଷରୁ 100 ଜଣ ଯୁବକ ରକ୍ତଦାନ ଲାଗି ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ରକ୍ତଦାନ ଶିବିରରେ ସାମିଲ ହୋଇ ସେମାନେ ସେବା ହିଁ ସମର୍ପଣର ବାର୍ତ୍ତା ପ୍ରଚାର କରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ବିମ୍ବାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ପରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଏହି ନୀତି ଅନୁଯାୟୀ ପ୍ରଭୁ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇବା ପରେ ନାଟମଣ୍ଡପସ୍ଥିତ ଖଟ ଉପରକୁ ବିଜେ କରିବେ। ବିଶ୍ୱ ନିର୍ମାଣକର୍ତ୍ତା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇଛି। ଦେବଶିଳ୍ପୀଙ୍କ ପୂଜା ଆଶ୍ୱିନ କନ୍ୟା ସଂକ୍ରାନ୍ତିରେ ପାଳନ କରାଯାଇଥାଏ। ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା କରାଯାଉଛି। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟ ଘୂର୍ଣ୍ଣିବଳ ଆସନ୍ତା ଶନିବାର ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆସନ୍ତା 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ରୋଗୀଙ୍କ ନିରାପତ୍ତା ଓ ସୁରକ୍ଷା। ଆଲୋଚକ ଡାକ୍ତର କୌଶିକ ମିଶ୍ର।
3: ଆଜିର ଦିନଟିକୁ ସମଗ୍ର ବିଶ୍ୱରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଶ୍ରୀ ମୋଦିଙ୍କ ଏହି ଯାତ୍ରା ଜନସେବାରୁ ଦେଶସେବାର ମନ୍ତ୍ର ନିରନ୍ତର ପ୍ରତିବଦ୍ଧତାକୁ ସୂଚାଉଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଅନବରତ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିରରେ ମଧ୍ୟ ଆଜି ଦୀପଦାନ କରାଯିବ ବୋଲି ଜଣାପଡ଼ିଛି। ଆଜି ମଧ୍ୟ ଦେଶବ୍ୟାପୀ

0: ଅନ୍ତର୍ଜାତୀୟ ରୋଗୀ ନିରାପତ୍ତା ଓ ସୁରକ୍ଷା ଦିବସ ଭାବରେ ପାଳନ କରାଯାଉଛି। ଶ୍ରୋତାବନ୍ଧୁ କେବେ ଭାବିଛନ୍ତି ରୋଗୀଟିଏ ସୁସ୍ଥ ହେବା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି, ତା ରୋଗର ଚିକିତ୍ସା ଚାଲୁଥିଲା ବେଳେ ଯଦି ସେ ଆଉ ଏକ ରୋଗ ଦ୍ୱାରା ଆକ୍ରାନ୍ତ ହୁଏ, ରକ୍ତ ପରୀକ୍ଷା ବେଳେ ହେଉ, ଇଞ୍ଜେକ୍ସନ ନେବା ସମୟରେ ହେଉ, ଅଥବା ଭୁଲ ଔଷଧ ସେବନ ପାଇଁ ହେଉ, ଯଦି ରୋଗୀ ଜଣକ ଏକ ନୂତନ ରୋଗ ଦ୍ୱାରା ସଂକ୍ରମିତ ହୁଏ, ତାହାର ଅସୁସ୍ଥତା ଆହୁରି ବଢ଼ିଯାଏ, ଜଟିଳତା ସୃଷ୍ଟି ହୋଇ ରୋଗୀଟିର ଅବସ୍ଥା ସଙ୍କଟାପନ୍ନ ହୋଇପାରେ। ତାହାର କୌଣସି ଦୋଷ ତ୍ରୁଟି ନ ଥାଇ ସେ ଅଯଥାରେ ଏକରୁ ଅଧିକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇପାରେ। ଏଥିପାଇଁ ଚିକିତ୍ସା ଜନିତ ଖର୍ଚ୍ଚ ବଢ଼ିଯାଏ, ଅଧିକ ଔଷଧ, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ ପଡ଼ିପାରେ, ତାହାର ସେବାକାରୀ ପରିବାର ସଦସ୍ୟମାନେ ମଧ୍ୟ ବେଶ୍ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ଡାକ୍ତରଖାନାରେ ଅର୍ଜିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ରୋଗୀଟିଏ ଅସୁସ୍ଥ ହୋଇ ଆମ୍ବୁଲାନ୍ସରେ ଡାକ୍ତରଖାନା ଆସି ଭର୍ତ୍ତି ହୋଇ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରାୟ ସବୁ ସମୟରେ ରୋଗୀଟିର ନିରାପତ୍ତା ଏକାନ୍ତ ଆବଶ୍ୟକ। ରୋଗୀଟିକୁ ଆଣୁଥିବା ଆମ୍ବୁଲାନ୍ସଟି ଯଦି ଠିକ୍ ନଥିବ, ତାହେଲେ ରୋଗୀ ପରିବହନ ସମୟରେ ବିଳମ୍ବ ଘଟିପାରେ କିମ୍ବା ରୋଗୀର ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇପାରେ। ଉଦାହରଣ ସ୍ୱରୂପ, ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ନଥିଲେ ଆବଶ୍ୟକ ବେଳେ ରୋଗୀଟି ଏହି ଜୀବନ ରକ୍ଷାକାରୀ ସେବାରୁ ବଞ୍ଚିତ ହେବ ଏବଂ ଏହାଦ୍ୱାରା ତା'ର ଅବସ୍ଥା ଆହୁରି ଗୁରୁତର ହୋଇଯିବ। ଏମିତି ଅନେକ କ୍ଷେତ୍ରରେ ରୋଗୀ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଏକ ଗୁରୁତର ଅସୁସ୍ଥ ରୋଗୀଟି ହସ୍ପିଟାଲରେ ପହଞ୍ଚିଗଲା ପରେ ଯଦି ତୁରନ୍ତ ତା'ର ଚିକିତ୍ସା ନ କରାଯାଏ, ହୁଏତ ଅବସ୍ଥା ଅଧିକ ଗୁରୁତର ହୋଇପାରେ, ରୋଗୀର ନିରାପତ୍ତା ବିପନ୍ନ ହୋଇପାରେ। ଚିକିତ୍ସାରେ ବିଳମ୍ବ ଜନିତ ଗୁରୁତର ସମସ୍ୟାକୁ ଏକ ବିଧିବଦ୍ଧ ହସ୍ପିଟାଲ ପରିଚାଳନା ବ୍ୟବସ୍ଥା ଦ୍ୱାରା କମାଇ ଦିଆଯାଇପାରିବ। ବେଳେବେଳେ ଦେଖାଯାଉଛି ଆଶୁ ଚିକିତ୍ସା କେନ୍ଦ୍ରରେ ସଂକ୍ରମଣ ପ୍ରତିରୋଧୀ ବ୍ୟବସ୍ଥା ନଥିବା ଯୋଗୁଁ ରୋଗୀର ଅବସ୍ଥାରେ ଦ୍ରୁତ ଅବନ୍ନତି ପରିଲକ୍ଷିତ ହୋଇଥାଏ। ସୁଦକ୍ଷ ତାଲିମପ୍ରାପ୍ତ ସେବା ପ୍ରଦାନକାରୀ ଦଳ ଦ୍ୱାରା ରୋଗୀଟିକୁ ଆବଶ୍ୟକ ମୁତାବକ ସେବା ଯୋଗାଇ ଦିଆଯିବା ଏକାନ୍ତ ଆବଶ୍ୟକ। ଡାକ୍ତର ରୋଗୀଟିର ପରୀକ୍ଷା ନିରୀକ୍ଷା କରି ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ ଲେଖିଦେଲେ, ଔଷଧ ସେବନରେ ଯଦି କୌଣସି ଭୁଲ ହୁଏ କିମ୍ବା ବିଶୋଧିତ ହୋଇନଥିବା ସିରିଞ୍ଜରେ ଇଞ୍ଜେକ୍ସନ ଦିଆଯାଏ, ତାହେଲେ ରୋଗୀଟିର ଜଟିଳତା ଅନେକ ବଢ଼ିଯାଏ। ପେନସିଲିନ୍ ଇଞ୍ଜେକ୍ସନ ପୂର୍ବରୁ ପରୀକ୍ଷା କରାଇ ନେବା ନିହାତି ଆବଶ୍ୟକ, ନହେଲେ ଗୁରୁତର ଆନାଫିଲେକ୍ସିସ୍ ରିଆକ୍ସନ ହୋଇ ରୋଗୀଟିର ମୃତ୍ୟୁ ମଧ୍ୟ ହୋଇପାରେ। ୱାର୍ଡରେ ରୋଗୀଟି ଅବସ୍ଥାନ କଲାବେଳେ ହସ୍ପିଟାଲର ଯେଉଁ ଗଠନଶୈଳୀ ଅଛି, ଉପରେ ଲାଗିଥିବା ପଙ୍ଖା ହେଉ, ଇଲେକ୍ଟ୍ରିକ୍ ଯନ୍ତ୍ରପାତି ହେଉ, ତାହାର ଯଦି ସୁରକ୍ଷା ନ କରାଯାଏ, ତାହାଦ୍ୱାରା ମଧ୍ୟ ରୋଗୀଟି ଅସୁବିଧାରେ ପଡ଼ିବାର ସମ୍ଭାବନା ଥାଏ। ଏପରିକି ଦେଖାଯାଇଛି ଯେ ଉପଯୁକ୍ତ ଅଗ୍ନି ପ୍ରତିରୋଧୀ ବ୍ୟବସ୍ଥା ନଥିବାରୁ ବେଳେବେଳେ ହସ୍ପିଟାଲରେ ନିଆଁ ଲାଗି ବହୁତ ଗୁଡ଼ିଏ ରୋଗୀ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାନ୍ତି। ହସ୍ପିଟାଲରେ ସଂକ୍ରମିତ ରୋଗଗୁଡ଼ିକ ମଧ୍ୟରୁ ମିଳିମିଳା, ଇନ୍ଫ୍ଲୁଏଞ୍ଜା, ଭାଇରାଲ ହେପାଟାଇଟିସ୍, ଚର୍ମ ସଂକ୍ରମଣ, ଶ୍ୱାସନଳୀର ସଂକ୍ରମଣ, ଟିବି ଏବଂ ମୂତ୍ରବାହୀ ନଳୀର ସଂକ୍ରମଣ ବା ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ୍ ଅଧିକ ପରିମାଣରେ ଦେଖାଯାଇଥାଏ। ଏସବୁର ପ୍ରସାରକୁ ରୋକିବା ପାଇଁ ଆମେ ସାର୍ବଜନୀନ ସଂକ୍ରମଣ ପ୍ରତିରୋଧୀ ବ୍ୟବସ୍ଥା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ଉଚିତ। ରୋଗୀ ଶୋଉଥିବା ଖଟ, ଗଦି, ବିଛଣା, ଚଦର, ତକିଆ ଆଦିକୁ ବିଶୋଧନ କରାଯିବା ଏକାନ୍ତ ଆବଶ୍ୟକ। ଅସୁସ୍ଥ ଅଙ୍ଗ ପରିବର୍ତ୍ତେ ସୁସ୍ଥ ଅଙ୍ଗରେ ଅସ୍ତ୍ରୋପଚାର ଏକ ଅକ୍ଷମଣୀୟ ଅପରାଧ। ଛାତରେ ଲାଗିଥିବା ଫ୍ୟାନ୍, ଲାଇଟ୍ ଯେପରି ରୋଗୀ ଉପରେ ନ ଖସି ପଡ଼େ, ସେଥିପାଇଁ ନିୟମିତ ବ୍ୟବଧାନରେ ସେଗୁଡ଼ିକର ଯାଞ୍ଚ କରାଇ ନେବା ଏକାନ୍ତ ଆବଶ୍ୟକ। ଗୋଟିଏ ରୋଗୀର ବ୍ୟବହୃତ ଛୁଞ୍ଚି, ସିରିଞ୍ଜ, କ୍ୟାଥେଟର, ଆଇଭି ଆଟାଚ୍ମେଣ୍ଟ ଏବଂ ଅନ୍ୟ ସବୁ ପଦାର୍ଥଗୁଡ଼ିକୁ ଆଉ ଏକ ରୋଗୀ କ୍ଷେତ୍ରରେ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ। ଏକ ସୁଦକ୍ଷ ତାଲିମପ୍ରାପ୍ତ ସେବା ପ୍ରଦାନକାରୀ ଦଳ, ସୁସଂଗଠିତ ହସ୍ପିଟାଲ ପରିଚାଳନା ବ୍ୟବସ୍ଥା, ସାର୍ବଜନୀନ ସଂକ୍ରମଣ ପ୍ରତିରୋଧୀ ସେବା, ବିପଦମୁକ୍ତ ହସ୍ପିଟାଲ କୋଠା ଏବଂ
1: ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସମର୍ପଣ ଓ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ସେବା ସଂକଳ୍ପ ଅଭିଯାନ। ନୂଆଦିଲ୍ଲୀରେ ଆଜି ସେମିକନ୍ ଇଣ୍ଡିଆ 2026କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛତା ଆଧାରିତ ସଂସ୍କାରକୁ ଗୁରୁତ୍ୱ ଦେଇ ଆଜିଠାରୁ ଆରମ୍ଭ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ 2026। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ପୁନର୍ଗଠନ କଲେ କେନ୍ଦ୍ର ସରକାର। ଏବଂ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ପ୍ରଧାନମନ୍ତ୍ରୀ

0: ମୋଦିଙ୍କ ଜନ୍ମଦିବସ ଏବଂ ତାଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆଜି ଗୁଜରାଟର ଭାଦନଗରଠାରୁ ଆରମ୍ଭ ହେବ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଉପେନ୍ଦ୍ର ପଟେଲ ଭାଦନଗରରୁ ବାରାଣସୀ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ରାଲିର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମସ୍ଥଳୀ ଭାଦନଗରଠାରେ ଆଜି ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ଶାହା ଏବଂ ଶ୍ରୀ ପଟେଲ ଐତିହାସିକ ଶର୍ମିଷ୍ଠା ହ୍ରଦଠାରେ ମହାଆଳତି କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ କଳସରେ ଜଳ ସଂଗ୍ରହ କରାଯାଇ ବାରାଣସୀ ଯାତ୍ରା କରୁଥିବା ମୋଟରସାଇକେଲ ଚାଳକମାନଙ୍କୁ ଦିଆଯିବ। ଏହି ବରିଷ୍ଠ ନେତୃବୃନ୍ଦ ହ୍ରଦରୁ ପଦଯାତ୍ରା କରି ହଟକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ 250 ମୋଟରସାଇକେଲ ଚାଳକ ର୍ୟାଲିରେ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରି ଜନସେବାର ବାର୍ତ୍ତା ପ୍ରଦାନ କରିବେ। ଭାଦନଗର ରେଳଷ୍ଟେସନଠାରେ ଶ୍ରୀ ଶାହା ଏବଂ ଶ୍ରୀ ପଟେଲ ଆୟୋଜିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତ ବିଶ୍ୱରେ ଏକ ଉଜ୍ଜଳ କ୍ଷେତ୍ର ଭାବେ ଜାଜୁଲ୍ୟମାନ ହେଉଛି ଏବଂ ବୃହତ୍ ଅର୍ଥନୀତି ଦିଗରେ ଦ୍ରୁତ ଅଗ୍ରସର ହେଉଛି। ସେ କହିଛନ୍ତି 25 କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ଦାରିଦ୍ର୍ୟମୁକ୍ତ ହୋଇପାରିଛନ୍ତି। ରୂପାନ୍ତରିତ ଡିଜିଟାଲ ପରିବର୍ତ୍ତନ ବିପ୍ଳବ ଦ୍ୱାରା ଅନେକ କ୍ଷେତ୍ର ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଶକ୍ତ କରାଯାଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ଆଜି 25 ବର୍ଷ ପୂରଣ ହେଉଛି। ଏହା ହେଉଛି ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଆଜି ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ପ୍ରତିବଦ୍ଧତା, ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ଲକ୍ଷ୍ୟକୁ କିପରି କାର୍ଯ୍ୟରେ ପରିଣତ କରାଯାଇପାରିଛି ତାହାର ଉଦାହରଣ ପ୍ରଦାନ କରୁଛୁ। ଆଜି ଏହି ଧାରାବାହିକରେ ସ୍ଥାନ ପାଇଛି ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍। ପିଏମ୍ ଗତିଶକ୍ତି ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି।
1: ଇନ୍ଫ୍ରାଷ୍ଟ୍ରକ୍ଚର ସେ ଯୋଡି ସରକାରୀ ନୀତିଓ ମେ ପ୍ଲାନିଂ ସେ ଲେକର ଏକ୍ଜିକ୍ୟୁସନ ତକ୍କୋ ୟେ ନେସନାଲ ପ୍ଲାନ୍ ଗତିଶକ୍ତି ଦେଗା। ସରକାର କେ ପ୍ରୋଜେକ୍ଟ ତୟ ସମୟ ସୀମା କେ ଭିତର ପୂରେ ହୋ ଇସକେ ଲିଏ ୟେ ଗତିଶକ୍ତି ନେସନାଲ ପ୍ଲାନ୍ ସହି ଜାନକାରୀ ଔର ସଟିକ ମାର୍ଗଦର୍ଶନ କରେଗା।
0: ଜାତୀୟ ସ୍ତରରେ ଗୋଟିଏ ନେଟୱର୍କ ସଂଯୋଗୀକରଣ ବିକାଶ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପିଏମ୍ ଗତିଶକ୍ତି ସହାୟକ ହେଉଛି। ଏହି ଜାତୀୟ ମାଷ୍ଟର ପ୍ଲାନ୍ ଭିତ୍ତିଭୂମି କ୍ଷେତ୍ରରେ 16 ମନ୍ତ୍ରଣାଳୟ ଓ ବିଭାଗ ସହ ମିଶି ଯୋଜନା ପ୍ରସ୍ତୁତ କରି ଦୂରତାକୁ ଚିହ୍ନଟ କରିବା ସହ ଯୋଜନାଗୁଡ଼ିକର ସମନ୍ୱୟ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଏହା ମାଧ୍ୟମରେ ପ୍ରାୟ 100 ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ, ରେଳ, ବନ୍ଦର, ବିମାନ ବନ୍ଦର, ଶିଳ୍ପ କରିଡର, ଶକ୍ତି, ପାୱାର ଲାଇନ୍ ଏବଂ ଲଜିଷ୍ଟିକ୍ ନେଟୱର୍କକୁ ସଂଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ିତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ ଏକମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱର ଗୁପ୍ତଶିର ମନ୍ଦିରରେ ଆଜି ଦୀପଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣର ଉଦ୍ଘାଟନ କରିବେ। ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବେ। ଏହି ତିନିଦିନ ଧରି ଆୟୋଜିତ ହେବାକୁ ଥିବା ସମ୍ମିଳନୀର ବିଷୟବସ୍ତୁ ରହିଛି ସିଲିକନ୍ ଟୁ ସିଷ୍ଟମ୍ସ ବିଲ୍ଡିଂ ଦ ଇକୋସିଷ୍ଟମ୍। ଏଥିରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ସହ ସମ୍ପୃକ୍ତ ବୈଶ୍ୱିକ ଏବଂ ଭାରତୀୟ କମ୍ପାନୀ, ନୀତି ନିର୍ଦ୍ଧାରକ, ନିବେଶକାରୀ, ଗବେଷକ, ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ସେମିକଣ୍ଡକ୍ଟର କ୍ଷେତ୍ରରେ ମିଳିତ ସହଯୋଗକୁ ପ୍ରୋହାହିତ କରିବା ସହିତ ନବସୃଜନକୁ ତ୍ୱରାନ୍ୱିତ କରିବା, ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା, ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଭବିଷ୍ୟତ ପାଇଁ ଦକ୍ଷ ପ୍ରତିଭା ବିକାଶ କରିବା ପାଇଁ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାକୁ ମଜବୁତ କରିବା ଲାଗି ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ

0: ସହଭାଗିତା ନିବେଶ ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏଥିରେ 40ରୁ ଅଧିକ ଦେଶର 600ରୁ ଅଧିକ କମ୍ପାନୀ ଭାଗ ନେବା ସହ 50,000 ଦର୍ଶକ ଅଂଶଗ୍ରହଣ କରିବାର ଆଶା କରାଯାଉଛି। 52ଟି ଦେଶର ପ୍ରତିନିଧି, 400 କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ 150ରୁ ଉର୍ଦ୍ଧ୍ୱ ବକ୍ତା ଯୋଗଦେବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଏବଂ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍କକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ, ସ୍ୱଚ୍ଛ ଭାରତ, ବିକଶିତ ଭାରତ ଏବଂ ସ୍ୱଚ୍ଛ ଓ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୁହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ମସିହାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂରଣ ଅବସରରେ ଆସନ୍ତା ମାସ 17 ତାରିଖରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ପିଏମ୍ ବିଶ୍ୱକର୍ମା ଯୋଜନାକୁ ଆଜି 3 ବର୍ଷ ପୂରଣ ହେଉଛି। 30 ଲକ୍ଷ ହିତାଧିକାରୀ ଏଥିରେ ପଞ୍ଜିକୃତ ହୋଇଥିବାରୁ 2023 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ଅବସରରେ ଆଜି କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାର ତୃତୀୟ ବାର୍ଷିକୀ ପୂର୍ତ୍ତି ଉତ୍ସବର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ୍ ରାମ ମାଂଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 18ଟି ଚିହ୍ନିତ ବାଣିଜ୍ୟିକ କ୍ଷେତ୍ରରେ ପାରମ୍ପରିକ କାରିଗର ଏବଂ ହସ୍ତଶିଳ୍ପ କାରିଗରଙ୍କୁ ନିଜର ବ୍ୟବସାୟିକ ପରିସର ବୃଦ୍ଧି କରିବା ଲାଗି ବିଭିନ୍ନ ସହାୟତା ଯୋଗାଇଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ବିଶ୍ୱକର୍ମାମାନଙ୍କର ପାରମ୍ପରିକ ଦକ୍ଷତାକୁ ଅଧିକ ସଶକ୍ତ କରିବା ଲାଗି ଏହି ଯୋଜନା ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଆର୍ଥିକ ସହଯୋଗ, ବଜାର ସଂଯୋଗୀକରଣ ଏବଂ ଆନୁଷ୍ଠାନିକ ସହାୟତା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ବିଶ୍ୱକର୍ମାମାନଙ୍କର ଆୟ, ଉଦ୍ୟମିତା, ଦକ୍ଷତା ଏବଂ ଉତ୍ପାଦନ ବୃଦ୍ଧି ପାଇବାରେ ପ୍ରୋତ୍ସାହନ ମିଳୁଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ପୁନର୍ଗଠନ କରିଛନ୍ତି। ଏହି ବୋର୍ଡ 3 ବର୍ଷ ପାଇଁ କାର୍ଯ୍ୟ କରିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପୁନର୍ଗଠିତ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡରେ 18 ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ବିନୋଦ ଅନୁପମ, ମନୋଜ ଯୋଶୀ, ହଂସରାଜ ହଂସ, ପ୍ରୀତି ଜେଣ୍ଟା, ପଙ୍କଜ ତ୍ରିପାଠୀ, ରିକି କେଜ, ସୁନୀଲ ସେଠି, ରୂପାଲି ଗାଙ୍ଗୁଲି, ପ୍ରିୟଦର୍ଶନ, ନୀଳମାଧବ ପଣ୍ଡା। ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁନର୍ଗଠିତ ବୋର୍ଡ ସଂକ୍ରାନ୍ତୀୟ ବିଜ୍ଞପ୍ତି ଗତକାଲି ଜାରି କରାଯାଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଆଜି ଭାରତ ଆଫଗାନିସ୍ତାନ ଟି20 ଆନ୍ତର୍ଜାତୀୟ କ୍ରିକେଟ୍ ପୁରୁଷ ବର୍ଗ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 7:30ରେ ଆରମ୍ଭ ହେବ। 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ 2-0ରେ ଆଗୁଆ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସମର୍ପଣ ଓ ସୁଶାସନ 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ସେବା ସଂକଳ୍ପ ଅଭିଯାନ। ନୂଆଦିଲ୍ଲୀରେ ଆଜି ସେମିକନ୍ ଇଣ୍ଡିଆ 2026କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସାର୍ବଜନୀନ ସ୍ଥାନରେ ସ୍ୱଚ୍ଛତା ଆଧାରିତ ସଂସ୍କାରକୁ ଗୁରୁତ୍ୱ ଦେଇ ଆଜିଠାରୁ ଆରମ୍ଭ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ 2026। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ପୁନର୍ଗଠନ କଲେ କେନ୍ଦ୍ର ସରକାର ଏବଂ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଗବାକ୍ଷ କାର୍ଯ୍ୟକ୍ରମ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା।

0: କିଛି ଦିନ ଥାଏ ଯେଉଁ ଦିନଗୁଡ଼ିକୁ ଆମେ ଭୁଲିବାକୁ ଚାହିଁଲେ ବି ଭୁଲି ପାରୁନା।
1: କିଛି ମୁହୂର୍ତ୍ତ ଥାଏ ଯାହାକୁ ମନେ ପକାଇଲେ ଆଜି ବି ଓଠରେ ହସ ଆସିଯାଏ।
0: କେବେ ବନ୍ଧୁମାନଙ୍କ ସହ ଅକାରଣରେ ହସିଥିବା କିଛି ମୁହୂର୍ତ୍ତ,
1: କେବେ ପରିବାର ସହିତ ବସି ଖାଇଥିବା ସାଧାରଣ ଭୋଜନ, କେବେ କାହା ମୁହଁରୁ ଶୁଣିଥିବା ଗୋଟିଏ ଛୋଟ ଭଲ କଥା,
0: ଆଉ କେବେ କାହାର ନିରବ ଉପସ୍ଥିତି,
1: ଏସବୁ ମିଶିତ ଜୀବନର କାହାଣୀ।
0: ଜୀବନ ବୋଧହୁଏ ବଡ଼ ବଡ଼ ଘଟଣାରେ ନୁହେଁ, ଏମିତି ଛୋଟ ଛୋଟ ମୁହୂର୍ତ୍ତରେ ହିଁ ନିଜର ସୌନ୍ଦର୍ଯ୍ୟକୁ ଲୁଚେଇ ରଖିଥାଏ।
1: ଗୋଟିଏ ହସ,
0: ଗୋଟିଏ ଅପେକ୍ଷା,
1: ଗୋଟିଏ ସ୍ପର୍ଶହୀନ ଭଲ ପାଇବା,
0: ଗୋଟିଏ ପୁରୁଣା ଗୀତ,
1: ଆଉ ମନ ଭିତରେ ଜମା ହୋଇଥିବା ଅସଂଖ୍ୟ ସ୍ମୃତି।
0: ଆମେ ଯେତେବେଳେ ପଛକୁ ଚାହୁଁ ଦେଖିବାକୁ ମିଳେ କିଛି ମୁହଁ ବଦଳି ଯାଇଛି,
1: କିଛି ସମ୍ପର୍କର ରଙ୍ଗ ଫିକା ପଡ଼ିଯାଇଛି,
0: କିଛି ସ୍ୱପ୍ନ ନୂଆ ରୂପ ନେଇଛି,
1: କିନ୍ତୁ ମନର କୌଣସି ଏକ କୋଣରେ ସେହି ପୁରୁଣା ହସଟି,
0: ସେହି ଆପଣାପଣର ଅନୁଭବଟି,
1: ସେହି ଭଲ ପାଇବାଟି ଆଜି ବି ସେମିତି ରହିଯାଇଛି।
0: ହୁଏତ ସେଇଠି ହିଁ ଜୀବନର ସବୁଠାରୁ ସୁନ୍ଦର ରହସ୍ୟ।
1: ସେଥିପାଇଁ ଆଜିର ଏଇ ଗବାକ୍ଷରେ କଥା ହେବା କିଛି ହସର,
0: କିଛି ସ୍ମୃତିର,
1: କିଛି ସମ୍ପର୍କର,
0: କିଛି ଭଲ ପାଇବାର,
1: ଆଉ ଏସବୁକୁ ନିରବରେ ଯୋଡ଼ି ରଖିଥିବା ସେଇ ଅଦୃଶ୍ୟ ସୂତାଟିର ନା ସମୟ।
0: ତେବେ ଆସନ୍ତୁ ଆଜି କଥା ହେବା ମନର କିଛି କଥା, ଜୀବନର କିଛି କଥା,
1: ଆଉ କିଛି କଥା ସେହି ସୁନ୍ଦର ମୁହୂର୍ତ୍ତ ମାନଙ୍କର,
0: ଏହି ସୁନ୍ଦର ଅନୁଭବକୁ ସାଥୀ କରି ଶୁଣନ୍ତୁ ଆଜିର ଗବାକ୍ଷ।
1: ଉପସ୍ଥାପନାରେ ଆମେ ଦୁହେଁ ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।
1: ନମସ୍କାର।

0: ଆଜି ଗବାକ୍ଷରେ ଶୁଣିବା ସମୟର ପ୍ରଥମ ଭାଗ।
1: ସମୟ ମାତ୍ର ତିନୋଟି ଅକ୍ଷରର ଏକ ଶବ୍ଦ, ହେଲେ ଏହି ଛୋଟ ଶବ୍ଦଟି ଭିତରେ ଲୁଚି ରହିଛି ଆମ ସାରା ଜୀବନର କାହାଣୀ।
0: ହଁ, ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଆମେ ଯେତିକି ବାଟ ଚାଲିଛୁ ତାର ପ୍ରତ୍ୟେକ ପାଦଚିହ୍ନ ସହିତ ସମୟ ଜଡିତ।
1: ଠିକ କହିଲ, ସମୟ ନା ଦେଖାଯାଏ ନା ଛୁଇଁ ହୁଏ, ତଥାପି ଏହାର ପ୍ରଭାବ ସବୁଠାରୁ ଗଭୀର।
0: ହଁ, ଗତକାଲି ଯାହା ଆମ ପାଖରେ ଥିଲା ଆଜି ତାହା କେବଳ ସ୍ମୃତି ହୋଇ ଆମ ମନରେ ସାଇତି ହୋଇ ରହିଛି, ଆଉ ଆଜି ଯାହା ଆମ ହାତରେ ଅଛି କିଛି ସମୟ ପରେ ତାହା ମଧ୍ୟ ଅତୀତ ହୋଇଯିବ।
1: ଆମେ ପ୍ରାୟ ସମୟରେ କହୁ ମୋତେ ସମୟ ହେଉନି, ହେଲେ ସତରେ କଣ ସମୟ ହୁଏନି? ନା ଆମକୁ ମିଳିଥିବା ସମୟକୁ ଆମେ ଠିକ ଭାବରେ ଉପଯୋଗ କରିପାରୁନେ?
0: କହିବାକୁ ଗଲେ ସମସ୍ତଙ୍କ ପାଇଁ ଚବିଶ ଘଣ୍ଟାର ସମୟ ରହିଛି, ଆଉ ସେହି ଚବିଶ ଘଣ୍ଟା କାହା ପାଇଁ ସଫଳତାର ରାସ୍ତା ହୋଇଥାଏ ତ ଆଉ କାହା ପାଇଁ ସେହି ସମୟ ଅଭିଯୋଗ ଆଉ ଅନୁତାପରେ କଟିଯାଏ।
1: ସମୟରେ ସବୁଠାରୁ ବଡ଼ ବିଶେଷତା ହେଉଛି ସେ କାହା ପାଇଁ ଅଟକି ରହେନି। ଆମେ ଖୁସିରେ ଥାଉ କି ଦୁଃଖରେ, ସଫଳ ହେଉ କି ବିଫଳ, ସମୟ ନିଜ ଗତିରେ ଚାଲିଥାଏ।
0: ଆଉ ଏହି ଚାଲି ଯାଇଥିବା ସମୟ ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ। ଯାହା ଚାଲିଗଲା ତାହା ତ ଆଉ ବଦଳି ହେବନି, ବରଂ ଯାହା ଆମ ହାତରେ ଅଛି ତାକୁ ସୁନ୍ଦର କରିବାକୁ ଚେଷ୍ଟା କରିବା।

ଆମେ ସମୟକୁ ଠିକ ଭାବରେ ଉପଯୋଗ କରିପାରୁ ନାହିଁ। ଲୋକମାନେ କୁହନ୍ତି ମୋ ପାଖରେ ସମୟ ନାହିଁ। ଆପଣ କୁହନ୍ତୁ ସମୟ କେତେ ଭଗବାନ ଦେଲେ ଲୋକ ସନ୍ତୁଷ୍ଟ ହେବ? ଭଗବାନ ଦେଇଛନ୍ତି ଦିନ ରାତି 24 ଘଣ୍ଟା, ଘଣ୍ଟାକୁ 60 ମିନିଟ, ମିନିଟକୁ 60 ସେକେଣ୍ଡ ଦେଇଛନ୍ତି। ଆଉ ଆପଣଙ୍କୁ କେତେ ସମୟ ଦେଲେ ଆପଣମାନେ ସନ୍ତୁଷ୍ଟ ହେବେ? ଲୋକମାନେ ପର ନିନ୍ଦା ପର ଚର୍ଚ୍ଚା କରିବା ପାଇଁ ତାଙ୍କ ପାଖରେ ସମୟ ଅଛି, ପିକ୍ଚର ଦେଖିବା ସମୟ ଅଛି, କିନ୍ତୁ ଆଧ୍ୟାତ୍ମିକ ଶୁଣିବା ପାଇଁ ସମୟ ନାହିଁ। ଏଣୁ ଲୋକମାନେ ଆଧ୍ୟାତ୍ମିକ ଆଡୁ ମୁହଁ ବୁଲାଉଛନ୍ତି ଏବଂ ସେମାନେ ଆମର ଆଧୁନିକ ପଛରେ ଗୋଡ଼ାଉଛନ୍ତି, ଯାହାଫଳରେ କିଛି ମିଳିବନି, ଯାହା ଶୂନ ମିଳିବ। ଏଣୁ ସମୟ ଯଥେଷ୍ଟ ଅଛି, କିନ୍ତୁ ସମୟକୁ ଠିକ ଭାବରେ ସେମାନେ ଉପଯୋଗୀ କରିପାରୁନାହାନ୍ତି ବୋଲି ମୋ ମତ। ଏଇଟା ସମୟଟି କେବେ ବି ଫେରି ଆସେନି। ଥରେ ସମୟ ଚାଲିଗଲା, ସେ ବହୁତ ଦୂରକୁ ଚାଲିଥିଲା, ସେ ଅତୀତ ହେଇଗଲା ସିଏ। ଏଣୁ ଭବିଷ୍ୟତରେ କଣ ହବ ଆମେ ଜାଣିନୁ, ଅତୀତକୁ ଆମେ କେବେ ବି ଫେରେଇ ଆଣିପାରିବା ନାହିଁ, କିମ୍ବା ଭବିଷ୍ୟତ ବିଷୟରେ ଆମେ ଭାବିବା ବି ଭୁଲ। ବର୍ତ୍ତମାନ କଣ ବଞ୍ଚିଛନ୍ତି, ବର୍ତ୍ତମାନ କଣ କରିବେ, ସେଟା ଆପଣ ଚିନ୍ତା କରନ୍ତୁ। ଏଣୁ ସେଥିପାଇଁ କୁହାଯାଇଛି, ସମ୍ପଦଟି ଜଳ ତରଙ୍ଗର ତୁଲ୍ୟ ବିଜୁଳି ପରିଜୀବନ। ସମୟଟି ସବୁବେଳେ ତରଙ୍ଗ ଭଳି ସେ ଚାଲିଯାଏ। ଏଣୁ ସମୟଟି କାହା ପାଇଁ ରହିନି କି ଅପେକ୍ଷା କରିନି କି କରିବ ବି ନାହିଁ।

ସମୟ ଯୋଉ ଜିନିଷଟା ପଳେଇ ଯାଇଛି ଆପଣ ଗତକାଲିଟାକୁ ଆପଣ ଆଣିପାରିବେ କି? ଆଣିପାରିବେ ନାହିଁ। କିମ୍ବା ଆସନ୍ତା କାଲି ବିଷୟରେ ଆପଣ ଚିନ୍ତା କରିପାରିବେ ନାହିଁ। ବର୍ତ୍ତମାନ ଆପଣ ବଞ୍ଚିଛନ୍ତି, ବର୍ତ୍ତମାନ ଭଲ କାମ କରିବେ ନା ଖରାପ କାମ କରିବେ? ଆପଣ ସମସ୍ତଙ୍କ ହୃଦୟରେ ବଞ୍ଚି ରହିବା ପାଇଁ ଚାହିଁବେ ନା ସମସ୍ତଙ୍କ ହୃଦୟରେ ମାନେ ଘୃଣାର ପାତ୍ର ହେବେ? ସେଥିପାଇଁ କୁହାଯାଇଛି, ଜନ୍ମ ହେବା ଭାଗ୍ୟର କଥା, ମୃତ୍ୟୁ ହେବା ସମୟର କଥା। ମୃତ୍ୟୁ ପରେ ଲୋକଙ୍କ ହୃଦୟ ରହିବା, ଏଇଟା ହଉଛି କର୍ମର କଥା।

ଲୋକମାନେ ଯୋଉ କୁହନ୍ତି ସମୟଟା ମୋ ପାଇଁ ଆସିଲେ ଆମେ ସେ କାମଟା କରିବା, ସମୟଟା ସବୁବେଳେ ଆସୁଛି। ମତେ ଜଣେ କ୍ୱେଶ୍ଚିନ୍ କରିଥିଲେ, ଠାକୁରଙ୍କର ଡୋରି ନ ଲାଗିଲେ ଆମେ କେବେ ଜଗନ୍ନାଥ ଦର୍ଶନ କରିପାରିବା ନାହିଁ। ମୁଁ କହିଲି, ଯଦି ଆପଣଙ୍କ ପାଖରେ ଠାକୁରଙ୍କର ଡୋରି ନାହିଁ ତାହେଲେ ଆପଣ ବଞ୍ଚିଛନ୍ତି କେମିତି? କଣ୍ଢେଇ ଖେଳର ଗୋଟେ ଉଦାହରଣ ମୁଁ ଦେଇଥିଲି, କଣ୍ଢେଇ ଖେଳ ପଛରେ ଗୋଟେ ରିଙ୍ଗ ମାଷ୍ଟର ଅଛି, ଯୋଉ ରିଙ୍ଗ ମାଷ୍ଟରଟି କଣ୍ଢେଇକୁ ନଚାଏ। ସେମିତି ଆମ ପାଇଁ ସମୟ ସବୁବେଳେ ଅଛି, କିନ୍ତୁ ଆମେ ସମୟକୁ ଠିକ ଭାବରେ ମାନେ ବିନିଯୋଗ କରିପାରୁ ନାହୁଁ। ଏଣୁ ସମୟଟା କେବେ ବି ଥରେ ଚାଲିଗଲେ ସେ ଅତୀତ ହେଇଯାଏ। ଏଣୁ ସମୟ କେବେ କାହା ପାଇଁ ଅପେକ୍ଷା କରିନି କି କରିବନି। ସେଥିପାଇଁ ଆପଣଙ୍କୁ ମୁଁ ଆଗରୁ କହିଛି, ଦିନେ ମଣିଷ ସମୟକୁ ପଚାରିଲା, ତୁ କାହିଁକି ଆଗଉଛୁ, ତୁ ତ ରିତି ଯାଉଛୁ, ମୁଁ କାଇଁ ହାରି ଯାଉଛି। ସମୟ ସହିତ କହିଥିଲା କଣ, ମୁଁ ଚାଲିଛି, ତୁ ଥକି ଯାଉଛୁ, ତୁ ମୋ ସାଙ୍ଗେ ଚାଲ, ତୁ ନିଶ୍ଚିତ ଭାବରେ ମଞ୍ଜିଲ ପହଞ୍ଚିଯିବୁ।

0: ମୁଁ ଯେତେବେଳେ ପିଲା ଥିଲି ସେତେବେଳେ ମୁଁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଥିଲି। ଭଗବାନଙ୍କୁ ଯେଉଁ ପ୍ରାର୍ଥନା କଲି ସେ ସମୟରେ ମୋ ବାପା ମତେ କହିଥିଲେ ତୁ ଭଗବାନଙ୍କୁ ଡାକ ବୋଲି। ମୁଁ ଭଗବାନଙ୍କୁ ଡାକିଲି, ମୋର ଆଖିରୁ ଆଲୋକ ଆସିଥିଲା, ଯୋଉ ଆଲୋକ ଏପର୍ଯ୍ୟନ୍ତ ଅଛି। ମୁଁ ଆଧୁନିକ ପଥ ଛାଡି ମୋ ଆଧ୍ୟାତ୍ମିକ ପଥକୁ ମୁଁ ଅନୁସରଣ କଲି, ଯୋଉ ଆଧ୍ୟାତ୍ମିକ ମତେ ଆଜି ସମସ୍ତଙ୍କ ପାଖରେ ପରିଚିତ କରିଛି। ଏଣୁ ମୁଁ ଆଧ୍ୟାତ୍ମିକ ଭଲ ପାଉଛି। ମୁଁ ଗୋଟିଏ କଥା ଖାଲି ସମସ୍ତଙ୍କୁ କୁହେ, ସମୟକୁ କେବେ ନଷ୍ଟ କରନ୍ତୁନି, ସମୟ ତୁମ ପାଇଁ ବହୁତ ମୂଲ୍ୟବାନ। ଏଣୁ ଯୋଉ ସମୟଟି ଆପଣ ଲୋକଙ୍କ ପାଖରେ ଦେବେ ସେ ସମୟଟି ଯେମିତି ଆପଣଙ୍କ ପାଇଁ ସ୍ମରଣୀୟ ଦିନ ହେଇଯିବ। ଏଣୁ ସମୟ ସବୁବେଳେ ସେ ନାହିଁ, ଏଣୁ ଆପଣ ସମୟକୁ ସହିତ ତାଳ ଦେଇ ଚାଲନ୍ତୁ, ନିଶ୍ଚିତ ଭାବରେ ଆପଣ ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇଯିବେ। ଆପଣ ସେଇଟାକୁ ଯୋଉ ସମୟଟା ଅଛି ସେ ସମୟକୁ ଠିକ ଭାବରେ ଉପଯୋଗ କରନ୍ତୁ, ନିଶ୍ଚିତ ଭାବରେ ଆପଣ ମନ୍ଦିର ବହୁତ ଦୂର ନୁହଁ, ବହୁତ ପାଖ।
1: ଦୈବ ଦୌଡ଼ି ଧରିଛି ହାତେ

ଆଜିକାଲି ଯୁବପିଢ଼ିମାନେ ମୋବାଇଲ ତାଙ୍କୁ ବାୟା କରୁଛି, ଯୋଉ ମୋବାଇଲ ସେ ମା ମାନେ ତାକୁ ମୋବାଇଲ ଦେଇଛନ୍ତି। ମତେ କ୍ଷମା କରିବେ, ମୁଁ କାହିଁ କହିବାକୁ ବାଧ୍ୟ ହଉଛି, ଗୋଟିଏ ଛୋଟ ଛୁଆଟାକୁ ମୋବାଇଲ ଦଉଛନ୍ତି, ସେ ମୋବାଇଲ ଗେମ୍ ଦେଖୁଛି, ଗେମ୍ ଖେଳୁଛି, ଯାହାଫଳରେ ସେ ବର୍ବାଦ ହେଇଯାଉଛି। ଯଦି ସେ ଗାର୍ଡିଆନ ମାନେ ଯଦି ପିଲାଟାକୁ ଗୋଟେ ବହି ଦେଇଥାନ୍ତେ କିମ୍ବା ଗୋଟେ ଭଲ ଜିନିଷ ଦେଇଥାନ୍ତେ, ସେ ନିଶ୍ଚିତ ସେଇଟା ଧରିଥାନ୍ତା। ମୋବାଇଲ ଦେଇକରି ଆଜିକାଲି ପିଲାମାନେ ବିପଦଗାମୀ ହେଇଛନ୍ତି, ବିଶ୍ୱାସ କରିବେନି। ମୋବାଇଲରେ ଭଲ ଆସୁଛି, ଖରାପ ବି ଅଛି। ମୁଁ ମୋବାଇଲ ଧରନ୍ତୁ ନାହିଁ ବୋଲି କହୁନି, ମୋବାଇଲରେ ଭଲ ଜିନିଷ ଅଛି, ଖରାପ ଜିନିଷ ଅଛି, କିନ୍ତୁ ପିଲାମାନେ ପାଠଟାକୁ ଛାଡିକି ସାଠଟାକୁ ଧରୁଛନ୍ତି, ଏଣୁ ଯାହାଫଳରେ ସେମାନେ ବହୁତ ଶୀଘ୍ର ମାନେ ଅବାଟକୁ ଚାଲିଯାଉଛନ୍ତି। ଏଣୁ ପିଲାମାନଙ୍କୁ ଯଦି ଭଲ ବାଟକୁ ଆଣିବା ପାଇଁ ହେଲେ ଗାର୍ଡିଆନ ମାନଙ୍କର ନିହାତି ଆବଶ୍ୟକ ରହିଛି। ଗୋଟିଏ ପିଲା ସ୍କୁଲରେ ପାଠ ପଢୁଛି, 6 ଘଣ୍ଟା ପଢୁଛି, 18 ଘଣ୍ଟା ଘରେ ରହୁଛି, 18 ଘଣ୍ଟା ଯୋଉ ଘରେ ରହୁଛି ସେ ସମୟରେ ଗାର୍ଡିଆନ ମାନେ ତାଠାରୁ ମୋବାଇଲ ସେ କଣ ଦେଖୁଛି କଣ କରୁଛି ସେମାନେ ଆନାଲିସିସ୍ କରିବା ଦରକାର ଥିଲା, କିନ୍ତୁ ଆନାଲିସିସ୍ କରୁନାହାନ୍ତି ସେମାନେ, ଯାହାଫଳରେ ପିଲାମାନେ ବହୁତ ବିପଦଗାମୀ ହେଉଛନ୍ତି। ସେମାନେ ଖରାପ ଜିନିଷକୁ ବେଶୀ ଶୀଘ୍ର ଆପଣାର କରୁଛନ୍ତି, ଭଲ ଜିନିଷକୁ କରିପାରୁ ନାହାନ୍ତି। ଏହା ମୋର ମତ। ସମୟକୁ ଠିକ ଭାବରେ ଉପଯୋଗ କରନ୍ତୁ। ଜନ୍ମ ହେବା ଭାଗ୍ୟର କଥା, ମୃତ୍ୟୁ ହେବା ସମୟର କଥା, ମୃତ୍ୟୁ ପରେ ଲୋକଙ୍କ ହୃଦୟ ରହିବା ଏଇଟା କର୍ମର କଥା। ଆପଣଙ୍କୁ ସମୟ ମିଳିଛି, ଠିକ କର୍ମ କରନ୍ତୁ। ଯୋଉ ସୁକର୍ମ କରିବେ ଆପଣଙ୍କ ସମସ୍ତଙ୍କ ହୃଦୟରେ ବଞ୍ଚିବେ। ଲୋକମାନେ ଗୋଟିଏ କଥା କହିବେ, ଭଲ ଥିଲା ପଳେଇଲା, ଭଲ ହେଲା ପଳେଇଲା। ଏଣୁ ଆପଣ କଣ ଶୁଣିବା ପାଇଁ ଚାହାନ୍ତି ସେଟା ଆପଣ ହିଁ ମତାମତ ଦେବେ। ଆମେ ଯଦି ଭଲ ଥିଲା ପଳେଇଲା ଯଦି ଶୁଣିବା ତାହେଲେ ଆମେ ନିଶ୍ଚୟ ସ୍ୱର୍ଗ ଯିବା, ଯଦି ଭଲ ହେଲା ପଳେଇଲା କହିବେ ତାହେଲେ ଆମେ ନର୍କଗାମୀ ହେବା। ଏଣୁ ସେଥିପାଇଁ ଶାସ୍ତ୍ର ଲେଖାଇଛି, ପରୋପକାରାୟ ପୁଣ୍ୟାୟ ପାପାୟ ପରପୀଡ଼ିତମ୍। ଏଣୁ ପରର ଉପକାର କରିବା, ଏଣୁ ପରର କ୍ଷତି ନ କରି ପରକୁ ସାହାଯ୍ୟ କରିବା, ଯେଉଁମାନେ ଅସହାୟ ବ୍ୟକ୍ତିମାନଙ୍କୁ ତାକୁ

0: ସାହାଯ୍ୟ କରିବା, ସେ ସାହାଯ୍ୟ କଲେ ହିଁ ମଣିଷର ଉନ୍ନତି ପଥ ଅଛି ବୋଲି ମୁଁ ଭାବିବି। ଏଣୁ ବୃଦ୍ଧ ପିତାମାତାଙ୍କୁ ବୃଦ୍ଧାଶ୍ରମରେ ନ ଛାଡ଼ି ନିଜ ପାଖରେ ରଖିବା। ଆପଣଙ୍କୁ ବାପା ମା ଜନ୍ମ ଦେଇଛନ୍ତି, ବାପା ମାଙ୍କୁ କେମିତି ସେବା କରିବେ? ବାପା ମା ସମୟ ଆସିଲେ ବାପା ମା ଆମ ପାଖରୁ ଦୂରେଇ ଯିବେ, କିନ୍ତୁ ବାପା ମାଙ୍କୁ ଯେହେତୁ ଆମ ପାଖରେ ଅଛନ୍ତି ତାଙ୍କୁ ସେବା କରି ଆମେ ସମାଜରେ ଗୋଟେ ପ୍ରତିଷ୍ଠିତ ମଣିଷ ହେବା। ପ୍ରତିଷ୍ଠିତ ମଣିଷ ହିଁ ଆମେ ନିଜେ ବାର୍ତ୍ତା ରଖିବା। ମୁଁ କରିଛି, ଆଜି ନିଶ୍ଚିତ ଭାବରେ ମୁଁ ତାର ଭଲ ଫଳ ପାଉଛି, ଆମେ ଏହା ହିଁ ଭାବିବା ଉଚିତ। ଅତୀତର କଥାକୁ ଆମେ ଯଦି ଭୁଲିଯିବା ତାହେଲେ ଆମେ ଭବିଷ୍ୟତ ବିଷୟରେ ମାନେ ଜାଣିପାରିବାନି। ଅତୀତକୁ ନେଇକରି ଆମେ ଭବିଷ୍ୟତ ଆମେ ଆଣିପାରିବା, କାହିଁକି ନା ଅତୀତରେ ଆମେ କଣ ଥିଲୁ, ଭବିଷ୍ୟତରେ କଣ ଆମେ ହେବୁ, ସେ ବିଷୟରେ ଚିନ୍ତା କରିବା ଦରକାର। କାହିଁକି ଅତୀତକୁ ଆମେ ଭୁଲି ଯାଉଛୁ, ଯେହେତୁ କି ଆମେ ଯେତେବେଳେ ପାହାଚ ଉପରେ ପାହାଚ ଉଠି ଉଠି ଚାଲୁଛୁ ସେତେବେଳେ ଆମେ ତଳ ପାହାଚ କଥା ଭୁଲି ଯାଉଛୁ। ଆମକୁ ଯିଏ ଜନ୍ମ ଦେଇଛନ୍ତି, ଆପଣ ଖାଲି ଗୋଟିଏ ଉଦାହରଣ ଦେବି, ଗୋଟିଏ ମା ତାର ସନ୍ତାନ ପାଇଁ ତାର ସୌନ୍ଦର୍ଯ୍ୟ ତ୍ୟାଗ କରେ, କିନ୍ତୁ ସେ ସନ୍ତାନ ଗୋଟିଏ ସୁନ୍ଦରୀ ପାଇଲେ ସେ ମାକୁ ତ୍ୟାଗ କରୁଛି, ବୁଝିପାରିଲେ? ଏଣୁ ସେ ମା ଗୋଟିଏ ଅଣ୍ଡାରୁ ଭେଣ୍ଡା କରିବା ପାଇଁ ତାକୁ 25 ବର୍ଷ ଲାଗୁଛି, କିନ୍ତୁ ଭେଣ୍ଡାରୁ ମେଣ୍ଢା କରିବା ପାଇଁ ସ୍ତ୍ରୀକୁ ଲାଗୁଛି 25 ଦିନ। ଏଣୁ ଅତୀତକୁ ଆମେ ଯଦି ଛାଡ଼ିଦେବା, ମୋ ବାପା ମାଙ୍କୁ ଯଦି ମୁଁ ଛାଡ଼ିଦେବି ତାହେଲେ ମୁଁ ଗୋଟିଏ ବେଇମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣୁ ଅତୀତକୁ ନେଇ ଆମେ ଭବିଷ୍ୟତର ସ୍ୱପ୍ନ ଦେଖିପାରିବା, ସେଥିପାଇଁ ଅତୀତକୁ ଭୁଲିବା ଉଚିତ ନୁହେଁ, ମୋ ମତ ଏଇଟା।
1: ସମୟ ଆମକୁ ଗୋଟିଏ ଅଦ୍ଭୁତ ସତ କଥାଟି କହିଥାଏ, ତାହା ହେଲା କେବେ। ଏ ଶବ୍ଦଟିର ଅର୍ଥ ବହୁତ ବଡ଼।
2: କାହାକୁ ଭଲ ପାଉଛନ୍ତି କହିଦିଅନ୍ତୁ,
1: କାହାକୁ ଧନ୍ୟବାଦ ଦେବାର ଅଛି ଦେଇଦିଅନ୍ତୁ,
2: ଆଉ କାହା ସହିତ ମନମାଳିନ୍ୟ ଅଛି କଥା ହେଇଯାଆନ୍ତୁ।
1: କାହିଁକି ନା ଆମେ ଭାବୁ ସମୟ ଅଛି, ହେଲେ ସମୟ କେତେ ଅଛି ସେ କଥା କେହି ଜାଣନ୍ତିନି।
2: ହଁ, ଜୀବନର ସବୁଠାରୁ ବଡ଼ ଅନୁତାପ ବେଳେବେଳେ ଏହା ହିଁ ହେଇଥାଏ ଯେ ଆମେ କଣ କରିପାରିଲୁ ନାହିଁ, ବରଂ ଏହା ଯେ ଆମର ଯାହା କରିବାର ଥିଲା, ଯାହା କହିବାର ଥିଲା, ତାକୁ ସମୟ ଥାଉଣୁ କାହିଁକି କରିଲି ନାହିଁ।
1: ତେଣୁ ସଠିକ୍ ସମୟର ଅପେକ୍ଷା ନ କରି ଆମେ ଯେଉଁ ସମୟରେ ଅଛୁ ସେହି ସମୟକୁ ହିଁ ସଠିକ୍ ସମୟ ଭାବି ନିଜର କାମ କରିଦେବା ଠିକ୍ ରହିବ।

ମୁଁ ଲିଲି ପଟେଲ ବଲାଙ୍ଗୀରରୁ। ମଣିଷ ଜୀବନରେ ସମୟର ପ୍ରକୃତ ମୂଲ୍ୟ ଅସୀମ ଓ ଅତୁଳନୀୟ। ସମୟ ଏକ ସମ୍ପତ୍ତି ଯାହା ସମସ୍ତଙ୍କୁ ସମାନ ଭାବରେ ମିଳିଥାଏ। ସେ ଧନୀ ହେଉ, ଗରିବ ହେଉ, ରାଜା ହେଉ, ପ୍ରଜା ହେଉ, ସମସ୍ତଙ୍କୁ ସମାନ ହିଁ ସମୟ ମିଳିଥାଏ। କିନ୍ତୁ ଥରେ ଯଦି ବିତିଗଲି ସେଇଟା ଆଉ ଫେରେ ନାହିଁ। ତ ସମୟ ଗଡି ଗଡି ଯାଏ ଘଣ୍ଟା କଣ୍ଟାର ଟିକ୍ ଟିକ୍ ତାଳରେ ଅବିରାମ ଗତିରେ। କାହାରି ହସ କାନ୍ଦ ମୌଜ ମଜଲିସ ଅଭାବ ଅନଟନରେ ସମୟ କେବେ ବି ଅଟକି ଯାଏ ନାହିଁ କି ଅଟକିବ ନାହିଁ। ତ ଚିରଚଞ୍ଚଳ ଏହି ସମୟ। ସମୟର ସଦୁପଯୋଗରେ ସଫଳତା ପ୍ରାପ୍ତି ହୋଇଥାଏ, କିନ୍ତୁ ତାର ଯଦି ସଦ୍ବ୍ୟବହାର ଯଦି ଆମେ କରି ନ ପାରିବା ତ ଜୀବନରେ ଆମର ବିଫଳତା ବ୍ୟର୍ଥତା ଅସହାୟତା ଦେଖା ଦେଇଥାଏ।

ସମୟର ସଦୁପଯୋଗ ପାଇଁ ସମୟାନୁବର୍ତ୍ତିତ ଏକାନ୍ତ କାମ୍ୟ। ତ ସେଥିପାଇଁ ଆମ ସମସ୍ତଙ୍କୁ ପଞ୍ଚୁଆଲ ହେବାକୁ ପଡିବ, ଆଜି କାମ ବର୍ତ୍ତମାନ କରିବା କଥା। ତ ନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ ସମୟରେ ଯଦି ଆମେ କାର୍ଯ୍ୟ

ସମ୍ପାଦନ କରିପାରୁଛୁ ସେଇଟା ହେଉଛି ସମୟାନୁବର୍ତ୍ତିତାର ଗୋଟେ ପରିଚୟ। ସମୟକୁ ଯିଏ ସମ୍ମାନ ଦିଏ ସମୟ ତାକୁ ପୁରସ୍କୃତ କରେ, ଆଉ ସମୟକୁ ଯିଏ ଅପଚୟ କରେ ସିଏ ନିଜେ ଅବହେଳିତ ହୁଏ, ଅନ୍ୟ ଦ୍ଵାରା ଚର୍ଚ୍ଚିତ ହୁଏ। ସମୟାନୁବର୍ତ୍ତିତା ଜୀବନର ସଫଳତା ପାଇଁ ବହୁତ ଜରୁରୀ। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ଟାଇମ୍ ଆଣ୍ଡ ଟାଇଟ୍ ୱେଟ୍ ଫର ନୋନ୍, ସମୟ ଓ ଜୁଆର କାହାରିକୁ ଅପେକ୍ଷା କରେ ନାହିଁ। ଯେଉଁ ସମୟରେ ଯେଉଁ କାମ କରିବା କଥା ସେହି ସମୟରେ ତାହା ଯଦି ଆମେ ନ କଲେ ସେହି ସମୟ ଆଉ ଆମ ପାଖକୁ ଫେରି ଆସେ ନାହିଁ। ସମୟ ଗଡିଗଲେ ସୁବିଧା ଓ ସୁଯୋଗ ବି ହାତଛଡା ହୋଇଯାଏ।

ସମୟାନୁବର୍ତ୍ତିତାର ଉପଦେୟତା ଅନେକ ମାନେ କର୍ତ୍ତବ୍ୟ ପରାୟଣ ବ୍ୟକ୍ତିମାନେ ଏହାର ଗୁରୁତ୍ୱ ଉପଲବ୍ଧି କରିଥାନ୍ତି ଆଉ ସେମାନେ ଜାଣିଥାନ୍ତି ଯେ ଏହା ସଫଳତାର ଚାବିକାଠି ତେଣୁ ସମୟାନୁବର୍ତ୍ତୀ ହେବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଥାଏ। ଆଉ ଗୋଟିଏ କଥା, ଦେଖନ୍ତୁ ଟଙ୍କା ପଇସା ଯଦି ହଜିଗଲେ ପୁଣି ରୋଜଗାର କରାଯାଇପାରେ କିନ୍ତୁ ବିତି ଯାଇଥିବା ସମୟକୁ ଦୁନିଆର ସବୁ ସମ୍ପତ୍ତି ଦେଇ ମଧ୍ୟ ଆମେ କିଣିପାରିବା ନାହିଁ। ସେମିତି ଗୋଟିଏ ପଦ ଗୋଟେ କବିତା ଅଛି ଯେମିତିକି ଅଜବ କଥା ଏ ସମୟ ସତରେ ଲାଗେ ଅଛି ବହୁ ବେଶୀ ଠକି ଦେଇ ଚାଲି ଯାଇଥାଏ କିନ୍ତୁ ଯତ୍ନ ନ କଲେ ଅତି। ଅର୍ଥାତ୍ ଦେଖନ୍ତୁ ସମୟ ହେଉଛି ମାନବ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। ଆମେ ଯଦି ତାର ଯତ୍ନ ନ କଲେ ତାର ସଦୁପଯୋଗ ନ କଲେ ସେଟା ଆମର ନିଶ୍ଚିତ ଭାବରେ ହାତ ଛଡା ହେଇଯିବ। ଆଜିର ଆଧୁନିକ ଓ ବୈଷୟିକ ଯୁଗରେ ମଣିଷ ପାଖରେ ସବୁ କିଛି ଅଛି କେବଳ ସମୟକୁ ଛାଡି।

0: ପଲ ଜୋଇ ଜାନୱାଲା
1: ହେ। ବିଜ୍ଞାନର ଅଗ୍ରଗତି ମଣିଷର କାମକୁ ସହଜ କରିଦେଇଛି ସତ, କିନ୍ତୁ ଅନ୍ୟ ପାଖରେ ଦେଖିବାକୁ ଗଲେ ସମୟର ନଷ୍ଟର ନୂଆ ନୂଆ ବାଟ ଖୋଲି ଦେଇଛି। ସମୟ ନଷ୍ଟ କେମିତି ହଉଛି ଦେଖନ୍ତୁ, ଆଜିକାଲି ଯୋଉ ସୋସିଆଲ ମିଡିଆ ଓ ସ୍ମାର୍ଟଫୋନ ମାନ ମାଧ୍ୟମରେ ମାନେ ସମୟରେ ପିଲାମାନେ ଯେତେବେଳେ ଦେଖିବେ ଆମର ୟୁଟ୍ୟୁବ ହ୍ୱାଟ୍ସଆପ ଫେସବୁକ ଇନଷ୍ଟାଗ୍ରାମ ରିଲ୍ସ ଦେଖିବାରେ ବ୍ୟସ୍ତ ସେମାନେ, ତ ଯେତେବେଳେ ଦେଖିବା ହାତରେ ମୋବାଇଲ ଥିବ ଆଉ ଆଙ୍ଗୁଠି ସବୁବେଳେ ମୋବାଇଲ ସ୍କ୍ରିନ ଉପରେ ଥିବ, ତ ଏହାଦ୍ୱାରା ବହୁତ ସମୟ ନଷ୍ଟ ହେଇଯାଏ ଯଦ୍ୱାରା କି ଆମେ ଜାଣିପାରୁନାହୁଁ ଯେ ଏତେ ସମୟ ଆମ କେମିତି ପଳେଇଲା। ତାପରେ ଦେଖିବେ ଆମର ଯୋଉ ଇଣ୍ଟରନେଟ ଯୁଗରେ ଯୋଉ ଅନଲାଇନ ଗେମ୍ ସବୁ ଚାଲିଛି, ପିଲାମାନେ ସେଥିରେ ସଂଶ୍ଲିଷ୍ଟ ହେଇକି ପଢା ତାଙ୍କର ଯୋଉଟା ମୁଖ୍ୟ ତାଙ୍କ ପାଇଁ ପ୍ରାୟୋରିଟି ଯୋଉଟା ଆମର ପଢିବା କାର୍ଯ୍ୟ ସେଇଟା ମଧ୍ୟ ନଷ୍ଟ ହଉଛି, ପଢା ବି ତାଙ୍କର ଇଏ ହଉଛି। ଆଉ ଗୋଟେ ହେଲା ଆଳସ୍ୟ ଓ କାର୍ଯ୍ୟ ସ୍ଥଗିତ ଅଭ୍ୟାସ, ଯଦି ଆଜିର କାମ ଯଦି ଆମେ କାଲି କରିବା ଏହି ମାନସିକତା ଯୋଗୁଁ ଅନେକ ସମୟରେ ଆମର ସମୟ ନଷ୍ଟ ହେଇଯାଏ, ଆମେ ଜାଣିପାରୁନୁ ଯେ ଆଜି କାମ ବର୍ତ୍ତମାନ କରିବା କଥା, ଏହା ମାଧ୍ୟମରେ ମଧ୍ୟ ଆମର ସମୟ ନଷ୍ଟ ହୋଇଥାଏ ଯୋଉଟା ଦରକାର ନଥାଏ। ସେମିତି ଯଦି କିଏ ଆସିଲେ ଅଯଥା କଥାବାର୍ତ୍ତା କରିକି ତାଙ୍କ ସହିତ ଯୋଉ ଗପସପ କରିବା ମଜା ମଜଲିସ ମାନେ ଖଟି କରିକି ମଧ୍ୟ ଆମେ ସମୟ ବିତେଇ ଦେଇଥାଉ, ସେଇ ଯଦ୍ୱାରା ଆମେ ସେଇ ସମୟରେ ଆମେ ଯଦି କିଛି ଭଲ କାମ କରିପାରିବା ନିଶ୍ଚିତ ଭାବରେ ତାର ସଦୁପଯୋଗ ହେଇପାରିବ। ତାପରେ ଦେଖନ୍ତୁ ସୁସଂଗଠିତ ଯୋଜନାର ଅଭାବ, ମାନେ ଯୋଉଟା କି ଦୈନନ୍ଦିନ ଆମର ଡେଲି ଲାଇଫଷ୍ଟାଇଲରେ ଆମେ ଯଦି କିଛି ଯଦି ଆମର କିଛି ଡେଲି ରୁଟିନ ନାହିଁ ତ ନିଶ୍ଚିତ ଭାବରେ ଆମେ ସମୟର ସଦୁପଯୋଗ କରିପାରିବା ନାହିଁ। ଏଇ ସବୁ ମାଧ୍ୟମ ହଉଛି ଯୋଉଟା କି ଆମର ସମୟ ନଷ୍ଟ ହେଇଯାଉଛି। ସେଥିପାଇଁ ଆମେ ଜୀବନରେ ମଣିଷ ଜୀବନରେ ଶୃଙ୍ଖଳା ଆବଶ୍ୟକ, ତାଙ୍କ ନିଜର କର୍ତ୍ତବ୍ୟ ପ୍ରତି ମଧ୍ୟ ସମସ୍ତେ ସଚେତନ ହେବା ଆବଶ୍ୟକ। ତାପରେ ଆଉ ଗୋଟେ କଥା ହେଲା, ଆମେ ଯଦି ଅଳସୁଆପଣ ତ୍ୟାଗ କରିବା ତ ନିଶ୍ଚିତ ଭାବରେ ଆମେ ଆଗକୁ ବଢିପାରିବା, ଜୀବନରେ ସଫଳତା ପାଇପାରିବା। ଦେଖନ୍ତୁ ମଣିଷ ଜୀବନରେ ସୁଖ ଆସେ ଦୁଃଖ ଆସେ, ଯଦି ଦୁଃଖ ଆସେ ତ ଲାଗେ କି ସମୟଟା କାଇଁ ଏତେ ଧୀରେ ଧୀରେ ଯାଉଛି, ସମୟର ଗତି ମନ୍ଥର ଲାଗେ, କିନ୍ତୁ ଯେତେବେଳେ କିନ୍ତୁ ସୁଖର ସମୟ ମାନେ କେତେବେଳେ ସେ ସମୟଟା ପଳେଇଯିବ ଜଣା ପଡେନି।

ସେଇଥିପାଇଁ ଗୋଟେ ଜଷ୍ଟ ଗୋଟେ ଗୋଟେ ପଦ କବିତା ଲେଖିଛି, ଦୁଃଖ ବେଳେ ଲାଗେ ସମୟର ଚକ ଘୁରୁଅଛି କେତେ ଧୀରେ, ସୁଖର ସମୟ ନିମିଷକେ ଯାଏ ଜଣା ନ ପଡ଼ାଇବାରେ। ତ ସମସ୍ତଙ୍କୁ ଗୋଟିଏ ଅନୁରୋଧ, ସମସ୍ତେ ଜୀବନରେ ସମୟର ସଦୁପଯୋଗ କରନ୍ତୁ, ସମୟାନୁବର୍ତ୍ତିତା ହୁଅନ୍ତୁ।

0: ସମୟ ଆଜିର ଆମର ଆଲୋଚନାରେ ଏହି ଶବ୍ଦଟିକୁ ଆମେ ଯେତେ ନିକଟରୁ ବୁଝିବାକୁ ଚେଷ୍ଟା କଲୁ ସେତେ ଅନୁଭବ ହେଇଛି ସମୟ ଆଉ ଜୀବନ ଯେମିତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି
1: ହଁ ଜୀବନ ହେଉଛି ଗୋଟିଏ ଯାତ୍ରା ଆମ ସମୟ ହେଉଛି ସେହି ଯାତ୍ରାର ନିରବ ସାଥୀ
0: ଆମେ ଚାଲୁଛୁ ସମୟ ବି ଚାଲୁଛି ଆମେ ବଦଳୁଛୁ ସମୟ ବି ଆମକୁ ବଦଳି ଦେଉଛି
1: ହେଲେ ଏହି ଯାତ୍ରାର ସବୁଠାରୁ ବଡ଼ ସତ୍ୟ ହେଲା ସମୟ କେବେ ପଛକୁ ଚାହେଁନା
0: ଗତକାଲି ଆମ ହାତରେ ଥିଲା ଆଜି ତାହା ସ୍ମୃତି ଆଉ ଆସନ୍ତାକାଲି ଆମ ସାମ୍ନାରେ ଅଛି ହେଲେ ତାର ନିଶ୍ଚିତତା ଆମ ପାଖରେ ନାହିଁ
1: ଜୀବନରେ ଅନେକ କିଛି ପୁଣିଥରେ ପାଇହେବ ହରାଇଥିବା ଟଙ୍କା ହରାଇଥିବା ସୁଯୋଗ ଏମିତିକି ସମ୍ପର୍କ ବି
0: ହେଲେ ଚାଲିଯାଇଥିବା ସମୟ କେତେ ଚେଷ୍ଟା କଲେ ବି ଆଉ ଫେରି ଆସେ ନାହିଁ
1: ତେଣୁ ସମୟକୁ ନେଇ ଅନୁତାପ କରିବାଠୁ ବର୍ତ୍ତମାନକୁ ସୁନ୍ଦର କରିବା ହିଁ ଜୀବନର ମୂଳମନ୍ତ୍ର ହେଉ।

0: ଶେଷରେ ଏତିକି କହିବୁ, ସମୟ ଚାଲିଯିବ, ଦିନ ବଦଳିବ, ବର୍ଷ ବଦଳିବ, ଆଉ ଆମେ ବି ବଦଳିଯିବୁ।
1: ହେଲେ ଆମେ ଆଜି ଯେଉଁ ଭଲ ପାଇବା, ମାନବିକତା ଆଉ ସୁନ୍ଦର ସ୍ମୃତି ସୃଷ୍ଟି କରିବା, ସେଗୁଡ଼ିକ ହିଁ ଆମର ଜୀବନର ପ୍ରକୃତ ପରିଚୟ ହୋଇ ରହିବ।
0: ତେଣୁ ସମୟକୁ ଭୟ ନ କରି, ସମୟକୁ ଅବହେଳା ନ କରି ସମୟ ସହିତ ଚାଲିବା ଆଉ ପ୍ରତ୍ୟେକ ମୁହୂର୍ତ୍ତକୁ ଜୀବନର ଏକ ସୁନ୍ଦର ଅଧ୍ୟାୟ କରିବା।
1: ଏହି ଆଶା ସହ ଆଜିର ଗବାକ୍ଷରୁ ଆମେ ନେଉଛୁ ବିଦାୟ। ପୁଣି ଦେଖା ହେବ ଆସନ୍ତା ଗୁରୁବାର ଠିକ 7:25।
0: ଗବାକ୍ଷରେ ଆଜି ଶୁଣିଲେ ସମୟର ପ୍ରଥମ ଭାଗ। ସମୟ ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ କେ ନାରାୟଣ ପାତ୍ର ଏବଂ ଲିଲି ପଟେଲ। ତାହେଲେ ଆଜିର ଗବାକ୍ଷରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସୁପ୍ରଭା।
0: ନମସ୍କାର।

ଶୁଣିଲେ ଗବାକ୍ଷ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଜୟତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର

ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦେଶିଆ ନାଟ ଗଛ ଆମର ଜୀବନ ଶୁଣିବେ ଦିନ 11ଟାରେ। ପରିବେଷଣ କରିବେ ଧନୁର୍ଜୟ ପ୍ରଧାନୀ ଏବଂ ସାଥୀ। ବେତାର ନାଟକ ମଣିଷ ଶୁଣିବେ ଦିନ 11:30। ମୂଳ ଲେଖା ରେବତୀ ଶରଣ ଶର୍ମା, ଓଡ଼ିଆ ଅନୁବାଦ ଶିବାନୀ ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ସୌରଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30। ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀ ହେଲେ ସୁଧା ମିଶ୍ର, ଗୁପ୍ତପ୍ରସାଦ ପାଢ଼ୀ, ସ୍ମୃତି ଅଞ୍ଜନା ମହାନ୍ତି ଏବଂ ଜ୍ଞାନେନ୍ଦୁ ପାତ୍ର। ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ହ୍ୟାଲୋ ସଙ୍ଗିନୀ, ବିଷୟ ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ନୂତନ ପ୍ରତିଭା କ୍ରମରେ ଶୁଣିବେ ସାକ୍ଷାତକାର। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6ଟାରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ବିକାଶ ମନ୍ତ୍ର। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଗୀତ ଶୁଣିବେ ରାତି 7ଟାରେ ଏବଂ ରାତି 8ଟାରେ। କିଷାନବାଣୀ କାର୍ଯ୍ୟକ୍ରମ ରାତି 7:30 ଶୁଣିବେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ଧାରାବାହିକ ନାଟକ ଅମୃତର ସନ୍ତାନ ଶୁଣିବେ ରାତି 8:15। ମୂଳ ଉପନ୍ୟାସ ଗୋପୀନାଥ ମହାନ୍ତି, ନାଟ୍ୟଲେଖା ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର।

0: ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜିକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ଆପଣମାନେ ଶୁଣିଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ ପ୍ରୋଗ୍ରାମ।
5: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁରଲହରୀ କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ହେଲେ ବେଣୁଧର ସୁବୁଦ୍ଧି, ଗୀତ ରଚନା ପ୍ରେମଚାନ୍ଦ ପଟ୍ଟନାୟକ।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତରେ ଶିଳ୍ପୀ କୁମାର ପାପି, ଗୀତ ପଞ୍ଚାନନ ନାୟକ, ସଙ୍ଗୀତ ଗଗନ ବିହାରୀ।

0: ସବୁ ବ୍ୟାଙ୍କର ଅଲଗା ଅଲଗା KYC କାଗଜ ପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
1: ଅଛି ନା ବାପା, CKYC ID।
0: CKYC ମାନେ
1: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14-digit CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟିଏ ଜାଗାରେ KYC ଅପଡେଟ୍ ଦ୍ଵାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
0: ବାଃ, RBI କହେ
1: ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ପରବର୍ତ୍ତୀ ଶିଳ୍ପୀ ଇରା ମହାନ୍ତି।

ଶୁଣିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର, ସମୟ ସକାଳ 9:00, ପ୍ରଚାର କରୁଛୁ ଡାଏଲ୍ ଆକାଶବାଣୀ କାର୍ଯ୍ୟକ୍ରମ, ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।

0: ନମସ୍କାର। ସମଗ୍ର ପୃଥିବୀରେ ଏଭଳି କୌଣସି ମଣିଷ ନାହିଁ ଯାହାଙ୍କର କୌଣସି ସମସ୍ୟା ନାହିଁ, ଆଉ ପୃଥିବୀରେ ଏଭଳି କୌଣସି ସମସ୍ୟା ନାହିଁ ଯାହାର କିଛି ସମାଧାନ ନାହିଁ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତେବେ ଚାଲନ୍ତୁ ଦେଖିବା ଆଜି ଆମର ପ୍ରଥମ ଶ୍ରୋତା କିଏ ଏବଂ ତାଙ୍କ ମନପସନ୍ଦର ଓଡ଼ିଆ ଗୀତ କୋଉ ଗୀତ। ହ୍ୟାଲୋ ଡାଏଲ୍ ଆକାଶବାଣୀ।
1: ଜୟ ଜଗନ୍ନାଥ। ନମସ୍କାର ଆଜ୍ଞା।
0: ନମସ୍କାର।
1: ନାମ ଅଟେ ମୋର ନାରାୟଣ ପ୍ରଧାନ, ଘରେ ଅଟେ ମୋର ଗଞ୍ଜାମ ବିବ୍ରହ୍ମପୁର। ରେଡିଓ ମିଶ ମୋତେ ଏମିତି ପାଗଳ କଲା ଯେ ସାଜିଗଲି ମୁଁ ରେଡିଓ ଲଭର।
0: ତେବେ ନାରାୟଣ ବାବୁ, ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆଜିର ଡାଏଲ୍ ଆକାଶବାଣୀକୁ।
1: ଧନ୍ୟବାଦ ଆଜ୍ଞା।
0: କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ମୋତେ ଶୁଣିବେ ତପୁର ଗୋଟେ ଭଲ ଗୀତ ଶୁଣିଦେବେ। ବର୍ତ୍ତମାନ ଚାଲିଛି ଖୁଦ ଗୋଟେ ଓଷା, ଆଉ ସେ ଉପରେ ଗୋଟେ ଗୀତ ଶୁଣିଦେବେ।

0: ଆଉ କଣ ଖବର କୁହନ୍ତୁ।
1: ଆଜ୍ଞା ମୁଁ ତ ବର୍ତ୍ତମାନ ଆଇସ୍କ୍ରିମ୍ ବିକ୍ରି କରୁଛି, ଆଉ କଟକରେ ବହୁତ ଗରମ ହଉଛି ବର୍ତ୍ତମାନ, ଭିଡ଼ଭାଡ଼ ହଉଛି, ଆଉ ସବୁ ଖବର ଠିକଠାକ।
0: ତେବେ ଏଇ ଯୋଉ ଆଇସ୍କ୍ରିମ୍ ବିକ୍ରି କରୁଛନ୍ତି ବର୍ତ୍ତମାନ, ପାଗ ଭଲ ଅଛି, ଆପଣଙ୍କର ବିକ୍ରି ଭଲ ହଉଥିବ ନା କି?
1: ଆଜ୍ଞା।
0: ତେବେ ନାରାୟଣ ବାବୁ, ବେଳେବେଳେ ଆପଣ ଦେଖିଥିବେ ଜୀବନରେ ନିରାଶ ଭାବ ପଳେଇ ଆସେ, ମାନେ ଯୋଉ ଆଶା କରିଥିବେ ସେଇ ଆଶା ଆପଣଙ୍କର ପୂରଣ ହୁଏ ନାହିଁ, ସେଇ ସମୟରେ ମଣିଷ ଧୈର୍ଯ୍ୟହରା ହେଇଯାଏ, ଭାଙ୍ଗିଯାଏ। ଆପଣ ନିଜକୁ କେମିତି ପ୍ରସ୍ତୁତ କରନ୍ତି?
1: ଆଜ୍ଞା ଦେଖନ୍ତୁ, କଷ୍ଟଫଳତା ହିଁ ସଫଳତାର ଚାବିକାଠି। ଆମେ ବେଳେବେଳେ କୌଣସି କାର୍ଯ୍ୟ କରିଥାଉ

0: ଦୁର୍ଗା ପୂଜା ଆସିବ, ଦଶହରା ଆସିବ,
1: ତେବେ
0: ଆପଣଙ୍କୁ ବି ଅନେକ ଅନେକ ଶୁଭେଚ୍ଛା। ଭଗବାନ ଗଣେଶ ଆପଣଙ୍କର ମଙ୍ଗଳ କରନ୍ତୁ, ଆପଣ ସବୁବେଳେ ଖୁସିରେ ଥାନ୍ତୁ, ଆପଣଙ୍କର ସ୍ୱାସ୍ଥ୍ୟ ସବୁବେଳେ ଠିକ ରହୁ।
1: ମୋର ବି ସେ ଗଣେଶ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ଆସିକି ରଞ୍ଜନ ସାହୁଙ୍କ ସବୁବେଳେ ସୁସ୍ଥ ରହୁ, ତାର ଏମିତି ଆମ ସାଙ୍ଗରେ ସବୁବେଳେ ପାଇଁ ସମ୍ପର୍କ ରଖୁଥାନ୍ତୁ, ସବୁବେଳେ ହସୁଥାନ୍ତୁ। ଆଉ ଜୟପୁର ସେଟା ତ ସବୁବେଳେ ନମ୍ବର ୱାନ୍ ରେ ଥାଉ, ଅତି ମଧ୍ୟ ରହୁଥାଏ।
0: ତେବେ ଡଲି ଭଉଣୀ, ଆପଣ କୁହନ୍ତୁ ଯେ କୁହାଯାଏ ଯେ ପରିଶ୍ରମ ହିଁ ସଫଳତାର ଚାବିକାଠି, ଏ ବିଷୟରେ କଣ କହିବେ?
1: ସାର୍ ଦେଖନ୍ତୁ, ଆମେ ଗୋଟେ ଗଛ ଲଗାଉଛୁ, ଆମେ ସେ ଗଛର ଯଦି ଯତ୍ନ ନ ନବା, ତା ଦେହରେ ପାଣି ଦବା, ସିଏ କେମିତି ତାର କେମିତି ଛେଳି ଗୋରୁ ନ ଖାଇବେ, ତାର ଯତ୍ନ ନବା, ଆଉ ବାଡ଼ ରଖିବା, ସବୁବେଳେ ଦେଖା ଚାହା କରୁଥିବା, ତାହେଲେ ଆମେ ସେ ଗଛଟେ ଲଗେଇକିରି ଫୁଲଟେ ଫଳଟେ ପାଇବା। ଏଇଟା ହେଲା ଆମର ପରିଶ୍ରମର ଚାବିକାଠି।
0: ଆଜ୍ଞା,
1: ଯେକୌଣସି ଆମେ ଗୋଟେ କର୍ମ କରୁଥିବା, ଆମେ ଯେତେ ବାଧା ବିଘ୍ନ ଆସୁ, ଆମେ ବାଧା ବିଘ୍ନକୁ ଖାତିର ନ କରି ଆଗକୁ ଆଗେଇବା। ଯେମିତି ଗୋଟେ ଛୁଆଟେ ଆଗ ଆଠେଇଲେ ପଡିଯାଏ, ଆଠେଇଲେ ପଡିଯିବ, ପୁଣି ଉଠିବ, ପୁଣି ପଡିବ, ପୁଣି ଉଠିବ, ସେମିତି ଆମେ ପରିଶ୍ରମ କରିକିରି ସଫଳତାର ଚାବିକାଠିକି ଆଗେଇ ନବା।
0: ନିଶ୍ଚୟ ନିଶ୍ଚୟ, ଯେମିତିକି ଆପଣ ଡାଏଲ ଆକାଶବାଣୀ ହଉ ବା ଆକାଶବାଣୀ ଜୟପୁର କେନ୍ଦ୍ରର ଯୋଉ ଫୋନ୍ ଇନ୍ କାର୍ଯ୍ୟକ୍ରମ ହଉ, ଆପଣ ପରିଶ୍ରମ କରି ଡାଏଲ କରନ୍ତି।
1: ଆଜ୍ଞା ଆଜ୍ଞା,
0: ଥରେ ନ ଲାଗିଲେ ଆଉ ଥରେ ଡାଏଲ କରନ୍ତି, ଡାଏଲ କରି କରି ଆଜ୍ଞା ଶେଷରେ ସଫଳତା ପାଆନ୍ତି, ନାଇଁ କି?
1: ଆଜ୍ଞା, ଯଦି ଥର ଲଗେଇଲା ପରେ ଆମେ ଯଦି ଥରେ ଦୁଇ ଥର ଆମେ ମାନେ ମାରିଦବା ଜୟପୁର ଚ୍ୟାନେଲକୁ ରଖିଦବା, ଆମର କଣ ସେ ସଫଳତା ପାଇବା? ଆମେ
0: ନିଶ୍ଚୟ,
1: ଆମେ ଯଦି ଲଗାତାର ଟ୍ରାଏ କରୁଥିବା, ତାହେଲେ ଆମେ ସଫଳତାର ଚାବିକାଠିରେ ପହଞ୍ଚିବା। ଯେମିତି ଆଇଲେ ଦଶ ପନ୍ଦର ଥର ଲଗେଇଲା ପରେ ମୋର ଲାଗିଲା, ଆଉ ସବୁ କଲର ମାନେ ଆମର ଲାଗୁନି, ଆମର ଲାଗୁଛି, ତମର କାଇଁ ଲାଗୁନି? ତମେ ସେମିତି ଟ୍ରାଏ କରୁନ, ତମେ ଥରେ ଦି ଥର ଲଗେଇକିରି ପହଞ୍ଚିବ, କଣ ଆମର ଲାଗୁନି? ଭାରତ ସାରା ସବୁ ଲଗଉଛନ୍ତି, କେତେ କଲର ଲଗଉଛନ୍ତି, ଏଇ ଗୋଟାକ ହଉଛି ସଫଳତାର ଚାବିକାଠି।
0: ନିଶ୍ଚୟ,
1: ଆମର ବିଶ୍ୱାସ ଭରସା ଧୈର୍ଯ୍ୟ,
0: ଆଜ୍ଞା,
1: ଏଇଟାକୁ ରଖିକିରି ଆମେ ଆଗେଇ ଚାଲିବା।
0: ବହୁତ ଧନ୍ୟବାଦ ଦଉଛୁ, ଆଜି ଆପଣ ବହୁତ ଦିନ ପରେ ଡାଏଲ ଆକାଶବାଣୀକୁ ଫୋନ କଲେ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ, ରହିଲି, ନମସ୍କାର। ଆଜ୍ଞା ଆଜ୍ଞା, ନମସ୍କାର,
1: ଆର ମଙ୍ଗଳବାର ମୁଁ ନିଶ୍ଚୟ କରିବି।
0: ଆଜ୍ଞା ଆଜ୍ଞା, ନମସ୍କାର, ନମସ୍କାର,
1: ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ବରଗଡ଼ରୁ କହୁଥିଲି ଆଜ୍ଞା, ଗୋଲଖ ବିହାର ପ୍ରଧାନ କହୁଥିଲି।
0: ଆଚ୍ଛା, ଭଲ ଅଛନ୍ତି ପ୍ରଧାନ ବାବୁ?
1: ଆଜ୍ଞା,
0: ନୂଆଖାଇ ଜୁହାର।
1: ନୂଆଖାଇ ଜୁହାର ଆଜ୍ଞା।
0: ଆଉ କଣା ଖବର କୁହନ୍ତୁ।
1: ମୁଁ ଭାବୁଥିଲି ଆଉ ରଞ୍ଜନ ସାର୍ଙ୍କ ସହିତ କଥା ହେଇପାରିବି।
0: କେମିତି
1: ଆପଣ କଣ ରିଟାୟାର ହେବେ ବୋଲି ମୁଁ ଶୁଣିଥିଲି ତ, ସେଇଥିପାଇଁ।
0: ହଁ, ସେପ୍ଟେମ୍ବର 30ରେ।
1: ହଁ, ସେଇଥିପାଇଁ ତ।
0: ଆଚ୍ଛା କୁହନ୍ତୁ, ଆଜି କେନ୍ ଗୀତ ଶୁଣବେ?
1: ଆଜି ଦେଇଦେବେ ଗୋଟେ ଭଜନ ଦେଇଦେବେ, କସ୍ତୁରୀ ସେ ଆଲବମ ର ନା, ଖଇ କୌଡ଼ି ବିଚେ ବିଚେ।
0: ଆଉ ତେବେ ପ୍ରଧାନ ବାବୁ, ଏ ଯୋଉ ନୂଆଖାଇ ପର୍ବଟା ଆପଣମାନଙ୍କର ବା ପଶ୍ଚିମ ଓଡ଼ିଶାର ଗୋଟେ ମୁଖ୍ୟ ପର୍ବ।
1: ଆଜ୍ଞା।
0: ଆଚ୍ଛା, ପ୍ରକୃତରେ କଣ କଣ ହୁଏ ନୂଆଖାଇରେ?
1: ନୂଆଖାଇ ବୋଲେ ଏଇଟା ହଉଛି ଆମର ନୂଆ ଧାନ, ଚାଷୀର ନୂଆ ଧାନ ହୁଏ, ଚାଷୀ ତ ହେଇନଥାଏ, ଏଇଟା ଗୋଟେ ଯୋଗାଡ଼ କରିକି ମାନେ କରିଥାନ୍ତି ଧାନ ଯୋଉ ନୂଆ ଖାଇରେ। ତାପରେ ନୂଆ ନୂଆ ବସ୍ତ୍ର ଆଉ ଘର ସଫା ସୁତୁରା କରିକି ନିଜେ ପୂଜା ପାଠ ହବ, ଏଇଟା ମେନଲି ତ ଲକ୍ଷ୍ମୀ ପୂଜା ଆଉ।
0: ଆଚ୍ଛା ଆଚ୍ଛା, ମାନେ ଆପଣଙ୍କର ଏଇଟା ଧାନ ଅମଳ କଲା ପରେ?
1: ହଁ, ଧାନ ଅମଳ କରିବା କଥା, କିନ୍ତୁ ଧାନ କୋଉଠି ହେଉଛି?
0: ଘର ସବୁ ଲିପାଲିପି କରାଯାଏ,
1: କଣ କରୁଛନ୍ତି ଗୋଟେ କରିକି ରଖୁଛନ୍ତି, ଧାନ ନୂଆ ଧାନ ଦଉଛନ୍ତି ଆଉ।
0: ନାଇଁ, ଘର ସବୁ ଲିପାଲିପି ହୁଏ?
1: ହଁ,
0: ମାନେ ନୂଆ ପୋଷାକ ସବୁ ପରିଧାନ କରନ୍ତି ନାଇଁ କି?
1: ହଁ, ଏବେ ତ ମାଟି ଘର ନାହିଁ, ସେ ମାଟି ଘର ଯାହାର ଅଛି ସେ ଲିପାଲିପି, ପକ୍କା ଘର ଯାହାର ଅଛି ସେ ସଫା ସୁତୁରା ସବୁ କରିକି ନୂଆ ଡ୍ରେସ କିଣିବେ, ସବୁ ସବୁ ସମସ୍ତେ ବସିକି ଏକାଠି ଖାଇବେ ଆଉ।
0: ଆଚ୍ଛା, ସମସ୍ତେ ମିଶି ଖାଇବେ?
1: ହଁ।
0: ଆଚ୍ଛା, ଆପଣଙ୍କର ଆମିଷ ହୁଏ କି ନାହିଁ ଏଇ ଯୋଉ ନୂଆ ଖାଇରେ?
1: ନାଇଁ ନାଇଁ ନାଇଁ ନାଇଁ
0: ହୁଏ ନାହିଁ
1: ନା।
0: ତ ବାସି ଦିନ?
1: ବାକି ଦିନ ବୋଲେ ତା ପରଦିନ କରନ୍ତି।
0: ଆଚ୍ଛା, ସେଦିନ ଆମିଷ ହୁଏ ନାଇଁ କି?
1: ନାଇଁ, ଯେହେତୁ ଏଇଟା ଗୋଟେ ଲକ୍ଷ୍ମୀ ପୂଜା କରୁଛନ୍ତି, ସମଲେଶ୍ୱରୀ ପୂଜା କରୁଛନ୍ତି, ଆଉ ବି ସବୁ ଦଉନା।
0: କିନ୍ତୁ ଆପଣ ଦେଖୁଛନ୍ତି କି ଆଗରୁ ଯୋଉ ପରମ୍ପରା ଥିଲା ମାନେ ବଡ ଲୋକଙ୍କୁ ଜୁହାର ହେବା, ଏସବୁ

0: ଚାଲିଛି ନା ଧୀରେ ଧୀରେ ଲୋପ ପାଇଗଲାଣି?
1: ନାଇଁ, ଧୀରେ ଧୀରେ ଧୀରେ ଲୋପ ପାଇଗଲାଣି।
0: ଆପଣ
1: ଆଗ ଯେତିକି ଲୋକ ସମ୍ମାନ ଦଉଥିଲେ ବି ଆଉ ସମ୍ମାନ ବି ଦଉନାହାନ୍ତି। ଆଉ ଖାଲି ଏଇ ନୂଆଖାଇ ଦିନ ବଡ ମାନଙ୍କୁ ଜୁହାର କରୁଛନ୍ତି, ସେ କରୁଛନ୍ତି, ବାକି ଅନ୍ୟ ଦିନ କିଛି ନାହିଁ।
0: ଆଚ୍ଛା, ଆପଣ ଯେତେବେଳେ ପିଲା ଥିଲେ, ଯେତେବେଳେ ସ୍କୁଲରେ ପାଠ ପଢୁଥିଲେ, ସେତେବେଳେ ଆପଣଙ୍କର ମନେ ଅଛି ଆପଣ ସେତେବେଳେ କେମିତି ସବୁ ବଡମାନଙ୍କୁ ସମ୍ମାନ ଦଉଥିଲେ?
1: ହଁ, ବଡମାନଙ୍କୁ ସମ୍ମାନ ଦଉଥିଲେ ବୋଲି ଖାଇବା ପିଇବା ସରିବ, ତାପରେ ଜୁହାର ଭେଟଘାଟ ଗୋଟେ ଅଛି, ଯୋଉଟାକି ବଡମାନଙ୍କୁ ସମସ୍ତେ ନମସ୍କାର କରନ୍ତି।
0: ଆଚ୍ଛା, ନମସ୍କାର ମାନେ ହାତ ଯୋଡ଼ି ନମସ୍କାର ନା ମୁଣ୍ଡିଆ ମାରନ୍ତି?
1: ନାଇଁ ନାଇଁ ନାଇଁ, ମାନେ ଗୋଡ଼ ଧରିକି,
0: ଗୋଡ଼ ଧରିକି। ବର୍ତ୍ତମାନ ଆସ୍ତେ ଆସ୍ତେ ଏସବୁ ଟିକେ ଲୁପ୍ତ ପାଇଯାଉଛି। ଘରେ ସବୁ ଭଲ ତ?
1: ହଁ ଆଜ୍ଞା, ସମସ୍ତେ ଭଲ,
0: ଭଲରେ ସବୁବେଳେ ଥାଆନ୍ତୁ। ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦେଉଛୁ।
1: ଠିକ୍ ଅଛି ଆଜ୍ଞା, ନମସ୍କାର।
0: ନମସ୍କାର।

0: କରି ଅନେକଙ୍କର ସବୁ ଡାକ ନାଁ ଥାଏ।
1: ଆଜ୍ଞା,
0: ଆପଣଙ୍କର ଡାକ ନାଁଟା କଣ?
1: ମୋର ଡାକ ନାଁ ପ୍ରକୃତରେ ମୋ ନାଁ, କିନ୍ତୁ ଭଲ ନାଁ ଥିଲେ ସୁଶାନ୍ତ କୁମାର ପଣ୍ଡା, କିନ୍ତୁ ଡାକନ୍ତେ ମୋ ନାଁ। ଆଉ ଏଇ ନାଁରେ ମୁଁ ତ ପିଲା ଆଜି ପର୍ଯ୍ୟନ୍ତ ଗୋଟେ ନାଁରେ ପ୍ରସିଦ୍ଧ ଅଛି, କାରଣ ସାର୍ଟିଫିକେଟ ଯୋଉ ନାଁଟା ଜାତକ ନାଁଟା ଏତେ ସନ୍ଦେହ ଜାଣିନାହାନ୍ତି, ମୋ ନାଁ ସେ ସମସ୍ତେ ଜାଣିଛନ୍ତି। ଆଉ
0: ଆଚ୍ଛା, ଦେଖିଲେ ଆଜି ଆପଣଙ୍କର ଅସଲ ନାଁଟା ଆମେ ଜାଣିଦେଲୁ।
1: ନାଇଁ ଜାଣିଲେ କିଛି ନାହିଁ, କିନ୍ତୁ ପ୍ରକୃତରେ ମୋ ଅସଲ ନାଁଟା ଆଜି ପର୍ଯ୍ୟନ୍ତ କେହି ଜାଣିନଥିଲେ, କୌଣସି ରେଡିଓ ସେଣ୍ଟର ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି।
0: ତେବେ ଆପଣଙ୍କୁ
1: ଆପଣ ଜାଣିଲେ ଜୟପୁର ସେଣ୍ଟର ଜାଣିଲା, ହେଲେ ମୁଁ ଯେତିକ ଶ୍ରୋତା ମାନଙ୍କ ସାଙ୍ଗେ କଥା ସେମାନେ ଆଜି ପର୍ଯ୍ୟନ୍ତ ବି ଜାଣିନାହାନ୍ତି।
0: ତେବେ ଆପଣଙ୍କୁ ମୁନା ଭାଇ ବୋଲି ଡାକିଲେ ଆପଣ ଖୁସି ହୁଅନ୍ତି ନା ସୁଶାନ୍ତ ବାବୁ ବୋଲି ଡାକିଲେ ଖୁସି ହୁଅନ୍ତି?
1: ନାଇଁ, ମତେ ମୋ ଡାକ ନାଁରେ ଡାକିଲେ ବହୁତ ଖୁସି ହୁଏ, କାହିଁକିନା ପିଲା ବେଳେ ଆଜି ପର୍ଯ୍ୟନ୍ତ ସେ ଗୋଟେ ନାଁରେ ସ୍କୁଲ ମୁଁ ଯୁଆଡ଼େ ବି ଯାଇଛି ସେ ଗୋଟେ ନାଁରେ ମତେ ସନ୍ଧ୍ୟା ଡାକନ୍ତି, ଆଉ ଏଇ ନାଁଟା ଖୁସି। କିନ୍ତୁ ନାଁ ଅପେକ୍ଷା ମୁଁ ବେଶୀ ଗୁରୁତ୍ୱ ଦିଏ କର୍ମକୁ। ଦେଖନ୍ତୁ, ନାଁ ଦବା ରାମ, କିନ୍ତୁ କାମ କରିବା କର୍ମ କରିବା ରାବଣ। ନାମକରଣ କିଛି ନାହିଁ, ଗୋଟେ ପରିଚୟ ଡାକିବା ପାଇଁ ଗୋଟେ ନାଁ ଦିଆଯାଏ, କିନ୍ତୁ କର୍ମ ହେଲା ସବୁଠୁ ବଡ ପରିଚୟ ବଡ ନାଁ।
0: ଯେମିତିକି ଆପଣ କର୍ମ କଥା କହିଲେ, କୁହାଯାଏ ଯେ ପରିଶ୍ରମ ହିଁ ସଫଳତାର ଚାବିକାଠି।
1: ନିଶ୍ଚିନ୍ତ, ଖାଲି ପରିଶ୍ରମ କଲେ ଆମେ ସଫଳତା ଚାବି ଜାଣେ, ପରିଶ୍ରମ କରିବା, ଧୈର୍ଯ୍ୟ ରଖିବା, ତା ସାଙ୍ଗେ ନିଜ ଉପରେ ବିଶ୍ୱାସ ଏବଂ ଭରସା ରଖିବା, ଏବଂ ଉପରେ ହେଲା ପରେ ବିଶ୍ୱାସ ଭରସା ରଖିବା, ଆମେ ଯୋଉ କର୍ମଟା କରିବା ପ୍ରଥମେ ତା ପ୍ରତି ଆମେ କେତେ ସମର୍ପିତ ଭାବ ରଖିଛନ୍ତି। ଦେଖନ୍ତୁ, ଆପଣ ଯେତେବେଳେ ପ୍ରଥମେ ଏ ଲାଇନ୍କୁ ଆସିଲେ, ଆପଣ ସେତିକି ହୃଦୟର ସହିତ ସେ କାମଟା ଆରମ୍ଭ କଲେ, କାରଣ ସମର୍ପିତ ଭାବ ରଖିଲେ କାମଟା ମୁଁ କରି, ଯାହାକି ଦେଖନ୍ତୁ ଆଜିକି 90 ମାସରେ ଆଜି ପର୍ଯ୍ୟନ୍ତ ଆପଣ କର୍ମ କରିଆଇଛନ୍ତି, ଆଉ କେବେ ସଫଳତା ପଛରେ ଘୋଡ଼େଇ ନାହାନ୍ତି, ସଫଳତା ଆପଣ ପଛରେ ଘୋଡ଼େଇ, ତାର ମୁଖ୍ୟ କାରଣ ପରିଶ୍ରମ କରୁଛନ୍ତି ଏବଂ ନିଜକୁ ସେଇଟା ନିୟୋଜିତ କରୁଛନ୍ତି, ଆଉ ବିଶ୍ୱାସ କରି ଆପଣ ତାକୁ ସେବା ମନୋଭାବ କରିକି କାମ କରୁଛନ୍ତି, ଆଜି ସବୁ ଶ୍ରୋତାଙ୍କ ହୃଦୟରେ ଆଶ କରୁଛନ୍ତି, ଏବଂ ଆଜି ପର୍ଯ୍ୟନ୍ତ ବହୁତ ଶ୍ରୋତା ଆପଣ ଏଇଥିପାଇଁ ଆପଣ କର୍ମ କରୁଛନ୍ତି, ସେବା ଦେଇଛନ୍ତି, କେବେ ଡ୍ୟୁଟି ଭାବିନାହାନ୍ତି। ହଁ, ଆପଣ କର୍ମ କରୁଛନ୍ତି, କାମ କରୁଛନ୍ତି, ଡ୍ୟୁଟି ଅଛି, ମୋର 10:00 ଦେବି 4:00-5:00 ପଳାଇଛି, ସେଇଟା କେବେ ଭାବିନାହାନ୍ତି, ପ୍ରତ୍ୟେକ କାମଟା ସେବା ମନୋଭାବ ରଖି କରୁଛନ୍ତି ବୋଲି। ଦେଖନ୍ତୁ, ବହୁତ ଶ୍ରୋତା ଆପଣ ଏତେ ସମୟ ହୃଦୟ ସିଂହାସନ ବସେଇଛନ୍ତି, ଆପଣଙ୍କ ରିଟାୟାରମେଣ୍ଟ 30 ତାରିଖ ଶୁଣିକି ବହୁତ ଶ୍ରୋତା ମନ୍ଦୁକ କରୁଛନ୍ତି, କାରଣ ଆପଣ ଯୋଉ ଭାବରେ କାମ କରି ଚାଲିଛନ୍ତି ଆକାଶବାଣୀ ବିଭିନ୍ନ ପ୍ରୋଗ୍ରାମ, ଆପଣଙ୍କ ବହୁତ ଭଲ ଭଲ ପ୍ରୋଗ୍ରାମ ହେଇଛି, ଆଉ ସବୁ ଶ୍ରୋତା ହୃଦୟ ରାଜ କରୁଛନ୍ତି, ବହୁତ ଶ୍ରୋତା ମନ ଦୁଃଖ ଶୁଣିକି ରିଟାୟାରମେଣ୍ଟ ଶୁଣି, କିନ୍ତୁ ଗୋଟେ ଖୁସିର ଖବର ହଉଛି, ଆପଣ କର୍ମରୁ ଆକାଶବାଣୀ ଜୟପୁର ରିଟାୟାରମେଣ୍ଟ ହେଇଗଲେ, କିନ୍ତୁ ଆମ ହୃଦୟରୁ କେବେ ରିଟାୟାରମେଣ୍ଟ ହେଇପାରିବନି, କାରଣ ସବୁଦିନ ପାଇଁ ଆମ ହୃଦୟ ସିଂହାସନ ଉପରେ ବସୁଛନ୍ତି।
0: ବହୁତ ଧନ୍ୟବାଦ ମୁନା ବାବୁ, ଆଉ ଯାହା ହଉ ଆପଣ ଆଜି ନିଜର ନାଁ କହିଦେଲେ, ମୁଁ ବି ସବୁଦିନ ପାଇଁ ମନେ ରଖିବି।
1: ଆପଣ ଯୋଉ ଭଳି କାମ କରି ଚାଲିଛନ୍ତି, ଶ୍ରୋତା ମାନଙ୍କ ମନ ଜାଣି କାମ କରୁଛନ୍ତି, ଶ୍ରୋତା ମାନେ କଣ ଚାହୁଁଛନ୍ତି ଶ୍ରୋତା ମାନେ ସବୁ ଡିମାଣ୍ଡ ରଖୁଛନ୍ତି, ସେଥିପାଇଁ ଦେଖନ୍ତୁ ଆପଣଙ୍କୁ ଏତେ ଶ୍ରୋତା ଭଲ ପାଉଛନ୍ତି, ଯାହାକି ହଁ ଅବଶ୍ୟ ଆପଣ କର୍ମ ଜୀବନରୁ ରିଟାୟାର ନେଲେ, କିନ୍ତୁ ଆମ ପାଖରୁ ରିଟାୟାର ଦେବାକୁ ଆମେ କେବେ ରାଜି ନାହିଁ, ଆପଣ ସେମିତି ଥାନ୍ତି ଆମ ପାଖରେ ଏମିତି କର୍ମ କରୁଥାନ୍ତୁ, ରିଟାୟାରମେଣ୍ଟ ଆମ ପାଖରେ କେବେ ହେବେନି, ଏତିକି ମୁଁ ଆଗେ ଆଗେ ପ୍ରାର୍ଥନା କରୁଛି, ଆପଣ ଯୋଉଠି ଥାନ୍ତୁ ଭଲରେ ଥାନ୍ତୁ, ସଫଳତା ଆପଣ ପଛରେ ଗୋଡ଼ୁ, କଲାପଥ ଖୁସିନ୍ ଥାଉ, ଆପଣଙ୍କ ଭବିଷ୍ୟତ ଉଜ୍ଜଳ, ଆଉ ସବୁରେ ଗୋଟିଏ କଥା, ମାଆଙ୍କ ଆଗେ ଏତିକି ପ୍ରାର୍ଥନା, ଆପଣ ରିଟାୟାରମେଣ୍ଟ ହେଲା ବାଦ ଆପଣ ସେମିତି ଭଲ ହେଇଥାନ୍ତୁ, ବିଶେଷ କରି ନିରୋଗୀ ରହିଲେ ଆପଣ ସବୁ କାମ ଠିକଠାକ କରିବା, ସେଥିପାଇଁ ମାଆଙ୍କ ଆଗେ ସ୍ୱତନ୍ତ୍ର ପ୍ରାର୍ଥନା ଆପଣଙ୍କ ପାଇଁ କରୁଛୁ।
0: ବହୁତ ଧନ୍ୟବାଦ ମୁନା ବାବୁ, ଆପଣଙ୍କର ପସନ୍ଦର ଗୀତ ଶୁଣନ୍ତୁ, ଆଉ ରହିଲି, ନମସ୍କାର
1: ଭାଇ, ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ହ୍ୟାଲୋ ଆଜ୍ଞା, ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ଆପଣଙ୍କୁ ନୂଆଖାଇ ଉପଲକ୍ଷେ ଅଭିନନ୍ଦନ ଜଣାଇ ଆପଣଙ୍କୁ ଶୁଭେଚ୍ଛା କରୁଛି।
0: ବହୁତ ଧନ୍ୟବାଦ। ଆପଣଙ୍କୁ ବି ନୂଆଖାଇର ଜୁହାର।
1: ଜୁହାର ଆଜ୍ଞା।
0: ଯେ କାଣା ହବ ଯେ ନୂଆଖାଇ ଲାଗି ତ କିଛି ପିଠା ନାହିଁ, ମିଠା ନାହିଁ?
1: ନାଇଁ ଆଜ୍ଞା, ସବୁ ହେଇଛି ଆଜ୍ଞା, ଖାଲି ଆପଣ ଆସି ପାରବାର ଅଛି ଆଜ୍ଞା।
0: ଆପଣ
1: ରେଡିଓ ପାର୍ଟନର ଚିତ୍ରସନ ସବର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର ରୁ କହୁଛି ଆଜ୍ଞା।
0: ଆଚ୍ଛା, କୁହନ୍ତୁ ଚିତ୍ରସେନ ବାବୁ ଆଜି କେନ୍ ଗୀତ ଶୁଣିବେ?
1: ଆଜି କହିଦେ କହିଦେ ମୁଁ ତୋର କଣ ହେବି ଗୀତ ଶୁଣେଇଦେବେ ଆଜ୍ଞା।
0: କହିଦେ କହିଦେ
1: ମୁଁ ତୋର କଣ ହେବି।
0: ପୁଅ କହୁଛି ନା ଝିଅ କହୁଛି? କହିଦେ କହିଦେ ମୁଁ ତୋର କଣ ହେବି ନାଇକି?
1: ହଁ ଆଜ୍ଞା।
0: ଏମିତିର ଗୀତଟା କେମିତି ମନେ ପଡୁଛି ଆପଣଙ୍କୁ ବୋଲଛି ମୁଁ?
1: ଏ ଆଜ୍ଞା, ପୁରୁଣା ଗୀତ ତ ଟିକେ ମନେ ପଡୁଛି ଆଜ୍ଞା।
0: ଆଚ୍ଛା ଚିତ୍ରସେନ ବାବୁ, ଏ ଯୋଉ ଗୀତ ଶୁଣିଲେ ଆପଣଙ୍କର ମନକୁ କେମିତି ଲାଗେ?
1: ଆଜ୍ଞା, ମନକୁ ତ ଭଲ ଖୁସି ଲାଗେ ଆଜ୍ଞା, ଟିକେ ଶୁଣବା ଲାଗେ ଆଉ।
0: ଆଚ୍ଛା, ତାମାନେ ଆପଣ ଏଇ ଯୋଉ ଗୀତ ଶୁଣିବା ପାଇଁ ଗୋଟେ ଆପଣଙ୍କର ସବୁବେଳେ ଗୋଟେ ସମୟ ବାହାର କରନ୍ତି ନାଇକି?
1: ହଁ ଆଜ୍ଞା।
0: ଆଜିକାଲି ତ ମୋବାଇଲରେ ସବୁ ସୁବିଧା ହେଇଗଲାଣି।
1: ହଁ ଆଜ୍ଞା।
0: ଆପଣ କାମ କଲାବେଳେ
1: ରେଡିଓରେ ଶୁଣିବାଟା ଯୋଉ ମଜା ଲାଗିବ ଯେ ମୋବାଇଲରେ ଶୁଣିଲେ ମଜା ଲାଗିବ କି ଆଜ୍ଞା?
0: ଆଚ୍ଛା, ଏଇଟା ଠିକ କହିଲେ ଆପଣ।
1: ବାହାଘର ଯୋଉ ଭୋଜିରେ ମଜା ଲାଗିବ, ଘରେ ଖାଇଲେ ମଜା ଲାଗିବ କି?
0: ନାଇଁ ନାଇଁ ନାଇଁ,
1: ହେଲେ ଟିକେ ଭଲ ଲାଗବା ନା ଆଜ୍ଞା?
0: ହେଲେ ଗୋଟେ କାମ କରନ୍ତୁ, ଘରେ ଆଉ ଖାଆନ୍ତୁ ନାହିଁ, ଯୋଉଠି ବାହାଘର ହଉଛି ପଳାନ୍ତୁ।
1: ନାଇଁ ଆଜ୍ଞା, ବାହାଘର ହେଲେ ତ ମୁଁ ଯାଉଛି ଏକା ଆଜ୍ଞା।
0: ପାଖରେ ଭାଉଜ ନାହାନ୍ତି?
1: ନା ଆଜ୍ଞା।
0: ହଁ, ନହେଲେ ଭାଉଜ ଶୁଣିଲେ କାହିଁ ଖାଉଛ ଏ ଘରେ ବୋଲି କହିବେ। ଏମିତି କଥାରେ ଅଛି ଆଉ।
1: ହଁ ଆଜ୍ଞା, ସେମିତି ଆଉ।
0: ଆଚ୍ଛା, ଆଉ ପାଗ କେମିତି ଅଛି?
1: ପାଗ ତ ଠିକ ଅଛି ଆଜ୍ଞା, କାଲି ଠାରୁ।
0: ଆଚ୍ଛା, ଏଇ ଯୋଉ ଗଣେଶ ପୂଜା ବର୍ତ୍ତମାନ ଗଲା, ଆଚ୍ଛା ଗଣେଶ ପୂଜାରେ ଆପଣଙ୍କର କିଛି ମିଠା ବିକ୍ରି ହେଲା କି ନାହିଁ?
1: ନାଇଁ ଆଜ୍ଞା, ବିକ୍ରି ବୁକୁରା ହେଇନି ଆଜ୍ଞା।
0: ଓହୋ, ଟିକେ ବେପାର ଟିକେ
1: ସମସ୍ତେ ହେଲେ ତାଙ୍କର ସେନେ ଏକା କରୁଛନ୍ ନା ଆଜ୍ଞା?
0: ଓ, ନିଜେ ନିଜେ କରୁଛନ୍
1: ପୂଜାରେ? ହଁ, ସେନେ ଏକା ଏଇନେ ଛଣା ଛୁଣି କରୁଛନ୍ ତ ଆଜ୍ଞା।
0: ଓ, ସବୁ ଚାଲାକ ହେଇଗଲେ?
1: ହଏ ଆଜ୍ଞା, ଚାଲାକ ହେଇଗଲେ। ବେସନ ଧରି ଆଣିଲେ 2-3 କିଲୋ କି 5 କିଲୋ ପରା ଆଉ ଛାଣା ଛୁଣି କରିଦେଲେ ତ ଗଲା, ଗାଁରେ ପ୍ରସାଦ ବାଣ୍ଟି ଦେଲେ ଆଉ।
0: ତାମାନେ
1: ସେମାନଙ୍କ ମହଙ୍ଗା ପଡିବ ନା ଆଜ୍ଞା?
0: ଏଇଟା ଠିକ କଥା କହିଲେ। ହେଲେ ଏବେ ଟିକେ ବେପାର ଟିକେ ମନ୍ଦା ଅଛି ନା କେମିତି?
1: ନାଇଁ, ବେପାର ଠିକ ଅଛି ଆଜ୍ଞା ଆମର।
0: ଆଚ୍ଛା, ମାନେ ଅଧିକ ହଉନି ଆଉ? ଭଗବାନ ଯେତିକି ଦେଲେ ସେତିକି।

0: ଖୁସି ହେଇଯିବା କଥା।
1: ହଁ ଆଜ୍ଞା, ଆମେ ଯେତେ କରୁଛୁ ଆଜ୍ଞା ସେତିକି ସବୁ ସରିଯାଉଛି ଆଜ୍ଞା।
0: ଆଉ ଘରେ ସବୁ ଭଲ ତ ଚିତ୍ରସେନ ବାବୁ?
1: ହଁ ଆଜ୍ଞା, ଏବେ ବର୍ତ୍ତମାନ ସମସ୍ତେ ଭଲ ଅଛନ୍ ଆଜ୍ଞା। ଆଗେ ଟିକେ ପଡିଥିଲେ ଆଜ୍ଞା, ଆମର ନାତି ନାତନ ମାନେ ଟିକେ ଭାଇରାଲ ଟିକେ ହେଇଯାଇଥିଲା ଆଜ୍ଞା।
0: ଓ ଏ ପାଗ ପରିବର୍ତ୍ତନରେ ଆଉ?
1: ହଁ
0: ଆଜ୍ଞା, ବର୍ଷା ହେଲା
1: 3 ଦିନ ଭର୍ତ୍ତି ହେଇଥିଲେ।
0: ଓହୋ, ଭଲ ହେଇଗଲେ ସମସ୍ତେ ତ?
1: ହଁ ଭଲ ହେଇଗଲେ ଆଜ୍ଞା, ଭଗବାନଙ୍କ ଦୟାରୁ।
0: ଠିକ ଅଛି ଚିତ୍ରସେନ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ଗୀତଟି ଆମେ ପ୍ରଚାର କରିଦେଉଛୁ।
1: ରହିଲେ ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ଥିଲା ଖାଲି ସେଇ ପଞ୍ଚମୀ ଦିନ, ଯୋଉ ପଞ୍ଚମୀ ଦିନ ନୂଆଖାଇ ଗୋଟିଏ ତିଥିରେ ସମସ୍ତେ ଖାଉଛୁ ଓଡ଼ିଶାନ, ତାପରେ ଅଲଗା ଆଡେ କଳାହାଣ୍ଡି ଆଡେ ମୁଁ ଶୁଣିଛେ ସେମାନେ ଦ୍ୱିତୀୟ ଦିନ ଖାଇ ସାରିଲେନି, ଆଉ ତାପରେ ଯାହାର କିଛି ଅସୁବିଧା ହୁଏ, କାର ଅମଲା ଗଲା କି କାର ଛୁଆ ହେଲା, ତ ସେମାନେ ଆମ ଦଶହରାର ଦଶମୀ ଦିନ ବି ଖାଆନ୍ତି, ମାଙ୍କ ଠାରେ ଲଗେଇକି ଘରରେ ଲଗେଇକରି ଘର ଦେବାଦେବୀ ମାନଙ୍କୁ ସେମାନେ ବି ନବାନ୍ନ ଖାଆନ୍ତି ଆଜ୍ଞା ଦଶହରାରେ।
1: ଆଚ୍ଛା, ଆମିଷ କିଛି ହୁଏ ନାହିଁ?
0: ନାଇଁ ଆଜ୍ଞା, ଆମିଷ କିଛି ହୁଏନି, ନାଇଁ ଆମ ଏଇ ନୂଆଖାଇ ଦିନ ଆମି ଆର ବେଳା ଆମିଷ କଲେ ଚଲେ, କିନ୍ତୁ ଆମର ତ ଚଲେନି ଘରେ, ଆମେ କେହି ଖାଉନୁ, ଆଗରୁ ବି ଖାଉନୁ, ତ ବାକି ଲୋକ ଖାଆନ୍ତି ଆଜ୍ଞା। ଆମ ପାଖରେ ପୁରା କୁକୁଡ଼ା ଖାସୁଛି ପୁରା ଆମ ଘର ପାଖରେ, ତ ଆର ବେଳି ସନ୍ଧ୍ୟା ହେଲା କି ବହୁତ ଭିଡ଼ ହେବେ ଆଜ୍ଞା, ବହୁତ ନଉଛନ୍ତି, ଆର ବେଳି ଖାଉଛନ୍ତି ଆଜ୍ଞା, ଖାଉଛନ୍ତି ଆଜ୍ଞା। ସେଟା ଲକ୍ଷ୍ମୀଙ୍କ ପୂଜା ତ ସରିଯାଉଛି ଦିନ ବେଳି, ଆର ବେଳି କଣ ହବ ବୋଲି ସେମିତି ଭାବୁଛନ୍ତି, ଖାଉଛନ୍ତି, ଆମେ ତ ଖାଉନା ଆଜ୍ଞା।
1: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ନୂଆଖାଇର ପୁଣି ଥରେ ଶୁଭେଚ୍ଛା, ଆଉ ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ
0: ଆଜ୍ଞା। ଆପଣଙ୍କୁ ବି ଅନେକ ଶୁଭେଚ୍ଛା ଅଭିନନ୍ଦନ, ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ, ସମସ୍ତଙ୍କୁ ନୂଆଖାଇ ଜୁହାର, ଆପଣଙ୍କୁ ଆଉ ଥରେ ଜୁହାର ଆଜ୍ଞା,
1: ଧନ୍ୟବାଦ
0: ଆଜ୍ଞା, ଜୁହାର
1: ଜୁହାର ଜୁହାର।

0: ହ୍ୟାଲୋ, ଡାଇଲଗ୍ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଁ ଲୋକାଂଶ ଭାଇ କହୁଥିଲି କୋରାପୁଟରୁ।
0: ଆଜ୍ଞା ସ୍ୱାଇଁବାବୁ କୁହନ୍ତୁ, ଭଲ ଅଛନ୍ତି?
1: ହଁ ଆଜ୍ଞା, ସେମିତି ମୁଣ୍ଡ ଇଏ ହଉଥିବା, ଏଠି ଖଟ ଉପରେ ଶୋଇକି ଫୋନ କରୁଛି ଆଉ।
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ବା ତୁମେ ଜଗତର ତାହର
0: ଆଉ ସ୍ୱାଇଁବାବୁ।
1: ଆଜ୍ଞା,
0: ବର୍ତ୍ତମାନ ଆପଣଙ୍କର କୋରାପୁଟ ସହରରେ ଗଣେଶ ପୂଜା ଦେଖିଲେ କି ନାହିଁ?
1: ନାଇଁ ଆଜ୍ଞା, ମୁଁ ତ ମୁଣ୍ଡ କଣ ହଉଛି, ଘରୁ କୁଆଡେ ବାହାରି ପାରୁନି ଆଉ। ଏଠି ଆମ ସାହିରେ ହେଇଛି ଗଣେଶ, ସବୁଆଡେ ହେଇଛି, ମୁଁ ତ କୁଆଡେ ଯାଇପାରୁନି, ମୁଣ୍ଡ କଣ ହେଇଯାଉଛି ଆଉ।
0: ଆଚ୍ଛା, ମାନେ ଉଠିଲେ ଅସୁବିଧା ହଉଛି ମୁଣ୍ଡ?
1: ସେ କଣ ହେଲା କି, ଆଖି ଯାଇଥିଲି ଦେଖିବାକୁ, ଆଗ ଦେଖିଲେ କି ସେ ମେସିନରେ ଦେଖିଲେ, ତାପରେ ସେ ଡ୍ରପ ଗୋଟେ ପକେଇଲେ ଅଧଘଣ୍ଟା ବସିବାକୁ ପଡିଲା, ଜାଲି ଜାଲିଆ ଦେଖାଗଲା। ତାପରେ ଗୋଟେ ଲାଇଟ ପକେଇକିରି ଦି ଆଖି ଇଏ କଲା, ଆସିଲି ଘରକୁ। ଗୁରୁବାର ତ ଏମିତି ହଉଛି ଆଉ।
0: ଆଚ୍ଛା, ମାନେ ଏବେ ଦେଖାଯାଉନି ଭଲରେ?
1: ନା, ଦେଖାଯାଉଛି ଯେ ମୁଣ୍ଡ କାମ କରୁନି,
0: ତେବେ
1: ଆହୁରି ଦଉଛି।
0: ତେବେ ସ୍ୱାଇଁବାବୁ, ଏବେ ତ ଦେଖୁଥିବେ ଗୁଡାଏ ଜାଗାରେ, ମାନେ ଆପଣଙ୍କର କୋରାପୁଟରେ ଗଣେଶ ପୂଜା ହଉଛି, ମଣ୍ଡପ ତିଆରି ହଉଛି,
1: ବହୁତ ଜାଗା ହେଇଛି।
0: କିନ୍ତୁ ଆପଣ ଯେତେବେଳେ ଚାକିରି କରୁଥିଲେ କୋରାପୁଟରେ ରହୁଥିଲେ, ସେତେବେଳେ କେତେଟା ପୂଜା ହଉଥିଲା?
1: ସେତେବେଳେ ଏତେ ନାହିଁ, ଦିଟା ଗୋଟେ ହଉଥିଲା, ଏବେ ଗଳି ବନ୍ଦରେ ଆଉ।
0: ଆଉ ସେତେବେଳେ କେମିତି ସାଜସଜା ଥିଲା, ଏବେ କେମିତି ସାଜସଜା?
1: ଏବେ ସାଜସଜା

0: ଲାଗିଛି,
1: ଗୀତ ମଧ୍ୟ ସେମିତି ବାଜୁଛି,
0: ସାଉଣ୍ଡ ବକ୍ସ ଲାଗିଛି, ମାଇକ୍ ଲାଗିଛି, ସବୁ ପ୍ରକାର।
1: ତାମାନେ ଆପଣ ଦର୍ଶନ କରିବାକୁ ଯିବେନି ଗଣେଶ ଠାକୁରଙ୍କୁ?
0: ଆଜ୍ଞା, ମୁଣ୍ଡ ସିନା ଭଲ ଲାଗିଲେ ଯିବି, ନହେଲେ ବାଟରେ କୋଉଠି ପଡିକିରି ହଇରାଣ ହେଇଛି ଏମିତି ଆଉ।
1: ହଁ, ଭଲରେ ଥାନ୍ତୁ, ଠିକ ଅଛି।
0: ଆଜି ନୂଆଖାଇରେ ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ,
1: ଆପଣଙ୍କର ଆଶୀର୍ବାଦ ଥାଉ।
0: ହଉ
1: ରହିଲେ ଆଜ୍ଞା, ନମସ୍କାର।

0: ଠିକ ଅଛି, ଆପଣ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣେଇ ଦଉଛୁ।
1: ଧନ୍ୟବାଦ ଭାଇ, ନମସ୍କାର, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ହ୍ୟାଲୋ, ଡାଇଲଗ୍ ଆସୁଣି।
1: ହ୍ୟାଲୋ, ନୂଆଖାଇ ଜୁହାର।
0: ନୂଆଖାଇ ଜୁହାର,
1: ମୁଁ ଗୌରବଗନ କହୁଛି ସୋନପୁରରୁ।
0: ଆଚ୍ଛା କୁହନ୍ତୁ, ଆଜି କେନ୍ ଗୀତ ଶୁଣବେ?
1: ନୂଆଖାଇ ଗୀତ ଶୁଣିବା।
0: ସମ୍ବଲପୁରୀ ନୂଆଖାଇ ଗୀତ? ଆଉ ନୂଆଖାଇ କାଣା କାଣା କରୁଛ ଆଜି?
1: ଆଇ ଛତୁନ କେ ନହିଆ ହୋଇଯେ, ଆଇ ଡାଲ ହୋଇଯେ, ଖିରି ହୋଇଯେ, ପୁରି ହୋଇଯେ, ଖଟା ହୋଇଯେ, ଭାତ ହୋଇଯେ, ବରା ହୋଇଯେ, ଚି ହୋଇଯେ, ପୁରି ହୋଇଯେ।
0: ବାପରେ, ତାମାନେ ଆପଣ କଣ କଣ ଖାଇବେ?
1: ସବୁ ଦେଖ।
0: ଆଚ୍ଛା, କାହାକୁ ଡାକୁଛନ୍ତି ନା ଆପଣ ଏକୁଟିଆ ଖାଇବେ?
1: ଆମେ
0: ଆମକୁ ଡାକିବେ ନାଇଁ,
1: ଆସନ୍ତୁ ଖାଇବା,
0: ମିଶିକି ଖାଇବା ନା, ଭଲ ଲାଗିବ। ଆଉ ନୂଆ ଡ୍ରେସ କଲେ କି ନାଇଁ? ଅଛି,
1: ହଁ
0: ଠିକ ଅଛି। ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
1: ଜୁହାର
0: ଜୁହାର।

ଏଇଠି ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମ ନମ୍ବର ହେଲା 0685423069। ତେବେ ବିଦାୟ ନେଉଛି, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

ପରବର୍ତ୍ତୀ ଗୀତଟି ଶୁଣିବା ବାଘୀ ଚଳଚ୍ଚିତ୍ରରୁ, ଶିଳ୍ପୀ ଅରମାନ ମଲ୍ଲିକ ଏବଂ ଶ୍ରଦ୍ଧା କପୁର, ସଞ୍ଜୀବ ଚତୁର୍ବେଦୀଙ୍କ ଗୀତ, ସଙ୍ଗୀତ ଅମାଲ ମଲ୍ଲିକ।

0: କଣ ଆପଣ ଆଇଟିଆଇ ପ୍ଲସ୍ ଟୁ ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 September 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 September 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଶୁଣିବା କାବିଲ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଜୁବିନ ନୋଟିଆଲ ଏବଂ ପଲକ ମୁଚାଲ। ଗୀତ ରଚନା ନାସିର ଫରାଜ। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ଶେଷରେ ଶୁଣିବା ଚେନ୍ନାଇ ଏକ୍ସପ୍ରେସ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଚିନ୍ମୟ ଶ୍ରୀପଦା ଏବଂ ଗୋପୀ ସୁନ୍ଦର। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ସଙ୍ଗୀତ ବିଶାଲ ଏବଂ ଶେଖର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କିନା କଥା କହିଲୁ ନା ସତ୍ୟଟା ଗାଡୁକ କୁକୁଡ଼ା ଘରକୁ ଦେଲେ ତ ସେ ସର୍ଦ୍ଦା ଆସିଛି ଏ ଦେଖ ମନକୁ ଏ ବଟା ଗୋଟିଆ ମାରୁ ବାରି ଇଞ୍ଚି ପଟା ବାହାରିଛି ଦେଖ ମାରୁ ଆଲେ ନାନା ମାରୁ ଦେଖ ନାନା ଗାଡୁ ବାବୁ ଆଇଲାନି କାଇ ଦିଅ ଦେଖି ଦେ ଆଜି ନା ଆସେ ନା ତାର ଛୁଟି ନାଇଁ ନାଇଁ ଏବେ ଆଇଲାନି ସାଇକେଲ ତିରିଙ୍ଗ ତିରିଙ୍ଗ ବାଛି ଆସେ ଆରେ ବଣ୍ଡକା ବଣ୍ଡକୁ ତମେ କିଅ ଆଜି ତ କହିଲି କାଲି କହିଲି ତମକେ ନା ମାର ଗଛ ବୋଲିକିରି ଆଜିକର ପତା ଗଛ କର ମାରିଦେଲା ତା କାଲି ତ କହିଲି ନା ମାରା ବୋଲି ଆଜି ବଟା ଗଛ ମାରିଦେଲା ତା ତମକେ ନା ଛାଡି କେସ୍ କରବାଟା କରିବି ଏକା ଆଜି ନା ଛାଡି ମନ ଦୁଃଖେ ରହିଲେ ବଣ୍ଡକା ବଣ୍ଡକୁ ଗାଡ଼ୁ ବାବୁ ଛାଡି ଦିଆ ଆଜି ଆଜି ଛାଡି ଦିଆ କୁକୁଡ଼ା ଗାନ୍ଧା ଗୋଟେ ଆଣିଦେବୁ ତମକେ ନାଇଁ କୁକୁଡ଼ା ଗାନ୍ଧା ଆଜି ବାବୁ 200 ଆଣିଦେଲେ ଛାଡ଼ିବି ନହେଲେ ନାଇଁ ଆଲେ ବାବୁ ଆଣିଦେବୁ କାଲିକେ ଯୁ ମନ ଦୁଃଖରେ ବଣ୍ଡକା ବଣ୍ଡକୁ ବଣରୁ ଫେରିଲେ ଗାଡ଼ୁ ବାବୁକୁ ଦେବା ପାଇଁ ଗାନ୍ଧା କୁକୁଡ଼ା ଗୋଟେ ଆଲେ ମଣ୍ଡକି ବୁଝେଇ ପାଣି ଗୁଡ଼ାନ୍ ଆଦଗର ଦେବୁ ଆଲେ ଆଜି କେନ୍ତା ହେଲା ଯେ ମୁରମୁରା ହେଲା ତା ଅଧିକାରି ସବୁଦିନେ କଥା ହେବା ତେବେ ଶୁଣ ବୁଝେଇ କହିଦେବି ତତେ ଶୁଣ ଶୁଣ ଶୁଣ ବୁଝେଇ ଶୁଣ ମୋର ବଦନ କହିବି ତମ

ତମକେ ତ କହିଲୁ ଆମର କଥା ମୋର ନା ଶୁଣିଲା ଏବେ କେନ୍ତା ହେଲା ହେଲା ସରକାର ତ କହିଲା ସେ ଗୋତ ନା ମାରା ଗୋତ ଲାଗା ବୋଲି ଗୋତ କେ ମାରିଲେ ସେତକି ଆରେ ତମର ଦନ ଗଲା ପିଲାକେ ମାରିଲେ ସେତକି ଶୁଣ ବୁଦେ କାଇ ନା ଗାଡୁ କେ ନେଇ ଦେବା ସେ କୁକୁଡ଼ା ଗୋଟେ ଗାଡୁ 200 ଟଙ୍କା ଦେବା ଆସେ ତେବେ ଛାଡ଼ସି ସେ ଯୁ ଆରେ কুকুরা কেন রাবে না বড়কু নাই না না মাইজিটা আউ দিয়েছি কিনা।

দালান বাড়ি এসবু জানি জানি আমি ভুল কাম করলুনি।

আজি তুমি দুই জন মামু ঘর দেখবা, আজি তুমি দুই জন মামু ঘর দেখবা।

0: బాబు తడిది అంటాను నా మారుని కొట్టుకుతా నా మా మారుని కొని అంటాను నా తాడు ఓ ఎట్ట కదా శునియలా మా డమర్ నా దెను అది బొడ బొడ బిదా గొస్ సబు తరాయలు పరిగి గొస్తే ఆరం కొలు ఉతు సార్ సార్ మామూ గొర్తెక్కు సార్
1: শুনিলে দেশিয়া নাট গছ আমর জীবন পরিবেশন করে ধনুর্জয় প্রধানী এবং সাথী আকাশবাণী জয়পুর শুনন্তু বেটার নাটক মণিষ মূল রচনা রেবতী শরণ শর্মা ওড়িয়া ভাষান্তর শিবাজী পটনায়ক প্রযোজনা নরেন্দ্রনাথ পটনায়ক ସହଯୋଗିତା ରଞ୍ଜନ କୁମାର ବେହେରା ଶୁଣନ୍ତୁ ନାଟକ ମଣିଷ
2: ନର୍ସ
3: ଆଜ୍ଞା
2: ଏବେ ତମେ ଗଲେ ଚଳିବ
3: କିନ୍ତୁ
2: କାରଣ ମୋତେ ବି ଏବେ ଯିବାକୁ ହବ
3: ଡାକ୍ତର ବାବୁ
2: ହଁ ନର୍ସ ମୁଁ ଯିବା ସମୟ ଆସିଗଲା
3: ନା ନା ଡାକ୍ତର ବାବୁ ନୁହେଁ ଯିଏ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଏତେ ଲଢ଼େ ସେ କଣ ଏମିତି ହାର ମାନିଯିବ ମୁଁ ତୁରନ୍ତ ସର୍ଜନ ସାର୍ଙ୍କୁ ଫୋନ୍ କରୁଛି
2: ନା କାହାକୁ ଫୋନ୍ କରିବା କିଛି ଲୋଡ଼ା ନାହିଁ ନର୍ସ କାହାକୁ ବି ନୁହେଁ ମୁଁ ଡାକ୍ତର ମୁଁ ଜାଣେ ଏବେ ଆଉ କିଛି ବି କରାଯାଇ ନପାରେ ଆମେ କହୁନା ଏବେ ଚିକିତ୍ସା ନୁହେଁ ଭଗବାନଙ୍କ କୃପା ଦରକାର
3: ମାନେ ସତରେ କଣ କିଛି ବି କରାଯାଇ ପାରିବ ନାହିଁ
2: ହଁ ନର୍ସ କିଛି ବି କରିହେବ ନାହିଁ ମୋତେ ତ ଏମିତିରେ ତିନି ଚାରି ଦିନ ଅଧିକା ବଞ୍ଚାଇ ରଖିସାରିଲୁଣି ଆଉ କେହି ସାଧାରଣରୁ କେହି ଥିଲେ ସେ ମରି ଏବେ ସୁଦ୍ଧା ଚାରିଦିନ ହେଇସାରିଥାନ୍ତା
3: ହେଲେ କଣ ଦୁନିଆରେ ଏମିତି କିଛି ନାହିଁ ଯାହା
2: ନାହିଁ ନର୍ସ ଏବେ ଦୁନିଆରେ ଆଉ କୌଣସି ଡାକ୍ତର କି ଔଷଧ ନାହିଁ ଯାହା ମୋ କାମରେ ଲାଗିବ
3: ଡାକ୍ତର ବାବୁ ସତରେ ସତରେ ଆମେ କେତେ ଅସହାୟ
2: ଅସହାୟ ତମେ ଜଣେ ମଣିଷର ମରିବା କଥାରେ ଏତେ ଦୁଃଖୀ ହେଇଯାଉଛ କେମିତି ଏଥିରେ ଏମିତି ଡରିବା ଭଳି ତ କିଛି ନାହିଁ ଜୀବନରେ ଆମକୁ ଯାହା କିଛି ସୁନ୍ଦର ରଙ୍ଗୀନ ତାଜା ଆଉ ଜୀବନ୍ତ ଲାଗୁଛି ବାସ୍ତବରେ ହିଁ ତ ମୃତ୍ୟୁର ଅବଦାନ ମୃତ୍ୟୁ ହିଁ ତ ଜୀବନକୁ ମୂଲ୍ୟବାନ କରିଛି ମୂଲ୍ୟବାନ
3: କିନ୍ତୁ ଆପଣଙ୍କ ବୟସ ତ ମରିବା ବୟସ ନୁହେଁ ଆପଣ ଏବେ ନିଜ ଯୌବନ ଅବସ୍ଥାରେ ଏମିତି ଅକାଳରେ ଚାଲିଯିବେ ଅକାଳରେ
2: ମଣିଷ ଦେହ ଯେଉଁ ମୁହୂର୍ତ୍ତରେ ରୋଗ ନିକଟରେ ପରାସ୍ତ ହୁଏ ସେ ଦେହ ବଞ୍ଚିବା ଯୋଗ୍ୟ ହୋଇ ରହିପାରେ ନାହିଁ ଏଣୁ ସବୁ ଦେହ ସବୁ ମଣିଷ ଉପଯୁକ୍ତ କାଳରେ ହିଁ ମରନ୍ତି ଓ କାଳରେ ନୁହେଁ
3: ଡାକ୍ତର ବାବୁ ଆପଣ ସତରେ କେତେ ଦମ୍ଭ ଥିବା ମଣିଷ
2: ବାସ୍ ଏସବୁ ବର୍ତ୍ତମାନ ଛାଡ଼ ମୁଁ ବି କି ଯୁକ୍ତିରେ ପଡ଼ିଗଲି ରାତି ଢେର ହେଲାଣି ନର୍ସ ମୋତେ ବି ଥକା ଲାଗିଲାଣି ମୋତେ ଏବେ ଶୋଇଯିବାକୁ ହବ ତମେ ବି ଯାଅ ଟିକେ ରେଷ୍ଟ ନବ ନର୍ସ
3: କିନ୍ତୁ ଆପଣଙ୍କୁ ଏ ଅବସ୍ଥାରେ ଏକା ଛାଡ଼ି ମୁଁ ଯାଇପାରିବି ନାହିଁ ଡାକ୍ତର ଏଇଠି ରହିବି ମୁଁ
2: ନର୍ସ ମୋର ଯେତେବେଳେ ତୁମର ଦରକାର ପଡ଼ିଛି ମୁଁ ତମକୁ ଡାକିଛି ହେଲେ ଏବେ ତୁମର କିଛି କାମ ନାହିଁ ଏଣୁ ଯାଅ ଆରାମ କର ଗୁଡ଼ ନାଇଟ୍
3: କିନ୍ତୁ
2: ବିଦାୟ ବିଦାୟ ନର୍ସ
3: ବିଦାୟ ଡାକ୍ତର

0: ବିକାର। ମୃତ୍ୟୁକୁ ଜଣେ ଡାକ୍ତର ଭାବରେ ସେ ଖୁବ୍ ନିକଟରୁ ଦେଖିଛନ୍ତି, ହେଲେ ନିଜ ମୃତ୍ୟୁକୁ ଏଭଳି ଦେଖିବା ସତରେ ଏକ ନିଆରା ଅନୁଭବ।
1: ଆଲୋକ କଣିକା ଭଳି ସମ୍ପୂର୍ଣ୍ଣ ନିଃସଙ୍ଗ ହୋଇଗଲେଣି। ତମସାର ଅନ୍ଧକାର ଭିତରେ ଦିକ୍ ମୁଁ ରହି ରହି ପବନ ମୋତେ ଆହୁରି ତିଜି ଆନ୍ କରିଦେଉଛି। ହେଲେ ମୁଁ ବୁଝିଛି, ମୁଁ ଲିଭିଯିବା ଆଉ ବିଳମ୍ବ ନୁହେଁ। ମୋରି ଦିକ୍ ଦିକ୍ ଆଲୁଅ ଆଉ କ୍ଷଣିକରେ ପାଉଁଶ ଭିତରେ ହଜିଯିବ। ମୋ ଯାତ୍ରା ଏବେ ଶେଷ ହେଇଯିବ, କିନ୍ତୁ ମୁଁ ଯଦି ଆଉ କିଛି ଦିନ ପାଇଥାନ୍ତି।
2: ତା ମାନେ ତୁ ଏବେ ମରିବାକୁ ଚାହୁଁନୁ, ଆଉ କିଛି ଦିନ ରହିବାକୁ ଇଚ୍ଛା କରୁଛୁ? ଶେଷରେ ତୁ ତୋ ନିଜ ଅସଲ ରୂପକୁ ଖସି ଆସିଲୁ, ମୋତେ ଆଶ୍ରୟ ମାଗିବାକୁ ଆସିଗଲୁ।
1: ମୁଁ କିଏ?
2: ଏବେ ତୋ ଆଖିରେ ତୁ କିଛି ଦେଖିପାରିବୁନି, ହେଲେ ଶୁଣିବାର ତ କିଛି ଅସୁବିଧା ନାହିଁ। ଏବେ ମୋ କଣ୍ଠ ଶୁଣ, ଆଉ ମୋତେ ଠଉରେଇବା ପାଇଁ ଚେଷ୍ଟା କର। ହଉ, ବନ୍ଦ କରିଦେଲି ଶବ୍ଦ, ଏବେ କହ ମୁଁ କିଏ।
1: ତୁ ସମୟ ହେଇଥିବୁ।
2: ହଁ, ସମୟ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ।
1: ସଂସାରର କୌଣସି ଶକ୍ତି ନିକଟରେ ଅଟକୁନଥିବା ସମୟ ଆଜି ଅଚାନକ ମୋ ପାଖରେ ଅଟକିଲା କାହିଁକି?
2: ତୋ ଡାକ ଶୁଣେ।
0: ଯୁବ ଡାକ୍ତରଙ୍କୁ ସମୟ ଏହି ପ୍ରସ୍ତାବ ଦେବା ପରେ ବି ସେ ନିର୍ବିକାର, ସେ ଅଟଳ, ଅବିଚଳିତ।
2: ହଁ, ପ୍ରକୃତି ଜୀବନର ଡୋରି ମୋ ହାତରେ ହିଁ ଦେଇଛି। ମୋ ଦେହରେ ଦିନ, ମାସ, ବର୍ଷ ଆଉ ଶତାବ୍ଦୀ ଆଶ୍ରୟ ନେଇଛନ୍ତି। ମୁଁ ହିଁ ତତେ ଦୟା କରିପାରେ ଆଉ କିଛି ଆୟୁଷ।
1: ହେଲେ ମୋ ଉପରେ ଦୟା କାହିଁକି? ମୋତେ ହିଁ କାହିଁକି ଉପହାର ଦେବାକୁ ଭାବୁଛୁ?
2: ଏଇ କିଛି ମାସ ଆଗରୁ ଯିଏ ମୋ ଅସ୍ତିତ୍ୱକୁ ବି ସ୍ୱୀକାର କରୁନଥିଲା, ସେଇ ମଣିଷ ଆଜି ମୋ ଦୁଆରରେ ଯୋଡ଼ ହସ୍ତରେ ଦଣ୍ଡାୟମାନ। ମୋ ବଳ, ପରାକ୍ରମ ଆଉ ବିଶାଳତା ଆଗରେ ସେ ଏବେ ନତମସ୍ତକ।
1: ବଳ, ପରାକ୍ରମ, ବିଶାଳତା?
2: ହଁ, ଯେଉଁ ମୁହୂର୍ତ୍ତରେ ତୁ କହିଲୁ କିନ୍ତୁ ମୁଁ ଯଦି ଆଉ କିଛି ଦିନ ପାଇଥାନ୍ତି, ହଁ, ତୁ ମୋ ବଳ ପରାକ୍ରମକୁ ମାନିଲୁ। ତୋର ସେଇ ଦୟନୀୟ ବିଚାରରେ ମୋର ବିଜୟ, ମୋର ପରାକ୍ରମର ଉଦ୍ଘୋଷଣା ଭରି ରହିଛି।
1: ଏହି କଥା ମୁଁ ଯେତେବେଳେ କହିଲି କିନ୍ତୁ ଯଦି ମୁଁ ଆଉ କିଛି ଦିନ ପାଇଥାନ୍ତି, ଏଇ ଟିକେ କଥା ଶୁଣି ତୁ ଖୁସି ହଉଛୁ? ମୋର ଏଇ କେତୋଟି ଶବ୍ଦ ଭିତରେ ତୁ ମୋ ଅସହାୟତା ଦେଖି ପକାଇଛୁ ବୋଲି ଖୁସି ହଉଛୁ ନା? ମୋ ଉପରେ ହାକିମି ଦେଖେଇବାକୁ ଚାଲି ଆସିଛୁ।
2: କହିଲୁ କଣ ନା, ମୋ ଅସ୍ତିତ୍ୱ ଉପରେ ତୋର ସନ୍ଦେହ ହଉଛି? ସନ୍ଦେହ
1: ନୁହେଁ, ଏବେ ପୁରା ବିଶ୍ୱାସ ହେଇଗଲାଣି ଯେ ତୋର ଅସ୍ତିତ୍ୱ ବୋଲି କିଛି ନାହିଁ, କେବେ ନଥିଲା, ଏଣୁ ଏବେ ନାହିଁ କି ଆଗକୁ ବି ରହିବ ନାହିଁ।
2: ହେଲେ ମୋର ତ ଗତି ଅଛି, ମୁଁ ବିତି ଯାଉଥାଏ।
1: ତୁ ବିତୁଥାଉ ନା, ତୋର ଗତି ଅଛି। ଯେଉଁଟିକୁ ତୁ ତୋର ଗତି କହୁଛୁ ସେଇଟି ମଣିଷ ମନର ଉତ୍ପତ୍ତି, ହୃଦୟର ଏକ ଭାବ। ତୁ ଜାଣୁ ମୁଁ ଯେତେବେଳେ କାହାକୁ ଅପେକ୍ଷା କରୁଥାଏ ମୋତେ କ୍ଷଣଟିଏ ଯୁଗ ପରି ଲାଗେ, ହେଲେ ସେ ଆସିଯିବା ପରେ

0: ମାସ ଦିନ ସାମାନ୍ୟ ମୁହୂର୍ତ୍ତ ଭଳି ଆଖି ପିଛୁଳାକି ଚାଲିଗଲା ଭଳି ଲାଗେ। ଏଭଳି ଅବସ୍ଥାରେ ତୁ ହିଁ କହ, ତୁ ଗତିର ଅର୍ଥ କଣ? ସେଇଟା ବାସ୍ତବରେ ତୋର ଗତି କି?
1: ତଥାପି ମୁଁ ଯେ ଅଛି ତାକୁ ଅସ୍ୱୀକାର କରିପାରିବୁ କି?
0: ଏଇଟା ବି ଗୋଟେ ଭୁଲ ବୁଝାମଣା। ତୋତେ ମୋ ମସ୍ତିଷ୍କ ହିଁ ବୁଝେ, ଅନୁଭବ କରେ। ସ୍ମୃତି ନାହିଁ ତ ଅତୀତ, ବର୍ତ୍ତମାନ କି ଭବିଷ୍ୟତ ବି ନାହିଁ, ତେବେ କଣ ତୁ କେଉଁଠି ତୋର ଅସଲ ରୂପ?
1: ଓହୋ ନା, ଏସବୁ ମିଥ୍ୟା, ପ୍ରବଞ୍ଚନା, ବିଜ୍ଞାନର ଖେଳ, ପାପ। ମୁଁ ହଉଛି ଅବିନଶ୍ୱର, ଅବିନାଶୀ, ଅନନ୍ତ କାଳରୁ ରହିଛି ଆଉ ଯୁଗାନ୍ତ ଯାଏ ରହିବି। ମୁଁ ନା ଜଳିବି ନା ହଜିଯିବି।
0: ଯେଉଁଦିନ ଯାଏ ମଣିଷ ତୋର ହିସାବ କରୁଛି, ତୋତେ ତା ବିଚାର ଭିତରେ ବଞ୍ଚାଇ ରଖିଛି। ତୁ ରହିବୁ, ରହି ଆସିଛୁ, ତୁ କେବଳ ଛାଇଟିଏ। ବାସ୍ତବରେ ତୋର ସତ୍ତା ହିଁ ନାହିଁ।
1: ତୁ ମିଥ୍ୟା କହୁଛୁ ମଣିଷ, ଛଳ କପଟ କରୁଛୁ, ମିଥ୍ୟା କହୁଛୁ ତୁ, ମିଥ୍ୟା କହୁଛୁ ମଣିଷ, ମିଥ୍ୟା କହୁଛୁ।
2: ସମୟକୁ ମଧ୍ୟ ବ୍ୟର୍ଥ ବୋଲି ପ୍ରମାଣିତ କରି ଯୁବ ଡାକ୍ତର ପୁଣି ନିଜ ଆଡ଼କୁ ମୁହାଁଇଛନ୍ତି। ନିଜକୁ ନିଜ ମୁମୂର୍ଷ ଅବସ୍ଥାକୁ ଖୁବ୍ ନିକଟରୁ ଅନୁଭବ କରୁଛନ୍ତି।
0: ଏବେ ମୋତେ ସବୁ ଅନ୍ଧାର ଜଣାପଡ଼ୁଛି, ମୋ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେଉଛି, ମୋର ଏଇ ରଙ୍ଗୀନ ସୁନ୍ଦର ଦୁନିଆ ମୋ ଆଖି ଆଗରୁ ହଜି ହଜି ଯାଉଛି।
3: ହଁ ପୁଅ, ଏବେ ତୁମ ଦୁନିଆ ତୁମ ନିକଟରୁ ଦୂରେଇ ଯାଉଛି। ତୁମ ବନ୍ଧୁ ପରିଜନ ସଖା ସହୋଦର ସମସ୍ତେ ତୁମକୁ ଛାଡ଼ି ଦେଉଛନ୍ତି। ଦୁନିଆର ସବୁ ବନ୍ଧନରୁ ତୁମେ ମୁକୁଳି ଯାଉଛ।
0: ଆରେ ଏ ପୁଣି କିଏ କଣ ସବୁ କହୁଛି?
3: ପୁଅ, ମୁଁ ସେଇ ଯିଏ ତୁମ ସହ ଜନ୍ମରୁ ଆସେ ଆଉ ମୃତ୍ୟୁ ଯାଇ ତୁମ ସହ ରହେ। ମୁଁ ସେଇ ଯିଏ ପ୍ରତି ମୁହୂର୍ତ୍ତରେ ତୁମକୁ ଚେତେଇ ଦେବାକୁ ଚାହୁଁଥାଏ, ଅଥଚ ମୋ କଥାକୁ ତୁମେ ଅଣଦେଖା କରି ଚାଲୁଥାଅ। ମୁଁ ସେଇ ଯିଏ ତୁମକୁ ତୁମ ଅସ୍ତିତ୍ୱ ସହ, ପରିଚୟ ସହ, ଅସଲ ସ୍ୱରୂପ ସହ, ତୁମର ପାପ ପୁଣ୍ୟ ହିସାବ ସହ ତୁମକୁ ଯୋଡ଼ିବାକୁ ଥାଏ ସବୁ ମୁହୂର୍ତ୍ତରେ।
0: ହେ ମହାଭାଗ, ମୋତେ ଦ୍ୱନ୍ଦ ଭିତରେ ରଖ ନାହିଁ, ସିଧା କଥାରେ କୁହ, କିଏ ତୁମେ?
3: ମୁଁ ଜାଣେ ତୁମେ ଅତିଷ୍ଠ ହୋଇପଡ଼ୁଛ, ମୁଁ ଜାଣେ ତୁମେ ମୋ ଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛ। ମୋ ପାଇଁ ତମ ହାତରେ ସମୟ ନଥାଏ ନା? ହେଲେ ମୁଁ ତମକୁ ଛାଡ଼ିବି ବା କେମିତି? ମୋତେ ଭଗବାନ ତୁମ ଆତ୍ମାର ସଦ୍ଗତି ପାଇଁ ପଠେଇଛନ୍ତି।
0: ତୁମେ ତାହେଲେ ସେଇ ଧର୍ମ?
3: ଓପୋ, ତୁମେ ସବୁ ମୋତେ ଏଇ ନାଁ ଦେଇ ଡାକ।
0: ତମେ ଜାଣ ମୁଁ ଜୀବନ ସାରା ତୁମକୁ ଅଣଦେଖା କରିଆସିଛି, ତଥାପି ତୁମେ କାହିଁକି ଆସିଛ? ମୋ ପାଇଁ ତୁମର ଆବଶ୍ୟକତା ହିଁ ନାହିଁ।
3: ମୁଁ ଜାଣେ ପୁଅ, ନିଜକୁ ଚତୁର ମନେ କରି ଯୌବନର ଉଦ୍ଦାମତାରେ ତୁମେ ନିଜକୁ ସବୁଠାରୁ ବେଶି ଗୁରୁତ୍ୱ ଦେଇ ନିଜକୁ ହିଁ ସର୍ବେସର୍ବା ଭାବି ନେଇଛ। ଅନ୍ତତଃ ଏଇ ମୁହୂର୍ତ୍ତରେ ତୁମେ ଅନୁଭବ କରୁଥିବ ତୁମଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଆଉ କିଏ ଅଛି? ତମଠୁ ବଡ଼ କିଛି ଅନ୍ତତଃ ଅଛି।
0: ମହାଭାଗ, ଖୁବ୍ କବି ସ୍ୱଭାବର ବୃଦ୍ଧ ଭଳି ଲାଗୁଛ ତମେ।
3: ଏଇଟା କବି ଭାବନା ନୁହେଁ ପୁଅ, ସତ୍ୟ, ଆଦି ଆଉ ଅନ୍ତ।
0: କିନ୍ତୁ ମୁଁ ଭାବେ ଧର୍ମ ଭାବନା ହିଁ ମଣିଷ ଜାତିର ପ୍ରଥମ କବିତା। କେଉଁ ଆଧାରରେ ମଣିଷ ଧରି ନେଇଛି କେଉଁଠି ତାର ଆଦ୍ୟ ସତ୍ୟ, ପୁଣି କେଉଁଠି ଅନ୍ତ ସତ୍ୟ?
3: ତା ମାନେ ତୁମେ ଏବେ ବି ଭଗବାନଙ୍କ ସତ୍ତାକୁ ଅସ୍ୱୀକାର କରୁଛ?
0: ଯାହାର ଅସ୍ତିତ୍ୱ ନାହିଁ, ଯାହାର ଅସ୍ତିତ୍ୱ ଅଛି ବୋଲି କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ହିଁ ନାହିଁ, ତାକୁ ସ୍ୱୀକାର କରିବାର।

0: ସବୁ ଜାଲରେ ପଡ଼ିବାକୁ ଚାହିଁନାହାନ୍ତି। ମୃତ୍ୟୁକୁ ଶୋକ କିମ୍ବା ଭୟରେ ନୁହେଁ, ବରଂ ଏକ ସ୍ୱାଭାବିକ କ୍ରିୟା ଭାବରେ ସେ ଆମନ୍ତ୍ରଣ କରୁଛନ୍ତି।
1: ବିଦାୟ ଶେଷରେ ଆସି ପହଞ୍ଚିଗଲୁ ମୋ ହାତ ମୁଠାରେ, ବେଶି ହେଇଗଲୁ ମୋ ପଞ୍ଜାରେ। ମୁଁ ତୋ ପାଖେ ପହଞ୍ଚି ନପାରେ ବୋଲି କେତେ ବାଡ଼ବତା, କେତେ କାନ୍ଥ ବାଡ଼, କେତେ ସ୍ୱର୍ଗର କଳ୍ପନା କରିଥିଲୁ, ଅଥଚ
2: କିଏ ଆସିବ ଏଭଳି ଶୋଉଛି,
1: ମୁଁ କହିବି ମୁଁ କିଏ
2: କହିଥିଲି, ତୁ କେଉଁ ସୈତାନର ମାଉସୀ?
1: ସେଇ ସୈତାନର ଯିଏ ପ୍ରତି ମୁହୂର୍ତ୍ତରେ ତୋ ଦୁନିଆକୁ ନିଜ ପାଦରେ ଦଳି ଚାଲିଛି, ଯିଏ ତୋତେ କେଉଁ ବି ମୁହୂର୍ତ୍ତରେ ଧରି ନବ, ଆଉ ମାଟି କଣ୍ଢେଇ ଭଳି ତୋତେ ମାଡ଼ି ମକଚି ମାଟିରେ ମିଶେଇ ଦେବ। ମୁନିଅ ଥଣ୍ଟର ଛଞ୍ଚାଣ ଭଳି ଯିଏ ତୋ ବସ ପାଖେ ପାଖେ ତୋତେ ଛକି ରହିଥିବ, ମୁଁ ସେଇ ସୈତାନର ମାଉସୀ।
2: ଓ ତୁ ସେଇ ମୃତ୍ୟୁ କି?
1: ହଁ ମୋ ମୃତ୍ୟୁ, ତୋରି ମୃତ୍ୟୁ, ଏମିତି ମୃତ୍ୟୁ ଯାହାକୁ ଏଡ଼ାଇ ହେବ ନାହିଁ।
2: ତୁ କହୁଛୁ ଅଟଳ ମୃତ୍ୟୁ ବୋଲି, ହେଲେ ବି ଚିକିତ୍ସା ବିଜ୍ଞାନରେ ତତେ ଏଡ଼େଇବା ପାଇଁ ସବୁ ପନ୍ଥା ହେଇସାରିଲାଣି, କେବଳ କିଛି ଦିନ ପାଇଁ ନୁହେଁ, ବରଂ ବର୍ଷ ବର୍ଷ ପାଇଁ ତୋରି ମୁହଁରୁ ଏବେ ଛଡ଼େଇ ନେଇ ରଖି ହଉଛି ଜୀବନକୁ।
1: କଣ ତୁ ବକୁଛୁ?
2: ତୁ ବେକାର କଥାର ଉତ୍ତର ଦଉଛି। ତୋର ମନେ ଅଛି ନା କେତେ ଥର ମୋ ଉପରେ ଆକ୍ରମଣ କରିଛୁ? ତୁ ଦିନେ ମହାମାରୀ ପ୍ଲେଗ୍ ହେଇ ଆସିଥିଲୁ, ଆଉ ଦିନେ ମ୍ୟାଲେରିଆ ହେଇ ଆସିଥିଲୁ, ଆଉ ଦିନେ କାର୍ ଆକ୍ସିଡେଣ୍ଟ ହେଇ ଆସିଥିଲୁ। ସେତେବେଳେ ମୋ ଚିକିତ୍ସା ହଉଥିଲା, ଅଳ୍ପ ସମୟ ପାଇଁ ମୋ ହୃଦକ୍ରିୟା ବନ୍ଦ ହେଇଯାଇଥିଲା। ତାପରେ ତୁ ତ କରୋନା ମହାମାରୀକୁ ପେଶିଥିଲୁ, କେତେ ଯେ ତାଣ୍ଡବ ରଚିଥିଲୁ ତୁ।
1: ହଁ ଯେ କଣ ହେଲା ସେଇଠୁ?
2: ଲେସ ମାତ୍ର ଫରକ ପଡ଼ିଲା ନାହିଁ। ଯଦି ମୋ ଆଖି ତତେ ଦେଖିପାରୁଥାନ୍ତା, ମୁଁ ଆଜି ତୋ ଚେହେରାରେ ନିରାଶା କେମିତି ଖେଳି ଯାଉଛି ଦେଖିଥାନ୍ତି।
1: ମୋତେ ପୁଣି ତୁ ଏଡ଼େଇଯିବୁ?
2: ତୋର ମନେ ଥିବ କିଛି ବର୍ଷ ଆଗରୁ ତୋର ପ୍ରକୋପ ଖୁବ ଜୋର ଧରିଥିଲା, ତୁ ରୋଗ ପଠାଉଥିଲୁ, ତୁ ଯେମିତି ଆଖି ବୁଝି ମାରି ପାରୁଥିଲୁ ମଣିଷକୁ, ଏବେ ଆଉ ସେ ଅବସ୍ଥା କାହିଁ କାହିଁ?
1: ତଥାପି ତୁ ଆଉ ତୋର ମଣିଷ ଜାତି ମୋ କବଳରୁ ତ୍ରାହି ପାଇବେ କାମ?
2: ହଁ ଶେଷରେ ତୋ ପାଖକୁ ତ ଯିବା, ହେଲେ ତୁ ଯେବେ ଚାହୁଁଛୁ ସେତିକି ବେଳେ ନୁହେଁ, ଏଇ ମୁହୂର୍ତ୍ତରେ ତୁ କବଳରୁ ଖସି ଯାଇପାରେ, ତୋର ଆଗମନ ସମୟକୁ ଘୁଞ୍ଚେଇ ଦେଇପାରେ। ଏ ଯେଉଁ ଅକ୍ସିଜେନ୍ ସିଲିଣ୍ଡର, ଏଇ କିଛି ରାସାୟନିକ ଔଷଧ ମୋତେ ଆଉ କିଛି ଦିନ ତୋରି କବଳରୁ ଅଟକାଇ ପାରନ୍ତି।
1: ତା ସତ୍ତ୍ୱେ ବି ତୁ ମୋରି କବଳକୁ ଆସିବ, ମୁଁ ହିଁ ଜଣେ ଯିଏ ତୋତେ ଆଉ କିଛି ସମୟ ଦେଇପାରେ।
2: ତୁ ସେଇ ମନମତାଣିଆ ଭୁଲ ବିଚାରରେ ରହନା ମୃତ୍ୟୁ, ଏବେ ତୋ ହାତରେ ବି ସେଇ କ୍ଷମତା ନାହିଁ।
1: କାହିଁକି?
2: କାରଣ ତୋର ବଳ କିଛି ବି ନାହିଁ, ତୋ ସହ କାହାର ବୁଝାମଣା ନାହିଁ, ତୁ ଦୁର୍ବଳ ଆଉ ଲକ୍ଷ୍ୟହୀନ ହେଇସାରିଛୁ, ଲକ୍ଷ୍ୟହୀନ।
1: ରେ ଅବଧ ମଣିଷ, କିଛି ଔଷଧ ଖାଇ ତୋର ଚେତା ହଜୁଛି, ଆଉ ଅଳ୍ପ ସମୟ ଚେଇରହ ମୂର୍ଖ, ମୋର ବିଷାକ୍ତ ନିଶ୍ୱାସ ହୁଏତ ତୋର କଣ୍ଠ ରୁଦ୍ଧ କରିଦେବ।
2: ସେ କିଛି ନୁହେଁ, ଏବେ ବି ମୋ ଭିତରେ ସେଇ ଅଗ୍ନି ଜଳୁଛି, ଯାହାଫଳରେ ମୁଁ ଏବେ ଏତିକି ସମର୍ଥ ଯେ ତୋତେ ତୋ ନିଜ ଅସଲି ରୂପ ସହ ପରିଚିତ କରାଇ ପାରିବି।
1: ମୋର ଅସଲି ରୂପ ଆଉ ତୁ?
2: ହଁ, କାରଣ ମୁଁ ଭାବୁଛି ମୋତେ ହିଁ ମୋ ଜୀବନକୁ ଶେଷ କରିବାକୁ ହବ। ମୋର ଜ୍ଞାନ ମୋର ଯାଦୁ ହିସାବରେ ଏ ଜଗତରେ ମଣିଷ ଜାତି ହିଁ ବିବେକଶୀଳ ହେଇଥାଏ, ଭାବିବା ପାଇଁ ରାସ୍ତା ଟିକେ ରଖିପାରିଥାଏ। ମଣିଷ ହିଁ ସେହି ଶକ୍ତିର ଅଧିକାରୀ ହେଇଥାଏ ଯାହାକୁ ନେଇ ସେ ବାସ୍ତବତା ରୂପକ ଖଣି ଭିତରୁ ସତ୍ୟ ରୂପକ ସୁନାକୁ ଖୋଜି ବାହାର କରିପାରେ।
1: ତେବେ ଦେଖା ସେଇ

0: କେଉଁ ଖଣିରୁ ଖୋଜି ଆଣିଛୁ ଦେଖେ? ଏବେ କହ, ମୁଁ ଅଛି କେଉଁଠି?
1: ହଁ, ତୁ ଏବେ ଗରିବ ବେସାହାରା ଲୋକଙ୍କ ଭିତରେ ଅଭାବ ଭିତରେ ଶୁଣି ହେଉଥିବା ଗୋଟାଏ କାହାଣୀ। କିଛି ଲୋକଙ୍କୁ ମ୍ୟାନୁଫ୍ୟାକ୍ଚରିଂ ଡିଫେକ୍ଟ ଭାବରେ ତୁ କୋଳକୁ ହୁଏତ ନେଇପାରୁ।
0: ରେ ମୁଢା ମଣିଷ, ଜାଣିପାରୁନୁ କଣ ସବୁ ତୁ କହୁଛୁ?
1: ତୁ ବୁଝିପାରୁନୁ ମୃତ୍ୟୁ, ତୁ ଆଉ କିଛି ନୂଆ ହେଇ ରହିନାହୁଁ। ଏ ସଂସାର ହିଁ ନଶ୍ୱର, ଏମିତି ଏକ ବିଚାର ହିଁ ତୋତେ ସୃଷ୍ଟି କରିଛି। ତୋତେ ଯେ କେହି ବି ସୃଷ୍ଟି କରିଛି, ସେ ବିଶେଷ ଧ୍ୟାନ ଦେଇନି ତୋତେ ତିଆରି କରିବା ସମୟରୁ।
0: କଣ କହିଲୁ? ମୋତେ ବନେଇଥିବା ବିଧି ମୋ ପ୍ରତି ଅବହେଳା କରିଛି?
1: ହଁ ମୃତ୍ୟୁ, ଟିକେ ଚିନ୍ତା କର। ମଣିଷ ମରେ କାହିଁକି, କିମ୍ବା ଜିନିଷଟିଏ ଭାଙ୍ଗିଯାଏ କାହିଁକି? ଏଥିପାଇଁ ଯେ ତା ଜୀବନକୁ କିଛି ଦୋଷ ଦୁର୍ବଳ କରିଦିଏ, ଅଥବା ଜିନିଷ ଠିକ ଭାବରେ ଗଢ଼ା ହେଇନଥାଏ।
0: ନା, ତୋର ଏ ବିଚାର ହିଁ ଭୁଲ ପୁଅ।
1: ନା ମୃତ୍ୟୁ, ଏଇଟା ମିଥ୍ୟା ନୁହେଁ, ଶତ ପ୍ରତିଶତ ସତ୍ୟ। କାରଖାନାରେ କେତେ ମେସିନ୍ ତିଆରି ହୁଏ, ହେଲେ ଗୋଟିଏ କାରଖାନାର ଜିନିଷ ଭଲ ଚାଲେ, କିନ୍ତୁ ଅନ୍ୟ ଏକ କାରଖାନାର ଜିନିଷ ଅଳ୍ପ ଦିନରେ ଖରାପ ହେଇଯାଏ। ହେଲେ ଏସବୁ ତୁ ଯୋଗୁଁ ହୁଏ କି?
0: ନା, ସବୁ ବେକାର କଥା, ତୋ ମନର ଭ୍ରମ, କେବଳ ଶବ୍ଦର ଖେଳ, ଏଥିରେ ତିଳେ ହେଲେ ସତ୍ୟ ନାହିଁ। ବାସ୍ତବରେ ମୁଁ ଜୀବନର ମାଲିକ।
1: ତୁ ହଉଛୁ ଜୀବନର କ୍ରୀତଦାସ।
0: କଣ କହୁଛୁ ତୁ ମୂର୍ଖ?
1: ବାସ୍, ଏଇ କଥା ହିଁ କହୁଛି, ଜୀବନ ତୁ ମାଲିକ, ତୁ ତା ଚାକର। ଏମିତି ଚାକର ଯିଏ ଜୀବନକୁ ସବୁ ସମୟରେ ତାଜା ରଖିବ। ତାଜା
0: କହୁଛୁ ତୁ? ତୋ ମୁଣ୍ଡ ବୋଧେ ବିଗିଡି ଗଲାଣି।
1: ହଁ ମୃତ୍ୟୁ, ଜୀବନ ଉପରେ ତୋର କିଛି ବୋଲି କିଛି କର୍ତ୍ତୃତ୍ୱ ନାହିଁ।
0: ନା, ମୁଁ ଜୀବନକୁ ଅନ୍ତ କରିପାରେ, ମୁଁ
1: ମୁଠେ ନୁହେଁ।
0: ତ ଏବେ ଦେଖ, ଏଇ ମୁହୂର୍ତ୍ତରେ ମୁଁ ତୋ ଅବସ୍ଥା କଣ କରୁଛି ଦେଖ।
1: କେମିତି ଯେ?
0: ତୋତେ ମୋ କୋଳକୁ ନେଇ ତୋତେ ତୁରନ୍ତ ମୃତ୍ୟୁ ଦେଇ ମାଟିରେ ମିଶେଇବି।
1: ନା ନା ମୃତ୍ୟୁ, ନା, ତୁ ପୁରା ଭୁଲ। ମୁଁ ଜୋର ଦେଇ କହିପାରେ, ତୁ ମୋତେ ଅନ୍ତ କରିପାରିବୁନି। ଯଦି ଯୁକ୍ତି ପାଇଁ ମୁଁ ମୋ ଦୋଷ ସ୍ୱୀକାର କରେ, ତେବେ ମୁଁ ଘୋଷଣା କରି କହିବି ଯେ ମୃତ୍ୟୁ ପରେ ମଧ୍ୟ ମୁଁ ବଞ୍ଚି ରହିବି।
0: କଣ କହିଲୁ ତୁ?
1: ବାସ୍, ଏତିକି କହିଲି ଯେ ମୁଁ ମରି ମଧ୍ୟ ମରିପାରି ନାହିଁ। ତୁ କଣ ଭାବୁଛୁ ମୃତ୍ୟୁ ପରେ ବାସ୍ତବରେ ହୁଏ କଣ? ମୋ ଦେହକୁ ପୋତି ଦିଆଯିବ, ଅଥବା ଜାଳି ଦିଆଯିବ, କବର ଭିତରେ ମୋ ଦେହ ଖତରେ ବଦଳିଯିବ, କିମ୍ବା ଜାଳିଦେଲେ ମୁଁ ପାଉଁଶ ହେଇଯିବି। ଖତ ଆଉ ପାଉଁଶକୁ ନେଇ ପରିବା କ୍ଷେତରେ ଲୋକେ ଦେବେ, ସେଥିରୁ ସୁନ୍ଦର ପରିବା ହେବ। ମୋ ଜଳୁଥିବା ଦେହର ଧୂଆଁ ଆକାଶରେ ମେଘ ସହ ମିଶି ବର୍ଷା ହେଇ ସେଇ ପରିବା କ୍ଷେତରେ ଜୀବନ ସାଜିବ। ଜୀବନ ପୁଣି ସେଇ ପରିବାକୁ ଖାଇ ପୁଣି ନୂଆ ଜୀବନ ଗଢ଼ି ଉଠିବ। ତେବେ ମୁଁ ସମାପ୍ତ ହେଲି କେଉଁଠି? ମୁଁ ରୂପାନ୍ତରିତ ହୋଇ ପୁଣି ଏକ ନୂଆ ରୂପରେ ପ୍ରକଟିତ ହେବି।
0: ତାମାନେ ମୁଁ କଣ ଏତେ ବେକାର, ଏତେ ମାତ୍ରାରେ ଦୁର୍ବଳ? ତାମାନେ ମୁଁ ବାସ୍ତବିକ କିଛି ବି ନୁହଁ?
1: ନା ମୃତ୍ୟୁ, ତୁ କେବଳ ମାଟି ପାତ୍ରଟିଏ।
0: କଣ କହିଲୁ? ମୁଁ ଗୋଟେ ମାଟି ପାତ୍ର?
1: ହଁ, ମାଟି ପାତ୍ର, ସେଇ ମାଟି ପାତ୍ର ଯେଉଁଥିରେ ସ୍ୱର୍ଣ୍ଣକାର ଭଙ୍ଗା ଉଜୁଡ଼ା ସୁନାକୁ ଏକାଠି କରି ସଂଗ୍ରହ କରି ଜାଳେ, ସୁନାରୁ ଖାଦ ଅଂଶକୁ ଅଲଗା କରି ଶୁଦ୍ଧ ସୁବର୍ଣ୍ଣ ସଂଗ୍ରହ କରେ। ତୁ ଜୀବନର ଅନ୍ତ ହେଇପାରୁ, କିନ୍ତୁ ମୋ ଠାରୁ ନିଜକୁ ଶ୍ରେଷ୍ଠ ବୋଲି କହିବା ଏକ ମିଛ ହିଁ ହେବ। ତୁ ହିଁ ସେହି ତତ୍ତ୍ୱ ଯିଏ ମୋର ବାରବାର ଜନ୍ମ ନେବା ପଛର ଏକ କାରଣ। ବାରବାର ଜନ୍ମ ହେଇ ବାରବାର ମରି ନୂଆ ଜନ୍ମ ପାଇବା ଦିଗରେ ତୋର ଅବଦାନ ରହିଛି। ଏଣୁ ହେ ମୃତ୍ୟୁ, ଆ ମୋର ନଶ୍ୱର ଦେହ ନେଇ ତୋର ସେହି ମାଟିପାତ୍ରରେ ଝଳେ, ନୂଆ ନୂଆ ଉପାଦାନରେ ପରିବର୍ତ୍ତିତ କରିଦେ। ହଁ ମୃତ୍ୟୁ, ଏଇଟା ହିଁ ତୋ କାମ, ଏଇଟା ହିଁ ତୋ କାମ।

ଶୁଣିଲେ ନାଟକ ମଣିଷ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ନିଜ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଆକାଶବାଣୀ ଜୟପୁରକୁ ଲାଇଭ୍ ଶୁଣିପାରୁଛନ୍ତି। ସମୟ ମଧ୍ୟାହ୍ନ 12:00। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

0: ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ସାପେତ, କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ।
1: पलकों में तुम, मेरी नींदों में तुम, मेरे ख्वाबों में तुम, बस तुम।

କାର୍ଯ୍ୟକ୍ରମର ଶେଷ ଗୀତଟି ଆମେ ନେଇଛୁ ପ୍ରିନ୍ସ କଥାଚିତ୍ରରୁ ଅତିଫ୍ ଅସଲନ୍ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ।

ଏହି ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ସୋରା ଭାଷାର କାର୍ଯ୍ୟକ୍ରମ ତାରୱା।

0: ଶୁଣିଲେ ସୋରା ଭାଷାର କାର୍ଯ୍ୟକ୍ରମ ତାରଭା। ଉପସ୍ଥାପନାରେ ଥିଲେ ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କର୍ଜି। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଏହି ବିଜ୍ଞାପନ ବିରତି ପରେ
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: କାର୍ଯ୍ୟକ୍ରମର ପ୍ରଥମ ଗୀତ ଲେଖିଛନ୍ତି ଅରକ୍ଷିତ ଦାସ, କଣ୍ଠଶିଳ୍ପୀ ସୁଧା ମିଶ୍ର।

0: ଶୁଣିଲେ ହିନ୍ଦୀ ଲଘୁ ସଙ୍ଗୀତ କ୍ରମରେ କେତୋଟି ଗଜଲ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା। ଏଥିରେ ଶୁଣନ୍ତୁ ଶାଗ ଚାଷ ସମ୍ପର୍କରେ, ଉପସ୍ଥାପନାରେ ଉତ୍ତମ ପାଣିଗ୍ରାହୀ।
1: ଆଜିର ଚାଷବାସ କଥାରେ ଆମେ ଆଲୋଚନା କରିବା ଶାଗ ଫସଲ ଚାଷ ସମ୍ପର୍କରେ। ଓଡ଼ିଶାର ସମସ୍ତ ଜଳବାୟୁରେ ଶାଗ ଫସଲ ଚାଷ କରାଯାଇପାରିବ। ଅତ୍ୟଧିକ ଥଣ୍ଡା ସମୟକୁ ଛାଡ଼ି ବର୍ଷର ଅନ୍ୟ ସବୁ ସମୟରେ ଆମେ ଏହି ଶାଗ ଫସଲକୁ ଚାଷ କରିପାରିବା।

0: ଶାଗ ଏକ ତନ୍ତୁଜାତୀୟ ଖାଦ୍ୟ ହୋଇଥିବାରୁ ବିଭିନ୍ନ ବର୍ଗର ଲୋକ ଶାଗକୁ ଖାଇବା ପାଇଁ ପସନ୍ଦ କରନ୍ତି। ବିଭିନ୍ନ ପ୍ରକାର ମୃତ୍ତିକାରେ ଶାଗ ଫସଲ ଭଲ ଭାବରେ ଚାଷ ହୋଇପାରେ। ନିଗିଡ଼ା ବାଲି ଦୋରସା ମାଟିରେ ଶାଗ ଫସଲ ଭଲ ହୁଏ। ଜଳସେଚନ ଓ ନିଷ୍କାସନର ବ୍ୟବସ୍ଥା ଥିଲେ ଖତ ଓ ସାର ଦେଇ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରିବ। ସାଧାରଣତଃ ବାଲିଆ ମାଟିରେ ଶାଗ ମିଠା ଲାଗେ ଓ ପଟୁ ମାଟିରେ ବେଶୀ ସାର ଦେଲେ ଶାଗ ପାଣିଚିଆ ଲାଗେ। ମାଟିର ଅମ୍ଳତା 6-7 ଭିତରେ ଥିଲେ ଶାଗ ପାଇଁ ଉତ୍କୃଷ୍ଟ ହୋଇଥାଏ ସେହି ମାଟି। ଶାଗ ଚାଷ କରିବା ପୂର୍ବରୁ ଆମକୁ ଜମି ପ୍ରସ୍ତୁତି କରିବାକୁ ହେବ। 3-4 ଭଲ ଭାବରେ ଚାଷ କରି ମଇ ଦେଇ ଜମିକୁ ସମତୁଲ କରିବାକୁ ପଡ଼ିବ। ଶେଷ ଅଡ଼ରେ ଚାଷ ସମୟରେ ଏକର ପିଛା 8-10 କମ୍ପୋଷ୍ଟ ଗୋବର ଖତ, 20 କିଲୋଗ୍ରାମ ଯବକ୍ଷାରଜାନ ସାର, 10 କିଲୋଗ୍ରାମ ଫସ୍ଫରସ ସାର ଏବଂ 20 କିଲୋଗ୍ରାମ ପଟାସିୟମ ସାର ଦେଇ ମାଟିକୁ ଭଲ ଭାବରେ ମିଶାଇବାକୁ ପଡ଼ିବ। ସୁବିଧାରେ ଘାସ ବାଛିବା ଏବଂ ଶାଗ ତଳିବା ପାଇଁ 3-4 ମିଟର ଲମ୍ବ, 1.5 ମିଟର ଚଉଡ଼ାରେ ଆମକୁ ଶାଗ ପଟାଳୀ ପ୍ରସ୍ତୁତ କରିବାକୁ ପଡ଼ିବ। 2 ପଟାଳୀ ମଧ୍ୟରେ 30-40 ସେଣ୍ଟିମିଟର ରାସ୍ତା ରଖିବାକୁ ପଡ଼ିବ। ଶାଗ ମଞ୍ଜି ଅତି ଛୋଟ ଥାଏ, ତେଣୁ ପଟାଳୀରେ ପତଳା କରି ସବୁଆଡ଼େ ମଞ୍ଜି ବୁଣି ନଡ଼ା ଘୋଡ଼ାଇ ପାଣି ଦେଲେ ଖୁବ୍ ଶୀଘ୍ର ଗଜା ହୋଇଥାଏ। ଗଜା ପରେ ନଡ଼ାଗୁଡ଼ିକୁ ଅଲଗା ବାହାର କରିଦେବାକୁ ହୁଏ। ଖଡ଼ା ଓ ପୈର ଚାରା ଅତି ସହଜରେ ଲଗାଯାଇପାରେ। ଶାଗ ମଞ୍ଜି ଅତି ଛୋଟ, ତେଣୁ ବୁଣିଲା ବେଳେ ସରୁ ବାଲି ମିଶାଇ ଆମକୁ ବୁଣିବାକୁ ହୁଏ। ବର୍ତ୍ତମାନ ଆମେ ଜାଣିବା ଶାଗର ଜଳସେଚନ ସମ୍ପର୍କରେ। ବିହନ ବୁଣିବା ପରେ ଯଥେଷ୍ଟ ପରିମାଣରେ ପାଣି ନ ଦେଲେ ଗଜା ଆଉ ବାହାରେ ନାହିଁ। ଗଛ ଉଠିବା ପରେ ପାଣି ଅଭାବ ହେଲେ ଶାଗ କାଠୁଆ ହୋଇଯାଏ। ଶାଗ ପଟାଳୀ ସବୁବେଳେ ଓଦା ରହିଲେ ଶାଗ ପାଇଁ ଯଥେଷ୍ଟ ଲାଭଦାୟକ ହୋଇଥାଏ, ତେଣୁ ନିୟମିତ ଜଳସେଚନ କରିବା ବିଧେୟ ଅଟେ। ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଶାଗ ଚାଷ କରାଯାଏ, ଯେପରି ଖଡ଼ା ଶାଗ, କୋଶଳା ଶାଗ, ଲେଉଟିଆ ଶାଗ, ପୋଇ ଶାଗ, ପାଳଙ୍ଗ ଶାଗ, ମେଥି ଶାଗ, ସୋରିଷ ଶାଗ ଏବଂ ସଜନା ଶାଗ। ଆମ ଗାଁର ବାଡ଼ି ବଗିଚା ଏବଂ ବିଭିନ୍ନ ପ୍ରକାର ଚାଷଜମିମାନଙ୍କରେ ବହୁ ମାତ୍ରାରେ ଖଡ଼ା ଶାଗ ଚାଷ କରାଯାଏ। ମୟୂର ଚନ୍ଦ୍ରିକା ଖଡ଼ା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷ କରାଯାଏ। ଖଡ଼ା ଲଗାଇବାର 30 ଦିନ ପରେ 10 କିଲୋଗ୍ରାମ ଯବକ୍ଷାରଜାନ ସାର ଦିଆଯାଏ। ଖଡ଼ା ଚାଷରେ ଏକର ପ୍ରତି 60-70 କ୍ୱିଣ୍ଟାଲ ଖଡ଼ା ଅମଳ ହୋଇଥାଏ। ସେହିପରି କୋଶଳା ଶାଗ ମଧ୍ୟ ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କରାଯାଏ। କୋଶଳା ପ୍ରାୟ 2 ପ୍ରକାର, ଧଳା କୋଶଳା ଓ ନାଲି କୋଶଳା। ମଞ୍ଜି ବୁଣିବାର 20 ଦିନ ପରେ ପ୍ରଥମ କଟା ହୁଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷୀ ଭାଇ ଭଉଣୀମାନେ ଲେଉଟିଆ ଶାଗ, ପୋଇ ଶାଗ, ପାଳଙ୍ଗ ଶାଗ, ମେଥି ଶାଗ, ତୋରିଷ ଶାଗ, ସଜନା ଶାଗ ଏବଂ ଅଗସ୍ତି ଶାଗ ଚାଷ କରିଥାନ୍ତି। ବର୍ତ୍ତମାନ ଜାଣିବା ରୋଗପୋକ ସମ୍ପର୍କରେ। ଶାଗରେ ସାଧାରଣତଃ କମ୍ ରୋଗପୋକ ଦେଖାଯାଆନ୍ତି। ଶାଗ କମ୍ ଦିନରେ ଅମଳ ହେଉଥିବାରୁ ସେଥିରେ ବିଶେଷ ଦରକାର ନ ପଡ଼ିଲେ କୀଟନାଶକ ଔଷଧ ପକାଇବା ଉଚିତ ନୁହେଁ। ସାଧାରଣତଃ ଶାଗରେ ଧଳା କଳଙ୍କି ରୋଗ, ପତ୍ର ଦାଗ ରୋଗ ଦେଖାଯାଏ। ଏହି ରୋଗ ହେଲେ କ୍ଲାଇଟକ୍ସ 50 1 ଲିଟର ପାଣିରେ 2 ଗ୍ରାମ ମିଶାଇ ଭଲ ଭାବରେ ସିଞ୍ଚନ କରିବାକୁ ହୁଏ। ପୋକ ଭିତରେ ଚାଉଳିଆ ପୋକ, ପତ୍ରମଡ଼ା ପୋକ, ପତ୍ରମଚା ପୋକ ଏବଂ ଯୌ ପୋକ ଦେଖାଯାଆନ୍ତି। ଏହି ପୋକମାନଙ୍କର ପ୍ରତିକାର ପାଇଁ 1 ଲିଟର ପାଣିରେ 3 ଗ୍ରାମ ସେଭିନ୍ କିମ୍ବା 2 ମିଲିଲିଟର ମାଲାଥିଅନକୁ ଆମେ ସ୍ପ୍ରେ କରିବା। ବିହନ ବୁଣିବାର 20-25 ଦିନ ବେଳକୁ ପ୍ରଥମ ଶାଗ କଟାଯାଏ। ଏହାର ପ୍ରତି 15 ଦିନ ଅନ୍ତରରେ ଶାଗ କଟାଯାଏ। ଫୁଲ ହେବା ଯାଏଁ ପ୍ରାୟ 4-6 ଶାଗ କଟାଯାଇ ପାରିବ। ଏକର ପିଛା ହାରାହାରି 30-40 କ୍ୱିଣ୍ଟାଲ ଶାଗ ଅମଳ ହୋଇପାରିବ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଛନ୍ତି ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ପ୍ରିୟଦର୍ଶିନୀ ହୋତା।

0: ଶ୍ରୋତା ଭଉଣୀ, ପ୍ରତିବର୍ଷ ସେପ୍ଟେମ୍ବର 17 ତାରିଖରେ ପାଳିତ ହୋଇଥାଏ ବିଶ୍ୱ ରୋଗୀ ସୁରକ୍ଷା ଦିବସ, ମାନେ ୱାର୍ଲଡ ପେସେଣ୍ଟ ସେଫ୍ଟି ଡେ। ଏହି ଦିନର ଲକ୍ଷ୍ୟ ହେଉଛି ରୋଗୀ ସୁରକ୍ଷା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ଏବଂ ସମସ୍ତ ଦେଶ ଏବଂ ଆନ୍ତର୍ଜାତୀୟ ସ୍ତରରେ ରୋଗୀଙ୍କର ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଏକତାମୂଳକ କାର୍ଯ୍ୟାନୁଷ୍ଠାନ ନେବା।
1: ରୋଗୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ପ୍ରଦାନ ସମୟରେ ରୋଗୀଙ୍କ ପ୍ରତି ଘଟୁଥିବା ବିପଦ, ତ୍ରୁଟି ଏବଂ କ୍ଷତିକୁ ରୋକିବା ଏବଂ ହ୍ରାସ କରିବା। ବିଶ୍ୱ ରୋଗୀ ସୁରକ୍ଷା ଦିବସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ର ଦ୍ୱାରା ପାଳନ କରାଯାଇଥାଏ।

0: ପ୍ରିୟଦର୍ଶନୀ, ଆଜି ହେଉଛି ବିଶ୍ୱକର୍ମା ପୂଜା। ପ୍ରତିବର୍ଷ ବିଶ୍ୱକର୍ମା ପୂଜା କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଏ। ଭଗବାନ ବିଶ୍ୱକର୍ମା ଆଜିର ଏହି ଦିନରେ ଜନ୍ମ ହୋଇଥିଲେ। ବିଶ୍ୱକର୍ମା ବିଶ୍ୱରେ ପ୍ରଥମ ଇଞ୍ଜିନିୟର ଭାବରେ ମଧ୍ୟ ପରିଗଣିତ। ତେଣୁ ଆଜିର ଏହି ଦିନରେ ଶିଳ୍ପ କାରଖାନା ଏବଂ ସମସ୍ତ ପ୍ରକାରର ମେସିନ ଗୁଡ଼ିକୁ ପୂଜା କରାଯାଏ।
1: ହଁ ରାଜେଶ୍ୱରୀ, ପୌରାଣିକ ବିଷୟବସ୍ତୁ ଅନୁଯାୟୀ ଭଗବାନ ବିଶ୍ୱକର୍ମା ଦେବତାମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ପ୍ରାସାଦ ଏବଂ ମନ୍ଦିର ନିର୍ମାଣ କରିଥିଲେ। ବିଶ୍ୱକର୍ମା ଭଗବାନ ବ୍ରହ୍ମାଙ୍କୁ ବ୍ରହ୍ମାଣ୍ଡର ସୃଷ୍ଟିରେ ସାହାଯ୍ୟ କରିଥିଲେ। ଏଥିପାଇଁ ଇଞ୍ଜିନିୟରିଂ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ ତାଙ୍କୁ ଆଜିର ଏହି ଦିନରେ ପୂଜା କରନ୍ତି।
0: ଏହି ପୂଜା ସମସ୍ତ କଳାକାର, ବୁଣାକାର, କାରିଗର ଏବଂ ଶିଳ୍ପପତିମାନେ କରିଥାନ୍ତି। ବିଶ୍ୱକର୍ମାଙ୍କୁ ଶିଳ୍ପ ଓ ପ୍ରଗତିର ଦେବତା ଭାବରେ ମଧ୍ୟ ଆମେ ମାନିଥାଉ। ଏହି ପୂଜାରେ ଶ୍ରମର ମହତ୍ତ୍ୱକୁ ପ୍ରାଧାନ୍ୟ ଦିଆଯାଏ ଏବଂ ଶ୍ରମ ସମର୍ପଣ ସୃଜନଶୀଳତାର ପ୍ରତୀକ।

0: ମନୁଷ୍ୟକୁ ସୃଷ୍ଟିର ଶ୍ରେଷ୍ଠ ଜୀବ କୁହାଯାଏ ଏବଂ ଏହି ମନୁଷ୍ୟଙ୍କ ମଧ୍ୟରେ ଅନେକ ପ୍ରତିଭା ଆମେ ଦେଖିଥାଉ। ସମସ୍ତଙ୍କ ମଧ୍ୟରେ ସମାନ ଗୁଣ ନଥାଏ। କିଏ କେଉଁ କାମରେ ପାରଙ୍ଗମ ହୋଇଥାନ୍ତି, କିଏ ନୃତ୍ୟ, କିଏ ଗୀତ, ତ ଆଉ କିଏ ଖେଳ। ଅଭିନୟ, ଚିତ୍ରାଙ୍କନ, ଶିଳ୍ପ, ଡାକ୍ତରୀ, ଇଞ୍ଜିନିୟର ଏବଂ ନେତା ଇତ୍ୟାଦି ହୋଇଥାନ୍ତି। ତ ଛୋଟ ବେଳରୁ ହିଁ ତୁଳସୀ ଦୁଇ ପତ୍ରରୁ ବାସିବା ପରି ଛୋଟ ପିଲାଟି ତା ସ୍ୱପ୍ନ ଗଢ଼ିବାକୁ ଲାଗିଥାଏ ଏବଂ ସେହି ଦିଗରେ ସେ ବଡ଼ ହୋଇ ପରିବାରର ଏବଂ ସମାଜର ନାଁ ରଖିବାକୁ ଚେଷ୍ଟା କରିଥାଏ। ତ ପିତାମାତା ଏବଂ ଗୁରୁଜନ ସେ ସମୟରେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଦେବା, ନିଜ ଇଚ୍ଛା ଦ୍ୱାରା ସେମାନଙ୍କୁ ଚାପ ନ ପକାଇ ପିଲାଙ୍କ ଇଚ୍ଛାକୁ ମହତ୍ୱ ଦେଲେ ସେମାନେ ନିଶ୍ଚୟ କଟିଏରେ ଗୋଟିଏ ହୋଇପାରିବେ।
1: ତା ଛଡ଼ା ସମାଜ ଏବଂ ପରିବାର ପାଇଁ ଗୌରବ ମଧ୍ୟ ସାଜିପାରିବେ। ପିତାମାତା ଏବଂ ଗୁରୁଜନଙ୍କ କର୍ତ୍ତବ୍ୟ ହେଉଛି ସେମାନେ ବୁଝିବା ଦରକାର ଯେ ଆମ ହାତର ପାଞ୍ଚ ଆଙ୍ଗୁଳି ଯେପରି ସମାନ ନାହିଁ, ସେପରି ସବୁ ପିଲାଙ୍କର ହାତରେ ସବୁ କାର୍ଯ୍ୟ ହୋଇପାରିବନି। ସମସ୍ତଙ୍କର ଅଲଗା ଅଲଗା ଲକ୍ଷ୍ୟ ଏବଂ ସମସ୍ତଙ୍କର ଅଲଗା ଅଲଗା ଗୁଣ ଥାଏ। ସେମାନେ ନିଜ ଗୁଣ, ନିଜ ବୁଦ୍ଧି ଅନୁସାରେ ଯାହା ବି କରିବାକୁ ଚାହାନ୍ତି ସେ ଦିଗରେ ତାଙ୍କୁ ପଥ ପ୍ରଦର୍ଶନ କରିବା ପିତାମାତାଙ୍କର ଦାୟିତ୍ୱ। ଏଇ ଯେଉଁ ପାଞ୍ଚ ଆଙ୍ଗୁଳି ଯେପରି ସମାନ ନୁହେଁ କହିବାର ଅର୍ଥ ହେଉଛି ଯେ ସମସ୍ତଙ୍କ ଦ୍ୱାରା ସବୁ କାର୍ଯ୍ୟ ସମ୍ଭବ ନୁହେଁ। ତାହେଲେ ପ୍ରିୟଦର୍ଶନୀ, ଏହି ବିଷୟବସ୍ତୁକୁ ନେଇ ଆଜିର ଆମର ଡାଇଲଗ୍ କାର୍ଯ୍ୟକ୍ରମ ଆରମ୍ଭ କରିବା, ମାନେ ହେଲୋ ସଙ୍ଗିନୀ ଆରମ୍ଭ କରିବା। ତାହେଲେ ଶ୍ରୋତା ଭଉଣୀ, ପାଞ୍ଚ ଆଙ୍ଗୁଠି ସମାନ ନୁହନ୍ତି ଏହି ବିଷୟବସ୍ତୁ ଉପରେ ବିଭିନ୍ନ ଭଉଣୀମାନେ ବିଭିନ୍ନ ପ୍ରକାରର ମତ ଦେଇଥିଲେ। ତେବେ ଚାଲନ୍ତୁ ସେମାନେ ଏହି ବିଷୟବସ୍ତୁକୁ ନେଇ କଣ କହିଥିଲେ ସେ ବିଷୟରେ ଶୁଣିବା।
2: ହ୍ୟାଲୋ, ମ୍ୟାଡାମ ନମସ୍କାର।
3: ନମସ୍କାର
2: ମ୍ୟାଡାମ, ଆଜି ହେଉଛି ଆମର ଡାଇଲଗ୍ କାର୍ଯ୍ୟକ୍ରମର ଦିନ। ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ବିଷୟବସ୍ତୁ ଉପରେ

0: ଆମେ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଆପଣଙ୍କ ପରିଚୟ କ'ଣ ସେ ବିଷୟରେ କୁହନ୍ତୁ।
1: ସମସ୍ତଙ୍କୁ ନମସ୍କାର, ମୁଁ ଇପ୍ସିତା କର, ମୁଁ ଜଣେ ଗୃହିଣୀ, ମୁଁ ଭୁବନେଶ୍ୱରରେ ରହୁଛି।
0: ମ୍ୟାଡାମ, ଆଜିର ଆମର ବିଷୟବସ୍ତୁ ରହିଛି ପାଞ୍ଚ ଅଙ୍ଗୁଠି ସମାନ ନୁହେଁ, ଏଇ ବିଷୟରେ ନିଜର ମତାମତ ରଖନ୍ତୁ।
1: ଆଜ୍ଞା ମ୍ୟାଡମ, ଯେମିତି ଆମର ଓଡ଼ିଆରେ ଏକ ସୁନ୍ଦର ଢଗ ରହିଛି, ସେ ହଉଛି ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ଯେମିତି ଆମ ହାତରେ ପାଞ୍ଚଟି ଆଙ୍ଗୁଠି ଯେମିତି ସମାନ ନୁହେଁ, ତ ପାଞ୍ଚ ଆଙ୍ଗୁଠି ସମାନ ନୁହେଁ, ତାର ପ୍ରକୃତ ଅର୍ଥ ହଉଛି ସବୁ ମଣିଷ ସମାଜରେ ସବୁ ମଣିଷ ସବୁ ଜିନିଷ ପ୍ରକୃତି ଚିନ୍ତାଧାରା ଯୋଗ୍ୟତା ଆର୍ଥିକ ସ୍ଥିତି ସମସ୍ତଙ୍କର ଏକାପରି ନୁହେଁ, କିନ୍ତୁ ଆମେ ସମସ୍ତଙ୍କୁ ଆମେ ସମାଜରେ କି ପରିବାରରେ ଆମେ ରହୁଛୁ ମାନେ ସମସ୍ତଙ୍କୁ ଆମେ ସମାନ ଭାବରେ ରଖି ଆମେ ତାଙ୍କୁ ଖାପ ଖୁଆଇ କେମିତି ଚଳିପାରିବା। ଯେମିତି ଆମ ହାତରେ ପାଞ୍ଚଟି ଆଙ୍ଗୁଠି ସମାନ ନୁହେଁ, ବଟ୍ ଆମେ କଣ କରୁଛୁ ନା ପାଞ୍ଚଟି ଆଙ୍ଗୁଠି ସବୁ ଆଙ୍ଗୁଠିରେ ଯେମିତି ବିଭିନ୍ନ ପ୍ରକାର କାମ ରହୁଛି, ଆଉ କୌଣସି ଏକ ବସ୍ତୁକୁ ଆମେ ଧରିବା ପାଇଁ ଆମେ ପାଞ୍ଚଟି ଆଙ୍ଗୁଠିର ସାହାଯ୍ୟ ଦରକାର ହଉଛି, ତ ସେଥିପାଇଁ ପାଞ୍ଚଟି ଆଙ୍ଗୁଠି ସମାନ ନହେଲେ ବି କିଛି କାର୍ଯ୍ୟ କରିବା ପାଇଁ ଆମର ପାଞ୍ଚଟି ଆଙ୍ଗୁଠି ଆମକୁ ନିହାତି ଆବଶ୍ୟକ ହଉଛି। ତ ସେମିତି ଗୋଟେ ପରିବାର ପରିବାର କି ସମାଜରେ ବିଭିନ୍ନ ପ୍ରକାରର ଲୋକ ରହୁଛନ୍ତି, ତ ବିଭିନ୍ନ ପ୍ରକାରର ଲୋକଙ୍କୁ ନେଇକି ସେ ଆମ ପରିବାରଟାକୁ ଯଦି ଆମେ ଭଲରେ ଗଢି ତୋଳିବା, ତାହେଲେ ଆମେ ପରିବାରଟା ସୁନ୍ଦର ଭାବରେ ରହିବ। ଯଦି ଆମେ ପାତର ଅନ୍ତର କରିବା, ସିଏ ଭଲ ପଢିଲାନି ସିଏ ଭଲ କଲାନି, ତ ଏସବୁ ଜିନିଷ ସବୁ ଯଦି ଆମେ ଦେଖିବା, ତାହେଲେ ଆମର କଣ ହଉଛି ନା ସୁନ୍ଦର ପରିବାର ଆମେ ଗଢି ପାରିବାନି। ତ ସେଥିରୁ ଆମର କଣ ମାନେ ପରିବାର ଭିତରେ ଯେତିକି ସବୁ ଦ୍ୱନ୍ଦ୍ୱ କଳହ ଏସବୁ ଜିନିଷ ରହିବ, ଆମେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଆମେ ଦେଖିଲେ ଆମେ ଏକ ସୁନ୍ଦର ପରିବାର ଗଢି ପାରିବା। ଆଉ ପୃଥିବୀ କି ସମାଜରେ ବିଭିନ୍ନ ପ୍ରକାରର ଲୋକ ରହୁଛନ୍ତି, କାହାର ବୁଦ୍ଧି ଅଧିକ ଥିଲେ କାହାର ଜ୍ଞାନରେ କମ ଅଛି, କିଏ ସୁନ୍ଦର ଦେଖିବାକୁ ଥିଲେ କିଏ ଖେଳକୁଦରେ ଅଧିକ ଅଛି କିଏ ସଙ୍ଗୀତରେ, ତ ସମସ୍ତଙ୍କର ବିଭିନ୍ନ ପ୍ରକାରର ପାରଦର୍ଶୀ କି ପାରଙ୍ଗମ ରହିଛି। ଆମେ କାହାକୁ ହୀନ ଦୃଷ୍ଟିରେ କି କିଏ ଛୋଟ କିଏ ବଡ ଏଥିରେ ଆମେ ସମାଲୋଚନା ନ କରି ଆମେ କେମିତି ସମସ୍ତଙ୍କୁ ନେଇକି ଯଦି ଆମେ ଚଳିପାରିବା, ଆମେ ଏକ ସୁନ୍ଦର ସମାଜ ସୁନ୍ଦର ପୃଥିବୀ ଆମ ଦେଶକୁ ଆମେ ସୁନ୍ଦର ଭାବରେ ଗଢି ତୋଳିବା, ଆମେ ପାତର ଅନ୍ତର ଯଦି ନ କରିବା। ସେହିପରି ପରିବାର ପରିବାରରେ ଆମେ ହଉଛି କଣ, ଯଦି ସମସ୍ତଙ୍କୁ ନେଇକି ଚଳିଲେ ଆମ ପରିବାର ଗୋଟେ ଭଲ ଆମେ ଗୋଟେ ସୁନ୍ଦର ପରିବାର ଆମେ ତିଆରି କରିପାରିବୁ। ଯଦି ପରିବାର ଭିତରେ ଆମେ ପାତର ଅନ୍ତର ସୃଷ୍ଟି କରିବୁ, ପରିବାର ଭିତରେ ଆମର କଳହ ଦ୍ୱନ୍ଦ୍ୱ ଏସବୁ ଜିନିଷ ରହିପାରିବ। ତ ଯେମିତି ଆମେ ଏକ ସୁନ୍ଦର ଉଦାହରଣ ଏଠି ମୁଁ ପ୍ରଦାନ କରିବାକୁ ଯାଉଛି, ଯେମିତି ଆମେ ଏକ ଗୃହ ତୋଳିବା ପାଇଁ ଗୋଟେ ଗୃହ ଯେମିତି ଗୋଟେ ଇଞ୍ଜିନିୟର ଆବଶ୍ୟକତା ରହୁଛି, ସେମିତି ଗୋଟେ ଲେବରରେ ମଧ୍ୟ ଆବଶ୍ୟକତା ରହୁଛି। ତ ଆମେ କାହାକୁ ଇଞ୍ଜିନିୟର ହେଲେ ବୋଲି ତାଙ୍କୁ ଆମେ ଅଧିକ ଭଲ ଦୃଷ୍ଟିରେ ଦେଖିବା, କି ଗୋଟେ ଲେବର ହେଲେ ବୋଲି ଆମେ ତାଙ୍କୁ ଛୋଟ ଦୃଷ୍ଟିରେ ଦେଖିବା, କି ମିସ୍ତ୍ରୀ ହେଲେ, ଗୋଟେ ସୁନ୍ଦର ଗୃହ ଯାହା ବି କରିବା ପାଇଁ ହେଲେ ଆମେ ଦି ଜଣଙ୍କର ଆବଶ୍ୟକତା ରହୁଛି। ତ ସେଥିପାଇଁ ଆମେ କାହାକୁ କେବେ ଛୋଟ ଦୃଷ୍ଟି କି ହୀନ ଦୃଷ୍ଟିରେ ଦେଖିବା ନାହିଁ, ସବୁ ଜିନିଷ ପାଇଁ ସମସ୍ତଙ୍କର ଆବଶ୍ୟକତା ବହୁତ ପରିମାଣରେ ରହିଛି। ଏଇ ରୂଢି ଆମକୁ ଶିଖେଇ ଦଉଛି ଯେ ଆମେ ଜଣେ ଅନ୍ୟ ଜଣଙ୍କ ସହିତ କେବେ ତୁଳନା କରିବା ନାହିଁ, କି ସମାଜରେ ଧନୀ ଗରିବ ଜ୍ଞାନୀ ମୂର୍ଖ ଶାନ୍ତ ଉଗ୍ର ବିଭିନ୍ନ ପ୍ରକାରର ଲୋକ ରହୁଛନ୍ତି, ଆମେ କାହାକୁ କେବେ କାହା ସହିତ ତୁଳନା ନ କରି ଆମେ କିପରି ମାନେ ଗୋଟେ ସୁନ୍ଦର ସମାଜ ସୁନ୍ଦର ପରିବାର ସୃଷ୍ଟି କରିବା ପାଇଁ ଆମେ କେମିତି ଆମର ଯେତିକି ଏଫର୍ଟ ଆମେ ସେଥିରେ ଦେଇପାରିବା, ସମସ୍ତଙ୍କୁ ଭଲରେ ଚଳେଇ ପାରିବା, ଏସବୁ ଜିନିଷ ହେଲେ ଆମେ ଏକ ସୁନ୍ଦର ସମାଜ ସୁନ୍ଦର ପରିବାର ଆମେ ଗଢି ପାରିବା। ଆମେ ଗୋଟେ ପିଲା ରଖିଛୁ, ଆମ ପିଲା ଆଜି କମ୍ ମାର୍କ ରଖିଛି, ଆମେ ତାଙ୍କ ପିଲା ସହିତ ଆମେ ତୁଳନା କରୁଛୁ, କିନ୍ତୁ ମୋ ପିଲା ମାନେ ପାଠରେ କମ୍ ରହିଛି କିନ୍ତୁ କୌଣସି ସାଠରେ କି ଖେଳକୁଦରେ ଡାନ୍ସରେ ସେ ଅଧିକ ରହୁଛି, ତ ସେଥି ସହିତ ବି ଆମେ କାହାକୁ କାହା ସହିତ କାହା ପିଲାକୁ ଆମେ ତୁଳନା କରିବାର କିଛି ଆବଶ୍ୟକତା ନାହିଁ। ଆମେ ନିଜେ ଦେଖିବା ଆମ ପିଲାକୁ ଆମେ କେମିତି ତାଙ୍କୁ ସୁନ୍ଦର ସଂସ୍କାର ଦେଇକି କେମିତି ଆମେ ତାକୁ ଆଗକୁ ନେଇପାରିବା, ସେ ପ୍ରତି ପିତାମାତା ଧ୍ୟାନ ଦେବା ଦରକାର। କାହା ସହିତ ତୁଳନା କରିକି ଆମ ନିଜ ପିଲାଙ୍କୁ ଆମେ ବ୍ଲେମ୍ କରିକି ମାନେ କଣ ତା ସହିତ ତୁଳନା କଲେ, ଆଜିକାଲି ଯୋଉ ଯେ ପିଲା କଣ ଅପସେଟ୍ ରହୁଛନ୍ତି କି ସେସବୁ ଜିନିଷକୁ ସେମାନେ ଭାବୁଛନ୍ତି ଯେ ମୋ ବାପା ମୋ ମାମା ସବୁବେଳେ ତାଙ୍କ ସହିତ ମତେ ତୁଳନା କରୁଛନ୍ତି, ମୁଁ ସେତିକି ହେଇପାରୁନି କି କଣ, ତାଙ୍କ ମାଇଣ୍ଡ ରେ ସବୁ ଇଆଡୁ ସିଆଡୁ ଚିନ୍ତାଧାରା ଆସୁଛି, ପିଲା ସବୁ ଖରାପ ୱେରେ ଯାଉଛନ୍ତି। ତ ସେଥିପାଇଁ ଆମେ କାହାକୁ କାହା ସହିତ ତୁଳନା ନ କରି ଆମ ପିଲାକୁ ଆମେ କେମିତି ସୁନ୍ଦର ସଂସ୍କାର ଦେଇପାରିବା, ଭଲ ଜ୍ଞାନ ଦେଇପାରିବା, ସେଇ ବିଷୟରେ ଆମେ ନିଜେ ଦୃଷ୍ଟି ଦେବା ଦରକାର। ଆମେ କାହାକୁ କାହା ସହିତ ତୁଳନା ନ କରିବାଟା ନିହାତି ଦରକାର। ପିତାମାତାଙ୍କୁ ଏହା ଗୋଟେ ମୋର ମାନେ ସୁନ୍ଦର ମେସେଜ ଯେ କୌଣସି ପିଲାଙ୍କୁ କୌଣସି ପିଲାଙ୍କ ସହିତ ତୁଳନା କରନ୍ତୁନି।
0: ଆଜ୍ଞା ମ୍ୟାଡାମ, ଆଜିର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆପଣ ନିଜର ମତାମତ ରଖିଲେ, ଏମିତି ଆମକୁ ଫୋନ ମାଧ୍ୟମରେ ଯୋଗାଯୋଗ କରୁଥାନ୍ତୁ ମ୍ୟାଡାମ, ରହିଲୁ।
1: ନମସ୍କାର।
0: ନମସ୍କାର
2: ନମସ୍କାର, ଆଜିର ହେଲୋ ସଙ୍ଗିନୀକୁ ଆପଣଙ୍କୁ ସ୍ୱାଗତ। ଭଉଣୀ, ପ୍ରଥମେ ଆପଣଙ୍କ ପରିଚୟ ଦେବି।
3: ନମସ୍କାର ମ୍ୟାଡମ, ମୁଁ ଚାନ୍ଦିନୀ ଶତପଥୀ କାମତା ଗ୍ରାମରୁ କହୁଛି।
2: ପାଞ୍ଚ

0: ଗୋଟିଏ ସମାନ ନୁହେଁ। ତ ଏହାର ଅର୍ଥ ଆପଣ କଣ ବୁଝିଛନ୍ତି ଭଉଣୀ?
1: ଆଜ୍ଞା, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ, ଏହି କଥାଟି କେତେ ସରଳ କଥା, କିନ୍ତୁ ଏହି ଛୋଟ ବାକ୍ୟ ଭିତରେ ଲୁଚି ରହିଛି ଜୀବନର ଏକ ବଡ ସତ୍ୟ। ଆମେ ଯଦି ନିଜ ହାତକୁ ଦେଖିବା ଯେ ଆମ ପାଞ୍ଚ ଆଙ୍ଗୁଠି ଏକାଭଳି ନୁହେଁ, କାହାର ଲମ୍ବ ଅଧିକ, କାହାର ଛୋଟ, କାହାର ଆକାର ଅଲଗା, କାହାର କାମ ଅଲଗା, କିନ୍ତୁ ଯେତେବେଳେ ସମସ୍ତ ଆଙ୍ଗୁଠି ଏକାଠି ହୋଇ କାମ କରନ୍ତି, ସେତେବେଳେ ହିଁ ହାତଟି ସମ୍ପୂର୍ଣ୍ଣ ହୋଇଥାଏ। ଠିକ ସେହିପରି ଆମ ସମାଜର ମଧ୍ୟ ପ୍ରତ୍ୟେକ ମଣିଷ ଅଲଗା ଅଲଗା, ପ୍ରତ୍ୟେକଙ୍କର ଚିନ୍ତାଧାରା ଅଲଗା, ପ୍ରତିଭା ଅଲଗା, ପରିସ୍ଥିତି ଅଲଗା ଏବଂ ଜୀବନର ଲକ୍ଷ୍ୟ ମଧ୍ୟ ଅଲଗା। କେହି ପାଠପଢାରେ ଭଲ ହେଇପାରନ୍ତି ତ କେହି ଖେଳରେ ଭଲ ହେଇପାରନ୍ତି, କେହି ଭଲ ଗୀତ ଗାଇପାରନ୍ତି, କେହି ଭଲ ଚିତ୍ର ଆଙ୍କିପାରନ୍ତି, କେହି ବ୍ୟବସାୟରେ ସଫଳ ହାସଲ କରିପାରନ୍ତି, ଆଉ କେହି ଚାଷବାସ କରି ପରିବାର ଚଳାନ୍ତି, କେହି ଶିକ୍ଷକ, କେହି ଡାକ୍ତର, କେହି ଇଞ୍ଜିନିୟର, ଆଉ କେହି ଦିନ ମଜୁରିଆ ହୋଇ ଘର ଚଳାନ୍ତି। କିନ୍ତୁ ଏଥିରେ କିଛି ଛୋଟ କିମ୍ବା ବଡ ନୁହେଁ, ସମାଜର ଚକକୁ ଆଗକୁ ନେବାରେ ପ୍ରତ୍ୟେକ ମଣିଷର ନିଜସ୍ୱ ଭୂମିକା ରହିଛି। ଆଜିକାଲି ଆମେ ବହୁ ସମୟରେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରୁଛେ, ସେ ମୋ ଠାରୁ ଭଲ ପଢୁଛି କିମ୍ବା ସେ ମୋ ଠାରୁ ଅଧିକ ସଫଳ ହଉଛି କିମ୍ବା ତାର ଚାକିରି ହୋଇଗଲା ମୋର ହେଲାନି, ତା ଜୀବନ କାହିଁକି ଏତେ ଭଲ, ମୋର କାହିଁକି ଏତେ ନୁହେଁ। ତ ଏମିତି ଭାବନା ଆମ ଜୀବନର ମୂଲ୍ୟକୁ ଭୁଲାଇ ଦିଏ। କିନ୍ତୁ ଆମେ ମନେ ରଖିବା ଦରକାର, ଜୀବନ କୌଣସି ପ୍ରତିଯୋଗିତା ନୁହେଁ ଯେଉଁଠି ସମସ୍ତଙ୍କୁ ଏକା ସମୟରେ ସମାନ ସ୍ଥାନରେ ପହଞ୍ଚିବାକୁ ପଡିବ। କାହାର ସଫଳତା ଶୀଘ୍ର ଆସେ, କାହାର ଟିକେ ବିଳମ୍ବରେ, କାହାର ରାସ୍ତା ସହଜ, କାହାର ରାସ୍ତା କଷ୍ଟକର। ତେଣୁ ଅନ୍ୟକୁ ଦେଖି ନିଜକୁ ଛୋଟ ଭାବିବା ଉଚିତ ନୁହେଁ। ଆମେ ନିଜକୁ ପଚାରିବା ଦରକାର, ମୁଁ ଗତକାଲି ଠାରୁ ଆଜି ଟିକେ ଭଲ ହୋଇପାରିଛି କି? ଯଦି ଉତ୍ତର ହଁ ହୁଏ, ତେବେ ଆମେ ଆଗକୁ ବଢୁଛୁ। ପାଞ୍ଚ ଆଙ୍ଗୁଠିର ଆଉ ଏକ ସୁନ୍ଦର ଶିକ୍ଷା ହେଉଛି, ଭିନ୍ନତା ଦୁର୍ବଳତା ନୁହେଁ, ଭିନ୍ନତା ହିଁ ଆମର ଶକ୍ତି। ଭାବନ୍ତୁ, ଯଦି ପାଞ୍ଚ ଆଙ୍ଗୁଠି ସମାନ ହୋଇଥାନ୍ତା, ତେବେ ଆମ ହାତ କେତେ ଅସୁବିଧାଜନକ ହେଇଥାନ୍ତା। ସେହିପରି ଯଦି ସମାଜର ସମସ୍ତ ଲୋକ ଏକାଭଳି ଭାବନ୍ତେ, ଏକାଭଳି କାମ କରନ୍ତେ ଏବଂ ଏକାଭଳି ପ୍ରତିଭା ରଖନ୍ତେ, ତେବେ ସମାଜର ବିକାଶ ମଧ୍ୟ ସୀମିତ ହୋଇଯାଆନ୍ତା। ଆମର ଭିନ୍ନତା ହିଁ ଆମକୁ ପରସ୍ପର ପରିପୂରକ କରିଥାଏ। ପରିବାରରେ ମଧ୍ୟ ଏହି କଥା ସତ୍ୟ, ବାପା ମାଙ୍କ ଚିନ୍ତାଧାରା ଅଲଗା ହୋଇପାରେ, ପିଲାମାନଙ୍କର ମତ ଅଲଗା ହୋଇପାରେ, ମତଭେଦ ରହିବା ସ୍ୱାଭାବିକ କଥା। କିନ୍ତୁ ମତଭେଦ ମାନେ ସମ୍ପର୍କରେ ଦୂରତା ନୁହେଁ, ଆମେ ଯଦି ପରସ୍ପର ମତକୁ ସମ୍ମାନ କରିବା, ତେବେ ଭିନ୍ନ ଭିନ୍ନ ଚିନ୍ତାଧାରା ମଧ୍ୟ ଏକ ସୁନ୍ଦର ପରିବାର ଗଢିପାରିବ। ଆମ ସମାଜରେ ମଧ୍ୟ ଆମକୁ ଏହି ମନୋଭାବ ଆଣିବା ଦରକାର। କାହାର ଭାଷା ଅଲଗା ହୋଇପାରେ, କାହାର ଜୀବନଶୈଳୀ ଅଲଗା ହୋଇପାରେ, କାହାର ଚିନ୍ତାଧାରା ଆମଠାରୁ ଭିନ୍ନ ହୋଇପାରେ, କିନ୍ତୁ ଏହି ଭିନ୍ନତାକୁ ନେଇ ଆମେ ପରସ୍ପରକୁ ଦୂରେଇ ନ ଦେଇ ପରସ୍ପରକୁ ବୁଝିବା ଓ ସମ୍ମାନ କରିବା ଦରକାର। ଆଉ ଏକ କଥା ଯେ, କେବେ କେବେ ଆମେ ଅନ୍ୟ ମଣିଷର ଆଜିକୁ ଦେଖି ନିଜ ଜୀବନର ଗତିକୁ ମାପିଥାଉ, କିନ୍ତୁ ଆମେ ଜାଣିନାହୁଁ ଯେ ସେ ମଣିଷ କେତେ କଷ୍ଟ ପରେ ସେହି ସ୍ଥାନରେ ପହଞ୍ଚିଛି। ତେଣୁ ତୁଳନା କରିବା ବଦଳରେ ପ୍ରେରଣା ନେବା ଦରକାର। ଅନ୍ୟର ସଫଳତାକୁ ଦେଖି ଈର୍ଷା କରିବା ନାହିଁ, ବରଂ ମୁଁ ମଧ୍ୟ ସେହିଭଳି ଚେଷ୍ଟା କରିବି, ଏହି ଭାବନା ରଖିବା ଉଚିତ। କାରଣ ଆମ ପାଞ୍ଚ ଆଙ୍ଗୁଠି ଭଳି ଅଲଗା, କିନ୍ତୁ ଏକାଠି ହେଲେ ପାଞ୍ଚ ଆଙ୍ଗୁଠି ଶକ୍ତିଶାଳୀ ହୋଇଯାଆନ୍ତି। ଜୀବନରେ ମଧ୍ୟ ସଫଳତା ପାଇବାକୁ ହେଲେ କେବଳ ନିଜର ଶକ୍ତିକୁ ନୁହେଁ, ଅନ୍ୟମାନଙ୍କର ସହଯୋଗ ମଧ୍ୟ ଆବଶ୍ୟକ ହୋଇଥାଏ। ତେଣୁ ଆସନ୍ତୁ ଆଜି ଆମେ ଏକ ଛୋଟ ପରିବର୍ତ୍ତନ କରିବା, ନିଜକୁ ଅନ୍ୟ ସହ ତୁଳନା କରିବା ନାହିଁ, ଅନ୍ୟର ଭିନ୍ନତାକୁ ଅସମ୍ମାନ କରିବା ନାହିଁ, କାହାକୁ ତାର ପେଶା, ଟଙ୍କା, ଶିକ୍ଷା କିମ୍ବା ପରିସ୍ଥିତି ଆଧାରରେ ଛୋଟ ଭାବିବା ନାହିଁ, ବରଂ ପ୍ରତ୍ୟେକ ମଣିଷର ନିଜସ୍ୱ ମୂଲ୍ୟକୁ ବୁଝିବା। ଆଉ ଆମେ ପ୍ରାୟତଃ ଭାବୁ ସମସ୍ତେ ଯଦି ଆମ ଭଳି ଚିନ୍ତା କରନ୍ତେ, ଆମ ଭଳି ଚାଲନ୍ତେ, ଆମ ଭଳି ଜୀବନ ବଞ୍ଚନ୍ତେ, ତେବେ ସବୁକିଛି ସହଜ ହୋଇଯାଇଥାନ୍ତା। କିନ୍ତୁ ସତ କଥା ହେଉଛି, ଜୀବନର ସୁନ୍ଦରତା ସମାନତାରେ ନୁହେଁ, ବରଂ ବିଭିନ୍ନତାରେ ରହିଛି। ଥରେ ଭାବନ୍ତୁ, ଗୋଟିଏ ବଗିଚାରେ କେବଳ ଗୋଟିଏ ପ୍ରକାରର ଫୁଲ ଥିଲେ ସେହି ବଗିଚା କେତେ ସୁନ୍ଦର ଲାଗିବ, କିନ୍ତୁ ଯେତେବେଳେ ସେଠାରେ ଗୋଲାପ, ମଲ୍ଲି, ଗେଣ୍ଡୁ, ଜୁଇ ଏବଂ ବିଭିନ୍ନ ରଙ୍ଗର ଫୁଲ ଫୁଟିଥାଏ, ସେତେବେଳେ ହିଁ ବଗିଚାଟି ଆହୁରି ଅଧିକ ସୁନ୍ଦର ହୋଇଯାଏ। ସମାଜ ମଧ୍ୟ ଠିକ ସେହିପରି, ଭିନ୍ନ ଭିନ୍ନ ପ୍ରତିଭା, ଭିନ୍ନ ଭିନ୍ନ ଚିନ୍ତା, ଭିନ୍ନ ଭିନ୍ନ ଅନୁଭବ ଏବଂ ଭିନ୍ନ ଭିନ୍ନ ଜୀବନ ଶୈଳୀ ମିଶି ଆମ ସମାଜକୁ ସମୃଦ୍ଧ କରିଥାଏ। ଗୋଟିଏ ଛୋଟ ଉଦାହରଣ ଧରନ୍ତୁ, ଗୋଟିଏ ଘରେ ପାଞ୍ଚ ଜଣ ସଦସ୍ୟ ଅଛନ୍ତି, ଜଣେ ବହୁତ ଭଲ ରୋଷେଇ କରନ୍ତି, ଆଉ ଜଣେ ଭଲ ଘରର ହିସାବ ରଖନ୍ତି, କେହି ବାହାର କାମ କରନ୍ତି, କେହି ପିଲାଙ୍କ ପାଠ ପଢା ଦେଖନ୍ତି। ଏବେ ଯଦି ଆମେ କହିବା ସମସ୍ତେ ଗୋଟେ ଭଳି କାମ କରିବା ଦରକାର, ତେବେ ଘରଟି କିପରି ଚାଲିବ? ପ୍ରକୃତରେ ପରିବାର ସେତେବେଳେ ସୁନ୍ଦର ହୁଏ ଯେତେବେଳେ ପ୍ରତ୍ୟେକ ନିଜ ନିଜ ଦାୟିତ୍ୱକୁ ଭଲ ଭାବରେ ପୂରଣ କରନ୍ତି। ସେହିପରି ଆମ ସମାଜରେ ମଧ୍ୟ କାହାକୁ ଛୋଟ ଭାବିବା ଉଚିତ ନୁହେଁ, ଯେଉଁଠି ପ୍ରତ୍ୟେକ ମଣିଷ ଅନୁଭବ କରିବ, ମୁଁ ଯେମିତି ଅଛି ସେମିତି ହୋଇ ମଧ୍ୟ ମୋର ମୂଲ୍ୟ

0: ହ୍ୟାଲୋ, ଆପଣଙ୍କୁ ଆମ ଡାଇନାଥ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛୁ ମ୍ୟାଡମ୍। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ନମସ୍କାର ସମସ୍ତ ଶ୍ରୋତା ଭଉଣୀ ମାନଙ୍କୁ, ମୋର ନାଁ ପ୍ରିୟଙ୍କା ମହାନ୍ତି, ମୋ ଘର ଜଟଣୀ, ମୁଁ ଜଣେ ଗୃହିଣୀ।
0: ମ୍ୟାଡମ୍, ଆଜି ଆମର ବିଷୟବସ୍ତୁ ରହିଛି ପାଞ୍ଚ ଅଙ୍ଗୁଠି ସମାନ ନୁହେଁ, ତ ଏ ବିଷୟରେ ଆପଣ ନିଜର ମତାମତ ଦିଅନ୍ତୁ।
1: ପାଞ୍ଚ ଅଙ୍ଗୁଠି ସମାନ ନୁହନ୍ତି, ଏହା ଗୋଟେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଲୋକାସ୍ତି। ମଣିଷର ଦୁଇ ହାତରେ ପାଞ୍ଚଟି ଲେଖାଏଁ ଆଙ୍ଗୁଠି ଥାଏ, କିନ୍ତୁ ପାଞ୍ଚଟି ଆଙ୍ଗୁଠିକୁ ଯେତେବେଳେ ଏକାଠି କରିବା ସେଇଟା ହିଁ ହାତଟା ସମ୍ପୂର୍ଣ୍ଣ ହୋଇଥାଏ। ଆଉ ସେମାନଙ୍କର ହାତର ଆଙ୍ଗୁଠି ଗୁଡିକର ଆକାର, ଲମ୍ବ, ଗଠନ ସବୁ ତ ଏକାପରି ହୋଇନଥାଏ, ସମସ୍ତଙ୍କର ଅଲଗା ଥାଏ, କିନ୍ତୁ ତାକୁ ଯଦି ଆମେ ଏକାଠି କରିକିରି ଗୋଟେ ହାତ ଯଦି କାମ କରିବାକୁ ବାହାରିବା ସେଇଟା ଗୋଟେ ସୁଚାରୁ ରୂପେ ସମ୍ପୂର୍ଣ୍ଣ କାମ ହେଇଥାଏ। ଠିକ ସେହିପରି ଆମ ପରିବାର, ସମାଜ କିମ୍ବା ଦେଶରେ ଯୋଉ ବାସ କରୁଥିବା ସମସ୍ତ ମଣିଷଙ୍କର ଚିନ୍ତାଧାରା, ସ୍ୱଭାବ, ରୁଚି, ଦକ୍ଷତା କି ଆର୍ଥିକ ସ୍ଥିତି, ଜୀବନଶୈଳୀ ସବୁ ସମାନ ହେଇନଥାଏ, କିନ୍ତୁ କାହାର ବୁଦ୍ଧି ଅଧିକା ହେଇଥାଏ, କାହାର ଶାରୀରିକ ଶକ୍ତି ଅଧିକା ହେଇଥାଏ, କାହାର ପାଠ ଶୁଣାରେ ଭଲ ତ କିଏ କ୍ରୀଡ଼ାରେ ବି ଦକ୍ଷ, ଏମିତି ବି ସଙ୍ଗୀତରେ ପାରଦର୍ଶୀ ବି ଥାଏ, ଆଉ କିଏ କଳା ସାହିତ୍ୟ ସେସବୁରେ ବି ପ୍ରତିଭା ଚଳିଥାଏ। ଡାକ୍ତର ଯେମିତି କାହାର ଜୀବନ ବଞ୍ଚଉଛି, କିଏ ଶିକ୍ଷକ ହେଇକିରି ଶିକ୍ଷାଦାନ କରୁଛି, କି କୃଷକ ବି ଯେମିତି ଆମକୁ ଖାଦ୍ୟ ଉତ୍ପାଦନ କରିକିରି ଦଉଛି, ସେଇଭଳି ସମସ୍ତଙ୍କର କାର୍ଯ୍ୟ ଭିନ୍ନ ହେଲେ ମଧ୍ୟ କିନ୍ତୁ ସମାଜ ପାଇଁ ସମସ୍ତଙ୍କର କିଛି କିଛି ଅବଦାନ ରହୁଛି। ଏଇ ଲୋକୋକ୍ତିରେ ଆମେ ପ୍ରାୟତଃ ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରିଥାଉ। ଯଦି କେହି ଆମ ପରି ଚିନ୍ତା ନ କରନ୍ତି ତେବେ ଆମେ କାହାକୁ ବି ଭୁଲ ବୋଲି ଭାବିବା ଉଚିତ ନୁହେଁ, କିନ୍ତୁ ଠିକ ମନେ କଲେ ସମସ୍ତଙ୍କର ଏକା ରକମରେ ହେବା ଆବଶ୍ୟକ। ସେମିତି ଏଇ ଲୋକୋକ୍ତି ପରିବାର ଉପରେ ବି ପ୍ରଭାବ ପକଉଛି। ଗୋଟେ ପରିବାରରେ ଦିଟା ଭାଇ ଭଉଣୀ ଜନ୍ମ ହେଇଛନ୍ତି, କିନ୍ତୁ ସମସ୍ତଙ୍କର ତ ରୁଚି ସମାନ ନୁହେଁ ନା, ସେମାନଙ୍କର ରୁଚି ବି ସମାନ ନୁହେଁ କି ତାଙ୍କ ସ୍ୱଭାବ ବି ଭିନ୍ନ ହେଇଥାଏ, କିନ୍ତୁ ଏଇ ଭିନ୍ନତାଟାକୁ ଯଦି ପରିବାରର ଲୋକମାନେ ବଡମାନେ ବୁଝିକିରି ଏଇ ଛୋଟମାନଙ୍କୁ ତାଙ୍କର ଭୁଲ ଦିଗକୁ ଦେଖିକିରି ତାଙ୍କୁ ଯଦି ଉଚିତ ତୁ ଭୁଲ କରୁଛୁ ବୋଲି ତାକୁ କିଛି ନ ଇଏ କରିକିରି ଯଦି ତାକୁ ଉଚିତ ଦିଆଯିବ, ତାଙ୍କର ଭଲ ଗୁଣଟାକୁ ଚିହ୍ନିକିରି ଯଦି ତାଙ୍କୁ ବିକାଶ କରାଯିବ ତାହେଲେ ସେମାନଙ୍କ ପାଇଁ ଗୋଟେ ଭଲ ସୁଯୋଗ ହେଇଥାଏ। ଏଇଟା ଯୋଉ ଆମର ପାଞ୍ଚ ଆଙ୍ଗୁଠି ସମାନ ନୁହେଁ ଗୋଟେ ଉଦାହରଣ ଗୋଟେ କହୁଛି, ଏହା ଗୋଟେ ମହତ୍ଵପୂର୍ଣ୍ଣ ବି ହେଇଥାଏ। ଆଙ୍ଗୁଠି ଗୁଡିକର ଆକାର ସମାନ ନାହିଁ କି ସେମାନେ ପରସ୍ପରକୁ ସହଯୋଗ କରନ୍ତି, ଯଦି ଗୋଟିଏ ଆଙ୍ଗୁଠି କାମ କରିବ ସେ କେବେ ବି କାମ କରିପାରିବନି। ଆପଣ ମାନେ ନିଜେ ଦେଖନ୍ତୁ ଗୋଟେ ଆଙ୍ଗୁଠି କାମ କଲେ ତାକୁ ବହୁତ କଷ୍ଟ ହବ, ଯଦି ଆମର ପାଞ୍ଚ ଆଙ୍ଗୁଠି ମିଶିଯିବ ତାକୁ କାମ କରିବାକୁ ବହୁତ ସହଜ ହେଇଯିବ। ଠିକ ମଣିଷ ମାନେ ବି ସେମିତି, ଯଦି ଗୋଟିଏ ମଣିଷ ଯଦି ଗୋଟେ କୌଣସି କାର୍ଯ୍ୟ କରିବାକୁ ବସିବ ତ କାମ କଲା ବେଳକୁ ତାକୁ କଷ୍ଟ ହେଇଯିବ, କିନ୍ତୁ ଅଧିକ ଲୋକ ପାଞ୍ଚଟା ଲୋକ ଯଦି ମିଶିଯିବେ ନିଜ ନିଜର ଦକ୍ଷତା ହେଇଥିବେ ସେମାନେ ଯଦି ଗୋଟେ କାମ କରିବେ ଯେତେ ବଡ କାମ ହେଲେ ବି ସେ ବହୁତ ସହଜରେ ବି ହେଇଯାଇପାରେ। ସେମିତି ଆଜିକାଲି ଆମ ସମାଜରେ ଅନେକ ସମୟରେ ଅନ୍ୟ ଜଣଙ୍କ ସହ ନିଜକୁ ନିଜେ ତୁଳନା କରିଥାନ୍ତି, ଯେ ଏଇସବୁ ତୁଳନା ଦ୍ୱାରା ସେମାନଙ୍କର କଣ ହୁଏ ନା ମାନସିକ ଚାପର କାରଣ ହେଇଯାଇଥାଏ। ସେଥିପାଇଁ ଜୀବନର ମୂଲ୍ୟ କେବଳ ଅନ୍ୟର ନମ୍ବର କିମ୍ବା ତା ଧନ କିମ୍ବା ତା ପଦବୀ ଏଇସବୁ ଦ୍ୱାରା ମପାଯାଏନି, ଯଦି ମାପିବାକୁ ଚାହୁଁଛ ତା ସଚରିତ୍ର, ତା ପରିଶ୍ରମ କି ତା ମାନବିକତା ଏଇଗୁଡାକ ତାକୁ ବୁଝିକିରି ତାକୁ ଯଦି ଆମେ ସମ୍ମାନ ଦବା ତାହେଲେ ଆମ ଜୀବନରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ହେଇଥାଇପାରେ। ଆମକୁ ଅନ୍ୟ ସହିତ ଦୋଷ ଖୋଜିବା ପରିବର୍ତ୍ତେ ସେମାନଙ୍କର ଭଲ ଗୁଣ ଖୋଜିବା ନିହାତି ଦରକାର, ଆଉ ସେଇ ଭଲ ଗୁଣଟାକୁ ତାଙ୍କର ଭିତରେ ମତଭେଦ ନ ଦେଇକିରି ତାଙ୍କ ପରସ୍ପରକୁ ସମ୍ମାନ କରିବା ଏବଂ ସଭ୍ୟ ସମାଜରେ ଏଇଟା ଗୋଟେ ଅତି ବଡ ଲକ୍ଷଣ ହେଇଥାଏ। ଆଉ ଯଦି କାହାର କ୍ଷତି ଦେଖୁଛେ କି ଅନ୍ୟାୟ ତାକୁ ଏଇଭଳି ବିରୋଧ କରିବା ଦରକାର ନାହିଁ, ମାନେ ଗୋଟେ ଲୋକ ଜଣର କ୍ଷତି କରୁଛି କି କିଛି କଷ୍ଟ ଦଉଛି ତାକୁ ବିରୋଧ କର, କିନ୍ତୁ ତା ମାନେ ନୁହେଁ ଯେ ତାକୁ ଆମେ ଅବହେଳା କରିବା।

0: ଏଇଟା ବି ଗୋଟେ ରହୁଛି, ଯେମିତି ଆମର ପାଞ୍ଚ ଗୁଣ୍ଠି ସମନ୍ୱୟ କହିକି ଆମ ସମାଜ ଉପରେ ଗୋଟେ ବହୁତ ବଡ ପ୍ରଭାବ ପକଉଛି, ଯୋଉଟା କି ସମାଜରେ ସମସ୍ତଙ୍କର ଚିନ୍ତାଧାରା ସମାନ ତ ହେଇନଥାଏ, କିନ୍ତୁ ତାଙ୍କ ଭିତରେ ମତଭେଦ ଦେବା ଦ୍ୱାରା ସ୍ୱାଭାବିକ ମତଭେଦ ନେଇକି ଶତ୍ରୁତା କରିବା କାହା ଉପରେ ଉଚିତ ନୁହେଁ। ଅନ୍ୟର ମତକୁ ଧୈର୍ଯ୍ୟର ସହିତ ଶୁଣିବ ଆଉ ତାର ମତକୁ ସମ୍ମାନ କରିବ, ଆଉ ଆବଶ୍ୟକ ସ୍ଥଳେ ନିଜର ଭୁଲକୁ ସ୍ୱୀକାର କରି ତାକୁ ଗୋଟେ ନିଜକୁ ପରିବର୍ତ୍ତନ କରିବା ଆଉ ନିଜେ ସୁସ୍ଥ ସମାଜ ଗଠନ କରିବାକୁ ଚେଷ୍ଟା କରିବା। ଏହି ଲୋକତିରୁ ଆମେ ଅନେକ ମୂଲ୍ୟବାନ ଶିକ୍ଷା ପାଇଥାଉ। ପ୍ରଥମତଃ ଆମେ ଅନ୍ୟମାନଙ୍କର ଭିନ୍ନତାକୁ ସମ୍ମାନ କରିବା ଦରକାର। ଦ୍ୱିତୀୟରେ ହେଲା ଆମର କାହାର ଦୁର୍ବଳତାକୁ ନେଇ ଉପହାସ କରିବାନି। ଆଉ ଗୋଟେ ଜିନିଷ ହେଲା ନିଜର ଦକ୍ଷତାଟାକୁ ଚିହ୍ନିବା ଏବଂ ତାହାର ବିକାଶ କରିବା। ଆଉ ଚତୁର୍ଥରେ ମତଭେଦ ଥିଲେ ମଧ୍ୟ ପରସ୍ପର ପ୍ରତି ସମ୍ମାନ କରିବା ଆଉ ସହନଶୀଳତା କରିବା। ସେଇ ପରିପ୍ରେକ୍ଷୀରେ ଗୋଟେ କଥାରେ ଆମର ଅଛି ଯେ ଆଙ୍ଗୁଠି ପାଞ୍ଚଟି ରୂପ ଭିନ୍ନ କିନ୍ତୁ ହାତ ଗୋଟିଏ, ମଣିଷ ଅନେକ ମତ ଭିନ୍ନ କିନ୍ତୁ ମାନବିକତା ଗୋଟିଏ। ଏଇ ଲୋକଯୁକ୍ତିର ପ୍ରକୃତ ଶିକ୍ଷା ଭିନ୍ନତା ମଧ୍ୟରେ ଏକତା, ମତଭେଦ ମଧ୍ୟରେ ସମ୍ମାନ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ, ଏହି ଆଦର୍ଶକୁ ଆପଣେଇଲେ ଆମେ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ମାନବିକ ସମାଜ ଗଢିପାରିବା।
1: ବହୁତ ବଢିଆ ମ୍ୟାଡମ୍, ଆପଣ ଆଜିର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ନିଜର ମତାମତ ରଖିଲେ। ଏମିତି ଆମକୁ ଯୋଗାଯୋଗ କରୁଥାନ୍ତୁ ଆଉ ମତାମତ ମଧ୍ୟ ଦେଉଥାନ୍ତୁ। ରହିଲୁ, ନମସ୍କାର।
0: ନମସ୍କାର
2: ନମସ୍କାର। ଆଜିର ହେଲୋ ସଙ୍ଗିନୀକୁ ଆପଣଙ୍କୁ ସ୍ୱାଗତ ଭଉଣୀ। ପ୍ରଥମେ ଆପଣଙ୍କ ପରିଚୟ ଦିଅନ୍ତୁ।
3: ନମସ୍କାର ମ୍ୟାଡମ୍, ମୋ ନାଁ ହଉଛି ପ୍ରମିଳା ଚଲାଣ, ଘର ବରଗୁମା କୋରାପୁଟ ଜିଲ୍ଲା।
2: ତେବେ ଯେମିତି ଆମେ ସମସ୍ତେ ସମାନ ହୋଇପାରିବା ନାହିଁ, ଆମ ସମସ୍ତଙ୍କ ଜୀବନଶୈଳୀ ଅଲଗା, ଆମ କର୍ମଭୂମି ଅଲଗା, ସେଥିପାଇଁ କୁହାଯାଏ ପାଞ୍ଚ ଆଙ୍ଗୁଠି ସମାନ ନୁହେଁ ବୋଲି। ତ ଏହାର ଅର୍ଥ ଆପଣ କଣ ବୁଝିଛନ୍ତି?
3: ଦେଖନ୍ତୁ ମ୍ୟାମ୍, ବିଶେଷ ଭାବେ ସାମାଜିକ ପରିସ୍ଥିତି ଓ ତୁଳନାତ୍ମକ ମନୋଭାବ ସୃଷ୍ଟିକୁ ନେଇ ଏହି ପ୍ରବାଦ ବ୍ୟବହାର କରାଯାଇଥାଏ। ପାଞ୍ଚ ଆଙ୍ଗୁଠି ସମାନ ନୁହେଁ, ଏହା ଓଡ଼ିଆ ଭାଷାରେ ପ୍ରଚଳିତ ବହୁ ଜଣାଶୁଣା ଲୋକକଥା ଓ ପ୍ରବାଦ ଅଟେ। ଏହାର ପ୍ରକୃତ ଅର୍ଥ ହେଉଛି ଜଗତରେ ବିଦ୍ୟମାନ ପ୍ରତ୍ୟେକ ମଣିଷ ଏବଂ ପ୍ରତ୍ୟେକ ବସ୍ତୁ ସମାନ ନୁହନ୍ତି। ବ୍ୟକ୍ତି ଓ ବସ୍ତୁ ପ୍ରତ୍ୟେକଙ୍କର ସ୍ୱଭାବ, ସହଜାତ ପ୍ରବୃତ୍ତି, ଭାଗ୍ୟ, ଗୁଣ ଲକ୍ଷଣ, ଯୋଗ୍ୟତା ଓ ଚିନ୍ତାଧାରା ଆଦି ପରସ୍ପର ମଧ୍ୟରେ ଭିନ୍ନତା ରହିଥାଏ। ଯେପରି ଆମ ହାତର ପାଞ୍ଚଟି ଯାକ ଆଙ୍ଗୁଠି ଦେଖିବାକୁ ଲମ୍ବା ଓ ଆକାରରେ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଠିକ ସେହିପରି ପରିବାର ଓ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ଚିନ୍ତାଧାରା ଓ ସ୍ୱଭାବ ପରିସ୍ଥିତି ଅଲଗା ଅଲଗା ହୋଇଥାଏ। ଆୟୁର୍ବେଦ ଓ ଯୋଗଶାସ୍ତ୍ର ଅନୁସାରେ ହାତର ପାଞ୍ଚଟି ଆଙ୍ଗୁଠି ସୃଷ୍ଟିର ପଞ୍ଚତତ୍ଵ ବା ପଞ୍ଚ ମହାଭୂତକୁ ସୂଚାଇଥାଏ, ଯାହା ପରସ୍ପର ଠାରୁ ସମ୍ପୂର୍ଣ୍ଣ ପୃଥକ। ବୁଢ଼ା ଆଙ୍ଗୁଠି କହିଲେ ଅଗ୍ନିତତ୍ଵ, ତର୍ଜନୀ ଆଙ୍ଗୁଠି ବାୟୁତତ୍ଵ, ମଧ୍ୟମ ଆଙ୍ଗୁଠି ଆକାଶ ତତ୍ଵ, ଅନାମିକା ଆଙ୍ଗୁଠି ପୃଥିବୀ ତତ୍ଵ, କନିଷ୍ଠ ଆଙ୍ଗୁଠି ଜଳ ତତ୍ଵ। ଏହିପରି ଭାବରେ ଆଙ୍ଗୁଠି ଗୁଡିକର ଅସମାନତା ଓ କାର୍ଯ୍ୟ ଦକ୍ଷତା ମଣିଷ ଜୀବନକୁ ସନ୍ତୁଳନ ଏବଂ କାର୍ଯ୍ୟକ୍ଷମ କରିଥାଏ। ବ୍ୟକ୍ତିଗତ ଭିନ୍ନତା, ଆମ ହାତର ପାଞ୍ଚଟି ଆଙ୍ଗୁଠି ଯେପରି ଆକାର ଓ ପ୍ରକାରରେ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଅଲଗା, ଠିକ ସେହିପରି ଦୁନିଆରେ ପ୍ରତ୍ୟେକ ମଣିଷଙ୍କର ମାନସିକ ଚିନ୍ତାଧାରା, କାର୍ଯ୍ୟକୌଶଳ, କ୍ଷମତା, ଶାରୀରିକ ଗଠନ, ରୂପରଙ୍ଗର ତାରତମ୍ୟ, ଆଚାର ବ୍ୟବହାର ଆଦି ଭିନ୍ନ ଭିନ୍ନ ହୋଇଥାଏ। ଏହା ବ୍ୟତୀତ ସମାଜରେ ପ୍ରତିଷ୍ଠିତ ଗୋଷ୍ଠୀବଦ୍ଧ ମଣିଷ ଜୀବନର ଧର୍ମୀୟ ଚିନ୍ତାଧାରା, ସାମାଜିକ ରୀତିନୀତି, ଆବାହମାନ କାଳରୁ ପ୍ରଚଳିତ ପରମ୍ପରା ଓ ବିଶ୍ୱାସବଦ୍ଧ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ସମାଜରେ ରୂପରଙ୍ଗ, ଆଚାର ବ୍ୟବହାର ସମେତ ଧର୍ମୀୟ ଅନ୍ଧବିଶ୍ୱାସ, ବ୍ୟକ୍ତିର ପରିସ୍ଥିତି, ଯୋଗ୍ୟତା ଓ କର୍ତ୍ତବ୍ୟକୁ ନେଇ ତୁଳନାତ୍ମକ ମନୋଭାବର ଚିତ୍ର ଦେଖାଦେଇଥାଏ।

0: ଭଉଣୀମାନଙ୍କର ମତାମତ ଶୁଣୁ ଶୁଣୁ ସମୟ ତ ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ଆଉ ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। ତାହେଲେ ଯିବା ଆଗରୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେବା ପାଇଁ ଅନୁରୋଧ ରହିଲା। ଆପଣ ଆମକୁ ମତାମତ ଦେବା ପାଇଁ ଆମର ଫୋନ୍ ନମ୍ଘରଟି ହେଲା
1: 9438268568।
0: ଏହି ନମ୍ଘରରେ ଆପଣମାନେ ଭଏସ୍ ମେସେଜ୍ କରିପାରିବେ, ଟେକ୍ସଟ ମେସେଜ୍ କରିପାରିବେ ଏବଂ ଇମେଲ୍ କଣ୍ଟାକ୍ଟ କରିବା ପାଇଁ ଆମର ଇମେଲ୍ ଆଇଡିଟି ହେଉଛି
1: airjoypur@gmail.com।
0: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆପଣମାନଙ୍କଠାରୁ ବିଦାୟ ନେବା ପୂର୍ବରୁ 20 ତାରିଖ ଦିନ ମାନେ ରବିବାର ଦିନ ଆମ କାର୍ଯ୍ୟକ୍ରମରେ ଆପଣମାନେ କ'ଣ ଶୁଣିବାକୁ ପାଇବେ ସେ ସମ୍ପର୍କରେ ମଧ୍ୟ କହି ରଖୁଛୁ। 20 ତାରିଖ ଦିନ ଆମ କାର୍ଯ୍ୟକ୍ରମରେ ରହିଛି
1: ଖୁଦୁରୁକୁଣି ଅସା କ'ଣ ଓ କାହିଁକି ଏବଂ ସ୍ୱଚ୍ଛତା କ୍ଷେତ୍ରରେ ମହିଳାଙ୍କ ଭୂମିକା କ'ଣ ଏ ସମ୍ପର୍କରେ ଶୁଣିବା ସାକ୍ଷାତକାର।
0: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ। ତାହେଲେ ରହିଲୁ,
1: ନମସ୍କାର।

0: ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଶୁଣିଲେ। ଉପସ୍ଥାପନାରେ ଥିଲେ ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ପ୍ରିୟଦର୍ଶିନୀ ହୋତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣିବେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ କଲେ

0: ଉଦ୍ଘାଟନ। ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦେଶ ବିଦେଶର ଶୀର୍ଷ ନେତୃବୃନ୍ଦ। ପ୍ରଧାନମନ୍ତ୍ରୀଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ମାସେବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ 2026। ଏବଂ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ 7.8% ଅଭିବୃଦ୍ଧି ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: और इस चैलेंजिंग पीरियड में भी भारत ने 7.8% ग्रोथ हासिल करके दिखाई है। और इसी दरमियान जापान की क्रेडिट रेटिंग एजेंसी ने भारत की सॉवरेन रेटिंग में सुधार किया है, अपग्रेड किया है। और ये भी 3 दशक के बाद, करीब 35 साल के बाद हुआ है।
0: ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମ ବ୍ୟାପକ ହେଉଛି ଏବଂ ଏହା ନବସୃଜନ ନିବେଶ ଓ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଉନ୍କକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱସ୍ତରରେ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ରାଷ୍ଟ୍ର ଭାବେ ସ୍ଥାନିତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତରେ ନିର୍ମିତ ଚିପ୍ସ ଏବେ ଦେଶ ତଥା ବିଦେଶରେ ମଧ୍ୟ ଉପଲବ୍ଧ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ମୋହାଲି ସୁରଟରେ 2 ସେମିକଣ୍ଡକ୍ଟର ପ୍ଲାଣ୍ଟରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇସାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସେମିକଣ୍ଡକ୍ଟର ମିଶନ 2.0 ପ୍ରଥମ ପର୍ଯ୍ୟାୟରେ ବ୍ୟୟ ଅଟକଳ 8 ବିଲିୟନ୍ ଆମେରିକୀୟ ଡଲାରରୁ 13.5 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 12 ଚିପ୍ସ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭବିଷ୍ୟତରେ ଏହା ଅଧିକ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ବିତେ ଏକ ଦଶକ ମେ ଭାରତ ନେ ଅପନେ ଟ୍ରାନ୍ସମିଶନ ନେଟୱର୍କ କୋ ବି ଏକ୍ସପେଣ୍ଡ କିଆ ହେ। ସାଥିଓ भारत में पावर इंफ्रास्ट्रक्चर का यह विस्तार हमारे सेमीकंडक्टर इकोसिस्टम के लिए भी एक बड़ी स्ट्रेंथ है। भारत हर वो कदम उठा रहा है जो हमें सेमीकंडक्टर इंडस्ट्री का एक प्रिफर्ड डेस्टिनेशन बनाए।
0: ଏହି ଅବସରରେ ଶ୍ରୀ ମୋଦି ବ୍ରିକ୍ସ ସମ୍ମିଳନୀର ସଫଳତା ଉପରେ ଆଲୋକପାତ କରିଛନ୍ତି। ଭାରତ ପ୍ରତି ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ବିଶ୍ୱାସର ଏହା ପ୍ରତିଫଳନ ବୋଲି ସେ ବର୍ଷ୍ଣନା କରିଛନ୍ତି। ସମାରୋହରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ସେମିକନ୍ 2.0 ଅଧୀନରେ ଶିଳ୍ପ ପ୍ରତିଷ୍ଠା 6 ପ୍ରମୁଖ ପ୍ରସଙ୍ଗ ଉପରେ କେନ୍ଦ୍ରୀଭୂତ ହୋଇଛି। ସେଗୁଡ଼ିକ ହେଉଛି ସେମିକଣ୍ଡକ୍ଟର ଡିଜାଇନ୍, ମେସିନ୍ ଏବଂ ସାମଗ୍ରୀ, ମେମୋରି, ସିଲିକନ୍, କମ୍ପାଉଣ୍ଡ ଏବଂ ଲଜିଂ ପ୍ରାଭିକେସନ ୟୁନିଟ୍ ଓ ଗବେଷଣା ଏବଂ ବିକାଶ। ଏହି ସମ୍ମିଳନୀରେ 600 ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଏବଂ 50 ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡସ୍, ସିଙ୍ଗାପୁର, ସ୍ୱିଡେନ୍ ସମେତ ଭାରତର 12 ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ସହଯୋଗ, ନିବେଶ, ନବସୃଜନ ଏବଂ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି 3-ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76ତମ ଜନ୍ମଦିବସ ଅବସରରେ ଦେଶ ବିଦେଶର ଶୀର୍ଷ ନେତୃବୃନ୍ଦ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ଲୋକସଭା ବାଚସ୍କତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଡକ୍ଟର ହରିବଂଶ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ଶୀର୍ଷ ନେତୃତ୍ୱ, ସମାଜର ବିଭିନ୍ନ ବର୍ଗର ଲୋକ ତଥା ବିଦେଶୀ ରାଷ୍ଟ୍ରର ନେତା ଅନ୍ତର୍ଭୁକ୍ତ। କୃତଜ୍ଞତା ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଅମନ ପନ୍ଥଙ୍କ ଦ୍ୱାରା ଲିଖିତ ଆଶୀର୍ବାଦ କା ଦିଆ ଶୀର୍ଷକ ଏକ ଗୀତ ପୋଷ୍ଟ କରିଛନ୍ତି। ଏଭଳି ଶୁଭେଚ୍ଛା ଓ ଆଶୀର୍ବାଦ ତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ସଦିଚ୍ଛା ଅଧିକ ସମର୍ପଣ ଓ ନିଷ୍ଠାର ସହ ଦେଶବାସୀଙ୍କ ସେବା କରିବାରେ ତାଙ୍କ ସଂକଳ୍ପକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଏବଂ ତାଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆଜି ଗୁଜରାଟର ଭଡ଼ନଗରଠାରୁ ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ

0: ଭୂପେନ୍ଦ୍ର ପଟେଲ ଭଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ର୍ୟାଲିର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବା ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ। ଆଜିର ଦିବସ ସମାଜର ପ୍ରତ୍ୟେକ ବର୍ଗକୁ ସେବାଯାତ୍ରାରେ ସାମିଲ ହେବାକୁ ପ୍ରେରଣା ପ୍ରଦାନ କରୁଛି। 2047 ବିକଶିତ ଭାରତ ସ୍ୱପ୍ନ ହାସଲ ଦିଗରେ ନିଃସ୍ୱାର୍ଥପରତାର ସହ ଅଧିକ ସମର୍ପଣ ଭାବର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।
1: ହମ୍ନେ ଯୋ କଳ୍ପନା ରଖି ହେ 2047 ମେ ପୂର୍ଣ୍ଣ ବିକଶିତ ଭାରତ କି ଓ କଳ୍ପନା କି ପୂର୍ତ୍ତି କେ ଲିଏ ଅନେକ ଏସା ୟୁବା ଚାହିଏ, ଅନେକ ଏସେ କିଶୋର ଚାହିଏ, ଅନେକ ଏସେ ବାଲକ ଚାହିଏ, ଯୋ ଆନେ ୱାଲି 3 ପିଢ଼ି ତକ ନରେନ୍ଦ୍ର ମୋଦି କେ ରାସ୍ତେ ପର ଅପନେ ଜୀବନ କୋ ଆଗେ ବଢ଼ାକର ଭାରତ ପ୍ରଥମ କେ ମନ୍ତ୍ର କୋ ସଫଳତା କେ ସାଥ କରେ।
0: ପ୍ରଧାନମନ୍ତ୍ରୀଙ୍କ ଜନସେବା ଜୀବନ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦିଙ୍କ ନିରନ୍ତର କାର୍ଯ୍ୟଶୈଳୀ ଉପରେ ସୂଚନା ପ୍ରଦାନ କରିଛନ୍ତି। ଏ 25 ବର୍ଷର ଜନସେବା ଯାତ୍ରାରେ ଶ୍ରୀ ମୋଦିଙ୍କ ବିରୁଦ୍ଧରେ ଦୁର୍ନୀତି କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆସିପାରିଛି। ବିଶ୍ୱର 5ଟି ଦୁର୍ବଳ ରାଷ୍ଟ୍ରର ସୀମା ଡେଇଁ ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। ବନ୍ଦର, ସଡ଼କ ଓ ଆକାଶପଥ ଏବଂ ଡିଜିଟାଲ୍ ନେଟ୍ୱାର୍କର ଭିଭିଭୂମିରେ ବ୍ୟାପକ ବିକାଶ ଭାରତକୁ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ ପରିଚୟ ଦେଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ଶ୍ରୀ ମୋଦିଙ୍କ ଜନ୍ମଦିବସ ଅବସରରେ ଆଜି ତାଙ୍କ ଜନ୍ମସ୍ଥାନ ଭଡ଼ନଗରରେ ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଐତିହାସିକ ଶର୍ମିଷ୍ଠା ହ୍ରଦଠାରେ ଏକ ଆରତୀ ସମାରୋହରେ ଅଂଶଗ୍ରହଣ କରିଥିଲେ। ସେଠାରୁ ହଟକେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭଡ଼ନଗର ରେଳଷ୍ଟେସନଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଏବଂ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍କକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ ସ୍ୱଚ୍ଛ ଭାରତ, ବିକଶିତ ଭାରତ ଏବଂ ସ୍ୱଚ୍ଛ ଓ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୁହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂରଣ ଅବସରରେ ଆସନ୍ତା ମାସ 7 ତାରିଖରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ବେଳାଭୂମି ସମେତ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସଫେଇ ଉପରେ ବିଶେଷ ଧ୍ୟାନ କେନ୍ଦ୍ରୀଭୂତ ହେବ। ପିଏମ୍ ବିଶ୍ୱକର୍ମା ଯୋଜନାକୁ ଆଜି 3 ବର୍ଷ ପୂରଣ ହେଉଛି। 30 ଲକ୍ଷ ହିତାଧିକାରୀ ଏଥିରେ ପଞ୍ଜିକୃତ ହୋଇଥିବାରୁ 2023 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। 18 ଚିହ୍ନିତ ବାଣିଜ୍ୟିକ କ୍ଷେତ୍ରରେ ପାରମ୍ପରିକ କାରିଗର ଏବଂ ହସ୍ତଶିଳ୍ପ କାରିଗରଙ୍କୁ ନିଜର ବ୍ୟବସାୟିକ ପରିସର ବୃଦ୍ଧି କରିବା ଲାଗି ବିଭିନ୍ନ ସହାୟତା ପ୍ରଦାନ କରାଯିବାର ଏହା ମୁଖ୍ୟ ଉଦ୍ଦେଶ୍ୟ। କ୍ରିକେଟ୍ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଆଜି ଭାରତ ଆଫଗାନିସ୍ତାନ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ପୁରୁଷ ବର୍ଗ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ କଲେ ଉଦ୍ଘାଟନ। ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦେଶ ବିଦେଶର ଶୀର୍ଷ ନେତୃବୃନ୍ଦ। ପ୍ରଧାନମନ୍ତ୍ରୀଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ମାସେବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଏବଂ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ରେ ଆଜି ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi inaugurates Semicon India 2026 in New Delhi, says India's semiconductor ecosystem expanding rapidly and opening new opportunities for innovation.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଆଶା ଭୋସଲେ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ସଲାମ ଚଳଚ୍ଚିତ୍ରର ଏହି ଗୀତଟି।

ସଲାମି ଚଳଚ୍ଚିତ୍ରର ଏହି ଗୀତଟି ଶୁଣୁଥିଲେ। କାର୍ଯ୍ୟକ୍ରମର ଶେଷ ଗୀତଟି ଆମେ ନେଇଛୁ ବାଗବାନ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଜୟପୁର, ସମୟ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ଶୁଣିବେ ବିଜ୍ଞାପନ ବିରତି ପରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି ସେବା ସଂକଳ୍ପ ଅଭିଯାନ। ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ସେବା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିଛି କହିଲେ ମୁଖ୍ୟମନ୍ତ୍ରୀ। ଘରେ ଘରେ ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ କଲେ ନିବେଦନ। ଦେଶରେ ସେମି କଣ୍ଡକ୍ଟର ଇକୋସିଷ୍ଟମ ନବସୃଜନ, ନିବେଶ ଓ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିଛି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଉଛି ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଏବଂ ଆସନ୍ତା ଶନିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ପ୍ରଭାବରେ 20ଟି ଜିଲ୍ଲାରେ ପ୍ରବଳ ବର୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ ଏକମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଶ୍ରୀ ମୋଦିଙ୍କ ଏହି ଯାତ୍ରା ଜନସେବାରୁ ଦେଶସେବାର ମନ୍ତ୍ର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଅନବରତ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିରରେ ଆଜି ସନ୍ଧ୍ୟାରେ ଦୀପଦାନ କରାଯିବ। ଦେଶବ୍ୟାପୀ ମଧ୍ୟ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ 25 ବର୍ଷର ସୁଶାସନ ଦେଶରେ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି। ଶ୍ରୀ ମୋଦି ଅନ୍ତର୍ଭୁକ୍ତିମୂଳକ ବିକାଶ ପାଇଁ ଅଭୂତପୂର୍ବ ଗତି ଏବଂ ଦେଶର ଭବିଷ୍ୟତକୁ ନୂତନ ଦିଗ ପ୍ରଦାନ କରିଛନ୍ତି ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୀତିରେ ପରିଣତ ହୋଇଛି। 25 କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ବୈଷୟିକ କ୍ଷେତ୍ର, ମହାକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଭିନ୍ନ କ୍ଷେତ୍ରରେ ଡିଜିଟାଲ୍ ବିପ୍ଳବ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାବଲମ୍ଭୀ କରାଇଛି ବୋଲି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରଥମ ସଂକଳ୍ପ ସହିତ 140 କୋଟି ଦେଶବାସୀଙ୍କ ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଉଛନ୍ତି। ତାଙ୍କ ନେତୃତ୍ୱ ଭାରତ ବିକାଶ ଓ ଆତ୍ମନିର୍ଭରଶୀଳତାର ନୂଆ ମାନଦଣ୍ଡ ସ୍ଥାପନ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟର ଭିଭିଭୂମି ବିକାଶ ପାଇଁ ତାଙ୍କ ଅସୀମ ସହଯୋଗ ନିମନ୍ତେ ସର୍ବଦା କୃତଜ୍ଞ ବୋଲି ଶ୍ରୀ ମାଝୀ କହିଛନ୍ତି। ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ସେବା ସଂକଳ୍ପ ଅଭିଯାନ ଅବସରରେ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ନିରବଚ୍ଛିନ୍ନ ସେବା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିଛି। ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିଠାରୁ ଆରମ୍ଭ ହୋଇଥିବା ଏକମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ମାନବ ସେବା ଓ ତ୍ୟାଗର ଏକ ବିରାଟ ଜନ ଆନ୍ଦୋଳନ। ରାଜ୍ୟ ସରକାର ଅଟଳ ରକ୍ତଦାନ ଅଭିଯାନ ପାଇଁ 50 କୋଟି 54 ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ଅଧୀନରେ ନୂତନ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ଓ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକ

0: ପ୍ରକରଣ କରାଯାଉଛି। ଆଜିର ଏହି ଶିବିରରେ 6500 ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ଦେଶବ୍ୟାପୀ ଏ କାର୍ଯ୍ୟକ୍ରମ ସାରା ଭାରତବର୍ଷରେ ଆମ ଓଡ଼ିଶା ପ୍ରଦେଶରେ କାର୍ଯ୍ୟକାରୀ କରାଯାଉଛି। ଆଜି ରାଜ୍ୟସ୍ତରୀୟ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇଏ କାର୍ଯ୍ୟକ୍ରମ କେବଳ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ମାନବ ସେବା, ତ୍ୟାଗ ଏବଂ ସାମୂହିକ ଉତ୍ସର୍ଗୀକୃତ ଭାବନାର ଏକ ବିରାଟ ଜନ ଆନ୍ଦୋଳନ। ରକ୍ତର ଆବଶ୍ୟକତା ଥିବା ପ୍ରତ୍ୟେକଙ୍କର ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରାପଦ ରକ୍ତ ଏବଂ ରକ୍ତ ଉପାଦାନ ଉପଲବ୍ଧ କରାଇବା ପାଇଁ ଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି।
0: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ପ୍ରତିରକ୍ଷା ଆମଦାନୀ 70%ରୁ ହ୍ରାସ ପାଇ 35%ରେ ପହଞ୍ଚବା ସହ ସେମି କଣ୍ଡକ୍ଟର ଓ ମହାକାଶ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ଭୁବନେଶ୍ୱରଠାରେ ସେବାରେ ମୋର ଯୋଗଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଚାରାରୋପଣ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଲୁଣିଆ ସହିଦନଗରଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗ ଦେଇଛନ୍ତି। ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ଉପଲକ୍ଷେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାରାରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ କ୍ରମରେ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାରେ ଏହି ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ 7.8% ଅଭିବୃଦ୍ଧି ହାସଲ କରିଛି।
2: अपने ट्रांसमिशन नेटवर्क को भी एक्सपेंड किया है। साथियों, भारत में पावर इंफ्रास्ट्रक्चर का यह विस्तार हमारे सेमीकंडक्टर इकोसिस्टम के लिए भी एक बड़ी स्ट्रेंथ है। भारत हर वो कदम उठा रहा है जो हमें सेमीकंडक्टर इंडस्ट्री का एक प्रिफर्ड डेस्टिनेशन बनाए।
0: ଦେଶର ସେମି କଣ୍ଡକ୍ଟର ଇକୋସିଷ୍ଟମ ବ୍ୟାପକ ହେଉଛି ଏବଂ ଏହା ନବସୃଜନ, ନିବେଶ ଓ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଉନ୍କକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱସ୍ତରରେ ସେମି କଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ରାଷ୍ଟ୍ର ଭାବେ ସ୍ଥାନିତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତରେ ନିର୍ମିତ ଚିପ୍ସ ଏବେ ଦେଶ ତଥା ବିଦେଶରେ ମଧ୍ୟ ଉପଲବ୍ଧ ହେଉଛି। ଏହି ସମ୍ମିଳନୀରେ 600ରୁ ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତୀୟ କମ୍ପାନୀ ଏବଂ 50ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡସ୍, ସିଙ୍ଗାପୁର ଓ ସ୍ୱିଡେନ୍ ସମେତ ଭାରତର 12 ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ସହଯୋଗ, ନିବେଶ, ନବସୃଜନ ଏବଂ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ତିନିଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତରେ ଯିବେ। ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣରେ ଶ୍ରୀ ମାଝୀ ଯୋଗଦେବେ। ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ୟୁରୋପ, ଜାପାନ, ଦକ୍ଷିଣ କୋରିଆର ଶିଳ୍ପ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଓଡ଼ିଶାକୁ ସେମି କଣ୍ଡକ୍ଟର ହବ୍ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିଶ୍ୱ ନିର୍ମାଣକର୍ତ୍ତା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇଛି। ଦେବଶିଳ୍ପୀଙ୍କ ପୂଜା ଆଶ୍ୱିନ କନ୍ୟା ସଂକ୍ରାନ୍ତିରେ ପାଳନ କରାଯାଇଥାଏ। ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ସୃଜନ, ନିର୍ମାଣ ଓ କୌଶଳର ଦେବତା ପ୍ରଭୁ ବିଶ୍ୱକର୍ମାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ପ୍ରଗତି ଭରିଯାଉ। ନୟାଗଡ଼ ଜିଲ୍ଲାର ସଦର ମହକୁମା ସମେତ 8 ବ୍ଲକର 102 ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି। ମହିଳାଙ୍କ ନେତୃତ୍ୱରେ ବିକାଶ ଏବଂ ସମୃଦ୍ଧିର ସଂକଳ୍ପ ନେଇ ରାଜ୍ୟରେ ଲାଗୁ ହୋଇଥିବା ସୁଭଦ୍ରା ଯୋଜନାକୁ ଆଜି 2 ପୂରଣ ହୋଇଛି। ଏହି ଉପଲକ୍ଷେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ସହ ସମୁଦ୍ର ପଥରେ ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ ସାଗର କବଚ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ଘର 3 ଦୁଇଦିନିଆ କ୍ୟାରିୟର ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି।

ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଶନିବାର ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁଶାସନର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି ସେବା ସଂକଳ୍ପ ଅଭିଯାନ। ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ସେବା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଘରେ ଘରେ ଆଶୀର୍ବାଦର ଦୀପ ଜଳିବାକୁ ଜନସାଧାରଣଙ୍କୁ କଲେ ନିବେଦନ। ଦେଶରେ ସେମି କଣ୍ଡକ୍ଟର ଇକୋସିଷ୍ଟମ ନବସୃଜନ ନିବେଶ ଓ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଉନ୍କକ୍ତ କରିଛି, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଉଛି ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା। ଏବଂ ଆସନ୍ତା ଶନିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ପ୍ରଭାବରେ 20 ଜିଲ୍ଲାରେ ପ୍ରବଳ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଏଇଠି ଶେଷ କରୁଛୁ ଆଜିର ଆମର ଏହି ଅଧିବେଶନ। ତେବେ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ଶୁଣିବେ ନୂତନ ପ୍ରତିଭା ଏବଂ ଜାଣିବା କଥାରେ ଜାଣିବେ ଆମ ସଂସଦ ଓ ଭାରତର ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ। ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6ଟାରେ। ରିଲେ କରି ପ୍ରଚାର କରିବୁ।

କଟକ କେନ୍ଦ୍ରରୁ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20, ସନ୍ଧ୍ୟା 6:30 ବିକାଶ ମନ୍ତ୍ର, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଗୀତ ଶୁଣିବେ ରାତି 7 ଏବଂ ରାତି 8। କିଷାନବାଣୀ କାର୍ଯ୍ୟକ୍ରମ ରାତି 7:30 ଶୁଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଧାରାବାହିକ ନାଟକ ଅମୃତର ସନ୍ତାନ ଶୁଣିବେ ରାତି 8:15। ମୂଳ ଉପନ୍ୟାସ ଗୋପୀନାଥ ମହାନ୍ତି, ନାଟ୍ୟଲେଖା ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ ଶୁଣିବେ ରାତି 9:30। ଦେଶିଆ ଗୀତ ଶୁଣିବେ ରାତି 9:45। ଶିଳ୍ପୀମାନେ ହେଲେ ପ୍ରଶାନ୍ତ କୁମାର ସାମନ୍ତରାୟ, ପ୍ରୀତି ପଣ୍ଡା ଏବଂ ନବକିଶୋର ଭତ୍ରା। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 10। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48 ହେଲାଣି। ଏଇଠି ଶେଷ କରୁଛୁ ଆଜିର ଆମର ଏହି ଅଧିବେଶନ। ବର୍ତ୍ତମାନଠାରୁ ଅପରାହ୍ନ 5 ଯାଏ ଆପଣ ଏଫ୍ଏମ୍ର 103.6 ମେଗାହର୍ଜରେ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ ଶୁଣିପାରିବେ। ଅପରାହ୍ନ 5 ଆରମ୍ଭ କରିବୁ ଆମର ସାନ୍ଧ୍ୟାରେ ଅଧିବେଶନ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ବିଶେଷ ପ୍ରସ୍ତୁତି ଯୁବବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ତ୍ରିପାଠୀ, କ୍ଷମା କରିବେ ମନୀଷ କୁମାର ଠାକୁର ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନାର ଦାୟିତ୍ୱରେ ଅଛନ୍ତି, ପ୍ରତୀକ ଶର୍ମା ଏବଂ ସରୋଜିନୀ ମଣ୍ଡଲ।

0: ଏତେ ଧଇଁସ ହିଁ ଆସୁଛ, କଣ ହେଲା? କିଛି ଅସୁବିଧା ହେଇଛି କି?
1: ହଁ, କହିପାରିବ ସେ ଭଳିଆ। ଆକ୍ଚୁଆଲି ମୁଁ ବାଟରେ ଆସିଲା ବେଳକୁ ଜଣଙ୍କର ଆକ୍ସିଡେଣ୍ଟ ହେଇଗଲା, ତ ଲୋକମାନେ ସେଇଠି ଘେରି ଦେଇଥିଲେ। ଆଶ୍ଚର୍ଯ୍ୟ କଥା, ସେଇଠି ଯାଉଥିବା ଆମ୍ବୁଲାନ୍ସକୁ ଲୋକମାନେ ହାତ ଦଉଛନ୍ତି।
0: ଆରେ, ଆମ୍ବୁଲାନ୍ସକୁ କେବେ ହାତ ଦିଆଯାଏ?
1: ଆରେ ସେଇ କଥା ପରା, ସେଇଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ କଲ୍ କଲି, ଆଉ ଆମ୍ବୁଲାନ୍ସ ପାଖାପାଖି 15 ମିନିଟ ଭିତରେ ପହଞ୍ଚିଗଲା।
0: ଆରେ ବା, ଏତେ ଜଲ୍ଦି?
1: ହଁ ପରା, ମୁଁ ବି ଆଶ୍ଚର୍ଯ୍ୟ ହେଇଗଲି। ତେବେ ସେମାନେ ଯୋଉ ଭଳିଆ ମୋତେ ଆସିଷ୍ଟ କଲେ, ଆଉ ମୋତେ ଲାଗିଲା ଯେ ନିଶ୍ଚୟ ଏଇ ପେସେଣ୍ଟର ଜୀବନଟା ବଞ୍ଚିଯିବ।
0: ଆଜିକାଲି ମେଡିକାଲ ଫେସିଲିଟି ମଧ୍ୟ ଅପଗ୍ରେଡ ହେଇଯାଉଛି।
1: ଠିକ କଥା କହିଲ। ଆଉ ଜାଣିଛ ଆଜିର ଦିନର ବିଶେଷତ୍ୱ କଣ?
0: କଣ ଅଛି?
1: କାର୍ଯ୍ୟକ୍ରମ ଆରମ୍ଭ କଲେ ତ ଜାଣିବା ଆଜିର ବିଶେଷତ୍ୱ କଣ ଅଛି।
0: ତେବେ ଶ୍ରୋତା ବନ୍ଧୁ, ସ୍ୱାଗତ କରିଛୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ।
1: ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ପ୍ରତୀକ ଶର୍ମା,
0: ଆଉ ମୁଁ ସରୋଜିନୀ ମଣ୍ଡଲ। ନମସ୍କାର।

0: ତେବେ ସରୋଜିନୀ, ଆଜିର କାର୍ଯ୍ୟକ୍ରମ ତ ଆରମ୍ଭ କରିବା, କିନ୍ତୁ ତା ପୂର୍ବରୁ ଶୁଣି ରଖିବା ଏକ ସୁନ୍ଦର ବିଚାର। ଦେଖ ସରୋଜିନୀ, ଜୀବନର ପ୍ରତ୍ୟେକଟି ମୋଡ଼ରେ, ପ୍ରତ୍ୟେକ ପରିସ୍ଥିତିରେ ଆମକୁ କେହି ନା କେହି ସହଯୋଗ କରିଥାଏ, ହେଲେ ଆମକୁ ପ୍ରେରଣା ଆଉ ଉତ୍ସାହ ଯୋଗାଇଥାଏ ଅନ୍ୟ ଜଣେ, ଯାହାକୁ ଆମେ ଦେଖିପାରିନଥାଉ, କେବଳ ଅନୁଭବ କରିପାରୁ। ସେ ହେଉଛି ଆମ
1: ଅନ୍ତରାତ୍ମା,
0: ଯିଏକି ସବୁ ଭୁଲ ରାସ୍ତାରୁ ଆମକୁ ଠିକ ରାସ୍ତା ଆଡ଼କୁ ନେଇଥାଏ।
1: ଏକଦମ ଠିକ କଥା କହିଲ ପ୍ରତୀକ। ହେଲେ ଆଜି ଦିନର ସ୍ପେଶାଲ କଣ ପ୍ରତୀକ?
0: ଆଚ୍ଛା, ମୁଁ କହୁଛି, ଆଜି ହେଉଛି ୱାର୍ଲ୍ଡ ପେସେଣ୍ଟ ସେଫ୍ଟି ଡେ,
1: ଯାହାକୁ ଆମେ ବିଶ୍ୱ ରୋଗୀ ସୁରକ୍ଷା ଦିବସ ଭାବେ ଜାଣୁ।
0: ଏହାକୁ ପ୍ରତିବର୍ଷ 17 ସେପ୍ଟେମ୍ବରରେ ପାଳନ କରାଯାଏ। ରୋଗୀଙ୍କୁ ସୁରକ୍ଷିତ ଆଉ ଗୁଣାତ୍ମକ ମାନର ଚିକିତ୍ସା ଯୋଗାଇବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚିକିତ୍ସା ସମୟରେ ଯେପରି ଔଷଧର ସଠିକ୍ ବ୍ୟବହାର, ସଂକ୍ରମଣକୁ ନିୟନ୍ତ୍ରଣ, ଠିକ୍ ରୋଗର ଚିହ୍ନଟ ଏବଂ ଚିକିତ୍ସାରେ ସାବଧାନତା ଅତ୍ୟନ୍ତ ଆବଶ୍ୟକ। ଏହି ଦିବସ ଆମକୁ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସଚେତନ ଆଉ ଦାୟିତ୍ୱବାନ ହେବାର ବାର୍ତ୍ତା ଦେଇଥାଏ। ଚିକିତ୍ସା ସମୟରେ ଔଷଧର ଭୁଲ ବ୍ୟବହାର, ଭୁଲ ରୋଗ ନିର୍ଣ୍ଣୟ, ସଂକ୍ରମଣ, ଚିକିତ୍ସାରେ ଅସାବଧାନତା ଏବଂ ଅନ୍ୟାନ୍ୟ ତ୍ରୁଟି ରୋଗୀଙ୍କ ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ।
1: ତେଣୁ ଏହି ଦିବସ ଆମକୁ ମନେ ପକାଏ ଯେ ସୁରକ୍ଷିତ ଚିକିତ୍ସା ହେଉଛି ଉତ୍ତମ ସ୍ୱାସ୍ଥ୍ୟ ସେବାର ମୂଳ ଆଧାର। ତେବେ ପ୍ରତୀକ, ସମସ୍ତଙ୍କ ମିଳିତ ପ୍ରୟାସରେ ରୋଗୀଙ୍କ ଜୀବନକୁ ଅଧିକ ସୁରକ୍ଷିତ କରାଯାଇପାରିବ, ଯେମିତି ଆଜି ତମେ କଲ।
0: କିନ୍ତୁ ସରୋଜିନୀ, ମୁଁ ଜଣେ ସଜାଗ ହେଲେ ହବ ନାହିଁ, ଆମ ଯୁବବର୍ଗ ଏଥିପ୍ରତି ସଜାଗ ରହିକି ଲୋକମାନଙ୍କୁ ସଚେତନ କରାଇବା ଆବଶ୍ୟକ।
1: ଆଚ୍ଛା ପ୍ରତୀକ, ଜାଣିଛ ଆଜି ଆଉ ଗୋଟେ ସ୍ପେଶାଲ ଡେ।
0: ଆଜି ଆଉ ପୁଣି କଣ ସ୍ପେଶାଲ? ମତେ ତ କାଇଁ ମନେ ପଡୁନି।
1: ଆରେ ପ୍ରତୀକ, ଯିଏ ଏଇ ସାରା ଜଗତକୁ ନିର୍ମାଣ କଲେ ତମେ ତାଙ୍କୁ ଭୁଲି ଯାଉଛ?
0: ଆଚ୍ଛା, ଆଜି ବିଶ୍ୱକର୍ମା ପୂଜା?
1: ହଁ, ସବୁ ଭୁଲି ଯାଅ, ଏମିତି ହିଁ ଭୁଲି ଯାଅ, ବହୁତ ଉଜ୍ଜଳ ଭବିଷ୍ୟତ ହବ ତମର।
0: ଆଚ୍ଛା ଦେଖିବା, ତମେ କଣ ଜାଣିଛ ବିଶ୍ୱକର୍ମା ପୂଜା ବିଷୟରେ କାଇଁ କହିଲ?
1: ଦେଖ ପ୍ରତୀକ, ବିଶ୍ୱକର୍ମା ପୂଜା ଭାରତର ଏକ ପ୍ରମୁଖ ପର୍ବ, ଯାହାକି ପ୍ରତିବର୍ଷ ସେପ୍ଟେମ୍ବର 17 ତାରିଖରେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ।
0: ୱା ୱା ୱା, କଣ ନୂଆ କଥା କହିଲେ, ଏଟା ତ ମତେ ବି ଜଣାଥିଲା।
1: ଆରେ ଥୟଧର, କହୁଛି ଶୁଣ। ଦେଖ ପ୍ରତୀକ, ତମେ ତ ଜାଣିଥିବ ହିନ୍ଦୁ ଧର୍ମରେ ଭଗବାନ ବିଶ୍ୱକର୍ମାକୁ ଦେବଶିଳ୍ପୀ ଆଉ ନିର୍ମାଣ କଳାର ଦେବତା ଭାବେ ପୂଜା କରାଯାଏ। ସେ ଦେବତାମାନଙ୍କ ପାଇଁ ବିଭିନ୍ନ ଅସ୍ତ୍ର, ଭବନ ଆଉ ନଗର ନିର୍ମାଣ କରିଥିବା ବିଶ୍ୱାସ ରହିଛି। ଏହି ଦିନ କାରଖାନା, ଶିଳ୍ପାନୁଷ୍ଠାନ, ଗ୍ୟାରେଜ, ୱାର୍କସପ, ଦୋକାନ ଏବଂ ବିଭିନ୍ନ ବ୍ୟବସାୟିକ ସ୍ଥାନରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ। ବିଶ୍ୱକର୍ମା ପୂଜା ଆମକୁ ଶ୍ରମ, କୌଶଳ, ସୃଜନଶୀଳତା ଆଉ କର୍ମ ପ୍ରତି ସମ୍ମାନ କରିବାର ଶିକ୍ଷା ଦିଅନ୍ତି।

0: ତେବେ ପ୍ରତୀକ ଆଜି କିଛି ସାକ୍ଷାତକାର ଅଛି ନା ନାହିଁ?
1: ଦେଖ ସରୋଜିନୀ, ଯୁବବାଣୀ କାର୍ଯ୍ୟକ୍ରମରେ ସାକ୍ଷାତକାର ନ ବାଜିବା ଅସମ୍ଭବ, ଆଉ ଆମେ ସବୁବେଳେ ଶ୍ରୋତାବନ୍ଧୁମାନଙ୍କ ପାଇଁ ସୁନ୍ଦର ସୁନ୍ଦର ସାକ୍ଷାତକାର ଗୁଡାକ ନେଇ ଆସୁ। ତେବେ ଆଜିର ସାକ୍ଷାତକାରର ବିଷୟ ହେଉଛି ନୂତନ ପ୍ରତିଭା।
0: ଆରେ ବା ପ୍ରତୀକ,

0: ନ ବାଜିବା ଅସମ୍ଭବ। ଆଉ ଆମେ ସବୁବେଳେ ଶ୍ରୋତାବନ୍ଧୁମାନଙ୍କ ପାଇଁ ସୁନ୍ଦର ସୁନ୍ଦର ସାକ୍ଷାତକାର ଗୁଡ଼ାକ ନେଇ ଆସୁ। ତେବେ ଆଜିର ସାକ୍ଷାତକାରର ବିଷୟ ହେଉଛି ନୂତନ ପ୍ରତିଭା।
1: ଆରେ ବା ପ୍ରତୀକ, ହେଲେ ଆଜିର ସ୍ପେଶିଆଲ ଗେଷ୍ଟ କିଏ ଅଛନ୍ତି?
0: ଆଜି ଆମ ଗହଣରେ ଅଛନ୍ତି ମାଳିପୁଟ ମେଲୋଡିସର ଡାଇରେକ୍ଟର ଶ୍ରୀ ବିଶାଲ ପଟ୍ଟନାୟକ।
1: ଆରେ ବା, ଆଜି ବିଶାଲ ଭାଇ ଆସୁଛନ୍ତି? ମୋ ମନରେ ତ ବହୁତ ଗୁଡ଼ାଏ ପ୍ରଶ୍ନ ଅଛି। ମୁଁ ତୁମକୁ ପ୍ରଶ୍ନ ଗୁଡ଼ାକ ଦେଇଦଉଛି, ତମେ ମୋ ତରଫରୁ ତାଙ୍କୁ ପଚାରି ଦିଅ।
0: ଓକେ, ଠିକ ଅଛି। ତେବେ ଚାଲ କଥା ହେବା ବିଶାଲ ଭାଇଙ୍କ ସହିତ।
1: ହଉ ହଉ, ଚାଲ ଚାଲ।

0: ସେତୁ ଭାଇ ନମସ୍କାର।
1: ନମସ୍କାର ଭାଇ।
0: ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ଥିବାର ଆପଣଙ୍କୁ ଧନ୍ୟବାଦ ଜଣାଉଛି। ତେବେ ଆପଣଙ୍କ ପରିଚୟ ପ୍ରଦାନ କରିବେ ଆମ ଶ୍ରୋତା ବନ୍ଧୁମାନଙ୍କୁ।
1: ଧନ୍ୟବାଦ ଭାଇ। ସମସ୍ତଙ୍କୁ ନମସ୍କାର, ମୋ ନାଁ ହେଉଛି ବିଶାଲ ପଟ୍ଟନାୟକ, ମୁଁ ଗୋଟେ ଫିଲ୍ମ ମେକର।
0: ଆଜ୍ଞା, ବହୁତ ସୁନ୍ଦର। ତେବେ ମୁଁ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଦେବାକୁ ଚାହେଁ ଯେ ଆଗାମୀ ଦିନରେ ରିଲିଜ ହେବାକୁ ଥିବା ମାଳିପୁଟ ମେଲୋଡିସ୍ର ନିର୍ଦ୍ଦେଶକ ହେଉଛନ୍ତି ଆମ ବିଶାଲ ଭାଇ। ତେବେ ମୁଁ ବିଶାଲ ଭାଇଙ୍କୁ ପ୍ରଥମେ ସ୍ୱାଗତ ଜଣାଇବି ଆଉ ଶୁଭେଚ୍ଛା ମଧ୍ୟ ଜଣାଇବି। ତେବେ ଆମେ ପ୍ରଥମେ ଜାଣିବାକୁ ଚାହିଁବା ଏହି ଚଳଚ୍ଚିତ୍ର ନିର୍ମାଣ ପଛରେ ବା ନିର୍ଦ୍ଦେଶନା ଦେବା ପଛରେ ତାଙ୍କର ପ୍ରକୃତ ପ୍ରେରଣା ଆଉ ଚିନ୍ତାଧାରା କିପରି ଆସିଥିଲା, ଏ ବିଷୟରେ କହିବେ ଭାଇ?
1: ଦେଖନ୍ତୁ, ମାଳିପୁଟ ମେଲୋଡିସ୍ ଆଇଡିଆଟା ଆମକୁ ଆସିଥିଲା, ଗୋଟେ ଟିମ୍ ଅଛୁ ଜୟପୁରରେ ଯେ ସବୁବେଳେ ରୁଟେଡ୍ କଣ୍ଟେଣ୍ଟ କୁ ନେଇକି ଫିଲ୍ମ ବନାଉ, ଯେମିତି ଆମ ଇଠର ଲୋକଙ୍କ କାହାଣୀ ଆଉ ଏଥିର ଯାହା ବି କାହାଣୀ ଅଛି ସେଇଟା କହିବାକୁ ଆମେ ଚେଷ୍ଟା କରୁ। ଆମେ ଏମିତି ଭାବୁଥିଲା ବେଳେ ଗୋଟେ ଆମକୁ କୌଶିକ ଦାସ ବୋଲି ଜଣେ ପ୍ରଡ୍ୟୁସର ଅଛନ୍ତି, କୌଶିକ ସାର କହିଲେ କି ସେ ବି ଚାହୁଁଛନ୍ତି କୋରାପୁଟ ଡିଷ୍ଟ୍ରିକ୍ଟ କୁ ନେଇକି କିଛି ଗୋଟେ ଭଲ କଣ୍ଟେଣ୍ଟ ହଉ। ତ ଆମେ ତାଙ୍କୁ ପିଚ୍ କଲୁ ମାଳିପୁଟ ମେଲୋଡିସ୍, ଯୋଉଟା କି ଗୋଟେ କଲେକ୍ସନ ଅଫ ଷ୍ଟୋରିଜ ଥିଲା, ଆଉ ସବୁ ଷ୍ଟୋରି ଆମ ଅଞ୍ଚଳକୁ ନେଇକି, ଆମ ଅଞ୍ଚଳରେ ଯୋଉ କ୍ୟାରେକ୍ଟର୍ସ ଥାନ୍ତି ସେଇ କ୍ୟାରେକ୍ଟର୍ସ କୁ ନେଇକି ହିଁ କହିବାର ଉଦ୍ଦେଶ୍ୟଟା ଥିଲା। ତ ପ୍ରଥମେ ଆମେ କଣ କଲୁ, ଏଣ୍ଟାୟର କୋରାପୁଟ ଡିଷ୍ଟ୍ରିକ୍ଟ ବୁଲିଲୁ, ବୁଲିକି ବହୁତ ସାରା ଲୋକମାନଙ୍କ ସହିତ ମିଶିଲୁ, ତାଙ୍କ କାହାଣୀ ଶୁଣିଲୁ, ଦେନ୍ ଆମେ କିଛିଟା ଚରିତ୍ର ବାଛିକି ତାଙ୍କ କାହାଣୀ ଲେଖିବାଟା ଆରମ୍ଭ କଲୁ। ଆଉ ଏମିତିରେ ଆମେ ମାଳିପୁଟ ମେଲୋଡିସ୍ ପାଇଁ 4 କାହାଣୀ ବନେଇଛୁ, ଯୋଉଥିରୁ ଇମୋସନାଲ ଷ୍ଟୋରିଜ ବି ଅଛି ଆଉ ଏଣ୍ଟରଟେନିଂ ଷ୍ଟୋରିଜ ବି ଅଛି।
0: ବହୁତ ସୁନ୍ଦର କହିଲେ। ତେବେ ଆପଣ ଦେଇଥିବା ଏହି ସୂଚନାରୁ ଜଣାପଡୁଛି ଯେ ଦର୍ଶକମାନେ ନିଶ୍ଚୟ ପ୍ରଥମ ଦୃଶ୍ୟରେ ହିଁ ବାନ୍ଧି ହୋଇ ରହିବେ। ତେବେ ମୁଁ ପଚାରିବାକୁ ଚାହିଁବି, ଏହି କାହାଣୀରେ ଆମ ଆଞ୍ଚଳିକ ପରିବେଶ, ସଂସ୍କୃତି କିମ୍ବା ଭାଷାକୁ ଏକ ସ୍ୱତନ୍ତ୍ର ଚରିତ୍ର ଭାବରେ କୋଉ ଭଳିଆ ପୋର୍ଟ୍ରେଟ୍ କରାଯାଇଛି, ସେ ବିଷୟରେ କିଛି କୁହନ୍ତୁ।
1: ଆଚ୍ଛା, ତ ଆମେ କଣ କରିଛୁ, ଆମେ ପ୍ରଥମରୁ ହିଁ ଆମେ ଗୋଟେ ମାନେ ଭାବି ରଖିଥିଲୁ ଯେ ଆମେ କିଛି ବି ଏମିତି ଫିଲ୍ମ ଯାହାକୁ କୁହାଯାଏ, ମାନେ ଯୋଉଟା କେବଳ ଫିଲ୍ମସ ରେ ହୁଏ, ରିଅଲ ଲାଇଫ ରେ ହେବାର ସମ୍ଭାବନା ବହୁତ କମ ଥାଏ, ସେମିତି ଜିନିଷ କିଛି ବି ଆମେ ରଖିବୁନି। ଆମେ ପୁରା ବାସ୍ତବିକ କାହାଣୀ, ଯେମିତିକି ଗୋଟେ କମ୍ପ୍ଲିଟଲି ରିଅଲ ଷ୍ଟୋରିଜ ଏମିତି ନାହିଁ, ବହୁତ ମାନେ ଭିଲନ ଅଛି, ହିରୋ ଅଛି, ଗୀତରେ ସମସ୍ତେ ମିଶିକି ଗୋଟେ ସିଙ୍କରେ ଡ୍ୟାନ୍ସ କରୁଛନ୍ତି, ଏମିତି କିଛି ବି ଆମେ ରଖିବାକୁ ଚାହିଁଲୁନି। ତ ଆମେ ଯୋଉ କ୍ୟାରେକ୍ଟର୍ସ ବାଛିଥିଲୁ ତାଙ୍କ ଲାଇଫରେ କଣ ସବୁ ଘଟିପାରେ ଆଉ ସିଚୁଏସନ୍ସ କେମିତି ଚ୍ୟାଲେଞ୍ଜିଂ ହେଇପାରେ ତାଙ୍କ ସିମ୍ପଲ ଲାଇଫରେ, ଏସବୁ ରଖିଛୁ ସୋ ଦ୍ୟାଟ୍ ଏଇଟା ରିଏଲ ଫିଲ୍ ହେବ। ଏମିତି ନାହିଁ କି ଗୋଟେ ଫିଲ୍ମରେ ଯେମିତି କିଛି ଗୋଟେ ବହୁତ ବଡ ଜିନିଷ ହେବାର ଅଛି ବା ଏମିତି ଗୋଟେ ଘଟଣା ଥିବ ଯୋଉଟା କି ମାନେ ବହୁତ ରେୟର ଥାଏ, ସେମିତି ଆମେ ନ ରଖିକି ଆମର ଦୈନିକ ଜୀବନରେ ଯାହା ସବୁ ଛୋଟ ବଡ ଚ୍ୟାଲେଞ୍ଜେସ୍ ଆସେ ତାକୁ ନେଇକି ଇମୋସନ୍ସ କୁ ଆମେ ଦେଖେଇବା ପାଇଁ ଚେଷ୍ଟା କରିଛୁ କି ହ୍ୟୁମାନ ଇମୋସନ୍ସ କେମିତି ୱର୍କ କରେ ଆଉ ତାର ସିମ୍ପ୍ଲିସିଟିରେ କଣ ବିୟୁଟି ଥାଏ, ଏଇଟା ଆମ ଚେଷ୍ଟା ରହିଥିଲା।
0: ବହୁତ ସୁନ୍ଦର ଭାବେ କହିଲେ। ଏକ୍ସେସିଭ ରୋମାଣ୍ଟିକ ଚରିତ୍ର କିମ୍ବା ହାଇଲି ଫିକ୍ସନାଲ ଚରିତ୍ର ଦେବା ବଦଳରେ ଗୋଟିଏ ଅରିଜିନାଲ କଣ୍ଟେଣ୍ଟ ଦେଇକି ଗୋଟେ ମୁଭି କ୍ରିଏଟ କରିବାଟା ଆଜିର ସମୟରେ ଗୋଟେ ଚ୍ୟାଲେଞ୍ଜ ପାଲଟିଛେ, ଆଉ ଆମେ ବହୁତ ଖୁସି ଅନୁଭବ କରୁଛୁ ଯେ ଆପଣ ସେଇ ଚ୍ୟାଲେଞ୍ଜ କୁ ମାନିଛନ୍ତି ଆଉ ସେଇ ଚ୍ୟାଲେଞ୍ଜ କୁ ନେଇକି

0: ବହୁତ ସୁନ୍ଦର ମୁଭିଟେ ଦେଇଛନ୍ତି। ତ ମୋର ଆଉ ଗୋଟେ ପ୍ରଶ୍ନ ରହିବ ଯେ ଆମ ରେଡିଓ ଶ୍ରୋତା ମାନଙ୍କ ପାଇଁ ସୁଟିଂ ସେଟ୍ର କିଛି ମଜାଦାର କିମ୍ବା କିଛି ଏମିତି ସ୍ମରଣୀୟ ଘଟଣା କୁହନ୍ତୁ ଯାହାକି ଟ୍ରେଲର ଦୃଶ୍ୟମାନ ହେଇନଥିବ।
1: ସୁଟିଂ ସ୍ପଟ୍ ର ଯଦି କହିବି, ସୁଟିଂ ସ୍ପଟ୍ ଆଗରୁ କଣ ହେଇଛି, ଯେହେତୁ ଆମେ ସମସ୍ତ କଳାକାର ମାନଙ୍କୁ ମାନେ ବହୁତ ନୂଆ କଳାକାର ମାନଙ୍କୁ ନେଇଛୁ, ଯେଉଁମାନେ ପ୍ରଥମ ଥର ପାଇଁ ଗୋଟେ ମୁଭିରେ କାମ କରିବାକୁ ଯାଉଛନ୍ତି, ତ ଆମକୁ ବହୁତ ମାନେ ଏମିତି ଟ୍ରେନିଂ ନିଜେ ବି ଟ୍ରେନ ହେବାକୁ ପଡିଥିଲା, ସେମାନଙ୍କୁ ବି ଟ୍ରେନ କରିବାକୁ ପଡିଥିଲା କି ସୁଟିଂ ସେଟ୍ରେ କଣ ସବୁ ମାନେ ୱାର୍ଡସ ୟୁଜ କରାଯାଏ, କାର ଅର୍ଥ କଣ ଥାଏ, କେମିତି ଆମେ ଆକ୍ଟିଂ କରିବାର ଅଛି, କାହିଁକିନା ସମସ୍ତଙ୍କ ମନରେ ଥାଏ ନା କି ମାନେ ଫିଲ୍ମ ମାନେ ଏମିତି ଆକ୍ଟିଂ କରିବାକୁ ପଡିବ ବୋଧେ ବୋଲି, ତ ତାଙ୍କୁ ମାନେ ସେମାନଙ୍କୁ ବହୁତ ଇଜ କରିବା ପାଇଁ କ୍ୟାମେରା ସାମ୍ନାରେ ଆକ୍ଟିଂ କରିବାଟା ଗୋଟେ ମାନେ ସମସ୍ତେ କନସିୟସ ହେଇଯାନ୍ତି କି ନାଇଁ ମୁଁ ଏବେ ଆକ୍ଟିଂ କରୁଛି ବୋଲି, ସେଇଟା ଆମେ ସେମାନଙ୍କୁ ଯେମିତି କ୍ୟାମେରା କନସିୟସ ନ ହେଇକି ଆକ୍ଟିଂ କରିବେ ତା ପାଇଁ ଆମେ ବହୁତ ସାରା ରିହର୍ସଲ କରିଛୁ, ମାସେ ମାସେ ଧରିକି ତା ରିହର୍ସଲ ହେଇଛି ଏଭ୍ରି ସିନ୍, ତ ଆମେ ସୁଟିଂ ସ୍ପଟରେ ମଜା ମାନେ ଥରେ କଣ ହେଇଥିଲା, ଗୋଟେ ଦଶହରାର ଗୋଟେ ସିନ୍ ଥିଲା, ତ ଆମେ ଏଇଟା ସୁଟ କରୁଥିଲୁ ମେ ମାସରେ, ସେଇ ଟାଇମରେ ତ ଦଶହରା ହୁଏନି ବଟ ଆମ ସେଡ୍ୟୁଲ ହିସାବରେ ଆମକୁ ଫିନିଶ କରିବାର ଥିଲା ପ୍ରୋଜେକ୍ଟ, ତ ଆମେ ଚିନ୍ତା କଲୁ କି କଣ ଜଗିବା ପ୍ରୋଜେକ୍ଟ ମାନେ ଦଶହରା ପର୍ଯ୍ୟନ୍ତ ନା କିଛି ଗୋଟେ ବ୍ୟବସ୍ଥା କରିବା, ତ ସମସ୍ତେ କହିଲେ ନାଇଁ କଣ ଗୋଟେ ବ୍ୟବସ୍ଥା କରିବା, ତ ଟିମ୍ ପୁରା ବସିଲୁ, ଆମେ ପ୍ଲାନ କଲୁ କେମିତି ଦଶହରାକୁ ଆମେ ଦେଖେଇ ପାରିବା ଗୋଟେ ଅଫ୍ ସିଜନରେ, ତ ତା ପାଇଁ କଣ ସବୁ ଦରକାର ପଡିବ, ତ ଆମେ ବସିକି ଗୋଟେ ଲିଷ୍ଟ ବନେଇଲୁ କେତେ ଲୋକ ଦରକାର ପଡିବେ, କଣ ସବୁ ମାନେ ଦୁର୍ଗା ମୂର୍ତ୍ତି କେମିତି ଆମେ ଆରେଞ୍ଜ କରିବୁ, ତାପରେ ସେ ଲାଇଟ୍ସ ଡେକୋରେସନ ଫେରିବାଲା ମାନେ ଯୋଉ ଥାନ୍ତି ସେମାନେ ସମସ୍ତଙ୍କୁ ଆମେ କଣ୍ଟାକ୍ଟ କରିକି ସେଟା ବହୁତ ବଡ ଆୟୋଜନ ହେଇଥିଲା, ଆଉ ମାନେ ସତରେ ଏମିତି ଲାଗୁଥିଲା ଯେମିତି ଏଟା ଦଶହରା ଭାଇ ପୁରା ଆସିଯାଇଛି ଜୟପୁରକୁ ମେ ମାସରେ, ଆଉ ଏଟା ଆମେ ସୁଟ କରିଥିଲୁ ମେନ୍ ରୋଡରେ ଥିବା ବାଙ୍କ ମଠରେ, ତ ଯେତେବେଳେ ସୁଟିଂ ଚାଲିଥିଲା ଲୋକଙ୍କୁ ଲାଗୁଥିଲା ଯେ ଭିତରେ କଣ ଗୋଟେ ମାନେ ପୂଜା ଚାଲିଛି ବୋଲି, ସେମାନେ ଆସିକି ଯେହେତୁ ଦୀପ ସବୁ ଲାଗିଛି ଲୋକ ଅଛନ୍ତି ବାଜା ବାଜୁଛି ସେ ସମସ୍ତେ ଭାବିଲେ ଯେ କଣ ଗୋଟେ ପୂଜା ଚାଲିଛି ବୋଲି, ଆସିକି ସେମାନେ ମୁଣ୍ଡିଆ ମାରିକି ପ୍ରସାଦ ମାଗୁଥିଲେ, ଆମେ ତାଙ୍କୁ ବୁଝାଉଥିଲୁ ଯେ ନାଇଁ ଏଇଟା ସୁଟ୍ ଚାଲିଛି ଏଇଟା ମାନେ ଅରିଜିନାଲ ପୂଜା ଆମେ କିଛି କରୁନୁ, ତ ଏମିତି ବହୁତ ମଜା ଲାଗିଥିଲା ମାନେ ବହୁତ ଭଲ ଏକ୍ସପିରିଏନ୍ସ ଥିଲା ସେଇଟା ଆମ ପାଇଁ,
0: ବହୁତ ମଜାଦାର ଏକ୍ସପିରିଏନ୍ସ କଲେ। ତେବେ ସତ ଭକ୍ତି ଭାବନା ଯୋଉଠି ବାହାରି ପଡେ ଲୋକ ମଧ୍ୟ ସେଇଠି ଦୀପ ଧରି ଆସିଯାନ୍ତି, ଆଉ ଏଇଟା ଗୋଟେ ବଢିଆ ମୁହୂର୍ତ୍ତ ହେଇଥିବ କାହିଁକି ସେ ଲୋକମାନେ ଦୀପ ଦେବା ସମୟରେ ମଧ୍ୟ କିଛି ଫୁଟେଜ ବାହାରିଥିବ ଯୋଉଟାକି ଆଉ ଟିକେ ଓରିଜିନାଲିଟିକୁ ସୁଦୃଢ କରିଥିବ ବୋଲି ବାହାରି ପାରୁଛୁ। ତେବେ ଭାଇ ଏହି କାହାଣୀକୁ ଏକାକୀ ଦେଖିବା ବଦଳରେ ପରିବାର କିମ୍ବା ସାଙ୍ଗମାନଙ୍କ ସହ ସିନେମା ହଲ୍ରେ ଦେଖିବା କାହିଁକି ଜରୁରୀ ଆପଣ ଭାବୁଛନ୍ତି, ସେ ବିଷୟରେ କିଛି କୁହନ୍ତୁ।
1: ଏଇଟା କାହିଁକି ଆମେ ଫ୍ୟାମିଲି ଆଉ ଫ୍ରେଣ୍ଡସ ସହିତ ଦେଖିବା, ଏଇଟା ମାନେ ମୁଁ ଭାବେ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଆମେ ଫ୍ୟାମିଲି ସହିତ ଆଉ ଫ୍ରେଣ୍ଡସ ସହିତ ଦେଖିବାଟା, କାହିଁକି ନା ଏଇ ଫିଲ୍ମରେ ଆପଣ ଏମିତି ଇମୋସନ୍ସ ଦେଖିବେ ଯୋଉଟାକି ଆପଣ ପିଲାଦିନରେ ଦେଖିଥିବେ, ଆପଣ ଯଦି ଟ୍ରେଲର ବା ତାର କିଛି ବି ଏମିତି ଭିଡିଓସ ଦେଖିବେ ମାଳିପୁଟ ମେଲୋଡିସ ର ଆପଣ ଦେଖିବାକୁ ପାଇବେ ଯେ ସେଟା ବହୁତ ମାନେ ଗୋଟେ ନଷ୍ଟାଲ୍ଜିକ ଏକ୍ସପିରିଏନ୍ସ ଦିଏ, ପିଲାଦିନ ମନେ ପକେଇ ଦିଏ, ଯେମିତିକି ଆମେ ଏଇ ଯୋଉ ଫିଲ୍ମରେ ଆମେ ୟୁଜ କରିଛୁ ଆମେ ଗୋବର କଣ୍ଢେଇ ଦେଖେଇଛୁ, ତାପରେ ବାଇଦ ଦେଖେଇଛୁ ଯୋଉଟା ଆମର ମଙ୍ଗଳ ବାଇଦ ବାଜେ, ତାପରେ ଭଲ ବାହାଘର ଦେଖେଇଛୁ ଯୋଉଟାକି ଗୋଟେ ଗାଁରେ କେମିତି ଗୋଟେ ବାହାଘର ହୁଏ ଯୋଉଟାକି ଆମେ ପିଲାଦିନରେ ଆଟେଣ୍ଡ କରୁଥିଲୁ, ବଟ ଏବେ ବାହାଘରର ଷ୍ଟାଇଲ ସବୁ ଚେଞ୍ଜ ହେଇଛି, ତ ଏଇ ଫିଲ୍ମରେ ଆପଣ ଏମିତି ଜିନିଷ ପାଇବେ ଯୋଉଟା ଆପଣ ନିଜ ପରିବାର ଆଉ ନିଜ ସାଙ୍ଗସାଥି ମାନଙ୍କ ସହିତ ଜୀବନଟି ମାନେ ଆପଣ ଏକ୍ସପିରିଏନ୍ସ କରିକି ଆସିଛନ୍ତି, ତ ଆଉ ଥରେ ସେମାନଙ୍କ ସହିତ ବସିକି ଦେଖିଲା ବେଳେ ଯେତେବେଳେ ଏସବୁ ଜିନିଷ ଆମେ ଦେଖିବାକୁ ପାଇବା ତାହେଲେ ଗୋଟେ ବହୁତ ମେମୋରେବଲ ଏକ୍ସପିରିଏନ୍ସ ହେଇକି ରହିଯିବ ଏ ଫିଲ୍ମଟା।
0: ବହୁତ ସୁନ୍ଦର ଭାବେ କହିଲେ ଭାଇ, ତେବେ ଏତେ ସବୁ କଥା ଜାଣିବା ପରେ ମୋର ରୋମାଞ୍ଚ ତ ଆହୁରି ଅଧିକ ବଢିଯାଇଛି, ତେବେ ମୁଁ ବି ମଧ୍ୟ ଶ୍ରୋତା ବନ୍ଧୁ ମାନଙ୍କୁ ଅନୁରୋଧ କରିବି ଯେ SMS ମାଧ୍ୟମରେ ଜଣାନ୍ତୁ, ଆଉ ଯଦି ସେମାନେ ଦେଖୁଛନ୍ତି ଦେଖିବା ପରେ ମଧ୍ୟ ଜଣାନ୍ତୁ ଯେ ତାଙ୍କର କଣ ଫିଡ୍ବ୍ୟାକ୍ ରହିବ। ତେବେ ଭାଇ ମୋର ଶେଷରେ ଗୋଟେ ଶେଷ ପ୍ରଶ୍ନ ରହିବ, ଆପଣ ନିଜକୁ ଏକ ନୂତନ ପ୍ରତିଭା ଭାବରେ ବିଦ୍ୟମାନ

0: କରିସାରିଲେଣି। ଅବଶ୍ୟ ଆଜିର ଯୁବବର୍ଗମାନେ ସେହି ନୂତନ ପ୍ରତିଭାକୁ ହାସିଲ କରିବା ପାଇଁ କିଛି ଚ୍ୟାଲେଞ୍ଜ ଫେସ୍ କରୁଛନ୍ତି ନା ଷ୍ଟିଲ୍ ଆମେ କିଛି ଆଶା ରଖିପାରିବା ସେମାନଙ୍କ ଉପରେ?
1: ଦେଖନ୍ତୁ, ଯାହା ବି ଆମର ଟ୍ୟାଲେଣ୍ଟ ଅଛି ତାକୁ ଆମକୁ ମାନେ ମେନ୍ ହଉଛି ଡେଡିକେସନ ଆଉ ଟାଇମ ତ ଦେବାକୁ ପଡିବ। ତା ସହିତ ଆମେ ଟିକେ ଅପଡେଟ୍ ହେବା ଦରକାର ଅଛି କି ଏବେ ଆମେ ଯାହା ବି କରିବା ପାଇଁ ଚାହୁଁଛେ ଦୁନିଆରେ କଣ ଚାଲିଛି, ସେଥିରୁ ଆମେ ଶିଖିକି ଓରିଜିନାଲିଟି ଯେମିତି ରହିବ, ଏମିତି ନାହିଁ କି କିଛି ଆମେ ଏକ୍ଜାକ୍ଟଲି କପି କରିବା ପାଇଁ ଚାହିଁବା। ଆମେ ବହୁତ ସାରା ବହୁତ ଲୋକଙ୍କ ମୁଭିଜ ଦେଖିବା, ଯଦି ଫିଲ୍ମ ମେକିଂରେ ଇଣ୍ଟରେଷ୍ଟ ଅଛି ବା ବୁକ୍ସ ପଢିବା, ମାନେ ଏମିତି ବହୁତ ସାରା ଡିଷ୍ଟ୍ରାକ୍ସନ୍ ଏବେ ହେଇଗଲାଣି ଲାଇଫରେ। ସେ ଡିଷ୍ଟ୍ରାକ୍ସନ୍ସ ରୁ ବି କିଛି ଟାଇମ୍ ଆମେ ସିନ୍ସିୟରଲି କାଢିକି ଯଦି ଇନଭେଷ୍ଟ କରିବା ତାହେଲେ ହୋପଫୁଲ ରହିପାରିବା କି କିଛି ଭଲ ହେବ। ମେବି ବର୍ଷରେ ହେଇନପାରେ, 2 ବର୍ଷ ହେଇନପାରେ, 10 ବର୍ଷ ବି ଲାଗିଯାଏ। ସେଠି ଏବେ ମାଳିକୁଟ ମେଲୋଡିସ ହେଇକି ମାନେ ରିଲିଜ ହେବା ପାଇଁ ଯାହା ବି ଟାଇମ ଲାଗିଛି, ଆମ ଚେଷ୍ଟା ମାନେ 2012ରୁ ଆମେ ସର୍ଟ ଫିଲ୍ମ କରି ଆସୁଥିଲୁ, ତ ଯେହେତୁ ସେସବୁ ହେଇଛି ଆଜି ମାଳିକୁଟ ବି ହେଇପାରୁଛି। ଯଦି ସେଇଟା ହେଇନଥାନ୍ତା ଏଇଟା ବି ହେଇପାରିନଥାନ୍ତା, ତ ଚେଷ୍ଟାଟା ଆମେ କରି ଚାଲିଥିବା ଦରକାର ଅଛି। ଧୀରେ ଧୀରେ ରେକଗ୍ନେସନ ଟା ବଢିବ ଆଉ ସକ୍ସେସ ହେବା କି ନ ହେବା ସେଟା ଆମ ହାତରେ ନାହିଁ, ବଟ ଚେଷ୍ଟା ଆମେ କରିବା ଦରକାର ଅଛି।
0: ଏକଦମ ଠିକ କଥା କହିଲେ ଯେ କନସିଷ୍ଟେନ୍ସି ଇଜ ଦ କି ଟୁ ସକ୍ସେସ, ଆଉ ଏଇଟା ଆପଣ ଆପଣଙ୍କର ଯୋଗଦାନ ଆଉ ଆପଣଙ୍କର ଟିମର ଯୋଗଦାନ ଦେଇ ଏକ ସୁନ୍ଦର ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ଆପଣ ନିଜକୁ ଗୋଟେ ନୂତନ ପ୍ରତିଭା ଭାବରେ ବିଦ୍ୟମାନ କରିପାରିଛନ୍ତି। ତେବେ ମୁଁ ବି ଜାଣିଛି ଆଉ ଶ୍ରୋତା ବନ୍ଧୁମାନେ ମଧ୍ୟ ବହୁତ ଏକ୍ସାଇଟେଡ୍ ଥିବେ ଯେ ଜାଣିବା ପାଇଁ କେତେ ରିଲିଜ ହେଉଛି, ତ ଶ୍ରୋତା ବନ୍ଧୁମାନେ କେଉଁଭଳି ସେ ମୁଭିକୁ ପାଇପାରିବେ ଆଉ କୋଉଠି ଦେଖିପାରିବେ ସେ ବିଷୟରେ କିଛି କୁହନ୍ତୁ।
1: ହଁ, ଆମ ମୁଭିଟା ମାନେ ମାଳିକୁଟ ମେଲୋଡି ରିଲିଜ ହେବାକୁ ଯାଉଛି ସେପ୍ଟେମ୍ବର 18 ଦିନ ଅନ୍ଡିଭାଇଡେଡ୍ କୋରାପୁଟ ଡିଷ୍ଟ୍ରିକ୍ଟର ସବୁ ଥିଏଟରରେ ରିଲିଜ ହେବ, ଆଉ ଭୁବନେଶ୍ୱରରେ ବି ରିଲିଜ ହେଉଛି, ଆଉ ତାପରେ ଆମେ ବାକି ଓଡ଼ିଶାରେ ବି ଯାହା ବି ଥିଏଟର୍ସ ଅଛି ରାଉରକେଲା, ବରହମପୁର, ସମ୍ବଲପୁର ଏସବୁ ଜାଗାରେ ବି ରିଲିଜ କରିବାର ଆଇଡିଆ ଅଛି, ବଟ୍ ବର୍ତ୍ତମାନ ସେପ୍ଟେମ୍ବର 18 ଦିନ ଅନ୍ଡିଭାଇଡେଡ୍ କୋରାପୁଟ ଡିଷ୍ଟ୍ରିକ୍ଟରେ ଆଉ ଭୁବନେଶ୍ୱରରେ ଏଇଟା ସବୁ ଥିଏଟରରେ ରିଲିଜ ହେବାକୁ ଯାଉଛି।
0: ଧନ୍ୟବାଦ ଭାଇ, ତେବେ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜି ଆମର ଯୁବବାଣୀର ବିଷୟ ନୂତନ ପ୍ରତିଭାରେ ନିଜର ମତାମତ ଦେଇଥିବାରୁ ଏବଂ ନିଜର ଆସୁଥିବା ଚଳଚ୍ଚିତ୍ରକୁ ଆହୁରି ଭଲ ଭାବରେ ଶ୍ରୋତାମାନଙ୍କୁ ବ୍ୟାଖ୍ୟା କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
1: ଧନ୍ୟବାଦ ଭାଇ,
0: ତେବେ ଭାଇ ରହିଲି, ନମସ୍କାର।
1: ନମସ୍କାର।

0: ପ୍ରତୀକ, ସତରେ ଆଜିର ସାକ୍ଷାତକାରଟା ନା ବହୁତ ମେମୋରେବଲ୍ ରହିବ।
1: କାହିଁକି?
0: ଆରେ ବିଶାଲ ଭାଇ ଆସିଥିଲେ, ଏତେ ସୁନ୍ଦର ସୁନ୍ଦର କଥା କହିକି ଗଲେ ଯାହାକି ମୁଁ ବି ଜାଣିନଥିଲି। ଆଉ ସତରେ ବିଶାଲ ଭାଇ ନିଜକୁ ନୂତନ ପ୍ରତିଭା ଭାବରେ ଗଢ଼ିଛନ୍ତି।
1: ଠିକ କହିଲ ସରୋଜିନୀ, ଆଉ ଆମେ ଆଶା କରିବା ଆମର ସମସ୍ତ ଯୁବଶ୍ରୋତାମାନେ

0: ମଧ୍ୟ ଏମିତି ହିଁ ପ୍ରତିଭାବାନ ହୁଅନ୍ତୁ ଏବଂ ନୂଆ ନୂଆ ପ୍ରତିଭା ଲୋକଲୋଚନରେ ପ୍ରକାଶ କରନ୍ତୁ। ଆଚ୍ଛା ସରୋଜିନୀ, ମତେ କହିଲ ତମକୁ କୋଉ ଚାପ୍ଟର ବହୁତ ଭଲ ଲାଗେ ପଢାପଢିରେ?
1: ମୋର କି ପଲିଟିକାଲ ସାଇନ୍ସ ବହୁତ ଫେଭରେଟ।
0: ଆଚ୍ଛା, ହେଲେ ପଲିଟିକାଲ ସାଇନ୍ସ ର ତମକୁ ସବୁ ଜିନିଷ ଜଣା?
1: ହଁ, ଓବିୟସଲି ମୋ ଫେଭରେଟ ସବଜେକ୍ଟ ପରା।
0: ଆଚ୍ଛା, ମତେ ଗୋଟେ ସରଳ ପ୍ରଶ୍ନର ଉତ୍ତର ଦବ।
1: ସରଳ କଣ, ମୁଁ ତ ଜଟିଳ ପ୍ରଶ୍ନର ବି ଉତ୍ତର ଦେବି।
0: ଆଚ୍ଛା, ଏତେ କନଫିଡେନ୍ସ। ଆଚ୍ଛା ମତେ କହିଲ, ଭାରତରେ ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ?
1: ହେ ହେ, ଏତେ ସହଜ, ପ୍ରତୀକ ଶର୍ମାକୁ ଏତେ ସହଜ ପ୍ରଶ୍ନର ଉତ୍ତର ଜଣାରେ?
0: ଆରେ ମୁଁ ତ ସେ କଥା କହିନି, ମତେ ଜଣା ଉତ୍ତର, ମୁଁ ଜଷ୍ଟ ଟେଷ୍ଟ କରୁଛି ତମକୁ କେତେ ଜଣା ଅଛି।
1: ଆଚ୍ଛା ଶୁଣ, ଭାରତର ରାଷ୍ଟ୍ରପତିଙ୍କୁ ସାଧାରଣ ଲୋକେ ସିଧାସଳଖ ଭୋଟ ଦେଇ ନିର୍ବାଚିତ କରନ୍ତି ନାହିଁ।
0: ଆଚ୍ଛା, ତ କିଏ ନିର୍ବାଚିତ କରନ୍ତି?
1: ରାଷ୍ଟ୍ରପତିଙ୍କ ନିର୍ବାଚନ ଏକ ନିର୍ବାଚକ ମଣ୍ଡଳୀ ଦ୍ୱାରା ହୋଇଥାଏ।
0: ଆଚ୍ଛା, ଯୋଉ ମଣ୍ଡଳୀରେ ଲୋକସଭା, ରାଜ୍ୟସଭା ଆଉ ରାଜ୍ୟ ଗୁଡିକର ବିଧାନସଭାର ସଦସ୍ୟମାନେ ରହିଥାନ୍ତି, ହଁ ନା?
1: ହଁ, ଦିଲ୍ଲୀ ଆଉ ପୁଡୁଚେରୀର ବିଧାନସଭାରେ ନିର୍ବାଚିତ ସଦସ୍ୟମାନେ ମଧ୍ୟ ଏଥିରେ ଅଂଶ ନିଅନ୍ତି। ତେବେ ହଁ, ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦ ଆଉ ବିଧାୟକଙ୍କ ଭୋଟର ମୂଲ୍ୟ ସମାନ ନୁହେଁ।
0: ଆଚ୍ଛା, କାହିଁକି?
1: ଦେଖ ପ୍ରତୀକ, ରାଜ୍ୟର ଜନସଂଖ୍ୟା ଆଉ ବିଧାନସଭାର ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ଆଧାରରେ ବିଧାୟକଙ୍କ ଭୋଟର ମୂଲ୍ୟ ନିର୍ଦ୍ଧାରିତ ହୁଏ।
0: ଆଚ୍ଛା, ତେବେ ସମସ୍ତ ବିଧାୟକଙ୍କ ଭୋଟର ମୋଟ ମୂଲ୍ୟକୁ ଆଧାର କରିକି ସାଂସଦଙ୍କ ଭୋଟର ମୂଲ୍ୟ ନିର୍ଦ୍ଧାରଣ କରାଯାଏ, ଠିକ ନା?
1: ହଁ, ଏକଦମ ଠିକ। ଏହି ନିର୍ବାଚନ ଅନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ବା ସିଙ୍ଗଲ ଟ୍ରାନ୍ସଫରେବଲ ଭୋଟ ମାଧ୍ୟମରେ ହୁଏ।
0: ଆଚ୍ଛା, ତାହେଲେ ଭୋଟ ଦାନ ଗୁପ୍ତ ଭାବରେ କରାଯାଏ ନା?
1: ହଁ ପ୍ରତୀକ, କ୍ୟାଣ୍ଡିଡେଟ ମାନଙ୍କ ମଧ୍ୟରୁ ଯିଏ ଆବଶ୍ୟକ ଭୋଟ ମୂଲ୍ୟ ହାସଲ କରନ୍ତି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି। ତେବେ ତମେ ତ ଜାଣିଥିବ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ 5 ବର୍ଷ। ଏହି ପ୍ରକ୍ରିୟା ଭାରତର ୟୁନିୟନ ବ୍ୟବସ୍ଥା ଆଉ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ କରିଥାଏ। ଆଚ୍ଛା ଦେଖିବା, ଏବେ ତମର ନଲେଜ କେତିକି ଅଛି, ସଂସଦ ବିଷୟରେ କଣ ଜାଣିଛ କହିଲ?
0: ଭାରତର ସଂସଦ ହେଉଛି ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା। ଯେମିତି ଭାରତୀୟ ସମ୍ବିଧାନ ଅନୁଯାୟୀ ସଂସଦ 3ଟି ଅଙ୍ଗକୁ ନେଇ ଗଠିତ,
1: ରାଷ୍ଟ୍ରପତି, ଲୋକସଭା ଆଉ ରାଜ୍ୟସଭା,
0: ରାଇଟ? ତେବେ ଦେଶର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସଂସଦର ଭୂମିକାଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଜାଣିଛେ ଲୋକସଭାକୁ ନିମ୍ନ ସଦନ ଏବଂ ରାଜ୍ୟସଭାକୁ ଉଚ୍ଚ ସଦନ କୁହାଯାଏ। ଲୋକସଭାର ସଦସ୍ୟମାନଙ୍କୁ ଦେଶର ଜନସାଧାରଣ ସିଧାସଳଖ ଭୋଟ ଦେଇ ନିର୍ବାଚିତ କରନ୍ତି। ପୁଣି ଲୋକସଭାର ସାଧାରଣ କାର୍ଯ୍ୟକାଳ 5 ବର୍ଷ। ତେବେ ଅନ୍ୟପଟେ ରାଜ୍ୟସଭା ଏକ ସ୍ଥାୟୀ ସଦନ ଯାହାକୁ କେବେ ବି ଭଙ୍ଗ କରାଯାଏ ନାହିଁ। ପ୍ରତି 2 ବର୍ଷରେ ଏହାର ପ୍ରାୟ 1/3 ସଦସ୍ୟ ଅବସର ନିଅନ୍ତି। ସଂସଦର ପ୍ରମୁଖ କାର୍ଯ୍ୟ ହେଉଛି ଦେଶ ପାଇଁ ଆବଶ୍ୟକ ଆଇନ ପ୍ରଣୟନ କରିବା, ଏହା ସହିତ ଦେଶର ବଜେଟ୍ ଉପରେ ଆଲୋଚନା ଏବଂ ଅନୁମୋଦନ ମଧ୍ୟ କରିବା। ତେବେ ସରକାରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ମଧ୍ୟ ସଂସଦର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ।
1: ଆରେ ବା, ତମେ ତ ବହୁତ କିଛି ଜାଣିଥିଲ,
0: ବଟ୍ ଯେତେ ହେଲେ ବି ତମଠୁ କମ ଆଗା।
1: ଜଣା ପଡୁଛି କେତେ କମ।
0: ଦେଖ, ଆମ ଯୁକ୍ତିତର୍କରେ ସମୟ କେତେ ଶୀଘ୍ର ସରିଗଲା ଜଣା ହିଁ ପଡ଼ିଲା ନାହିଁ।
1: ତାହେଲେ ଆମକୁ କାର୍ଯ୍ୟକ୍ରମ ଏଇଠି ରଖିବା ପାଇଁ ପଡିବ।
0: ଠିକ କଥା, କିନ୍ତୁ ତା ପୂର୍ବରୁ ଜଣେଇ ରଖିବା
1: ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ତେବେ ଶ୍ରୋତାବନ୍ଧୁ, ଆଗାମୀକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଶୁଣିବେ ଏକ ସୁନ୍ଦର ବିଚାର ଆଉ ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ।

0: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ତେବେ ପୁଣି ମିଶିବା ଆଉ ଏକ ସ୍ପନ୍ଦନ କାର୍ଯ୍ୟକ୍ରମରେ। ଆଜିର କାର୍ଯ୍ୟକ୍ରମରେ ଥିଲୁ ଆମେ ଦୁହେଁ, ମୁଁ ସରୋଜିନୀ ମଣ୍ଡଲ
1: ଆଉ ମୁଁ ପ୍ରତୀକ ଶର୍ମା।
0: ରହିଲୁ ସାଥୀ, ନମସ୍କାର।

ଶେଷ ହେଲା ଯୁବଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଏଇଠି ଆପଣଙ୍କୁ ମନେ ପକାଇଦେବାକୁ ଚାହୁଁଛୁ, ଧାରାବାହିକ ନାଟକ କ୍ରମରେ ଆପଣ ଶୁଣିପାରିବେ ଅମୃତର ସନ୍ତାନର ପଞ୍ଚମ ଭାଗ। ମୂଳ ଉପନ୍ୟାସ ରଚନା କରିଛନ୍ତି ଗୋପୀନାଥ ମହାନ୍ତି, ନାଟ୍ୟଲେଖା ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। କିନ୍ତୁ ଏହି ନାଟକ ଶୁଣିବା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ହେବ ଆଜି ରାତି 8:15 ପର୍ଯ୍ୟନ୍ତ। ଏବେ ସମୟ ଅପରାହ୍ନ 5:30। ଆସନ୍ତୁ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ସନ୍ତୋଷୀ ଆଚାରୀ ଏବଂ ଜୟରାମ ମୁର୍ଜୋ।

0: बढ़िया लखला नी की
1: केने
0: गालु स्मर रामाई
1: बुतक दे नाम के सुन लिया पा
0: ए किन लगला इटा के गाई देले जानस कि नाही
1: गीत मन होय होय
0: हमर ओडिसा मस्त बड़ सिंगर सीटा पुनी
1: होय होय
0: हाय बाबू गीत गाई देला अखिय कुमार महंती बाबू
1: हां
0: बढ़िया गीत गाई देला नी की
1: हम त से वाले जनम एर लेकु नाही
0: एले समरा मयूर काता जी के आइला छी
1: हां
0: काता उठ सुनि दियो हैं
1: आले तबे
2: आले मा जुआ लगो
3: आलो जुआर जुआर
2: तुम ना कहटा हलो कह दियास
3: मोर नाम सती देखा है
2: तुम्हारे घर कौनती तुम्हारे गाँव कौनती घर कौनती बोलनी
3: हमारे गाँव आई ती
2: तुम कई पार्टी कल सिनेमा
3: डोगरा डोगरे टागला पकला तर बस खाबार नहीं आ रही डोकरी गलु बेहर कैटा कर रे
2: डोकरी हेल्ले मिसा काम नहीं कि तुम पोज है कतरा
3: मोर पोज तीन टाइम
2: केड़ी केड़ी
3: नाती नातनी मन देख ली नाती नातनी बेटा बेटी देख ली
2: बढ़िया हरी એટલે તમે તો જાણી દેવાસ માં પિલા ઠોકી જતન કિંદ કહી દેસ સાન સાન પિલા
3: જતન નહી માં તો આમ દિને અમે પિલા ટોકી જન્મ લા બોલે નન બમલી કાટી દે કરી ઘરે પેટ ના શેકે કરી ઘરે બડાઈ ચડલું તેલ હલ્દી કરી ચડલું દાદા પાદા કરી કરી પિલા ટોકે બડાઈ ચડલું આજકાલ તો દેશ રસ
2: આજકાલ તો પિલા જન્મ લે દે ડાક્ટર બાબુ તેલ લગાવા કે નહી બોલા ની હલ્દી લગાવી મના ખોલા ની
3: હલ્દી પિલા નિજા કે લાર પાસ બોલ ચડલાય আগে আমি তেল হলদি আগে লাগাই বন্ধ করে
2: ডাক্তার খাই কিনে মাসি লাগাই বাকা যে নাই বললানি
3: আজিকালি খোঁজসার জিনিসপত্র খাইবাটা আমার না যাই খেতে আর আজিকালি খোঁজসার ঠিক নাই আগে আমার দিনে গোবর খোঁজ খাই চাইলু আজিকাল তো ইউরিয়া কত কমতে অস কষা মন পকাই গো সেটা মন দেখি ভি খারাপ হয়ে যাই খেতে সেবে লাগি বলি অস কষা সুজা সুজি মারলাইনি
2: ହେଲେ ଏବେ ସିନା ପିଲା ଜନ୍ମ ହେଲା ଦାଇକି ନହେଲେ ଟୋକି ଜନ୍ମ ହେଲା ଦାଇକି ମାକେ ଖାଇଟା ବୋଲେ ତାକେ ଔଷଧ କଷା ଦେଲାଇନି ଛଅ ମାସ କି ଚାରି ମାସ କି ଦୁଇ ମାସ ଖାଇବା ଖାଯେ ଆଗଟୁ କେମିତି ଦେଇପାରିଲା ଡକ୍ଟର
3: ଦେଇପାରିଲା କାହି କାହି ଛାଲି ମନ ଗୁଣ୍ଡ ମନ କାହି କାହିଟା ମନ ଖାଇବାକୁ ଦେଇପାରିଲା କଣ୍ଠରେ ପିମ୍ପୁଡି ଗୁଣ୍ଡ କଣ୍ଠରେ କାହିଁ ସରସୁ ତେଲ କଣ୍ଠରେ କଞ୍ଚା ମନ ଦେଇପାରିଲେ ଖାଇପାରିଲୁ ଆମେ ଆଜିକାଲି ତ ଦେଶର ସୁଜା ମାରବା ପେଟରେ ଲଫାନ ମାର ସୁଜା ମାରବ
2: ଆଜିକାଲି
3: ଡ୍ରପ ଦେବା
2: ହେଲେ ଆଗେ ଖାଇଟା ବୋଲେ ସୁଜା ମାନେ ଦେଇତେ ଲାଗିବ ପିଲା ଠକି ମନ କି ନା
3: ଆମେ ସୁଜା ସୁଜି ନା ଲୋ ସୁଜା ସୁଜି ନା ଦେଇତେ ଲାଗେ ଆମର ଦିନେ
2: ସେତିକି ଆମ ନ ଦେଇତେ ଲାଗି
3: ଫୁଟା ଫେକବାଟା ତେଲ ହଲଦି ଘଷବାଟା ସେଟା ଏକା ଆମର ଦିନେ ରହିଲା
2: ହେଲେ ସେଟିକା ମନ ଜନ ସେ ଖାଇଟା ବୋଲେ ଛଅ ମାସ କେ ଦେବା ମାସ କେ ଦେବା ଆରି ବର୍ଷ କେ ଦେବା ସେଟା ମନ ରହିଲା କି
3: ନ ରହିଲା ଏଟା ମନ ଆଜିକାଲି କେନ୍ଦ୍ର ମନ ହେଲେ ଆମେ ନା ଜାଣି ଏଟା ମନ
2: ହେଲେ ସାନ ସାନ ପିଲା ମାନକେ ଗାଧେଇବାଟା ଖାଇବାଟା କିନ୍ତି ମାସିଟା
3: ସାନ ସାନ ପିଲା ମାନେ ଜନ୍ମ ଖାନୁ ଗାଧେଇବାର ଆମେ
2: ଏବେ ତ ଡାକ୍ତର ନାଇଁ ଏକା ବୋଲିଦେଲାନି ନ ଗାଧାଉ
3: ବୋଲାଇ ଏକୋଇଶ ଦିନ ଯାକ ତେଲ ଲଗା ନାଇଁ ଆରି ଗାଧା ନାଇଁ କାଇ କାଇ ବୋଲବା ଆମେ ତ ଆମେ ଜନ୍ମ ହେଲା ସାଙ୍ଗେ ସାଙ୍ଗେ ଗାଧାଇ ଚାଲୁ ତେଲ ଲଗାଇ ଚାଲୁ ହଳଦୀ ଲଗାଇ ଚାଲୁ ପେଟ ଖାଇ ଚାଲୁ
2: ଲାଗୁ ଦିନ କା ବୋଲ ରହିଲା କି ଏବର ଦିନ ବୋଲ
3: ଆଜିକାଲି ଡ୍ରାଇଭର ପିନ୍ଧାଇବା ତାହା ଦିନ ତ ସେମିତି କନା ପଟା ହକଡ଼ା ଫକଡ଼ା ସେଟା ମନ ଲାଗିଲା
2: ଡ୍ରାଇଭର ପିନ୍ଧିଲେ ନିମାନ କି ନାଇଁ ପିଲା ଠକି
3: ଡ୍ରାଇଭର ପିନ୍ଧିଲେ ଆଜିକାଲି ଦିନେ ଭଲ ବୋଲବା ତା ଆମର ଦିନେ ଭଲ ନାଇଁ ବୋଲୁ ଆମେ ନା ପିନ୍ଧାଉ
2: ତମର ଦିନେ ରହିଲା କି ଡ୍ରାଇଭର
3: ନାଇଁ ଆମର ଦିନେ ଡ୍ରାଇଭର ନା ରହିଲା ଆମର ଦିନେ ଡ୍ରାଇଭର ନା ପିନ୍ଧାଉ ଆମେ
2: ହେଲେ ଆଗରେ ଖାଇଟା ବୋଲେ ମା କ୍ଷୀର ଅମୃତ ସାଙ୍ଗେ ସମାନ ବୋଲି ବୋଲତେ
3: ଖୁଆଇବା
2: ତମର ବେଲେ ସେ ଖାଇଟା ବୋଲେ ସେ ଅମୁଲ ପରାଟା ଅମୁଲ କ୍ଷୀର ବୋଲତା ଦେଲାଇ

0: ମିଶା ଯାଇକରି ଭାଙ୍ଗି ହେଇଛି, ଥାନା ବାଲା କର ରହିଲେ ଥାନା ଯିବା, ଆରଟିଓ ବାଲା କର ରହିଲେ ଆରଟିଓ ଅଫିସରେ ଭାଙ୍ଗବା।
1: ଏଲା ଗୋଟେ ଗୋଟେ ଦେଖା ଗୋଟେ ଗୋଟେ ଚକ ଟାନେ ଏବେ କଲା ସେ ସିସି କ୍ୟାମେରା ଆମର ଜାଗା ଲାଇନି ମନେ କର ଲୋକମାନେ ଦେଖତ ନା ଆଜିକାଲି କଣ କଣ ଜାଗା ଟାନେ ସେ ପୋଲିସ ବାବୁ ସେ ରହିଲାନି। ଏବେ ଆମେ ପୋଲିସ ନାଇଁ ବୋଲିକରି ବାହାରି ଗଲେ ସେ ସିସି କ୍ୟାମେରା ଆମକୁ ଜାଗା ଲାଇନି
0: ସେ ଦେଇଛି। ଏବେ ପୋଲିସ ବାବୁ ରହିବା ହେଲେ ମିଶା ସିସିଟିଭି ଲୋକେ ଧରା ପଡ଼ବା ଏକା, ପୋଲିସ ବାବୁ ରହିଲେ ମିଶା ହୁଇସିଲ ପୁକ୍ସି ନ ଶୁଣ ଏ ଗାଡି ଚଲାଇଲାନି ନ ଶୁଣିଲେ ବୋଲି କହିଲେ ପୋଲିସ ବାବୁ ମିଶା ଫଟୋ ଉଠାଇ କରି ପଠାଇ ଦେଇଛି।
1: ଏଟା ତ ରାସ୍ତା କାମ ଲଗେ ଯିବାଟା ହେଲା ବାବୁ। ଏବେ ମନେକର ଦେଖ ଗାଡି ଗୋଟେ ମୋଟର ସାଇକେଲ ହଉ କି ସେ ବଡ ଗାଡି ଚଲାଇଲା ବେଲେ ଆମେ ଖାଇ ଖାଇ ସତର୍କ ରହିକିନା ଖାଇ ଖାଇ ନିୟମ ପାଳନ କରି ଚଲାଇବାର ଅଛି ବାବୁ।
0: ନିୟମ ପାଳନ କରବାଟା ଆଗେ ଇନ୍ସୁରାନ୍ସ କରବାର ଅଛେ, ତାର ପରେ ପଲ୍ୟୁସନ କରବାର ଅଛେ, ଫିଟନେସ ରହିବାର ଅଛେ, ଆହୁରି ପରମିଟ ରହିବାର ଅଛେ, ଆହୁରି ଲାଇସେନ୍ସ ରହିବାର ଅଛି। ଏ ପାଞ୍ଚଟା ଯାକ ସବୁବେଳେ ଜାଗ୍ରତ କରି ଗାଡି ଲଗେ ସଙ୍ଗାଇ ରହିବାର
1: ହେଲେ ଚାଲିଲା ବେଳେ ଦେଖା ଏବେ ସିଲ୍ ବେଲ୍ଟ କାଟା କି ମୋଟର ସାଇକେଲ କାଇ ହେଲମେଟ
0: ମୋଟର ସାଇକେଲ କାଟା କହିଲି ବାବୁ। ଏବେ ବଡ଼ ଗାଡି ଚଲାଇଲୁନି ବୋଲି କହିଲେ ଏବେ ସେ ପାଞ୍ଚଟା ଜିନିଷ ସାଙ୍ଗେ ଆହୁରି ରହିଛି, ଆମକେ ବେଲ୍ଟ ବାନ୍ଧି ହେବାର ଅଛେ, ୟୁନିଫର୍ମ ରହିବାର ଅଛେ, ସେଟା କେତେଟା ଜାଗା ଲାଗେ ଫାଇନ୍ ପକାଇଲାଇନି ବୁଲବା କଥା ଏମିତି ହେଲା। ଏବେ ସରକାର ସବୁ ତ ନିୟମ ମାନ କରଲାଇନି ସରକାର ନିୟମ କରଲା ଅଛେ, କାଗଜ ପତ୍ର ଅଛେ, ସବୁ ଅଛେ ବୋଲେ ଆମେ ତାକେ ମାନି କରି ଚାଲିଲେ ଏକା ଆମର ଜୀବନ କେ ମିଶା ରକ୍ଷା କରବୁ। ନିୟମ ନ ମାନତେ ଯାଇତେ ରହିବ ବୋଲେ ଏନେ ଗାଡି ମନା ହେଲେ ଢୁକା ହେଇ ମରବା କଥା ହେଲା। ଆଉ ମୋଟର ସାଇକେଲ ବାହାରିଲା ମାନେ ସବୁବେଳେ ହେଲମେଟ ଫାନ୍ଦି ହେବା, ଆମେ ଦେଖି ପାରିଲି ଲୋକ ମୁଣ୍ଡେ ପାଗ ବାନ୍ଧିଲା ବେଳା ଭିଡ଼ି ହେଲେ ଫାନ୍ଦି ହେଲେ କା ହେଇଛି ଫାନ୍ଦି ହେବା
1: ସେଟା ଆମର ପାଇଁ ସେ କି ନାଇଁ ସରକାର ସରକାର ତ ଆମର ଲୋକର ପାଇଁ ସେ ନିକ କଲାନି
0: ସୁବିଧା କରଲା ଅଛେ। ଆମେ ଗୋଟେ ହେଲମେଟ ଘେନିକରି ପିନ୍ଧିଲେ କା ହେଇଛି ଛୁଟା ମୁଣ୍ଡେ ଟାୱାର ଗୋଟେ ଭାଙ୍ଗି ହେଇକି ଉଠି ଗଲାଇନି ଲୋକମାନେ ଦୁକା ହେଇଦେଲାଇନି ସେଟା ଆଗେ ଦେଖବା ଦୁକା ହେଲେ ମିଶା କାହିଁ ହେଲେ ମିଶା ତୁଇ ହେଲମେଟ ପିନ୍ଧି ରହିଲୁସ କି ନାଇଁ ବୋଲି ସେଟା ଗୋଟେ ଆଉ ଗୋଟେ କେସ ହେଇଛି।
1: ଏବେ ଅଧିକ ଗାଲି ମିଶା କହନ୍ତି ମୁଣ୍ଡେ ସବୁଟା କି ନାଇଁ ମୁଣ୍ଡ ବାଜି ଗଲେ ସବୁ ବାହାରି ଯାଇଛି ଗଲା ପରା ଏନ୍ତା ସେ ନିୟମ ପାଳନ କଲେ ସରକାର ତ ଆମର ଜୀବନ ପାଇଁ ସେ ଆମର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କଲାଇନି
0: ସବୁ ବ୍ୟବସ୍ଥା କରଲାଇଛି ନା ବାବୁ। ଆରେ ଗୋଟେ କଥା କହିଦେଇ ତମକେ ଏବେ ଗରିବ ଦୁଃଖୀ ଗରିବ ଲୋକ ଗୋଟେ ମୋଟର ସାଇକେଲ କାଟା ଘେନି ରହିଛି ସେ ଗାଁ ହେଇନି ପୋଲି ଗାଁ ହେଇନି ଜୟପୁର ଆସ କାଟା ହେଲେ ଘେନି ନେବି କି କାଟା ବୋଲି ସେ ଲୋକ ନ ଜାଣତ ନା ଚା ପିତା ଟିକେ କାଟା ବୋଲିକିରି ସେଠି ମାତ୍ର ବେଶୀ ଟାକୁ ପକାଇ ଦେଲା ଏଠି ଫାଇନ ମାତ୍ର ଯାଇକରି ସେଟାକେ ବୁଝାମଣା କରଲେ ବୋଲେ ତାହେଲେ କାଟା ମିଶା କମାଇବା ବାବୁ ମାନେ କମାଇବେ ଯେମିତି ଫାଇନ ପଡ଼ିଲା ଅଛେ ବୋଲି କହିଲେ ସେଠି ଯାଇକିରି ବୁଝାମଣା କରିକିରି କାଟା ଡାବୁ ବାନ୍ଧିବି ଆଗେ ମୋର ଭୁଲ ହେଲା ଅଛେ ବୋଲି ମାନିଲେ ବୋଲେ ସେଠି କାଟା ମିଶା କମାଇବା
1: ଗାଡିଟା ସବୁ ତୁମେ କଲା ବୋଲେ ସବୁ କାଗଜ ପତ୍ର ରହିଲେ କାଟା ହେଇଗଲେ ସେ ଇନ୍ସୁରାନ୍ସ ଯୋଉଟା ବାନ୍ଧି ରହିବ ସେ ମୁଁ ସବୁ ବୁଝ ଭାଇ
0: ସେଟାର ପାଇଁ ବୋଲି ଇନ୍ସୁରାନ୍ସ ପେପର ସବୁବେଳେ ରଖି ରହିବାର ଲାଇସେନ୍ସ ପକାଇ ରହିବାର ପଲ୍ୟୁସନ ବୋଲିକି ଆସେ ନାଇଁ କି ବାବୁ ସେ ଗୋଟେ ଗାଡି ପଚା ପରାଟା ଗୋଟେ ଷ୍ଟିକର ପରାଟା ଗୋଟେ ଦେଲାଇନି ସେଟା ଗାଡି ଲୋକ ସେଟା ପଲ୍ୟୁସନ ବୋଲି କହିଲେ ସାଇଲେନ୍ସର ବାଟେ ଧୂଆଁ ବାହାରିଲାନି ନାଇଁ କି ସେଟା ଅଧିକ ନ ବାହାରବାର ବୋଲବା କଥା ସେଟା ସେ ଲୋକ ନେଇଗଲେ ସେ ଲୋକମାନେ ଟେଷ୍ଟ କରବାଏ ସେ ସାଇଲେନ୍ସର ଲୋକ ଗୋଟେ କାଟା ହେଲେ ଗୋଟେ ଯନ୍ତ୍ର ପରାଟା ପୁରାଇବା ଆର କମ୍ପ୍ୟୁଟର ଲୋକ ଟେଷ୍ଟ କରବାଏ ସେଟା ପାସ୍ ହେଲେ ଏକା ତାକୁ ପଲ୍ୟୁସନ ମିଳୁଛି ଅଧିକ ଧୂଆଁ ବାହାରତେ ରହିଲେ ନ ଦିଅ ସେ ପଲ୍ୟୁସନ ଅଧିକ ଧୂଆଁ ବାହାରୁଛି ବୋଲବା କଥା
1: ସେଟା ବାହାରିଲେ ଏନ୍ତା ଆମର ପବନ ଟା ମିଶିକରି ଦୂଷିତ କରିଦେଇଛି ଆରେ।

0: ସେଟା ତିଆର କରି ଆଣିଲେ ଦେବୁ ବୁଲି ଭାଇ।
1: ହଁ ହଁ ଏନ୍ତାର ସେ ନିୟମ ମନ ଗାଡ଼ିଟା ନେଇକି ଆମେ ଗାଡ଼ି ଚଲାଇବା କାଗଜ ଠିକ୍ ଠାକ୍ ରହିଲେ ଆମର ପାଇଁ ନିକ ସେ ଆଲେ ବାବୁ ବଡ଼ ନିମାନ କଥା କହିଲାସ ବେଶୀ ବେଶୀ ଧନ୍ୟବାଦ ଦେଲିନି ବାବୁ। ଆର କେବେ ଏନ୍ତାର ବେଡ୍ ଗାର୍ଡ ଗଲେ ଏନ୍ତାର ନିମାନ ମାନ କଥା ମନେ ତେରବୁ ତେବେ ଜୁହାର
2: ସମ୍ରା ହେଲେ କଥାବାର୍ତ୍ତା ତ କରଲୁ ଗୀତ ମିଶା ଶୁଣାଇ ଦେଲୁ
3: କେବେ
2: ଗାଲୁନି ବାଇବନି ମନ
3: ଜୁହାର।

ଶେଷ ହେଲା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ସନ୍ତୋଷୀ ଆଚାରୀ ଏବଂ ଜୟରାମ ମୁର୍ଜ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡ଼ିକ ପାଇଁ କଣ ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡ଼ିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ

0: ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ, ଆକାଶବାଣୀ କଟକ।
4: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆଉ ଅଳ୍ପ ସମୟ ପରେ 6:10 ଆପଣଙ୍କୁ ଶୁଣାଇବୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଶୁଣିବେ 6:30। 6:55 ରହିଛି ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ଆଜି ରାତି 7:00 ଏବଂ ରାତି 8:00। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ ରାତି 7:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଧାରାବାହିକ ନାଟକ ଅମୃତର ସନ୍ତାନର 5ମ ଭାଗ ଶୁଣିବେ ଆଜି ରାତି 8:15। ମୂଳ ଉପନ୍ୟାସ ରଚନା କରିଛନ୍ତି ଗୋପୀନାଥ ମହାନ୍ତି, ନାଟ୍ୟଲେଖା ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ସନ୍ତୁରରେ ଧୁନ ସଜେଇଛନ୍ତି ଶିଳ୍ପୀ ଉଲ୍ଲାସ ବାପଟ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ। ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ ଶୁଣିବେ ରାତି 9:30। ଦେଶିଆ ଗୀତ ଆପଣଙ୍କୁ ଶୁଣାଇବୁ ରାତି 9:45। ଶିଳ୍ପୀମାନେ ହେଲେ ପ୍ରଶାନ୍ତ କୁମାର ସାମନ୍ତରାୟ, ପ୍ରୀତି ପଣ୍ଡା ଏବଂ ନବକିଶୋର ଭତ୍ରା। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 10:00। ଶିଳ୍ପୀ ହେଲେ ପଣ୍ଡିତ ସିଆର୍ ବ୍ୟାସ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମାଲବ। କିଛି ହିନ୍ଦୀ କଥାଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ଆଜି ରାତି 10:30। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ଆସନ୍ତୁ ଜାଣିବା ଆସନ୍ତାକାଲିର କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ସକାଳ 6:05ରେ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଅକ୍ଷୟ ମହାନ୍ତି, ପ୍ରୀତିନନ୍ଦା ରାଉତରାୟ, ଉପେନ୍ଦ୍ର କୁମାର ମିଶ୍ର, ରୀନାରାଣୀ ପ୍ରଧାନ ଏବଂ ରାଧାକୃଷ୍ଣ ଭଞ୍ଜ। ସକାଳ 6:25ରେ ଶୁଣିବେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଳି ଶୁଣିବେ ସକାଳ 6:45ରେ। ଏଥିରେ ଶୁଣିବେ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ସାନିଆ ମାଣ୍ଡ୍ରା ଏବଂ ସାଥୀ। ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25ରେ। ବିଷୟ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସକାଳ 8:30ରେ। ସକାଳ 9:00ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 9:30ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ଦିନ 11:00ରେ ପ୍ରଚାର କରିବୁ ନାଟକ

ରଚନା ଏବଂ ପ୍ରଯୋଜନା କରିଛନ୍ତି ଅଶୋକ କୁମାର ମିଶ୍ର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12ଟାରେ। ସଙ୍ଗୀତ ବିଚିତ୍ର କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ଗୀତା ଖୁଣ୍ଟିଆ, ବାଳକୃଷ୍ଣ ଦାସ, ଭୁବନେଶ୍ୱରୀ ମିଶ୍ର ଏବଂ ଅକ୍ଷୟ କୁମାର ମହାନ୍ତି। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5ଟାରେ। ଏଥିରେ ରହିଛି ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ।

ରାତି 7:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ବନାନୀ କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା କରିଛନ୍ତି ଡକ୍ଟର କୃତିବାସ ନାୟକ। ସଙ୍ଗୀତରେ ସଜେଇଛନ୍ତି ସନ୍ନ୍ୟାସୀ ପରିଚା। ରାତି 9:30 ଶୁଣିବେ ନାଟକ। ଆପଣଙ୍କ ଅନୁରୋଧରେ କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ କର୍ଜ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ, ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ସଞ୍ଜୀବ ଦର୍ଶନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଏଥର ଆସନ୍ତୁ ଶୁଣିବା ଜିତ୍ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6:20। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 199ତମ ଭାଗ।

ହିରଣ୍ୟକଶିପୁ ପ୍ରହ୍ଲାଦକୁ ମାରିବାର ଯେତେ ଉପାୟ କଲେ ମଧ୍ୟ ତାର ମୃତ୍ୟୁ ହେଲା ନାହିଁ। ପୁତ୍ରର ମହାନୁଭବତା ଅନୁଭବ କରିବା ଫଳରେ ନିଜ ଜୀବନ ପ୍ରତି ତାର ଭୟ ସଞ୍ଚାର ହେଲା। ରାଜନୀତି ସହ ଗାର୍ହସ୍ଥ ଧର୍ମ ସମ୍ପର୍କରେ ପଢ଼ାଇବା ପାଇଁ ହିରଣ୍ୟ ଗୁରୁପୁତ୍ର ଦ୍ୱୟଙ୍କୁ କହିଲା। ଗୁରୁଙ୍କ ଅନୁପସ୍ଥିତିରେ ପ୍ରହ୍ଲାଦ ନିଜ ସହପାଠୀମାନଙ୍କୁ ବୁଝାଇ କହିଲା ଯେ ମର୍ତ୍ତ୍ୟରେ ଜନ୍ମ ହୋଇ ଯାହାର ଆତ୍ମଜ୍ଞାନ ନାହିଁ ତା ଜୀବନ ବୃଥା। ଦିନେ ସମସ୍ତଙ୍କୁ ମୃତ୍ୟୁବରଣ କରିବାକୁ ହେବ। ସଂସାର ଭ୍ରମରୁ ମୁକ୍ତି ପାଇଁ ପ୍ରହ୍ଲାଦ ସେମାନଙ୍କୁ ଭାଗବତ ଧର୍ମ ସମ୍ପର୍କରେ ବୁଝାଇ କହିଲା ଯେ ସଂସାର ମଧ୍ୟରେ କୃଷ୍ଣ ଚରଣ ଛଡ଼ା ମଣିଷର ଅନ୍ୟ ଗତି ନାହିଁ।

0: ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 199ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ବିକାଶ ମନ୍ତ୍ର, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିପାରିବେ। କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ାମାଝୀ।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯେଉଁ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯେଉଁମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯେଉଁ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯୋଉ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି 2-3 ଅନ୍ୟ ବି ସ୍କିମ୍ ରଖୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021ରୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7,000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7,000ରୁ ପାଖାପାଖି 6,500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ଡ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର୍, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି, ଆମର ଯୋଉ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼, ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୋ ଉପରେ କାମ କରନ୍ତି, ତ ବ୍ୟାମ୍ବୋ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରୀ ଦେଇଥାଉ, ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ୍ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କଣ ହେଇପାରିବ, ସେ ଜାଗାରେ କୋଉଥିପାଇଁ ଲୋକ ଇଣ୍ଟରେଷ୍ଟେଡ ଅଛନ୍ତି, କୋଉ କୋଉ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ ଥାନ୍ତି, କିନ୍ତୁ ସିଲେଇ ଛାଡିକି ଆଉ କୋଉଥିପାଇଁ ସେମାନେ ଇଣ୍ଟରେଷ୍ଟେଡ ଅଛନ୍ତି, ଆଉ ସେଇଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ, ଏ ଦୁଇଟା ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ, ଯୋଉ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର କଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କୋଉ କୋଉ ବେନିଫିଟ୍ ପାଇବେ।
1: ତେବେ ସାର୍, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍, ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ ଗଭର୍ଣ୍ଣମେଣ୍ଟର ଯୋଉ ସ୍କିମ ଗୁଡାକ ଆସୁଥାଏ ସେଇ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋସିଷ୍ଟମରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ ରହିଛି, ତ ଏଇ ଜାଗାରେ ଆମ ରୋଲ ରହିଛି ତାଲିମ ଦେବାଟା, ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉ

0: ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତି କି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିରି ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ। ଠିକ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ, ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିରୀ ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡାଏ ଆମର ବେନିଫିସିଆରୀ ଅଛନ୍ତି ଯେଉଁମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯେଉଁମାନେ ପଢୁଥିଲେ, ତାଙ୍କ ସାଙ୍ଗରେ ଯେଉଁମାନେ ବେନିଫିସିଆରୀ ତାଲିମ ନେଉଥିଲେ, ତାଙ୍କୁ ହିଁ ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ। ବେହେରା ଏରିଆରେ ଆମର କିଛି ଅଣିମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ। ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତି କି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟ ର ଯାଇକି ଏନଗେଜ ହେଇକି ଗୋଟେ 10-4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲ ର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟ ର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, ଡିଆଇସି ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ, ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନଭିନ୍ସ କରିବାକୁ ପଡୁଛି ଲୋକଙ୍କୁ, ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏଇ ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭି ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ

0: ଆତ୍ମନିର୍ଭର ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ। ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ଜଣ ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକର 21 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ୍ ଇଣ୍ଡିଆ ମିଶନ ଆମକୁ ସଶକ୍ତ ସ୍ୱାବଲମ୍ବୀ କରିଛି। ଏଣୁ ସରକାରଙ୍କୁ ଧନ୍ୟବାଦ।
1: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନାରେ ଥିଲେ ସଜିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶ।

0: ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
1: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
0: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
1: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
0: ଘର ପାଖରୁ ବଣବୁଦା ସଫା କରନ୍ତୁ।
1: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
0: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
1: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେବା, ସୁଶାସନ ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଓଡ଼ିଶାବାସୀ ଜାଳିଲେ ଆଶୀର୍ବାଦର ଦୀପ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଆସନ୍ତାକାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା 28 ତାରିଖରେ ହେବ ମହାନଦୀ ଜଳ ବିବାଦର ଶୁଣାଣି ଏବଂ ଦେଶରେ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 50 ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷର ନେତୃତ୍ୱ ସମଗ୍ର ଦେଶକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ି ତୋଳିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଆଜିଠାରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ଆଜି ଗୁଜରାଟର ଭଡ଼ନଗରଠାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ। ଆଜିର ଦିବସ ସମାଜର ପ୍ରତ୍ୟେକ ବର୍ଗଙ୍କୁ ସେବାଯାତ୍ରାରେ ସାମିଲ ହେବାକୁ ପ୍ରେରଣା ପ୍ରଦାନ କରୁଛି। 2047 ବିକଶିତ ଭାରତ ସ୍ୱପ୍ନ ହାସଲ ଦିଗରେ ନିଃସ୍ୱାର୍ଥପରତାର ସହ ଅଧିକ ସମର୍ପଣ ଭାବର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶାହା କହିଛନ୍ତି।
1: ଜବ୍ ସେ ଦେଶ ଆଜାଦ ହୁଆ ତବ୍ ସେ ଲେକର ଆଜ ତକ୍ କିସି ବି ରାଜନେତା ନେ 25 ସାଲ ତକ୍ ରାଜ୍ୟ କେ ମୁଖ୍ୟା ଔର ଦେଶ କେ ମୁଖ୍ୟା କେ ରୂପ ମେ सेवा देने का रिकॉर्ड नहीं बना है। मोदी जी एकमेव नेता है जिन्होंने 25 साल तक हर चुनाव में विजय प्राप्त कर जनता के आशीर्वाद प्राप्त कर ये काम किया। देश के सार्वजनिक जीवन में बहुत बड़ी बात और भारतीय जनता पार्टी और एनडीए के साथी दलों ने तय किया कि इस अवसर को देश भर की जनता के साथ ले जाएंगे।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସେବା ସଂକଳ୍ପ ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ମାନବ ସେବା ଓ ତ୍ୟାଗର ଏକ ବିରାଟ ଜନ ଆନ୍ଦୋଳନ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଦୈନନ୍ଦିନ ଜୀବନରୁ କିଛି ସମୟ ବାହାର କରି ସମାଜ ସେବାରେ ନିୟୋଜିତ ହେବା ସହ ଦେଶ ସେବା ପାଇଁ ବ୍ରତୀ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏକ ରକ୍ତଦାନ ଶିବିରକୁ ଶ୍ରୀ ମାଝୀ ଉଦ୍ଘାଟନ କରିଥିଲେ। ଏହାସହ ରାଜ୍ୟରେ ଆଜି ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଗୁପ୍ତେଶ୍ୱର ମନ୍ଦିର ସହ ଅନ୍ୟ ସ୍ଥାନରେ ଦୀପଦାନ କରାଯାଇଛି। ସମଗ୍ର ବିଶ୍ୱ ନୂତନ ଓ ବିଶ୍ୱାସଯୋଗ୍ୟ ଉତ୍ପାଦନ କେନ୍ଦ୍ର ସନ୍ଧାନ କରୁଛି ଏବଂ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜକୁ ନିରନ୍ତର ପ୍ରସ୍ତୁତ କରୁଛି। ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଶ୍ୱିକ ଉତ୍ପାଦନ ଆହ୍ୱାନର ମୁକାବିଲା ପାଇଁ ଦେଶକୁ ଏକ ନିର୍ଭରଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତରେ ନିର୍ମିତ ଚିପ୍ସ ଏବେ ଦେଶ ତଥା ବିଦେଶରେ ମଧ୍ୟ ଉପଲବ୍ଧ ହେଉଛି। ସେମିକଣ୍ଡକ୍ଟର ମିଶନ 2.0 ପ୍ରଥମ ପର୍ଯ୍ୟାୟରେ ବ୍ୟୟ ଅଟକଳ 8 ବିଲିୟନ୍ ଆମେରିକୀୟ ଡଲାରରୁ 13.5 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 12 ଚିପ୍ସ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭବିଷ୍ୟତରେ ଏହା ଅଧିକ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣରେ ଯୋଗଦେବେ ବୋଲି ଜଣାପଡ଼ିଛି। ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ୟୁରୋପ, ଜାପାନ, ଦକ୍ଷିଣ କୋରିଆର

0: ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଓଡ଼ିଶାକୁ ସେମି କଣ୍ଡକ୍ଟର ହବ୍ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଶ୍ରୀ ମାଝି ଅଂଶଗ୍ରହଣ କରିବେ। ସମ୍ମିଳନୀରେ 600ରୁ ଅଧିକ ପ୍ରଦର୍ଶକ, 300 ଅନ୍ତର୍ଜାତୀୟ କମ୍ପାନୀ ଏବଂ 50ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପିଏମ୍ ବିଶ୍ୱକର୍ମା ଯୋଜନା ଆଜି 3 ବର୍ଷ ପୂରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 2023 ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଅଦ୍ୟାବଧି 30 ଲକ୍ଷ ହିତାଧିକାରୀ ପଞ୍ଜିକୃତ ହେବା ସହ ବଡ଼ ଉପଲବ୍ଧି ହାସଲ ହୋଇଛି। 18 ଚିହ୍ନଟ ବ୍ୟବସାୟରେ ନିୟୋଜିତ ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ସହାୟତା ପ୍ରଦାନ କରାଯାଉଛି। ଏହା ସେମାନଙ୍କର ଉତ୍ପାଦନ କ୍ଷମତା, ଆୟ ଏବଂ ଉଦ୍ୟୋଗୀ ହେବାର ସମ୍ଭାବନାକୁ ବୃଦ୍ଧି କରିବାରେ ସକ୍ଷମ ହୋଇପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳ ବିବାଦର ଶୁଣାଣି ଆସନ୍ତା 28 ତାରିଖରେ ହେବ। ଏହି ସମ୍ପର୍କରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଜାତୀୟ ଜଳ ଆୟୋଗଙ୍କ ମଧ୍ୟସ୍ଥତାରେ ଉଭୟ ରାଜ୍ୟ ମଧ୍ୟରେ ବୈଷୟିକ ଆଲୋଚନା ଜାରି ରହିଛି। ବିବାଦର ସମାଧାନ ଦିଗରେ ତଥ୍ୟ ଆଧାରିତ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଜଳବଣ୍ଟନ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣା ଉଦ୍ୟମ ଚାଲିଛି। ଜଳବଣ୍ଟନ କମିଟି ଉଭୟ ରାଜ୍ୟର ତଥ୍ୟ ବିଶ୍ଳେଷଣ କରୁଛି। ଜଳ ଉପଲବ୍ଧତା, ବ୍ୟବହାର, ଜଳ ସଂରକ୍ଷଣ କ୍ଷମତା ଏବଂ ଭବିଷ୍ୟତ ଜଳର ଆବଶ୍ୟକତା ଭଳି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
1: ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ଦୁଇଥର ମିଟିଂ କରିସାରିଲେଣି ଏବଂ ପରବର୍ତ୍ତୀ ମିଟିଂ 21 ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଛି ଏବଂ ଯେଉଁ ଜଳ ବଣ୍ଟନ ଦୁଇ ରାଜ୍ୟ ମଧ୍ୟରେ କେଉଁ ଆଧାରରେ କରାଯିବ, ଉଭୟ ରାଜ୍ୟର ସୁରକ୍ଷା, ଉଭୟ ରାଜ୍ୟର ସ୍ୱାର୍ଥକୁ ଆଖିଆଗରେ ରଖି ଏ ମହାନଦୀ ଜଳ ବଣ୍ଟନକୁ କିଭଳି କେଉଁ ଆଧାର ଭିତ୍ତିରେ କରାଯିବ ତାର ରୂପରେଖ ଆଗାମୀ ଦିନରେ ନବ।
0: ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ମହିଳାଙ୍କ ନେତୃତ୍ୱରେ ବିକାଶ ଏବଂ ସମୃଦ୍ଧିର ସଂକଳ୍ପ ନେଇ ରାଜ୍ୟରେ ଲାଗୁ ହୋଇଥିବା ସୁଭଦ୍ରା ଯୋଜନାକୁ ଆଜି 2 ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁଭଦ୍ରା ଯୋଜନାରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ 5ଟି କିସ୍ତିରେ 25,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମେତ ଆୟୋଗର ସଦସ୍ୟମାନେ ବରଗଡ଼ ଜିଲ୍ଲା ଗସ୍ତ କରିବା ସହ ଶିଶୁ କଲ୍ୟାଣ, ସୁରକ୍ଷା ଓ ଅଧିକାର ସମ୍ପର୍କିତ ଭିଭିଭୂମିର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ଆୟୋଗଙ୍କ ଏହି ଉଚ୍ଚସ୍ତରୀୟ ଦଳ ଥାନାଗୁଡ଼ିକରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ଏବଂ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ରହଣି ଓ ପୁନର୍ବାସ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ହୋଇଥିଲା। ବିଶ୍ୱ ନିର୍ମାଣକର୍ତ୍ତା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇଛି। ଦେବଶିଳ୍ପୀଙ୍କ ପୂଜା ଆଶ୍ୱିନ କନ୍ୟା ସଂକ୍ରାନ୍ତିରେ ପାଳନ କରାଯାଇଥାଏ। ରାଜ୍ୟର ଶିଳ୍ପାନୁଷ୍ଠାନ ସମେତ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା କରାଯାଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ବିମ୍ବାସୁରବଦ୍ଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପ ପରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଏହି ନୀତି ଅନୁଯାୟୀ ପ୍ରଭୁ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇବା ପରେ ନାଟମଣ୍ଡପସ୍ଥିତ ଖଟ ଉପରକୁ ବିଜେ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେବା ସଂକଳ୍ପ ଅଭିଯାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହ ନିର୍ବାଚନ ମଣ୍ଡଳୀର 8ଟି ମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଦୀପ ଦାନ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେବା ସହ ଜନସାଧାରଣଙ୍କୁ ଦୀପଦାନ ଓ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲା ଭାପୁର ମେଡିକାଲ ପରିସରରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ରକ୍ତଦାନ ଶିବିରରେ 30 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ 1 ଲକ୍ଷରୁ ଉର୍ଦ୍ଧ୍ୱ ଦୀପ ପ୍ରଜ୍ୱଳନ କରାଯାଉଛି। ଭୈରବୀ ପୀଠ ଏବଂ ରାମେଶ୍ୱର ମନ୍ଦିରରେ ଶୁଭେଚ୍ଛୁମାନେ ଦୀପ ପ୍ରଜ୍ୱଳନ କରିଥିଲେ।

0: ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଶନିବାର ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେବା ସୁଶାସନ ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଓଡ଼ିଶାବାସୀ ଜାଳିଲେ ଆଶୀର୍ବାଦର ଦୀପ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଆସନ୍ତାକାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତା 28 ତାରିଖରେ ହେବ ମହାନଦୀ ଜଳ ବିବାଦର ଶୁଣାଣି ଏବଂ ଦେଶରେ ଆଜିଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ। ଆଜିର ପ୍ରସଙ୍ଗ ସେବା ସଂକଳ୍ପ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଭାରତୀୟ ରାଜନୈତିକ ଚିନ୍ତାଧାରାରେ ସେବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜରୁ ଆରମ୍ଭ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ଦୃଷ୍ଟିକୋଣ ପର୍ଯ୍ୟନ୍ତ ସାଧାରଣ ମଣିଷଙ୍କ ଦୈନନ୍ଦିନ ଜୀବନଶୈଳୀକୁ ପ୍ରାଥମିକତା ପ୍ରଦାନ କରିବାର ଚିନ୍ତାଧାରା ଦେଖିବାକୁ ମିଳିଥାଏ। ତେଣୁ ସେବା ମାଧ୍ୟମରେ ସାଧାରଣ ଜନତାର ଜୀବନରେ ପରିବର୍ତ୍ତନ ଆଣିବା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଥାଏ। ଅନ୍ୟ ପ୍ରକାରେ କହିବାକୁ ଗଲେ ଜନସେବା ଦାୟିତ୍ୱ ଓ ସମର୍ପଣର ମାଧ୍ୟମ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୃଷ୍ଟିକୋଣ ଆଧାରିତ ଦାୟିତ୍ୱ ଓ ସମର୍ପଣ ସହ ଜନସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ଶ୍ରୀ ମୋଦିଙ୍କର ଆଜି 76ତମ ଜନ୍ମଦିନ ପାଳନ କରାଯାଉଛି। ତାଙ୍କର ଜନ୍ମଦିନ ଏବଂ ଜନସେବାର 25 ବର୍ଷ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରାଯାଇଛି। ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ଶ୍ରୀ ମୋଦିଙ୍କ ଜନ୍ମସ୍ଥାନ ଗୁଜରାଟ ଉଡନନଗରରୁ ଏହି ଅଭିଯାନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି ତାଙ୍କ ଜୀବନରେ ରାଷ୍ଟ୍ର ପ୍ରଥମ ନୀତି ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ଏହି ଦୃଷ୍ଟିକୋଣ ଆଧାରରେ ଜନସେବାକୁ ନିଜର ବ୍ରତ କରିଛନ୍ତି। ଏହାର ପ୍ରକୃତ ଅର୍ଥ ହେଉଛି ଦେଶର ବିକାଶ ଯାତ୍ରାରେ ପ୍ରତ୍ୟେକ ବର୍ଗ ନିଜକୁ ଏକ ଅଂଶୀଦାର ଭାବେ ଅନୁଭବ କରିବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ବିକାଶର ଅସମାନତ ହ୍ରାସ ପାଇବା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ମୁଖ୍ୟ ଉଦ୍ଦେଶ୍ୟ। ଯୁବ ଓ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ କୃଷକଙ୍କ ଆୟ ଓ ଜୀବନଧାରଣ ମାନରେ ଉନ୍ନତି ଆଣିବାକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ନିଜର ଦୃଷ୍ଟିକୋଣକୁ ଯୁବବର୍ଗ ଓ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା। ସେବା ସମର୍ପଣ, ସୁଶାସନ ଓ ଜନଭାଗିଦାରୀର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାକୁ ଏହି ଅଭିଯାନ ଅଧୀନରେ ଲକ୍ଷ୍ୟ ରଖାଯାଇଛି। ଅଭିଯାନର କେନ୍ଦ୍ରବିନ୍ଦୁରେ ରହିଛି ବିକଶିତ ଭାରତ ଦୃଷ୍ଟିକୋଣ। ସ୍ୱାଧୀନତାର ଶତବାର୍ଷିକ ବର୍ଷ ଅର୍ଥାତ୍ 2047ରେ ଭାରତକୁ ଏକ ବିକଶିତ, ଆତ୍ମନିର୍ଭର ଓ ସଶକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟବସ୍ଥା ହୋଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ପ୍ରଥମ ଦିନରେ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଜିଠାରୁ ମଧ୍ୟ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ ହୋଇଛି। ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରାଯାଇଛି। 2017 ମସିହାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପ୍ରତିଫଳିତ ହେଉଛି। ସ୍ୱଚ୍ଛତା କ୍ଷେତ୍ରରେ ଯୁବବର୍ଗଙ୍କୁ ଅଧିକ ଉତ୍ସାହିତ କରିବା ତଥା ବର୍ଜ୍ୟବସ୍ତୁରୁ ସାମଗ୍ରୀ ପ୍ରସ୍ତୁତି ମାଧ୍ୟମରେ ରୋଜଗାରର ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ପୁନଃ ସଂଯୋଜିତ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ସ୍ୱଚ୍ଛତା ପାଇଁ ସହଭାଗିତା ସ୍ୱଚ୍ଛ ଭାରତ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୁହିକ ଅଂଶଗ୍ରହଣ ଓ ସହଭାଗିତାର ଦାୟିତ୍ୱ ପ୍ରସଙ୍ଗ ଆଧାରର ଚଳିତ ବର୍ଷର ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ସ୍ୱଚ୍ଛତା ୟୁନିଟ୍ ତଥା ସାର୍ବଜନୀନ ସ୍ଥାନଗୁଡ଼ିକର ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ଏପରିକି ଅତ୍ୟନ୍ତ ଅପରିଷ୍କାର ସ୍ଥାନଗୁଡ଼ିକର ଚିହ୍ନଟ, ଆକଳନ ଏବଂ ଏହାର ସମୟବଦ୍ଧ ସମାଧାନ ନେଇ

0: ପଦକ୍ଷେପ ଗ୍ରହଣ କରାଯିବ। ସ୍ୱଚ୍ଛତା ଜ୍ଞାନଯାତ୍ରା ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁର ପରିଚାଳନା ନେଇ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହ ବର୍ଷା ଜଳ ଅମଳ ଓ ଜଳ ପରିଚାଳନା ସମ୍ପର୍କରେ ଅବଗତ କରାଯିବ। ସ୍ୱଚ୍ଛତା ପାଇଁ ଜନଭାଗିଦାରିତାକୁ ଅଧିକ ଗତିଶୀଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନାଗରିକଙ୍କ ସମ୍ପୃକ୍ତି ଆଧାରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ଆହୁରି ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ସ୍ୱଚ୍ଛତା ଓ ଜନସେବା ଏକ ମାଧ୍ୟମ ପାଲଟିବ। ଉଭୟ କ୍ଷେତ୍ରରେ ଜନଭାଗିଦାରିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ, ଯୁବଶକ୍ତିର ନବସୃଜନ, ମହିଳାଙ୍କ ନେତୃତ୍ୱ, କୃଷକଙ୍କ ସମୃଦ୍ଧି, ଶ୍ରମିକଙ୍କ ସମ୍ମାନ, ଉଦ୍ୟୋଗ ବିକାଶ ଏବଂ ପରସ୍କର ମଧ୍ୟରେ ବିଶ୍ୱାସ ଦ୍ୱାରା ହିଁ ବିକଶିତ ଭାରତ ଯାତ୍ରା ଅଧିକ ସହଜ ଓ ସୁଗମ ହୋଇପାରିବ। ଗତ କିଛି ବର୍ଷ ମଧ୍ୟରେ ଦେଶର ବିକାଶ ଯାତ୍ରାରେ ଅନେକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଭିତ୍ତିଭୂମି, କୃଷି, ଉତ୍ପାଦକତା, ନିର୍ମାଣ, ପ୍ରତିରକ୍ଷା, ମହାକାଶ ଓ ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି ଏବଂ ମାନବ ସମ୍ଭଳର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଭାରତ ନୂତନ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ବିଶ୍ୱ ମଞ୍ଚରେ ଭାରତର ପ୍ରଭାବ ବୃଦ୍ଧି ପାଇବା ସହ ନେତୃତ୍ୱ ପ୍ରତି ବିଭିନ୍ନ ଦେଶର ଆଗ୍ରହ ଏଭଳି ପରିବର୍ତ୍ତନର ଏକ ପ୍ରତିଫଳନ। ଆସନ୍ତୁ ଏହି ଅଭିଯାନ ମାଧ୍ୟମରେ ସେବା ତଥା ସ୍ୱଚ୍ଛତାର ମନୋଭାବକୁ ଅଧିକ ଶାଣିତ କରିବା ଓ ଲୋକଙ୍କ ଜୀବନରେ ସ୍ଥାୟୀ ପରିବର୍ତ୍ତନର ସାକ୍ଷୀ ହେବା।
1: ଶୁଣିଲେ ଆଜିର ପ୍ରସଙ୍ଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ଥିଲେ ନିନା ସାହୁ।
2: ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣିବା ଆମ ଭିତରେ କିଛି ଅଛି ଚଳଚ୍ଚିତ୍ରର। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

ଏଥର ଶୁଣିବା ବଜରଙ୍ଗୀ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା। ସୁବ୍ରତ ସ୍ୱାଇଁଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଉତ୍ପାଦନ କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତ ଏକ ନିର୍ଭରଯୋଗ୍ୟ ତଥା ସ୍ଥିର ଦେଶ ଭାବେ ପରିଗଣିତ ହେଉଛି, କହିଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀଙ୍କ 76ତମ ଜନ୍ମଦିବସ ଏବଂ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ. ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ 3ଟି ଭାଷାନୀତି ପ୍ରଣୟନ 2027 ଶିକ୍ଷାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ. ବିକଶିତ ଭାରତ ପାଇଁ ବିକଶିତ ଗ୍ରାମ ଦୃଷ୍ଟିକୋଣ ଆଧାରରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବାକୁ ଆହ୍ୱାନ ଦେଲେ ଗ୍ରାମୀଣ ବିକାଶ ମନ୍ତ୍ରୀ. ଏବଂ ତୃତୀୟ ତଥା ଅନ୍ତିମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଆଫଗାନିସ୍ତାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱ ଏବେ ଏକ ନୂତନ ତଥା ବିଶ୍ୱସ୍ତ ଉତ୍ପାଦନ କ୍ଷେତ୍ର ଅନ୍ୱେଷଣ କରୁଛି. ଭାରତ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ନିରନ୍ତର ଭାବେ ନିଜକୁ ପ୍ରସ୍ତୁତ କରୁଛି. ନୂଆଦିଲ୍ଲୀର ଦଶଭୂମିରେ ସେମିକର ଇଣ୍ଡିଆ 2026 ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ଆନ୍ତର୍ଜାତିକ ସ୍ତରରେ ଉତ୍ପାଦନ କ୍ଷେତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ଏକ ନିର୍ଭରଯୋଗ୍ୟ ଏବଂ ସ୍ଥିର ଦେଶ ଭାବେ ପରିଗଣିତ ହେଉଛି. ଏହି ଅବସରରେ ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ବର୍ଦ୍ଧିତ ଚାହିଦା, ମେମୋରି ପ୍ଲେସ୍ମେଣ୍ଟ ଏବଂ ତାପ ପରିଚାଳନା ଆଦି ବ୍ୟବସ୍ଥାକୁ ସମନ୍ୱିତ କରିବାରେ ଉପଯୋଗୀ ସାବ୍ୟସ୍ତ ହେଉଛି. ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ ତ୍ୱରାନ୍ୱିତ ହୋଇଛି ଏବଂ ଏହାଦ୍ୱାରା ନବସୃଜନ, ନିବେଶ ଏବଂ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
1: ବିତେ ଏକ ଦଶକ ମେ ଭାରତ ନେ ଅପନେ ଟ୍ରାନ୍ସମିଶନ ନେଟୱର୍କ କୋ ଭି ଏକ୍ସପେଣ୍ଡ କିଆ ହେ ସାଥିଓ ଭାରତ ମେ ପାୱର ଇନ୍ଫ୍ରାଷ୍ଟ୍ରକ୍ଚର କା ୟେ ବିସ୍ତାର ହମାରେ ସେମିକଣ୍ଡକ୍ଟର ଇକୋସିଷ୍ଟମ କେ ଲିଏ ଭି ଏକ ବଡି ଷ୍ଟ୍ରେଙ୍ଗଥ ହେ ଭାରତ ହର ଓ କଦମ ଉଠା ରହା ହେ ଜୋ ହମେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି କା ଏକ ପ୍ରିଫର୍ଡ ଡେଷ୍ଟିନେସନ ବନାଏ.
0: ପ୍ରଧାନମନ୍ତ୍ରୀ କହିଛନ୍ତି, ସେମିକଣ୍ଡକ୍ଟର ମିଶନ 2.0 ପ୍ରଥମ ପର୍ଯ୍ୟାୟରେ ବ୍ୟୟ ଅଟକଳ 8 ବିଲିୟନ ଆମେରିକୀୟ ଡଲାରରୁ 13.5 ବିଲିୟନ ଡଲାରକୁ ବୃଦ୍ଧି ପାଇଛି. ଏପର୍ଯ୍ୟନ୍ତ 12 ଚିପ୍ସ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି. ଭବିଷ୍ୟତରେ ଏହା ଅଧିକ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଦେଶର ପ୍ରତ୍ୟେକ ନାଗରିକ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଅଙ୍ଗୀକାରବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ବୈଷୟିକ ଆହ୍ୱାନ ସତ୍ତ୍ୱେ ଭାରତ 7.8% ଅଭିବୃଦ୍ଧି ହାସଲ କରିଛି. ସମାରୋହରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇପାରିଛି. ସେମିକନ୍ 2.0 ଅଧୀନରେ ଶିଳ୍ପ ପ୍ରତିଷ୍ଠା 6 ପ୍ରମୁଖ ପ୍ରସଙ୍ଗ ଉପରେ କେନ୍ଦ୍ରୀଭୂତ ହେଉଛି. ଏହି ସମ୍ମିଳନୀରେ 600 ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଏବଂ 50 ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି. ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନ୍ ସମେତ ଭାରତର 12 ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି. ସହଯୋଗ, ନିବେଶ, ନବସୃଜନ ଏବଂ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ତିନିଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76ତମ ଜନ୍ମଦିବସ ଏବଂ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି. ଗୁଜରାଟର ଭଡ଼ନଗରଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି. ସମାଜର ପ୍ରତ୍ୟେକ ବର୍ଗଙ୍କୁ ସେବାଯାତ୍ରାରେ ସାମିଲ ହେବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି. 2047 ବିକଶିତ ଭାରତ ସ୍ୱପ୍ନ ହାସଲ ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଭଳି ନିଃସ୍ୱାର୍ଥପରତା ଏବଂ ଅଧିକ ସମର୍ପଣ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ଶାହା ଦେଶବାସୀଙ୍କୁ ନିବେଦନ କରିଛନ୍ତି. ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ମଧ୍ୟ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି. ଆସନ୍ତା ମାସ 17 ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ଆଜି 25 ବର୍ଷ ପୂରଣ ହୋଇଛି. ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଆଜି ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି. ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି. ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି. ସେବା ସଂକଳ୍ପ ଅଭିଯାନର ଆଜି ଏକ ସ୍ୱତନ୍ତ୍ର

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ଏବେ ଆସନ୍ତୁ ଶୁଣିବା ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଖବର ଧାରାବାହିକରେ ଆମେ ଆପଣଙ୍କୁ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ଲକ୍ଷ୍ୟକୁ କିପରି କାର୍ଯ୍ୟରେ ପରିଣତ କରାଯାଇପାରିଛି ତାହାର ଉଦାହରଣ ପ୍ରଦାନ କରୁଛୁ। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସରକାର ଏବଂ ନାଗରିକଙ୍କ ମଧ୍ୟରେ ସିଧାସଳଖ ତଥା ନିରନ୍ତର ଯୋଗାଯୋଗ ସ୍ଥାପନ ହୋଇଛି। ସୁଶାସନ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସେହି ବର୍ଷ ଜୁଲାଇ ମାସରେ ମାଇ ଗଭ୍ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଥିଲା। 2024 ଜାନୁଆରୀରେ ନୂଆଦିଲ୍ଲୀରେ ଏନ୍ସିସି ର୍ୟାଲିରେ ଯୋଗଦେଇ ମାଇ ଗଭ୍ ପ୍ଲାଟଫର୍ମର ଉପଯୋଗ କରି ବିକଶିତ ଭାରତ ସ୍ୱପ୍ନ ସାକାର ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ।
1: ବିକଶିତ ଭାରତ କେ ନିର୍ମାଣ କେ ଲିଏ ରୋଡମ୍ୟାପ୍ ବନାନେ କା କାମ ଚାଲ ରହା ହେ ତୋ ଉସମେଁ ଆପକି ଭାଗିଦାରୀ ବହୁତ ବଡ଼ି ହେ। आप जैसे युवाओं के लिए ही सरकार ने मेरा युवा भारत यानी माय भारत संगठन भी बनाया है। मैं आप जैसे सभी युवाओं को कहूंगा कि मेरा युवा भारत संगठन में खुद को जरूर रजिस्टर कराएं। आप माय गॉव पर जाकर विकसित भारत के निर्माण के लिए भी अपने सुझाव दे सकते
0: हैं। ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ତିନୋଟି ଭାଷାନୀତି 2027 ଶିକ୍ଷାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡକୁ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ଗ୍ରହଣ ନେଇ ବିଚାର କରିବାକୁ ବୋର୍ଡକୁ କହିଛନ୍ତି। ତେବେ ତିନୋଟି ଭାଷା ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଭାଷା ପଢ଼ିବାକୁ ବାଧ୍ୟତାମୂଳକ କରାଯାଇଛି। ସେଥିମଧ୍ୟରେ ଅତିକମ୍ରେ ଦୁଇଟି ଭାରତୀୟ ମୂଳ ଭାଷା ରହିବା ସହ ତୃତୀୟ କିମ୍ବା ଚତୁର୍ଥ ବିଷୟ ଭାବେ ବିଦେଶୀ ଭାଷାକୁ ଗ୍ରହଣ କରାଯାଇପାରିବ। ବିକଶିତ ଭାରତ ପାଇଁ ବିକଶିତ ଗ୍ରାମ ଦୃଷ୍ଟିକୋଣ ଆଧାରରେ ଗ୍ରାମାଞ୍ଚଳ ବିକାଶ ପାଇଁ ଦୃଢ଼ ଭିଭିଭୂମି ସୃଷ୍ଟି କରିବାକୁ ଗ୍ରାମୀଣ ବିକାଶ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି ସଶକ୍ତ ହୋଇପାରିବ। ବିକଶିତ ଭାରତ ଜିରାମଜୀ ଆଧାରିତ ଏକ ଜାତୀୟ କର୍ମଶାଳାକୁ ସମ୍ବୋଧନ କରି ଶ୍ରୀ ଚୌହାନ ବିକଶିତ ଗ୍ରାମ ନିର୍ମାଣ ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ମାର୍ଗ ଅନୁସନ୍ଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରିବା ସହ ଗ୍ରାମାଞ୍ଚଳକୁ ସ୍ୱାବଲମ୍ବୀ ତଥା ବିକଶିତ କରିବାରେ ଉପଯୋଗୀ ସାବ୍ୟସ୍ତ ହେବ। ଭାରତ ଗସ୍ତରେ ଆସୁଥିବା ଭୁଟାନ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ୟୁପିଆଇର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦୁଇଦିନିଆ ଭୁଟାନ ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ଏବଂ ବୈଦେଶିକ ମନ୍ତ୍ରୀ ଡିଏନ୍ ଧୁଙ୍ଗେଲ ଉପସ୍ଥିତ ରହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ୟୁପିଆଇ ଆଧାରିତ ଆର୍ଥିକ କାରବାର ଉପଯୋଗୀ ସାବ୍ୟସ୍ତ ହେବ। ଏହି ଅବସରରେ ଭାରତୀୟ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଭୁଟାନ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ନେହେରୁ ୱାଙ୍ଗଚୁକ୍ ଛାତ୍ରବୃତ୍ତି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ଆଜି ବାଣିଜ୍ୟିକ କୋଇଲା ଖଣି ନିଲାମର ଷୋଡ଼ଶ ପର୍ଯ୍ୟାୟ ଆରମ୍ଭ ହୋଇଛି। 9 ରାଜ୍ୟର 25 କୋଇଲା ବ୍ଲକ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ। କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 147 କୋଇଲା ଖଣିର ନିଲାମ କରାଯାଇସାରିଛି। ସେଥିରୁ ବାର୍ଷିକ ରାଜସ୍ୱ ବାବଦରେ 47,500 କୋଟିରୁ ଅଧିକ ଆଦାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ବ୍ୟକ୍ତିଗତ ସ୍ତରରେ ୟୁପିଆଇ ମାଧ୍ୟମରେ ଅର୍ଥ ଆଦାନ ପ୍ରଦାନ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ପରସ୍କର ମଧ୍ୟରେ ଅର୍ଥ ଦେଣନେଣ, ବ୍ୟବସାୟ ପ୍ରତିଷ୍ଠାନକୁ କ୍ୟୁଆର୍ କୋଡ୍ ସ୍କାନ୍ ସହ ଅନ୍ୟାନ୍ୟ ମାଧ୍ୟମରେ ଦେୟ ପ୍ରଦାନ ନିଃଶୁଳ୍କ ରହିବ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଏପରିକି କ୍ୟୁଆର୍ କୋଡ୍ ସ୍କାନ୍ ମାଧ୍ୟମରେ ମାସିକ 1,00,000 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ କୌଣସି ଶୁଳ୍କ ପଡ଼ିବ ନାହିଁ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଆଫଗାନିସ୍ତାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଏହି ତିନିଟିକିଆ ସିରିଜ୍ରେ ଏପର୍ଯ୍ୟନ୍ତ ଭାରତ 2-0 ଆଗୁଆ ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ, ଉତ୍ପାଦନ କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତ ଏକ ନିର୍ଭରଯୋଗ୍ୟ ତଥା ସ୍ଥିର ଦେଶ ଭାବେ ପରିଗଣିତ ହେଉଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ 76ତମ ଜନ୍ମଦିବସ ଓ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ। ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ତିନୋଟି ଭାଷାନୀତି ପ୍ରଣୟନ 2017

0: ଓବିସି ଶିକ୍ଷା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ ଏବଂ ତୃତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଆଫଗାନିସ୍ତାନ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଅନୁଗୁଳ ଜିଲ୍ଲାର ସମନ୍ୱିତ ବିକାଶ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ଭିତ୍ତିଭୂମି ସୁଦୃଢ଼ୀକରଣ ନେଇ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଯୋଗଦେଇ ଦୁର୍ଗମ ଅଞ୍ଚଳରେ ଟେଲି ଯୋଗାଯୋଗ ଓ ବିଜୁଳି ସମସ୍ୟାର ସମାଧାନ, ରାଜପଥ ପ୍ରଶସ୍ତିକରଣ ଓ ରେଳ ପ୍ରକଳ୍ପର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପାଇଁ ସଚେତନତା ବୃଦ୍ଧି ଉପରେ ମଧ୍ୟ ଜୋର୍ ଦିଆଯାଇଛି।
2: ଆମର ଅନେକ ଦିନରୁ ପ୍ରସ୍ତାବ ଥିଲା ଯେଉଁ ଜାତୀୟ ରାଜପଥ 149 ଢେଙ୍କାନାଳ ଜିଲ୍ଲାର ପିତ୍ରିରୁ ଆରମ୍ଭ କରି ପାଲଡ଼ା ପର୍ଯ୍ୟନ୍ତ ଯାଉଛି, ସେଥିରେ ଖମାର ବଜାର ଗୋଟେ ବାଇପାସର ବହୁତ ଦିନ ଧରିକି ସେଠି ଲୋକଙ୍କର ଅପେକ୍ଷା ଥିଲା। ଆମର ଜିଲ୍ଲାପାଳ ବି ଏନ୍ଏଚ୍ଆଇକୁ ପରାମର୍ଶ ଦେଇଥିଲେ, ଏନ୍ଏଚ୍ଆଇ ତରଫରୁ ସେ ଯେଉଁ 4 ଲେନ୍ ହେଉଛି, ପାଖାପାଖି 68 ଗୋଟେ 4-lane ରାସ୍ତା ହେବ, ସେଥିରେ ଖମାର ବଜାରର ବାଇପାସର ଗୋଟିଏ ପ୍ରସ୍ତାବ ଆଜି ଏନ୍ଏଚ୍ଆଇ ବାଲା ସ୍ୱୀକୃତି ଦେଇଛନ୍ତି। ଗୋଟେ ବଡ଼ ଉପଲବ୍ଧି ମୁଁ କହିବି ଜିଲ୍ଲା ପାଇଁ।
1: ଜିଲ୍ଲା ଖଣିଜ ପାଣ୍ଠିର ସଠିକ୍ ବିନିଯୋଗ ନେଇ ଟ୍ରଷ୍ଟ ବୋର୍ଡ ବୈଠକରେ ଆଲୋଚନା ହୋଇଛି। ବିଦ୍ୟାଳୟରେ ଶିକ୍ଷକ ଓ ଡାକ୍ତରଖାନାରେ ଡାକ୍ତର ଅଭାବ ଦୂର କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଦକ୍ଷତା ବିକାଶ, କୃଷି ଓ ପରିବେଶ ଭଳି କ୍ଷେତ୍ରରେ ଡିଏମ୍ଏଫ୍ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସାଂସଦ ରୁଦ୍ରନାରାୟଣ ପାଣି କହିଛନ୍ତି,
3: ଏଥିରେ ଦୁଇଟି ଦଳର 5 ବିଧାୟକ ସମସ୍ତେ ଉପସ୍ଥିତ ଥିଲେ, କନ୍ସର୍ନ ଡିପାର୍ଟମେଣ୍ଟର ବହୁତ ଉପସ୍ଥିତ ଥିଲେ, ତାଳଚେରର ପୌରପାଳ ଏବଂ ଅନୁଗୁଳର ପୌରପାଳ ସେ ବି ଉପସ୍ଥିତ ଥିଲେ। କେମିତି ଠିକ୍ ଭାବରେ ପାନୀୟ ଜଳଙ୍କର ଏଜୁକେସନର ଭିତ୍ତିଭୂମି ବିଶେଷ ଗୁରୁତ୍ୱ ଦିଆଗଲା, ଆଙ୍ଗନବାଡ଼ି ଅନୁଷ୍ଠାନ ଉପରେ କେମିତି ଠିକ୍ ଭାବରେ ସେଟା ହୋଇପାରିବ, ବାକି ରୋଡ୍ କନେକ୍ଟିଭିଟି ଏଥିରେ କ'ଣ ବ୍ୟବସ୍ଥା ଅଛି, ଯେଉଁ ଡିଏମ୍ଏଫ୍ରେ ଆର୍ଡି ବା ପିଡବ୍ଲ୍ୟୁଡି ଯେଉଁ ଆର୍ଏଣ୍ଡବି କହୁଛନ୍ତି, ସେମାନଙ୍କର ଯେଉଁ ସବୁ ମେଜର ୱାର୍କ ଅଛି, ଇଭିନ୍ ଇରିଗେସନ୍ର ବି ଯଦି କିଛି ମେଜର ୱାର୍କ ଅଛି, ସେଥିରେ ଯଦି କିଛି ଫଣ୍ଡର ସର୍ଟେଜ୍ ହେଉଛି, ସେଟା ଡିଏମ୍ଏଫ୍ରୁ ମଧ୍ୟ ସେଥିରେ ଆଡ୍ଜଷ୍ଟ କରାଯାଇପାରିବ।
1: ଜଳବାହିତ ଓ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ ପାଇଁ ଅନୁଗୁଳ ଜିଲ୍ଲାରେ 8 ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହି ରଥଗୁଡ଼ିକ ବିଭିନ୍ନ ଗ୍ରାମରେ ବୁଲି ପ୍ରାୟ 1 ଧରି ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ। ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧିର 5ମ କିସ୍ତିରେ ଅନୁଗୁଳ ଜିଲ୍ଲାର 1,48,926 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 29,78,52,000 ଟଙ୍କା ପ୍ରଦାନ କରାଯାଇଛି। ଏଥିସହ 207 ଜଣ ଭୂମିହୀନ ଚାଷୀଙ୍କୁ ପ୍ରାୟ 8,62,500 ଟଙ୍କା ପ୍ରଦାନ କରାଯାଇଛି। ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୁଳ ପୌରପାଳିକା ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। 130 ସହରକୁ ନେଇ ହୋଇଥିବା ସର୍ବେକ୍ଷଣର କ୍ୟାଟେଗୋରୀ 3 ଅନୁଗୁଳ ଏହି ସଫଳତା ହାସଲ କରିଛି। ଧୂଳି ନିୟନ୍ତ୍ରଣ, ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ପରିଚାଳନା ଓ ସବୁଜିମା ବୃଦ୍ଧି ଦିଗରେ ନିଆଯାଇଥିବା ପଦକ୍ଷେପ ଏହାର ମୁଖ୍ୟ ଅଂଶ। ଶେଷରେ ନବଭାରତ ସାକ୍ଷରତା ଅଭିଯାନ ଅଧୀନ ଉଲ୍ଲାସ କାର୍ଯ୍ୟକ୍ରମକୁ ନେଇ ଅନୁଗୁଳରେ ସଚେତନତା ଶୋଭାଯାତ୍ରା ଓ କର୍ମଶାଳାମାନ ଆୟୋଜନ ହୋଇଯାଇଛି। ନିରକ୍ଷରତା ଦୂରୀକରଣ ସହ ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଏବଂ ଜୀବନବ୍ୟାପୀ ଶିକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଛି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
4: ଜିଲ୍ଲା ହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ

ଅମରେଶନାଥ ଉପସ୍ଥାପନରେ ଥିଲେ ଆଦିତ୍ୟ ନାରାୟଣ ଦାସ ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଯୋଜନା ରାଜୀବ କୁମାର ମହନ୍ତ ଉପସ୍ଥାପନା ଦେବୀ ପ୍ରସାଦ ମହାନ୍ତି ଏବଂ ଅମ୍ବିକା ମହାପାତ୍ର

0: ଖାଲି ନିନ୍ଦା କରିବା ବ୍ୟତୀତ ଭଲ କିଛି ତମ ମୁଣ୍ଡକୁ ଢୁକୁନି।
1: ନା ନା, ପିଲାମାନଙ୍କୁ ବୁଝେଇଛି
0: ବୁଝେଇଛ,
1: ସାଙ୍ଗ ହେଇକି ସାଇକେଲ ନେଇକି ସେମାନେ ପାଠ ପଢିବାକୁ ଯିବେ।
0: ମୂଳ ବିଷୟକୁ ଆସିବା,
1: ଆସୁଛି
0: ନିର୍ଭରଶୀଳତା ଆମର ବଢି ବଢି ଚାଲିଛି। ଯେତେବେଳେ ଆମେ ସବୁ ଛୁଆ ଛୁଆ ଥିଲୁ ପାଦରେ ଚାଲିକି ମାଇଲ ମାଇଲ ବାଟ ଯାଉଥିଲୁ,
1: ଆଉ ସେଇଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ଅଛ ପରା।
0: ଓ ଦ୍ୱିତୀୟ କଥାଟି ବୁଝ।
1: ହଁ ବୁଝୁଛି।
0: ନା ରାସ୍ତାଘାଟ ଥିଲା
1: ନା,
0: ନା ବିଜୁଳି ବତୀ କଣ ଆମେ ଦେଖିଥିଲୁ
1: ନା,
0: ସେଇ ଡିବିରି ଆଲୁଅରେ ଜୀବନ ଆମର ମୃତ୍ୟୁ ଥିଲା। ପୁଣି ବଞ୍ଚିଥିଲୁ ନା ନାଇଁ?
1: ବଞ୍ଚିଥିଲୁ, ସୁସ୍ଥରେ ବଞ୍ଚିଥିଲୁ।
0: ଆଉ ଗୋଟିଏ ଜିନିଷ ବୁଝ।
1: କୋଉ ଜିନିଷ କହିଲ?
0: ଆଖି ବୁଲେଇ ଦେଲା ବେଳକୁ କୁଢ କୁଢ ଜରି ପ୍ଲାଷ୍ଟିକ ସୋଲୋ ଏଇ ସବୁ ଜିନିଷ
1: ଭାଇ ମୋର ମନେ ପଡିଲା।
0: କଣ?
1: ଏମିତି ଯଦି ଏମାନେ ବ୍ୟବହାର କରିବେ ଆଉ କିଛି ଦିନ ପରେ ଚାରିଆଡେ ଖାଲି ପ୍ଲାଷ୍ଟିକ କୁଢ କୁଢ ବୋତଲ ଥିବ।
0: ଏଇଟା ହଉଛି ଜଳବାୟୁ ପରିବର୍ତ୍ତନ ପଛର ଗୋଟାଏ ପ୍ରମୁଖ କାରଣ।
1: ହଁ, ଆମେ ବର୍ତ୍ତମାନ ଠାରୁ ସଚେତନ ହବା।
0: ଶ୍ରୋତା ବନ୍ଧୁ, ଜରି ହଉ ପ୍ଲାଷ୍ଟିକ ହଉ ବା ସେଇ ଜାତ ସାମଗ୍ରୀ ଗୁଡିକ,
1: ତାକୁ ଯେତେ କମ ବ୍ୟବହାର କରିବା, ନ ବ୍ୟବହାର କଲେ ଭଲ। ତମାନେ ଲୋକ ସଚେତନ ହେଲେଣି,
0: ହେଲେଣି
1: କେତେକ ଜାଗାରେ ବ୍ୟବହାର କରୁଛନ୍ତି।
0: କେତେକ ଜାଗାରେ କଣ ଏଣିକି ଆମ ମାନଙ୍କୁ ନିଷ୍ପତ୍ତି ନବାକୁ ପଡିବ ପବିତ୍ର ବିଶ୍ୱକର୍ମା ପୂଜା। ଇଏ ବିଶ୍ୱକୁ ଯଦି ବଞ୍ଚେଇ ରଖିବାର ଇଚ୍ଛା ଅଛି,
1: ଜୈବିକ ଖତ ସାର ଦେଇ ଚାଷବାସ କଲେ ଆହୁରି ବଢିଆ।
0: ଗୋବଂଶର ବିସ୍ତାର ହବା ଆବଶ୍ୟକ,
1: ଆଉ ଗାଡି ମଟର ବ୍ୟବହାର କମ କରିବା, ସାଇକେଲ ବ୍ୟବହାର କରିବା, ଚାଲି ଚାଲିକି ଯିବା,
0: ସୁସ୍ଥ ରହିବା। ଯଦି ଏତେ କଥା କହିଲ
1: ସନ୍ଧ୍ୟା ବେଳ ଏତେ କଥା ହେଲେ ଗୀତଟିଏ ଶୁଣିବା,
0: ଗୀତ
1: ହଁ ତାପରେ କଥା ହବା।
0: ପୁଣି କଥା
1: ଆଉ
2: ନଡ଼ିଆ।

0: ଆଖି ବୁଝିକି ଗୀତ ଶୁଣିଲ, ଗାଁର ଗୀତ ପଲ୍ଲୀ ଗୀତ, ତା ଭିତରେ ଭୋଗତକ ସବୁ ଖାଇଦେଲ,
1: ସୁଆଦିଆ ହେଇଥିଲା।
0: ହଉ ହେଲା, ସବୁ ଖାଇକି ସାରିଦେଲ।
1: ତମେ ଆଉ ଦି ଚାରିଟା ଆଣିଥାନ୍ତ ନା, ଆଉ ପୁଣି ଘରୁ କଣ ଖାଲି ହାତରେ ଯିବି ନା କଣ?
0: ହଉ ଗଲାବେଳେ ଘରୁ ନେଇଯିବ, ଆଉ କଣ ନୂଆ ବୋଉଙ୍କୁ ଦବା, ଆଉ ଆଟରେ ଖାଇବନି।
1: ଓ ତମେ ଖାଲି କଥା ବୁଲେଇ ଚାଲିଛ, ଯଦି ଏତେ ବିଷୟକୁ ନେଇକି ତମର ଚିନ୍ତା। ଯୋଉ କୃଷି କ୍ଷେତ୍ରଟି ରହିଲା, ଆମ ଚାଷୀ ଭାଇ ମାନେ ରହିଲେ, ଏମାନଙ୍କର ପୁଣି ଦାୟିତ୍ୱ ଅଛି ନା ନାହିଁ?
0: ହଁ ଦାୟିତ୍ୱ ଅଛି।
1: କୋଉ ପ୍ରକାରର କହିଲ?
0: ସେମାନେ ଜୈବିକ ଖତ ସାର ଦେଇ ଚାଷବାସ କରିବେ।
1: କଣ ପାଇଁ?
0: ମାଟିକୁ ସୁସ୍ଥ ରଖିବେ, ମଣିଷକୁ ସୁସ୍ଥ ରଖିବେ, ସାରା ଦୁନିଆକୁ ଆହାର ଯୋଗେଇବେ, ଆଉ କଣ?
1: ପରିବେଶ ବି ସୁସ୍ଥ ରହିବ। ସେଇଥିପାଇଁ ଆଜି କିଷାନ ବାଣୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି, ଜୈବିକ ଉପାୟରେ ପନିପରିବାରେ ରୋଗ ପରିଚାଳନା।
0: ଭଲ ବିଷୟଟିଏ, ସମୟ ଉପଯୋଗୀ ବିଷୟଟିଏ। ଆଜି ବିଶେଷଜ୍ଞ ଭାବେ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ
1: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା
0: ଡକ୍ଟର ସୁଶି ସଙ୍ଗୀତା ବଳ।
1: ହଁ
0: ହଁ,
1: ଆଲୋଚନା ଆରମ୍ଭ ହଉ।
0: ହଉ
1: ଡକ୍ଟର ବଳ, ଆପଣଙ୍କୁ ସ୍ୱାଗତ କରୁଛୁ କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ଗୋଟେ ସମୟ ଉପଯୋଗୀ ଆଲୋଚନା ବୋଲି ଆମେ ଅନୁଭବ କରୁଛୁ, ଏଥିପାଇଁ ଚଳିତ ବର୍ଷ ଯେଉଁଭଳି ବର୍ଷା ହେଲା ଏବଂ ଆବଶ୍ୟକତା ଠାରୁ ଅଧିକ ବର୍ଷା, ପୁଣି ତା ସହିତ ଏକାଧିକ ବାର ବନ୍ୟା ଆସିବା, ଏଇଭଳି ଗୋଟେ ସମୟରେ ଆମେମାନେ ଜୈବିକ ଉପାୟରେ ଚାଷ କରିବା, ପୁଣି ଜୈବିକ ଉପାୟରେ ରୋଗ ପରିଚାଳନା କରିବା, ଏଇ ସମୟ ପାଇଁ ଏଇଟା କେତେ ପ୍ରାସଙ୍ଗିକ?
2: ଜୈବିକ ଉପାୟରେ ରୋଗକୁ ଆମେ ପରିଚାଳନା କରିବା ପାଇଁ କାହିଁକି ଭାବିଲୁ? ଆମେ

0: ଯେ ପ୍ରଥମେ ରାସାୟନିକ ଉପାୟରେ ଆମେ ସବୁ କରୁଥିଲୁ, ରୋଗ ପରିଚାଳନା କରୁଥିଲୁ, କିନ୍ତୁ ବାରମ୍ବାର ସେଇ ଯୋଉ ରାସାୟନିକ କୀଟନାଶକ ବ୍ୟବହାର ଦ୍ୱାରା ଆମର କ୍ଷତି ହେଲା, ମାନେ କ୍ଷତି ହେଲା କେମିତି, ରୋଗ ସୃଷ୍ଟିକାରୀ ଅଣୁଜୀବ ଭିତରେ ତାଙ୍କର ରେଜିଷ୍ଟାନ୍ସ ପାୱାର ବଢ଼ିଗଲା, ତାଙ୍କର ରୋଗ ପ୍ରତିରୋଧ କ୍ଷମତା ବଢ଼ିଗଲା, କାରଣ ବାରମ୍ବାର ସେଟା ଦେଲା ପରେ ସେଟା ତାଙ୍କ ଉପରେ ଆଉ କାଟୁକଲା ନାହିଁ। ଦ୍ୱିତୀୟରେ କ'ଣ ହେଲା, ଏଟା ଆମର ଏନ୍ଭାରମେଣ୍ଟ ପାଇଁ ବି ଜଳବାୟୁ ପାଇଁ କ୍ଷତିକାରକ ହେଲା। ତାପରେ ପେଷ୍ଟିସାଇଡ୍ ଦେବା ଦ୍ୱାରା ପେଷ୍ଟିସାଇଡ୍ର ରେଜିଡ୍ୟୁ ରହିଲା, ତାର ଯୋଉ ଅବଶିଷ୍ଟକାରୀ ଯୋଉ ରହିଲା, ଫାଇନାଲି ଆମେ ତାକୁ ଖାଇଲୁ। ଖାଇଲା ପରେ ଆମ ଦେହରେ ବି ସେଟା ରୋଗ ସୃଷ୍ଟି କଲା, ବିଭିନ୍ନ ପ୍ରକାର ଯୋଉ କ୍ୟାନ୍ସର ହଉଛି, ଇଏ ହଉଛି, କ'ଣ ପାଇଁ ହଉଛି, ସେ ଯୋଉ ବେଶୀ ଏକ୍ସେସିଭ୍ ପେଷ୍ଟିସାଇଡ୍ ୟୁଜ୍ ପାଇଁ ହଉଛି। ତ ସବୁ ପ୍ରକାର ଯେତେବେଳେ ସମସ୍ୟା ଉପୁଜିଲା, ତାପରେ ଆମେ ଗଲୁ, ସ୍ୱିଚ୍ କଲୁ ଜୈବିକ ଉପାୟରେ କେମିତି ଏଟାକୁ କରିବୁ, ଯାହାଫଳରେ ସବୁ ଆମେ କେମିତି ମିନିମାଇଜ୍ କରିପାରିବୁ। ସେଇଠୁ ହିଁ ଆମର ଜୈବିକ ପଦ୍ଧତି ପ୍ରତି ଆମେ ଆଟ୍ରାକ୍ଟ ହେଲୁ।
1: ଗ୍ରାମୀଣ ଓଡ଼ିଶାରେ ଗୋଟେ କୁହାଯାଏ, ଅତି ଲେମ୍ବୁ ଚିପୁଡ଼ିଲେ ପିତା। ତ ସେମିତି ରୋଗ ପରିଚାଳନା ହଉ ବା ଅଧିକ ଉତ୍ପାଦନ ଲକ୍ଷ୍ୟରେ ହଉ, ଆମେମାନେ ଯେତେବେଳେ ମାତ୍ରାଧିକ ରାସାୟନିକ ସାର ଏବଂ ଔଷଧ ପ୍ରୟୋଗ କରୁଛେ, ଏଟା ସବୁଆଡୁ କ୍ଷତିକାରକ ହଉଛି। ଅର୍ଥାତ୍ ଆମର ପରିବେଶ ପାଇଁ କ୍ଷତିକାରକ ହଉଛି, ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହଉଛି, କୃଷି ପାଇଁ କେତେ କ୍ଷତିକାରକ।
0: ଯେତେବେଳେ ଆମେ ମାଟିରେ ବାରମ୍ବାର ପ୍ରୟୋଗ କରିବା ଦ୍ୱାରା ମାଟିର ବି ଉର୍ବରତା ଯାଉଛି, ତ ଆମର ସ୍ୱାସ୍ଥ୍ୟ ସହିତ ଜଳବାୟୁ ସହିତ ସବୁ ପରସ୍ପର ସହିତ ଜଡିତ ହେବାରୁ, ତ ଏଟା ହଉଛି ଅଲଟିମେଟଲି ଆମ ପାଇଁ କ୍ଷତିକାରକ ହଉଛି। ଏଇଟା ବି ସେଇ କନସେପ୍ଟ, ଜୈବିକ ଉପାୟରେ ଗଛର କେମିତି ଆମେ ମାନେ ଉତ୍ପାଦନ ବୃଦ୍ଧି ସହିତ ଗଛର ପ୍ରତିରୋଧ ଶକ୍ତି ବି ବଢ଼େଇଥାଏ, ତାର କାର୍ଯ୍ୟ କରିବା ପ୍ରଣାଳୀ ଯୋଉଟା ମୋଡ ଅଫ୍ ଆକ୍ସନ କହିବା, ଯଦି ହିତକାରୀ ଅଣୁଜୀବ ସେଟା ଯାଇକି ଯୋଉ ଅପକାରୀ ଅଣୁଜୀବ ମାନେ ରୋଗ ସୃଷ୍ଟିକାରୀ ଅଣୁଜୀବ ତାଙ୍କୁ ଦମନ କରିଥାନ୍ତି, ଆଉ ତାର ମୋଡ ଅଫ୍ ଆକ୍ସନ ହଉଛି ସେମାନେ ସ୍ପେସ ଆଉ ଖାଦ୍ୟ ପାଇଁ କମ୍ପିଟିସନ, ମାନେ ଏମାନେ ବି ସେଇ କବକ, ଏଟା ହିତକାରୀ ଏଟା ଅହିତକାରୀ, ଅହିତକାରୀକୁ ହିତକାରୀ ମାନେ ସେମାନେ କେମିତି ଯାଇକି ସ୍ପେସ ସେ ଯୋଉ ଜାଗା ଆଉ ପୋଷକ ପାଇଁ ତାଙ୍କ ଭିତରେ ଯୋଉ କମ୍ପିଟିସନ ଦ୍ୱାରା ହଉ, କିମ୍ବା ତାଙ୍କର ଗୋଟେ ରହିଛି ଯୋଉ ଆଣ୍ଟିବାୟୋଟିକ୍ ପ୍ରଡ୍ୟୁସ କରୁଛନ୍ତି ତାଦ୍ୱାରା ଦମନ କରିଥାନ୍ତି। ଆଉ ଗୋଟେ ହଉଛି ଗଛର ପ୍ରତିରୋଧ କ୍ଷମତା ବି ବଢ଼ଉଛି।
1: ବିଶ୍ୱ ତମାମ ଆମେ ଦେଖୁଛେ ଯୋଉ ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଆସୁଛି, ତା ପଛର ଇଏ ଗୋଟେ କାରଣ କି, ଯେ ଆମେମାନେ କୃଷି କ୍ଷେତ୍ରରେ ମାତ୍ରାଧିକ ରାସାୟନିକ ସାର ଔଷଧ ଏସବୁ କିଛିର ପ୍ରୟୋଗ କରୁଛେ, ହୁଏତ ଇଏ ବି ଗୋଟେ କାରଣ ହେଇପାରେ।
0: ହଁ ହଁ, ଇଏ ବି କାରଣ ମାନେ ସୋଲ ନହେଲେ ବି ଗୋଟେ ପାର୍ଟର ଗୋଟେ କାରଣ ହେଇପାରେ, କାରଣ ସେ ଯୋଉ ମାତ୍ରାଧିକ ବ୍ୟବହାର କରିବା ଦ୍ୱାରା ମାଟିର ଉର୍ବରତା, ଆମେ ଯେମିତି କଥା ହେଲୁ କି ମାଟିର ଉର୍ବରତା ଯାଉଛି, କ୍ଷୟ ହେଉଛି, ଏବଂ ଯୋଉ ଇରିଗେସନ ଚ୍ୟାନେଲ ଦେଇଗଲା ସେ ପେଷ୍ଟିସାଇଡ୍ସ ଯୋଉ ସେ ଯାଇକି ଇରିଗେସନ କମ୍ପ୍ଲିଟ ଯୋଉ ସେ ସିଷ୍ଟମକୁ ବି ଖରାପ କରୁଛି। ଏଠାରେ ଯୋଉ ରହୁଛନ୍ତି ବି ଯୋଉ ହିତକାରୀ ଯୋଉ ଅଣୁଜୀବ ରହୁଛନ୍ତି, ଯେମିତି ଆମେ କହୁଛେ ନ୍ୟାଚୁରାଲ ଏନିମିଜ୍, କୀଟପତଙ୍ଗ ମାନଙ୍କ ରେଜୁରାଲ ଏନିମିସ୍, ମାନେ ଗଛ ଯଦି ହେଇଛି ତାର ଯଦି ରୋଗ ହଉଛି, ରୋଗକୁ ମାନେ କାଟୁ କରିବା ପାଇଁ ଆମର ନ୍ୟାଚୁରାଲ ଏନିମିସ୍ ବି ରହୁଛନ୍ତି। ଏଇ ମେଡିସିନ ପକେଇବା ଦ୍ୱାରା ଏ କୀଟ ଖାଇଲା, ସେ କୀଟ ବି ଖାଇଲା, ସେ କୀଟ ମରିଗଲେ, ତାଙ୍କର ବଂଶ ଲୋପ ପାଇଲା। ତ ଏମିତି କରିକି ସବୁଆଡୁ ସେ ଜିନିଷଟା ଏଫେକ୍ଟ କରୁଛି।
1: ଅର୍ଥାତ୍ ଆମର ଅନେକ ଉପକାରୀ ଜୀବ, ଉପକାରୀ କୀଟ, ଏ ସବୁ କିଛି ଧୀରେ ଧୀରେ ଯେମିତି
0: ପାଇବାକୁ ବସୁଛନ୍ତି
1: ଏଇସବୁ,
0: ତା ସାଙ୍ଗକୁ ପୁଷ୍ଟିକାରୀ ଅଣୁଜୀବ ମାନଙ୍କର ପ୍ରତିରୋଧ କ୍ଷମତା ବଢ଼ିଗଲାଣି, ରେଜିଷ୍ଟାନ୍ସ ପାୱାର ବଢ଼ିଗଲାଣି, ଆଉ ଏମାନଙ୍କର କମିଯାଉଛି, ତା ଭିତରେ ଇମ୍ବାଲାନ୍ସ ଗୋଟେ ହେଇଯାଉଛି।
1: ତେଣୁ ଯଦି ଆମର କୃଷି କ୍ଷେତ୍ରରେ ଥିବା ପ୍ରତ୍ୟେକଟି ଗଛକୁ ଆମେ ଶରୀର ବୋଲି ଭାବିବା, ତାମାନେ ଶରୀର ଦୁର୍ବଳ ହେଇଯାଉଛି କିନ୍ତୁ ରୋଗର ଶକ୍ତି
0: ବଢ଼ିଯାଉଛି,
1: ତାହେଲେ ଏହାର କଣ ଗୋଟେ ଭଲ ବିକଳ୍ପ ହଉଛି ଯେ ଜୈବିକ ପରିଚାଳନା ବା ଜୈବିକ ଉପାୟରେ ଚାଷ କରିବା ବା ଜୈବିକ ଉପାୟରେ ରୋଗ ପରିଚାଳନା କରିବା।
0: ଆଜ୍ଞା, ସେହି ହିସାବରେ ଆମର ଗୋଟେ ଆସିଲା ଇଣ୍ଟିଗ୍ରେଟେଡ୍ ଡିଜିଜ୍ ମ୍ୟାନେଜମେଣ୍ଟ, ଆମେ ସବୁବସ୍ତ କଲୁ କି ସମନ୍ୱିତ ରୋଗ ପୋକ ପରିଚାଳନା କେମିତି କରିବା ଆମେ, ତା ଦେହରେ ଆମେ ସବୁ ପ୍ରକାର ବ୍ରାଞ୍ଚ ଅଛି, ଯେମିତି ଫିଜିକାଲ କଣ୍ଟ୍ରୋଲ ଗୋଟେ ଅଛି, କଲଚରାଲ କଣ୍ଟ୍ରୋଲ, ଆପଣ ଗଛ ଲଗେଇବେ ଗଛ ଗଛ ଭିତରେ ଦୂରତା ରଖିବା ଆମେ, ଆଉ କ୍ରପ ରୋଟେସନ କରିବା, ଗୋଟେ ଏକକାଳୀନ ଫସଲ ନ କରି ଅଲଗା ଚାଷ କରିବା, ୱାଟର ମ୍ୟାନେଜମେଣ୍ଟ ଇରିଗେସନ ତାର ମ୍ୟାନେଜମେଣ୍ଟ କରିବା, ସଏଲ ମ୍ୟାନେଜମେଣ୍ଟ, ଏସବୁ ବିଭିନ୍ନ ପ୍ରକାର ତାର ସବୁ ବ୍ରାଞ୍ଚ ଅଛି, ତା ଭିତରେ ଗୋଟେ ବାୟୋ କଣ୍ଟ୍ରୋଲ ମ୍ୟାନେଜମେଣ୍ଟ ରହୁଛି, ଆଉ ଲାଷ୍ଟ ସେ ଇଣ୍ଟିଗ୍ରେଟେଡ୍ ଯୋଉ ସମନ୍ୱିତ ରୋଗ ପୋକ ପରିଚାଳନାରେ ରାସାୟନିକ ପଦ୍ଧତି ସବୁଠୁ ଲାଷ୍ଟ ଅସ୍ତ୍ର ଭାବେ ଆମେ ୟୁଜ୍ କରୁ। ଯେତେବେଳେ ବହୁତ ଅଧିକା ମାନେ ଲସ୍ କରୁଛି ସେଇ ଜାଗାରେ ଆମେ ଡିସାଇଡ୍ କରିବା କି ନାହିଁ ଆମେ ସେତେବେଳେ ରାସାୟନିକ ଦେଇକି କରିବୁ, କିନ୍ତୁ ତା ପର୍ଯ୍ୟନ୍ତ ଆମେ ଚେଷ୍ଟା କରିବା ସବୁ ପ୍ରକାର ସମନ୍ୱିତ ଯାହା ଯାହା ପରିଚାଳନା ପଦ୍ଧତି ଅଛି ତାକୁ ସବୁ ଆମେ ଇଣ୍ଟିଗ୍ରେଟ୍ କରିକି ଗଛର କେମିତି ପ୍ରତିରୋଧ ଶକ୍ତି ବଢ଼େଇ ଗଛର ଉତ୍ପାଦନ କେମିତି ବଢ଼େଇବା।
1: ଡକ୍ଟର ବଳ, ଆମେ ଗୋଟେ ବୁଝିବାକୁ ଚାହିଁବା କି ପ୍ରତ୍ୟେକ ବୃକ୍ଷ, ସେ ଛୋଟିଆ ଚାରାଟିଏ ହଉ ବା ଗୋଟେ ବିଶାଳ ବୃକ୍ଷ, ଏ ସମସ୍ତଙ୍କ ଭିତରେ ଗୋଟେ ରୋଗ ପ୍ରତିରୋଧକ ଶକ୍ତି ଅଛି, ଅର୍ଥାତ୍ ଇଏ ନିଜେ ରୋଗ ସହିତ ଲଢେଇ କରିପାରେ। ଆମେ ଯଦି ତାକୁ କିଛି ସେମିତି ପ୍ରାକୃତିକ ଉପାୟରେ କିଛି ସହଯୋଗ କରିଦେଲେ, ଅର୍ଥାତ୍ ତାର ରୋଗ ପ୍ରତିରୋଧକ ଶକ୍ତିଟା ବଢୁଛି ଏବଂ ସେ ରୋଗ ସହ ମୁକାବିଲା କରିପାରୁଛି। ଏଇଆ ତ ସରଳ ଅର୍ଥରେ ଆଜ୍ଞା। ଏବେ ଆମେ ସେଇ ଯୋଉ ମୂଳ ବିଷୟକୁ ଆସିବା, ଯାହା ଆପଣ କହିଲେ ସମନ୍ୱିତ ରୋଗ ପୋକ ପରିଚାଳନା, ତାହେଲେ ବର୍ତ୍ତମାନ ଆମର ଯୋଉ ଶ୍ରୋତାବନ୍ଧୁମାନେ

0: ଶୁଣୁଛନ୍ତି, କୃଷକ ବନ୍ଧୁମାନେ ଶୁଣୁଛନ୍ତି, ଆମକୁ ପ୍ରଥମ ପର୍ଯ୍ୟାୟରେ କ'ଣ କରିବାକୁ?
1: ସେଥିରେ ପ୍ରଥମେ ଆମର ଯାଉଛି ରେଜିଷ୍ଟାଣ୍ଟ ଭେରାଇଟି। କୌଣସି ଆମେ ଯଦି ଫସଲ ଲଗାଇବାକୁ ଯାଉଛେ, ଆମେ ପ୍ରଥମେ ଦେଖିବା ବିହନ ଯଦି ବିକଶିତ କିସମ କିଛି ଅଛି କି ରେଜିଷ୍ଟାଣ୍ଟ ଭେରାଇଟି, ରୋଗ ସହଣିକାରୀ ବିହନ ଯଦି ଅଛି ଆମେ ସେଇଟା ପ୍ରଥମେ ଯିବା। ଆମେ ଜାଣିଛୁ ଜୈବିକ ପଦ୍ଧତିରେ ମାର୍କେଟରେ ବହୁତ କିଛି ମିଳିଲାନି, ଆଭେଲେବୁଲ ଅଛି ପାଉଡର ଫର୍ମରେ, ଟ୍ରାଇକୋଡମା ଭିରିଡେ କରି, ଟ୍ରାଇକୋଡମା ହାଜେନମ, ଟ୍ରାଇକୋଡମା ଆସ୍ପେରେଲମ 1% ୱେଟେବୁଲ ପାଉଡର, କିମ୍ବା ସୁଡୋମୋନାସ ଫ୍ଲୋରୋସେନ୍ସ 1% ୱେଟେବୁଲ ପାଉଡର, ବେସିଲସ ସବଟାଇଲିସ 1% ୱେଟେବୁଲ ପାଉଡର ନାମରେ ସବୁ ମିଳୁଛି। ତାକୁ ଆମେ ବିହନ ବିଶୋଧନ କରିବା। ଆଉ ତାର ଜେନେରାଲ ରେକମେଣ୍ଡେସନ ହେଉଛି ଆପଣ ପ୍ରତି କିଗ୍ରା ବିହନକୁ ଆପଣ 10 ଗ୍ରାମ ଯେକୌଣସି ଟ୍ରାଇକୋଡମା ଭିରିଡେ ନିଅନ୍ତୁ କିମ୍ବା ସୁଡୋମୋନାସ
0: ଫ୍ଲୋରୋସେନ୍ସ ନିଅନ୍ତୁ,
1: ତାର ଗୋଟେ ମଣ୍ଡ ପ୍ରସ୍ତୁତ କରିବେ, ବିହନରେ ଗୋଟେ ଆବରଣ ସୃଷ୍ଟି କରିବେ, ଗୋଳେଇ ଦେବେ ତାକୁ, ତାକୁ ତାକୁ ଅଧଘଣ୍ଟା ଛାଇରେ ଟିକେ ଶୁଖେଇ ଦେବେ, ତାହେଲେ ତାକୁ ଗୋଟେ କୋଟିଂ ଦେବ, ତାପରେ ଆମେ ତାକୁ ଲଗେଇ ପାରିବା।
0: ଅର୍ଥାତ ଛାଇରେ ଶୁଖେଇବାଟା ଜରୁରୀ।
1: ହଁ ହଁ ବିଲକୁଲ, କାରଣ ଏଟା ହଉଛି ଜୀବନ୍ତ ଫିମ୍ପି, ସେଗୁଡାକ ଖରାରେ ଡାଇରେକ୍ଟ ସନ୍ଲାଇଟ୍ ହେଲେ ସେମାନେ ମରିଯାଇଥାନ୍ତି। ତାପରେ ଆପଣ କଣ କରିବେ, ତାକୁ ସେଇ ଯୋଉ ଚାରା ପୁଣି ନର୍ସରୀ ଯଦି ଆପଣ ଲଗେଇଛନ୍ତି, ସେ କ୍ରପ ହିସାବରେ ସେ ତାର ଡ୍ୟୁରେସନ ଥାଏ, 3 ମାସ କ୍ରପ ହେଲା ଯଦି 3 ୱିକ୍ ରହିବ ନର୍ସରୀରେ ଏମିତି କରିକି, ତ ଆମେ କଣ କରିବା, ତାକୁ ଚାରା ଯେତେବେଳେ ହେଇଯିବ, ଉପଯୁକ୍ତ ସମୟ ହେଇଯିବ, ସେତେବେଳେ ଏପଟେ ଆମେ ମୁଖ୍ୟ ଜମି ବି ଆମେ ପ୍ରସ୍ତୁତି କରିଥିବା, ମୁଖ୍ୟ ଜମି ପ୍ରସ୍ତୁତି ସମୟରେ ବି ଆମେ ତାକୁ ଜୈବିକ ଖତ ପ୍ରସ୍ତୁତି ଗୋଟେ ରହୁଛି, ଏହାର ଗୋଟେ ଡୋଜ୍ ହେଉଛି ଗୋଟେ ହେକ୍ଟରକୁ 250 କେଜି FOM, ଯୋଉ ପଢା ଗୋବର ଖତ ଯଦି ନେଉଛନ୍ତି 250 କେଜିକୁ, ଏଟା 2.5 କେଜି ରହିବ ବାୟୋକଣ୍ଟ୍ରୋଲ ଏଜେଣ୍ଟ, ମାନେ 100 ଭାଗରୁ 1 ଭାଗ ନିଅନ୍ତୁ, ସେଇ ହିସାବରେ ନେବା। 25 କେଜି ଯଦି ଆମେ ଖତ ନେଲୁ ସେଥିରେ ଆପଣ କେତେ ନେବେ, 250 ଗ୍ରାମ ବାୟୋକଣ୍ଟ୍ରୋଲ ଏଜେଣ୍ଟ ନେଇଗଲେ, ତାକୁ ମିଶେଇଦେଲେ ମାଟି ସହିତ ମିଶେଇଦେଲେ, ପାଣି ଟିକେ ଛିଞ୍ଚି ଦିଆଯିବ, ପାଣି ଛିଞ୍ଚି ଦେଇକି ଆମେ କଣ କରିବା, ଯେମିତିକି 30% ଆଦ୍ରତା ରହୁଥିବ ମାଟିରେ, ତାକୁ ତାପରେ ଆମେ ଗୋଟେ କପଡ଼ାରେ ଘୋଡ଼େଇ ଦେବା, ଅଖା ତାକୁ ଘୋଡ଼େଇ ଦେଲେ, ତାକୁ ବି ଟିକେ ପାଣି କରି ଟିକେ ଓଦା କରିଦେବା, ତାହେଲେ କଣ ହବ, ସେ ଯୋଉ ଖତ ସହିତ ବାୟୋକଣ୍ଟ୍ରୋଲ ଏଜେଣ୍ଟ ସେ ତା ସହିତ ପୁରା ମିଶିଲା, ଆଉ ତା ଭିତରେ ଗୋଟେ ଏମିତି ଆମେ ମାଇକ୍ରୋ କ୍ଲାଇମେଟ ସୃଷ୍ଟି କଲୁ, ଯାହାଫଳରେ ତାର ଉପଯୁକ୍ତ ଆଦ୍ରତା ଆଉ ଟେମ୍ପରେଚର ପାଇ ତା ଭିତରେ ସେମାନେ ବଂଶବୃଦ୍ଧି କଲେ, ସେଟା କହୁଛି ମାସ୍ ମଲ୍ଟିପ୍ଲିକେସନ। ଏଟା 2 ସପ୍ତାହ ରହିବ, ମଝିରେ ମଝିରେ ଆପଣ କଣ କରିବେ, 3-4 ଦିନ ଅନ୍ତରରେ ଟିକେ ପାଣି ଛିଞ୍ଚି ଦେଉଥିବେ, ପୁଣି ତାକୁ ଏପଟ ସେପଟ କରୁଥିବେ, ତାହେଲେ ସେମାନେ ତା ଭିତରେ ଭଲସେ ଆହୁରି ଗ୍ରୋଥ କରିବେ, ବଢିବେ। ତ ସେଇଟା 2 ସପ୍ତାହ ରଖିଲା ପରେ ଆପଣ ଯେତେବେଳେ ମୁଖ୍ୟ ଜମି ଯେତେବେଳେ ପ୍ରସ୍ତୁତି ହେଇଯାଉଛି, ସେତେବେଳକୁ ଆପଣ ଏଟା ଯାଇକି ମୁଖ୍ୟ ଜମିରେ ମିଶେଇଦେବା। ମିଶେଇଦେଲା ଫଳରେ କଣ ହବ, ଏପଟେ ଆପଣ ଯଦି ଚାରା ରେଡି ହେଇଗଲା ପରେ, ଯଦି ଆପଣଙ୍କର ଝାଉଁଳା ରୋଗ କିମ୍ବା ଆଦ୍ରପତନ ରୋଗ ହଉ କିମ୍ବା ଯେକୌଣସି ମୃତ୍ତିକା ଜନିତ ରୋଗ ପାଇଁ ଏଟା ବହୁତ କାର୍ଯ୍ୟକାରୀ ହେଇଥାଏ, ସକ୍ସେସଫୁଲ ରହୁଛି। ଯଦି ଆପଣଙ୍କର ବହୁତ ଅଧିକା ରହିଛି ପ୍ରାଦୁର୍ଭାବ, ତାହେଲେ ଆପଣ ସିଲିଂ ଟ୍ରିଟମେଣ୍ଟ ବି କିଛି କିଛି ପରିବାରରେ ସବୁ ସିଲିଂ ଟ୍ରିଟମେଣ୍ଟ ରହୁଛି, ମାନେ ଚାରା ବିଶୋଧନ, ଚାରା ରେଡି ହେଇଯିବ ମୁଖ୍ୟ ଜମି ପ୍ରସ୍ତୁତି ପାଇଁ, ସେତେବେଳେ ଚାରାକୁ ସେମିତି 1 ଲିଟର ପାଣିରେ 10 ଗ୍ରାମ ବାୟୋକଣ୍ଟ୍ରୋଲ ଏଜେଣ୍ଟ ନେଇ ସେ ଯୋଉ ଦ୍ରବଣ ପ୍ରସ୍ତୁତ କରି ଚାରାକୁ ଅଧଘଣ୍ଟା ବୁଡ଼ାଇ ରଖନ୍ତୁ। ତାପରେ ଏଠି ମୁଖ୍ୟ ଜମିରେ ବି ଆମେ ପକେଇ ଦେଇଛୁ, ସେଥିରେ ବି ମାଟି ଭିତରେ ସେଟା ସେ ବଂଶ ବିସ୍ତାର କଲେ, ଏ ଚାରାକୁ ନେଇକି ଲଗେଇଲା ପରେ ଚାରାକୁ ସାଧାରଣତଃ ଯଦି ଝାଉଁଳା ରୋଗ ହଉ କିମ୍ବା ଆଦ୍ରପତନ ରୋଗ ହଉ, ପେକସଡା ରୋଗ ହଉ, ଯାହା ବି ହଉ, ଗୋଟେ ଥର ସେ ଯଦି ଫିଲ୍ଡରେ ଲାଗିଲା ପରେ 2 ସପ୍ତାହ ପରେ ସେ ରୋଗ ଦେଖାଯିବ। କାରଣ ସେମାନେ ଗଛ ଆସିକି ଲାଗିଲା ପରେ ସେମାନେ ଯୋଉ ସୁପ୍ତ ଅବସ୍ଥାରେ ଥାନ୍ତି ମୃତ୍ତିକାରେ, ସେମାନେ ଜୀବିତ ହେଇଯାନ୍ତି, ଜୀବିତ ହେଲା ପରେ ସେମାନେ ଗଛକୁ ଆକ୍ରମଣ କରିଥାନ୍ତି, ସେତେବେଳେ ପର୍ଯ୍ୟନ୍ତ 2-3 ସପ୍ତାହ ଭିତରେ ଆମେ ଯୋଉ ଆମେ ପକେଇଥାଉ ଜୈବିକ ଖତ ଯୋଉ ମାଟିରେ ଦେଇଥାଉ, ସେମାନେ ଗୋଟେ ଆବରଣ ପ୍ରସ୍ତୁତି କରିଦେଇଥାନ୍ତି ମାଟି ଉପରେ, ଯାହାଫଳରେ ଏମାନେ ଯେତେବେଳେ ଗଛକୁ ଆକ୍ରମଣ କରନ୍ତି ସେମାନେ ତାକୁ ସପ୍ରେସ କରିଦେଇଥାନ୍ତି।
0: ଏଇଠି ଗୋଟେ କଥା ବୁଝିବାର ରହୁଛି କି, ସାଧାରଣତଃ ଆମେ ଗୋଟେ କୌଣସି ଚାଷ କରିବା ପୂର୍ବରୁ ଜମିଟାକୁ ପ୍ରଥମେ ପ୍ରସ୍ତୁତ କରନ୍ତି, ତ ଜମି ପ୍ରସ୍ତୁତି ପାଇଁ ସେମିତି କିଛି ଜୈବିକ ଉପାୟ ଅଛି ନା ନାହିଁ, ଆମେ ସିଧାସଳଖ ଆଣି ଯେମିତି ପାରମ୍ପରିକ ରୀତିରେ ଜମି ପ୍ରସ୍ତୁତ କରନ୍ତି ଏବଂ ତାପରେ ଏଇ ଖତ ସାରକୁ ଆମେ ପ୍ରୟୋଗ କରିକି ଦେଇପାରିବା ବୋଲି?
1: ହଁ, ଏମିତି ଆପଣ ଯୋଉ କହିଲେ ପାରମ୍ପରିକ ଉପରେ ଆମେ ଯେମିତି ଜମି ପ୍ରସ୍ତୁତି କରିଥାଉ, ସେତେବେଳେ ଏଇଟା ଯୋଉ ଆମର ଜୈବିକ ଖତକୁ ଆଣିକି ଆମେ ଦେଇପାରିବୁ। ପ୍ରଥମେ ବିହନ ବିଶୋଧନ ହେଲା, ଚାରା ବିଶୋଧନ ହେଲା, ମୂର୍ତ୍ତିକାରେ ବି ଲାଗିଲା, ମୁଖ୍ୟ ଜମିରେ ବି ରହିଲା, ତାପରେ ଆପଣ ଯେତେବେଳେ ଗଛ ଲାଗୁଛି ମାସେ ପରେ କି ଯେତେବେଳେ ଦେଖିଲେ 15-20 ଦିନ ଯଦି ଦେଖିଲେ ଗୋଟେ ଗୋଟେ ଗଛ ହଉ, ଯଦି ଆମେ ତାକୁ ଉପାଡ଼ି ନଷ୍ଟ ବି କରିଦେଇପାରିବା। ଯଦି ଆପଣ ସେମିତି ବି ଚାହିଁବେ, ଆର୍ଦିଂ ଅଫ୍ ଗୋଟେ ଯୋଉ ହୁଏ, ଆର୍ଦିଂ ଅଫ୍ ଟ୍ରିଟମେଣ୍ଟ ମାନେ ହୁଡ଼ାଟେକା ଯୋଉ ଆମେ କହୁଛେ, ସେଇ ଟାଇମ୍ରେ ବି ଆମେ ଡ୍ରେଞ୍ଚିଂ କରିପାରିବା, ମୂଳ ଭିଜା କରିହେବ ମାଟିକୁ, ଯେକୌଣସି ବାୟୋକଣ୍ଟ୍ରୋଲ ଏଜେଣ୍ଟ ନେଇକି ମିଶ୍ରିତ, ଟ୍ରାଇକୋଡମା ଭିରିଡେ ହଉ, ଟ୍ରାଇକୋଡମା ଭିରିଡେ ହଉଛି ଫିମ୍ପିନାଶକ, ମୁଖ୍ୟତଃ ଟ୍ରାଇକୋଡମା ଭିରିଡେ ଅପେକ୍ଷା ହାର୍ଜେନମ ଯୋଉଟା ଆସୁଛି ସେଇଟା ମୂର୍ତ୍ତିକା ଇଏ ପାଇଁ ବେଶୀ କାମ ଦେଇଥାଏ ଭିରିଡେ ଅପେକ୍ଷା। ତାପରେ ରହିଲା ବ୍ୟାକ୍ଟେରିଆ ଜନିତ ଯୋଉ ଝାଉଁଳା ରୋଗ ପାଇଁ

0: ସୁଡୋମୋନାସ୍ ଫ୍ଲୋରେସେନ୍ସ ପେସିଲ ସପ୍ଟାଇଲିସ୍ ଯୋଉ ଆସୁଛି ସେଗୁଡା ବି ଆମେ ତା ସହିତ ମିକ୍ସ କରିକି ଆମେ ଡ୍ରେଞ୍ଚିଂ କରିପାରିବା, ମୂଳ ଭିଜା କରିପାରିବା।
1: କେମିତି ଚାଷୀ ଜାଣିବ ଯେ ଏଇ ଯୋଉ ରୋଗଟା ହେଇଛି ଏଇଟା କୋଉ କାରଣରୁ ହେଇଛି?
0: ହଁ, ତାକୁ ଜାଣିବା ପାଇଁ ସହଜ ଉପାୟ ଅଛି। ଝାଉଁଳା ରୋଗ, ଝାଉଁଳା ଫିମ୍ପି ଦ୍ୱାରା ବି ହଉଛି, ବ୍ୟାକ୍ଟେରିଆ ଦ୍ୱାରା ବି ହଉଛି। ଆପଣ ଯଦି ଚାହିଁବେ କି ଏଇଟା ବ୍ୟାକ୍ଟେରିଆ ଯୋଗୁଁ ହଉଛି କି ଫିମ୍ପି ଦ୍ୱାରା ହଉଛି, ତାର ଗୋଟେ ଟେଷ୍ଟ ଅଛି, ସେଟାକୁ କହୁଛେ ଆମେ ଉଜ୍ ଟେଷ୍ଟ ବୋଲି କୁହାଯାଏ। ଆପଣ ସେ ଯୋଉ ଆକ୍ରାନ୍ତ ଗଛକୁ ଉପାଡ଼ି ନିଅନ୍ତୁ, ସେ ଗଛକୁ ଯଦି ଉପାଡ଼ିଲା ବେଳକୁ ସେଟା ସହଜରେ ଉଠି ଆସିଥାଏ, କାରଣ ତାର ଯୋଉ ମୂଳ ପାଖରେ ସେ ଯୋଉ ଫିମ୍ପି ହଉ କବକ ହଉ ସେମାନେ ଆକ୍ରାନ୍ତ କରିକି ଗଛକୁ ୱିକ୍ ହେଇଯାଇଥାଏ, ମାନେ ସେଥିରେ ବଂଶ ବିସ୍ତାର କରିଥାନ୍ତି, ତ ରୁଟ୍ ସିଷ୍ଟମଟା ପୁରା ନଷ୍ଟ ହେଇଯାଇଥାଏ, ଦୁର୍ବଳ। ତ ଆପଣ ଟାଣିଲେ ଆରାମସେ ଆସିଯାଏ। ଆଉ ବ୍ୟାକ୍ଟେରିଆ ଜାଗାରେ ସାଧାରଣତଃ କୁହନ୍ତି ମାନେ ମୂଳ ପାଖରେ ଗନ୍ଧ ହେଇଥାଏ, ଟିକେ ବାସ୍ନା ମାନେ ଗନ୍ଧ ଆସେ, ଫିମ୍ପିରେ ବି ଆସିଥାଏ କିନ୍ତୁ ବ୍ୟାକ୍ଟେରିଆ ଟିକେ ଅଧିକ ଆସିଥାଏ। ଆଉ ଯଦି ଜାଣିବାକୁ ଚାହିଁବେ ସ୍ପେସିଫିକ ହେଇଛି କି ନାହିଁ, ତାକୁ ଗୋଟେ ତେରଛା କରି କାଟିଦେବେ ଗଛକୁ, ସେ ଯୋଉ କାଣ୍ଡକୁ ହଉ ଟିକେ ଧୋଇଦେବେ ତାକୁ ଭଲସେ, ତେରଛା କରି କାଟିଦେବେ ଗୋଟେ ଗ୍ଲାସରେ, ଟ୍ରାନ୍ସପେରେଣ୍ଟ ଗ୍ଲାସ ଯୋଉ କାଚ ଗ୍ଲାସରେ ନେଇକି ସେଟାକୁ ଏମିତି ବୁଡ଼େଇକି କିଛି ସମୟ ରଖିଦେବେ। କିଛି ସମୟ ପରେ, ଦଶ ମିନିଟ ପରେ ଆପଣ ଦେଖିବେ, ଦଶ ପନ୍ଦର ମିନିଟ ପରେ ଯଦି ଧଳା ଧଳା ସୂତା ଆକାରରେ କିଛି ବାହାରୁଛି, ଯଦି ଗୋଟେ ଫ୍ଲୋ ହଉଛି, ତାହେଲେ ଆପଣ ଜାଣିବେ ଏଟା ବ୍ୟାକ୍ଟେରିଆ ଜନିତ।
1: ଅର୍ଥାତ୍ ଏଇ ଛୋଟ ଛୋଟ ପରୀକ୍ଷଣ ଦ୍ୱାରା ବା ଆମେ ଯଦି ନିୟମିତ ଭାବରେ ଆମର କୃଷି କ୍ଷେତ୍ରକୁ ନିରୀକ୍ଷଣ କରୁଛନ୍ତି ଏବଂ ଏଇ ଛୋଟିଆ ଛୋଟିଆ ଲକ୍ଷଣ ଦେଖିକି ମଧ୍ୟ ଆମେ ଜାଣିପାରିବା ଯେ ୟାର ପ୍ରକୃତ ରୋଗଟି କୋଉ କାରଣରୁ ହେଇଛି। ଏବେ ଧରି ନିଅନ୍ତୁ ଚାରା ଲାଗିସାରିଛି ଏବଂ ଆମେ ଗୋଟେ ପ୍ରଥମ ପର୍ଯ୍ୟାୟର ତାର ଯୋଉ ଉପଚାର କରିସାରିଛେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଗଛ ବଢିବ, ସେ ସମୟରେ ତ ଆଗକୁ ପୁଣି ଫଳ ଆସିବ, ସେତିକି ବେଳେ ତ ପୁଣି କିଛି ରୋଗ ପୋକ ହେବାର ସମ୍ଭାବନା ରହିଥିବ।
0: ହଁ, ସମ୍ଭାବନା ରହୁଛି, କାରଣ ପ୍ରତିଟି ପର୍ଯ୍ୟାୟରେ ଗଛକୁ ରୋଗ ପୋକ ଆକ୍ରମଣ କରିଥାନ୍ତି, ତେଣୁ ସେଇ ଟାଇମରେ ଆପଣ ଯଦି ଜୈବିକ ଉପାୟରେ ଆମେ ଚାହିଁବା ତାକୁ ରୋଗ ଆରମ୍ଭ ହେବା ମାତ୍ରେ ଆମେ ସବୁବେଳେ ଆପଣ କହିଲେ ନା ଯେମିତିକି ବାରମ୍ବାର ଫିଲ୍ଡକୁ ଯାଉଥାନ୍ତୁ, ନିରୀକ୍ଷଣ କରୁଥାନ୍ତୁ କିଛି ରୋଗ ଆସିଲା କି କଣ ହେଲା କି, କାରଣ ବେଶୀ ଘଞ୍ଚ ହେଇଗଲା କଣ ହେଇଗଲା, ଯଦି ଆଲୋକ ଭଲ ଭାବରେ ପ୍ରବେଶ କରିପାରୁନଥିବ ସେ ଜାଗାରେ ତାଙ୍କ ପାଇଁ ଗୋଟେ କ୍ଲାଇମେଟ୍ ହେଇଯାଇଥାଏ ଯେ ତା ଭିତରେ ସେ ଗଛ ମୂଳରୁ ରୋଗକୁ ତଳ ପତ୍ରରୁ ଆରମ୍ଭ ହେଇଥାଏ ରୋଗ, ଆଉ ଆମେ ଜାଣିପାରୁନଥାଉ। ପତ୍ର ଦାଗ ହଉ, ପତ୍ର ପୋଡ଼ା ହଉ, କିଛି ବି ଦେଖିଲେ ସାଧାରଣତଃ ବର୍ଷା ଦିନରେ ସେମାନେ ଦେଖିବେ ପତ୍ର ପଚା ରୋଗ ହେଇଯିବ, ଟିକେ ଏମିତି ସିଝିଲା ବେଳେ ଦେଖାଯିବ, ତାପରେ ଧୀରେ ଧୀରେ ସେଟା ହେଇଥାଏ। ସେତେବେଳେ ଆପଣ ଗୋଟେ ସ୍ପ୍ରେ ବି କରିପାରିବେ, ଏଇ ବାୟୋକଣ୍ଟ୍ରୋଲ ଏଜେଣ୍ଟ ନେଇକି ଆପଣ ସ୍ପ୍ରେ ବି କରିପାରିବେ, ଲିଟରକୁ ଦଶ ଗ୍ରାମ ହିସାବରେ କରିକି ଆପଣ ସନ୍ଧ୍ୟାବେଳ ଟାଇମରେ ବି ସକାଳ ଟାଇମରେ ସେଟାକୁ ପୁରା ଗଛକୁ ପୁରା ଡ୍ରେଞ୍ଚ କରିଦେବେ, ପୁରା ଅଦା କରିଦେବେ।
1: ଖରା ସମୟରେ ଏ ପ୍ରକାର ସିଞ୍ଚନ କରିବା ଉଚିତ
0: ନାହିଁ, ସନ୍ଲାଇଟ୍ ତାକୁ ଠିକ ହୋଇନଥାଏ, ଗଛ ମରି ଯାଇଥାନ୍ତି, କାରଣ ଜୀବନ୍ତ ସେମାନେ ଫିମ୍ପି।
1: ଗଛ ଏବେ ଫଳିବା ଅବସ୍ଥାକୁ ଆସିଯାଉଛି ଏବଂ ଆମେ ସାଧାରଣତଃ ଏଇଟା ଶୁଣିଛୁ ଚାଷୀ ଭାଇମାନଙ୍କ ପାଖରୁ ଯେ କାଣ୍ଡବିନ୍ଧା ପୋକ ଲାଗିଗଲେ, ଯଦି ଏଇ ପ୍ରକାରର ଗୋଟେ କୌଣସି ଆକ୍ରମଣ ହେଇଗଲା ଫସଲକୁ କୁହାଯାଏ ଯେ ସମୂଳେ ନଷ୍ଟ ହେଇଯିବ, ଯଦି ଠିକ୍ ସମୟରେ ସେମାନେ ତାକୁ ଧରି ନ ପାରିଲେ ବା ତାର ଉପଚାର ନ କରିପାରିଲେ, ଏମିତି ଜୈବିକ ଉପାୟରେ ଆମ ପାଖରେ କିଛି ଅଛି ପଦ୍ଧତି ଆମେ ଯାହାକୁ ଅବଲମ୍ବନ କରିପାରିବା?
0: କାଣ୍ଡବିନ୍ଧା ପୋକ ପାଇଁ କରିପାରିବେ, ସେଟା ଷ୍ଟେମ୍ ବୋରର୍ ଯୋଉ କହୁଛି ସେମାନେ ଗାତ କରିକି ତା ମାନେ କାଣ୍ଡକୁ କଣା କରି ଯାଇଥାନ୍ତି, ତା ଭିତରେ ତାର ଯୋଉ ସବୁ ମାଂସଳ ଜିନିଷ ଖାଇଦେଇଥାନ୍ତି, ଗଛ ଶୁଖିଲା ଭଳି ଦେଖାଇଥାଏ। ସେ ଜାଗାରେ ଆପଣ ଯେତେବେଳେ ଦେଖୁଛନ୍ତି ତ ପ୍ରଥମେ ଜୈବିକ ଉପାୟରେ ହେଲେ ଆପଣ ନିମ୍ବ ତେଲ ଦେଇପାରିବେ, ଲିଟରକୁ 5 ml ହିସାବରେ ଦେଇପାରିବେ, କିମ୍ବା ଅଲଗା ସବୁ ରହୁଛି ଯେମିତି ଅଠା ଯନ୍ତ୍ର ବି କିଛି ଦେଇପାରିବେ, ହଳଦିଆ ଅଠା ଯନ୍ତ୍ର ଯୋଉଟା ଆମର ହ୍ୱାଇଟ୍ ଫ୍ଲାଏ ଯୋଉ ରହୁଛି ଯେତିକି ଶୋଷକ କୀଟମାନଙ୍କ ପାଇଁ, ହେକ୍ଟରକୁ ଆପଣ 30-35 ଦେଇପାରିବେ, 35-40 ପର୍ଯ୍ୟନ୍ତ ଆପଣ ଲଗେଇ ପାରିବେ, ଏକରକୁ 20-25 ବି ଦେଇପାରିବେ। କଣ ହବ, ସେ ହଳଦିଆ ଅଠା ଦ୍ୱାରା ସେମାନେ ହଳଦିଆ କଲର୍କୁ ଯାଇ ସେମାନେ ଆଟ୍ରାକ୍ଟ ହେଇଥାନ୍ତି, ଆକର୍ଷିତ ହେଇକି ସେଠି ଯାଇକି ଲାଗି ଯାଇଥାନ୍ତି। ତା ସହିତ ଆଉ କିଛି ଜିନିଷ ବି ମାଇଣ୍ଡରେ ରଖନ୍ତୁ, ଯେମିତିକି ଆପଣଙ୍କର ଯୋଉ ଅଲଗା ପ୍ରାକ୍ଟିସ୍ ଯୋଉ ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ଅର୍ ବାୟୋ ଇଣ୍ଟେନ୍ସିଭ ମ୍ୟାନେଜମେଣ୍ଟ ଯୋଉଟା ଆମେ କହୁଛେ, ବିହନ ବିଶୋଧନ କରିଦେବା, ଚାରା ବିଶୋଧନ କରିବା କିମ୍ବା ମୂର୍ତ୍ତିକା ଲଗେଇଦେବା, ତା ସହିତ ଆମକୁ କଣ କଣ ଦେଖିବାକୁ ପଡିବ, ପ୍ରତିଟି ଷ୍ଟେଜରେ ଆମେ ଯେମିତି ତାକୁ ଇମ୍ପ୍ଲିମେଣ୍ଟ କରିପାରିବା, ଛୋଟ ଛୋଟ ଜିନିଷକୁ ଆମେ ଯଦି ଧ୍ୟାନ ଦେବା ତାହେଲେ ସେଟା ଆହୁରି ଭଲ କାମ ଦେଇଥାଏ।
1: ଯଦି ହାତୀ ଦରକାର ପଡେ ତାହେଲେ ଆମେ ରାସାୟନିକ ପଦ୍ଧତି କି ଆପଣେଇବା?
0: ଆଜ୍ଞା, ସେଥିପାଇଁ ସେଟା ଅଛି, ସେଟା ଲାଷ୍ଟ ଅସ୍ତ୍ର ଭାବେ ୟୁଜ୍ କରିବା।
1: ତ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜି ଯାହା ବି କିଛି ଆଲୋଚନା ଆମେ ଏଠାରେ ରଖିଲେ ଜୈବିକ ଉପାୟରେ ପନିପରିବାରେ ରୋଗ ପରିଚାଳନା, ଡକ୍ଟର ବଳ ଆପଣଙ୍କର ଉପସ୍ଥିତି ଏବଂ ବିଜ୍ଞ ପରାମର୍ଶ ପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର। ପାଠ କିଛି ବୁଝିଲ ନା ନାଇଁ?
2: ବୁଝିଲି କଣ ହେଇ ପରା, ସବୁ ତ ଟିପିକି ନେଇଛି ଆଉ।
1: ହଁ, ଆଜି ଯନ୍ତ୍ରପାତି ସବୁ ପୂଜା ହେଲା, ଇଆଡ଼େ ପୁଣି ପାଠଟାକୁ ବୁଝିଲ, ଜାଣିକି କାଲି ଠୋ କାମରେ ଲାଗିବ,
2: ଲାଗିବ ନିହାତି ଲାଗିବ ନା,
1: କାଲି ଏଡ଼େ ସୁନ୍ଦର ଆଲୋଚନା ପାଇଁ।

0: ମହାସ୍ୱୟଂଙ୍କୁ ଅନୁଷ୍ଠାନ ତରଫରୁ
1: ଆଉ ଥରେ ଧନ୍ୟବାଦ
0: ଜେମା ଅପା।
1: କଣ ହେଲା?
0: ଖାଲି ଏକା ତମର ଚାଷବାସ ହବ, ତମର ରୋଜଗାର ହବ, ଆମେ ମାନେ ଆଉ ବିକ୍ରି ବଟା କରିବୁନି?
1: ହଁ, ବିକ୍ରି ବଟା କରିବ। ଏ ବଜାର ଦର କଥା ଜାଣିବାନି କି?
0: ଓହୋ, ଏଇଟା ତ ନିହାତି ଜାଣିବା ଦରକାର। ଆଉ
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ 58-69 ଟଙ୍କା, ବିନ୍ସ 75-98 ଟଙ୍କା ଓ ରସୁଣ 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
0: ବଜାର ଦର କଥା ଜାଣିଲେ ସୁନ୍ଦର ଆଲୋଚନାଟିଏ ହେଲା, କଲିଗୀତ ବି ଶୁଣିଲେ,
1: କଥାବାର୍ତ୍ତା ବି ବିପଦ ହେଲେ,
0: ଆଉ କିଛି ବାକି ରହିଗଲା
1: ଅଛି?
0: କଣ
1: ଦେଖୁଛ, କୋଉ ଜାଗାରେ ବର୍ଷା ହଉଛି, କୋଉ ଜାଗାରେ ହଉନି, କେତେବେଳେ ଦୂର ଦୂର କରି ଗାଳି ଦେଇଯାଉଛି। ପାଣିପାଗ ଶୁଣିବା, ତାପରେ ଉଠିବା।
0: ବହୁତ ଦୁଆ ମାସ ପାଣିପାଗର କଥା, ଆଉ ଭୋଗରାଗ ଆଉ ନଥିଲା,
1: ନେଇକି ଯିବ ପରା ଘର ଆଡେ।
0: ତେବେ ତୁ ନିହେଇକି ବସୁ ନା, ଆଗ ପାଣିପାଗଟା ଶୁଣିବା ନା ନାଇଁ?
1: ହଉ ହଉ।
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ବେଳେବେଳେ 30-40 କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ମଧ୍ୟ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ, ଉପସ୍ଥାପନରେ ଥିଲେ ଦେବୀ ପ୍ରସାଦ ମହାନ୍ତି ଏବଂ ଅମ୍ବିକା ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ।
1: ପ୍ରଥମେ ଶୁଣିଲେ ଓଡ଼ିଆରେ ସମ୍ବାଦ, ପରେ ପରେ ଜିଲ୍ଲା ହାଲଚାଲ ଏବଂ କିଷାନବାଣୀ କାର୍ଯ୍ୟକ୍ରମ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8ଟା। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ମନ ରହିଗଲା ସାତ ସୁରରେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବିଷ୍ଣୁ କବି, ଗୀତ ରଚନା କରିଛନ୍ତି ଦିଲୀପ ଜେନା, ସଙ୍ଗୀତରେ ସଜେଇଛନ୍ତି ବାପି ଲେହେରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ସାନ ଏବଂ ତପୁ ମିଶ୍ର। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ନିଜାମଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର। କଥାଚିତ୍ର ଲଭ ମାଷ୍ଟର।

ତୋ ଆଖି ମୋ ଆଇନା ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ବିନୋଦ ରାଥୋଡ ଏବଂ ପାମେଲା ଚେନ। ରଜନୀକାନ୍ତ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଦୀପକ କୁମାର।

0: ବେତାର ଧାରାବାହିକ ନାଟକ ଅମୃତର ସନ୍ତାନର ଚତୁର୍ଥ ଭାଗରେ ଆପଣମାନେ ଦିଉଡ଼ୁ ଭୁର୍ସାମୁଣ୍ଡା ବାରିକର ଝିଅ ପ୍ରତି ଆକୃଷ୍ଟ ହେବାର ଆଭାସ ପାଇଥିଲେ। ଦିଉଡ଼ୁର ଅମନଯୋଗିତା ପୁୟୁକୁ ଧୀରେ ଧୀରେ ଚିନ୍ତାଗ୍ରସ୍ତ କଲା। ଅନେକ ତାର ଭଗ୍ନ ସ୍ୱାସ୍ଥ୍ୟକୁ ଦେଖି ତାର କାରଣ ଖୋଜିବାରେ ଲାଗିଲେ। ହେଲେ ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ତା ପଛରେ ନଥିଲା। ହାଟକୁ ଯିବାବେଳେ ଦିଉଡ଼ୁର ଦାଦା ଲେଞ୍ଜୁ ସାଉଁଥା ଭୁର୍ସାମୁଣ୍ଡା ବାରିକ ସାମ୍ନାରେ ତାର ପାରିବାରିକ କାହାଣୀର ବୟାନ କଲା। ଦିଉଡ଼ୁର ପୁୟୁ ସହ ସ୍ୱାଭାବିକ ସମ୍ପର୍କ ନଥିବାର କଥା ମଧ୍ୟ ସେ କହିଲା। ଆଉ ତାପରେ
1: ଆମେ ଘାଟି ବାଟେ ବେଶୀ ବୁଲିଲେଣି, ବୁନ୍ଦିକାର ବାଟେ ସଡ଼କ, ବୁନ୍ଦିକାର କେତେ ତଳେ ରହିଲାଣି, ଏ ଖାଇଲା ହାତୀ ଏ ବାଟେ ତୁ କାହିଁକି ଆସିଲୁ ନନେ?
2: ତମର ବାରିକ ଆଗରେ କହିଲା ଇ ପାଖେ ମଦରନ୍ଦା ଟାଣରୁ ସେ ଟିକେ ମଦ ପିଇବ।
1: ଆରେ ମୁଇଁ କେଡ଼େ ବକୁଆଟା, ଆର ଶ୍ୱଶୁର ମଦ ପିଇବ ବୋଲି ଚୁଚାଟାରେ ମୁଇଁ ଆର ପଚରେ ପଚରେ ବାଟ ଚାଲିଲି। ହେଲେ ରାଗ ବିକାର ରୂପରେ କିଏ କହି ନାହିଁ ଏ ବାଟେ ଆ ବୋଲି ଦିଉଡ଼ୁ ମଜା କରି ଆରାମରେ ଏ ଦାଙ୍ଗଡ଼ି ଆମ କେନ୍ଦା ବାଟେ ଗୋଡ଼ି ପଡ଼ିଥିବ। ଆହୁରି ମୁଇଁ ବେଶୀ ବକୁଆଟା ମୁଇଁ ଏ ବାରିକ ପୁଡ଼ା ମଦ ପିଇ କରି ଏ ବାଟେ ଆସୁଛି। ବାରିକ
3: ସୁନା ଦେଇ ଘରେ ଅଛୁ କି? ମୁଇଁ ସେଟା ଭାବୁଥିଲି ବାଟେ ବାଟେ ଦାଙ୍ଗଡ଼ି ଆମର ଖେଦା ବାଟେ ଗୋଡ଼ି ପଡ଼ିଲା ନା ଆସିଲା, କେମିତି ନିଜର ଦାଙ୍ଗଡ଼ିକୁ ଏକୁଟିଆ ଚାଡ଼ି ଦେଇଯିବ ଆର ବାଟେ? ଏଇଟା କାର ଦାଙ୍ଗଡ଼ି?
1: ବେଶୀ ମଦ ଖାଇଛୁ କି?
3: କଣ୍ଡେ ମୋର ଦାଙ୍ଗଡ଼ି, ମୋର ଦାଙ୍ଗଡ଼ି କି ତୋର ଦାଙ୍ଗଡ଼ି? ମୁଇଁ ତ ବୁଢ଼ା ହେଲି, ଆର କି ତୁ ଦାଙ୍ଗଡ଼ା ଅଛୁ, ଏଇଟା ତୋର ହାର ଖାଇ ଦାଙ୍ଗଡ଼ା ଲୋକର ଦାଙ୍ଗଡ଼ି ହେବ ନାଇଁ, ଆର କି ବୁଢ଼ା ରହିବ?
2: ତୁ କିସ ପାଇଁ ସେମିତି କଲ କଲ ହଉଛୁ?
3: ଏଇ ସୁନା ଦେ, ଆଉ ଜାଠି ଲଗେଇବୁ ନାଇଁ ତ ଫଲାଇବି ଫଲାଇବି ବୋଲି ନିଜର ଦାଙ୍ଗଡ଼ା ଏ ଦେ ଏନେ ଆ ଇଟାକେ
2: ଏଲା ଏଲା ଚାଲ ଚାଲ ଚାଲ
3: ଇଟା ତୋର ନିଜର ଦାଙ୍ଗଡ଼ା ଏ ଇଟା ତୋର
2: ଚାଲ ଚାଲ ସି ବେଟେ ଚାଲ
3: ମୋତେ କାହିଁକି ଏମିତି ଦୌଡ଼ୁଲୁ? ମୁଇଁ ବୁଢ଼ା ଲୋକ, ତାକୁ ଦର ତାକୁ ତାକୁ ସେଇଟା ତୋର
2: ଚାଲ ଚାଲ ବା ବେଶୀ ବେଲ ହେଲାନି।
3: ବେଲ କାହିଁ ବେଲ? ଦାଙ୍ଗଡ଼ା ଦାଙ୍ଗଡ଼ି ଏକାଠି ଥିଲେ ବେଲ ସଲ କୁ ଖେ ପଚାରେ କେମିତି କଥା କହୁଛୁ ଗୋ?
2: ଆଜି ବେଶୀ ମଦ ପିଉଛୁ ପରା, ଚାଲି ମିଶା ପାରୁନୁ, ତା ମୁଇଁ ଧରୁଛି ନହେଲେ ବାଟରେ ପଡ଼ି ଯିବ।
4: ଏ ଦେ ପୁପଲି, ବନ୍ଦି କାର କା ଆସଲା?
5: ଗାଁରେ ଲୋକ ମିଶା ଦୁଶୁ ନାହାନ୍ତି ଯେ,
4: ସବୁ ହାଟକୁ ଯାଇଥିବେ, ନହେଲେ ଗାଁ ମୁହଁ ରୁଗୀତ ଶୁଭିଥାନ୍ତା, ଆରେ ଖିଲଖିଲ ହସ ମିଶା ଶୁଭିଥାନ୍ତା।
5: ହେଟି ଦେଖଲ ସେ ସାନ ପିଲାଟା କେଡେ ସୁନ୍ଦରଟା ହେଇଛି।
4: ଥା ସେମିତି ତନ୍ଦ୍ରା କାହିଁକି ହଉଛୁ ଯେ, ଆଇବା ବରଷକୁ ତୋର ମିଶା ସେମିତିକା ଗୋଟେ ହେଇଥିବ।
5: ତୁନପଟ
4: ଟକିକେ ଆରି ଜମା ମନ ଥିବ କି? ଇଏ ଦେ ତୋର ଧାଙ୍ଗଡ଼ାର ଘର ଆସିଗଲା।
5: ମୋର କି ତୋର?
4: ଇଏ ଘରେ ତତେ ଏକା ଭଲ ମାନିବ ପୁବଲି, ଦେଖଲୁ କବାଟରେ କେଡେ ସୁନ୍ଦର ସୁନ୍ଦର ବାନା ହେଇଛି, ଆରି ପିଣ୍ଡା ମିଶା କେଡେ ସୁନ୍ଦର ହେଇଛି।
5: ତୋର ମନ ହେଲେ ତୁଇ ର, ମୋର ତ ଗୋଡ଼ ଥା କି ନାଇଁ।
4: ହଇ ଖୁଇ ଦିନେ ବୁଢା ବୁଢା ମାନେ ମନ କରିଥିଲେ ବନ୍ଦିକାର ଆରି ମିଣିଆ ପାଉ ଗାଁ ଏକାଠି ବନ୍ଧା ହେବ, ତୁ ଇହାର ଗୁଣାକେ ବିବାହ ହେବୁ।
5: ସେଟା ମିଚ ମିଚ ବିବାହ କଥା?
4: ହଇ ସେମିତି ମିଚ ମିଚିଆ ବିବାହର କଥା କା ସତ ହେବ?
5: ହାର ଗୁଣା କିନ୍ତି ପିଲା, ତାକୁ ଟିକେ ଆଖିରେ ଦେଖବାକୁ ମନ ହଉଛି, ବିଶୁ ଆହୁରି ହାର ଗୁଣା କେ ଭଲ, କାହାକୁ ଧରିବି କାହାକୁ ଛାଡ଼ିବି?
4: କେ ପୁବଲି କି ସେତେ ଚିନ୍ତା କରୁଛୁ ଲୋ, ହାର ଗୁଣା ଘରେ ନାଇଁ, ଘରର ତାଟିରେ ଦୌଡ଼ି ବନ୍ଧା ହେଇଛି, ୟାଦେ ଦେଖ ଦୁଆର ମୋରେ କୁକୁର ମାନେ ଜଗି ବସିଛନ୍ତି। ହେ ପୁବଲି, କୁକୁର ମାନେ ତୋକେ ଚିନି ଗଲେ ଡାକୁଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:15। ଏବେ ଆସନ୍ତୁ ଶୁଣିବା ଧାରାବାହିକ ନାଟକ ଅମୃତର ସନ୍ତାନର ପଞ୍ଚମ ଭାଗ। ମୂଳ ଉପନ୍ୟାସ ଗୋପୀନାଥ ମହାନ୍ତି, ନାଟ୍ୟଲେଖା ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ

0: ଯିବୁ ତୁ ଯାଉନୁ ସେମିତି କାହିଁକି ହଉଛୁ ଲୋ ବୋଇଲେ ହାରଗୁଣା ସାଙ୍ଗରେ ଦେଖା ହେଲାନି ବୋଲି ନା ଦୁଃଖ କର ନାଇ ହାଟରେ ନିଶ୍ଚୟ ଭେଟ ହେବ
1: ହାରଗୁଣା ସାନ୍ତା କିସ ହାଟରୁ ଆଉଛୁ କି
2: ହଇ ପରା
1: କିସ ନେଇଥିଲୁ ହାଟକୁ ସାନ୍ତା ପଚିଶ ଲୋକ କାଉଡିଆ ସାଙ୍ଗରେ ଯାଇଥିଲେ
2: ଏ ଧାନ ମାଣ୍ଡିଆ ନେଇଥିଲି
1: ଏସବୁ ଧାନ ରେଟ୍ ଭଲ ଅଛି ନାଇ ସାନ୍ତା ଭଲ ଲାଭ ହେଇଥିବ
2: ହେଲା ଗୋଟେ ରକମ
1: ଏଥର ବିବାହ ସା ହଉ ସାନ୍ତା ଘର ବସା
2: ସେଇ କଥା ଭାବବାକୁ ମୋର ବେଳ କାଳେ
1: ସର୍ବୁ ସାନ୍ତାର ଝିଅ ପାଇଁ କଥା ପଡିଛି ପରା ସର୍ବୁ ସାନ୍ତା ତ ମରିଗଲା ଯାଇଥିଲୁ କି
2: ଯିବି ଯିବି ବୋଲି ଭାବୁଛି ହେଲେ କୋଉଠି ଯାଇପାରୁଛି ବେଶୀ କାମ ତ
1: ତୋର ବାପା ମଲା ବେଳେ ସର୍ବୁ ସାନ୍ତା ଆସିଥିଲା ତୁ ଯିବାର ବିଧି ଥିଲା
2: ବସ୍ତିରୁ ଅଲଗା ହୋଇ ବାପା ଗୋଟେ କୋଟୁ ତିଆରି କରିଦେଇଛି ମୋର ଇଚ୍ଛା ଗୋଟେ ଶଗଡ କରିବାକୁ କାଉଡ଼ିରେ ଲଦି ଲଦି ଦୂର ହାଟକୁ ଜିନିଷ ନେବାକୁ ବେଶୀ ହରବର ଶଗଡ ହେଲେ ଭଲ ହବ
1: ପର୍ବତିଆ ଘାଟି ରାସ୍ତା ତ ଶଗଡ ଯିବ ନାହିଁ ବର୍ଷା ଦିନ ତ ଜଙ୍ଗଲ ଆହୁରି କ୍ଷେତ ଖାଲି ଏ ଖରା ଚାର ମାସ
2: ଶଗଡ ଗୋଟେ ହେଲେ ଗୁରୁଧର୍ଷ ବାଟରେ ମାମୁଘର ଗାଁ କି ନାରାୟଣପାଟନା ନହେଲେ ରାୟଗଡ଼ ଯାଇ ହବ
1: ଖାଇଲୁ
2: ନାଇଁ ଯାଉଛି ଏବେ ଖାଇବି
1: ହଉ ହଉ ତୁ ଥା ମୁଁ ଯାଉଛି
2: ଆଜି ରାତିଟା କାହିଁକି ଏମିତି ବେଶୀ ଅନ୍ଧାର ଦୁଶୁଛି ପବନ ମଧ୍ୟ ବେଶୀ ହଉଛି ଯିବି ଶୋଇବି ଏବେ
3: ସାଉତା ସାଉତା
2: ହେ କିଏ ଡାକିଲାଣି
3: ମୁଇଁ ମାଇଲା କନ୍ ଗଡ଼ ଜଗୁଆଲି ଆଜି କିଛି ଉଠବୁ ନାଇଁ କି ସାଉତା
2: ସକାଳ ହେଲାଣି କି
3: କି ଶୋଇ ଶୋଇ ସପନ ଦେଖୁଥିଲୁ କି ସାଉତା
2: ହଇ ହ ଆଜି ଗୋଟେ ସପନ ଦେଖିଲି ମୋର ନୂଆ ଶଗଡ଼ ତିଆରି ହେଇଛି ଶଗଡ଼ ଅଡ଼େଇ ଅଡ଼େଇ ଓଲ୍ଛି ନେଇ ମୁଁ ଯାଇଛି ଆସିଲା ବେଳକେ ଶଗଡ଼ରେ ଅସଲ କଳିଙ୍ଗ ଧୂଆଁ ପତ୍ର ହ
3: କାଲି ରାତିରେ ବେଶୀ ପିଇ ଦେଇଥିଲ ପରା ସାଉତା ବେଣ୍ଡିଆ ଲକ୍ ଏତେ ପିଇବାଟା ଠିକ୍ ନାହିଁ ସାଉତା
2: କି ସେଇଛି ରେ
3: ଦୁଇଟା ପଡ଼ ମରି କରି ଶୋଇଛନ୍ତି ସାଉତା ଦେଖବୁ ଚାଲ
2: କିସ କହିଲୁ
3: ଦୁଇଟା ପଡ଼
2: କେମିତି ମଲା ହ ରାତିରେ ତ ଠିକ ଥିଲା ଆଗରୁ କିଛି ଜାଣିଥିଲୁ କି
3: ନାଇଁ ସାଉତା ବେଶୀ ସୁନ୍ଦର ଆଖି ଦୃଷ୍ଟିଆ ହେଇଥିଲେ ସାଉତା କାର ହେଲେ ମିଶା ଦୃଷ୍ଟି ପଡ଼ି ଯାଇଥିବ କିଏ ପାଙ୍ଗି ମିଶା ଦେଇଥିବ ସାଉତା ସେଟାକୁ କାର ବଳ ଅଛି
2: ଭଣ ଭିତରେ ତ ବୁଲୁଥିଲେ ପୋଡ଼ମାନେ କାଲି ସଞ୍ଜ ବେଳକେ ତ ଘରକୁ ଆସିଲେ କିସ ହେଲା ରେ କିସ ହେଲେ ହେଇଥିବ ହ ନହେଲେ ନହେଲେ ଏମିତି ଏମିତି ମଲେ କେମିତି
3: ଗୋରୁ ସାଲରେ ଜାର କୁଟିରେ ସେ ଅଛନ୍ତି
2: ହେଦେ ଗୋଟେ ଗୋଟେ ହାଟରେ ବିକିଥିଲେ ଉଣାରେ ତିନି କୋଟି ଟଙ୍କା ମିଳିଥାନ୍ତା ହ
3: ଆହୁରି କିସ କରବା ସାଉତା
2: ଆହୁରି କିସ କରବା ତତେ ତତେ ଆଜି ପୁଜବି ତତେ ତତେ ଆଜି ହାଣବି ନିଙ୍ଗଟାଳୁ ହାଣିନି ତତେ ହାଣବି
3: ତୁଚାରେ ମୋର ଉପରେ ରାଗୁଛ ସିନା ସାଉତା ମୋତେ କିଛି ଜଣା ନାହିଁ ମହାରାଣ ମୋତେ କିଛି ବୋଲି କିଛି ମିଶା ଜଣା ନାହିଁ
2: ସକାଳୁ ଆରି ଦିଟା ପଡ଼ମଲେ ଜାନି ଘର
3: ଦିନ ବେଳେ କିଛି ଜଣା ପଡ଼ିନଥିଲା ରାତିରେ ଗୋରୁଶାଳରେ କିସ ହେଲା ସକାଳକୁ ପଡ଼ ଦୁଇଟା କାଟ ହେଇଗଲେ
2: ମିଣିଆ ପାଇଅରି କେତେ ବାଟ
3: ହେଇଟି ବାଗମାରୁ ଝଡ଼ା ପଡ଼ଲା ଆରି ବେଶୀ ବାଟ ନାଇଁ
2: ନି ଦେଖିଲୁ ସାନ୍ତା ଏଠି ଗୋବର ପଡ଼ିଛି ଇଆଡ଼େ ଦେଖ ଗୋରୁ ହାଡ଼ ଗଦା ହେଇଛି
3: କାହିଁ କାହିଁ ସତେ ଏକା ସାରଟା ବଡ଼ ବଡ଼ ଲିବଲା ଚୁଲି
2: ଏଇଟା ଫୁଟକାର ମନକର କାମ ଗୋରୁ ମାରିଲେ ରାନ୍ଧିକିରି ଖାଇଲେ ଆହୁରି ମଜା କରିଲେ କେମିତି ଜାଣିଲୁ ଗୋରୁ ମାରିଛନ୍ତି ବୋଲି ଖାଲି ଚୁଲି ଥିଲେ ତ ଗୋରୁ ମାରିବା କଥା ଜଣା ପଡ଼େ ନାଇଁ ମଲା ଗୋରୁ ହାଡ଼ ଏଠି ସେଠି ପଡ଼େ ନାଇଁ ଯେ ଏଇଟା ବଡ଼ କଥା ନାଇଁ ବାବୁ ପଟକାର ଲୋକ ନ ହେଲେ କାର ଏତେ ଲୋଭ ହେବ ନାହିଁ ପରର ଗୋରୁ ମାରି ଖାଇବାକୁ
3: ହଇ ହଇ ସତ ସତ ବାଘ ଯେତେ ନ ଖାଏ ସେତକି ଫଟକାର ଖାଇବା ମହା ଫଟକାର ଜାତି
2: ଇ ଚଟା ପଡ଼ୁଛୁ ଗାଁରୁ ମୁଲେ ଫଟକାର ମନକର ହାତ କି ନଥିବ ସେମାନେ ତ ଫଟକାର କିଏ ହେଲେ ଲୁଚେଇକିରି ବିଷ ଦେଇ ଦେଇଥିବ ଏତେ କହିଲେ କିସ ହବ ମୁଣିଆ ପାଖରୁ ବେଜୁଣୀ ପାଖକେ ଗଲେ ତ ସବୁ ଜଣା ପଡ଼ିଯିବ
4: ହଁ ବେଜୁଣୀ ସିନା ନା କହିବ ହେଲେ ଆଗେ ସେ ଫଟକାର ଖୁ ଗାଁର କେମିତି ଜାଣିବା
2: ଆଉ ବିଷ ଦେଲେ ବି ଜାଣିବ କେମିତି ଖାଇବା ଚୋରାରେ ମଉରା ଦେଇଥିବେ ଯୋଡ଼ି ପୁଟି ଦେଇଥିବେ କାହିଁ ଚପାଟି ଗୋଜିଆ କରି ସେଥିରେ

0: ଫୋଡ଼ି ଦେଇଥିବେ, ଫୋଟକାର ତ ସେମାନେ କେତେ ଉପାୟ ଜଣା,
1: କାମ ଦାମ ତ ନଥିବ, ତୁ ଚାଟାରେ ଇ ବାଟେ ସି ବାଟେ ବୁଲୁଥିବେ, ଦେଖିଲେ କହିବେ କୁଣିଆ ଯାଉଛି, ଆଠ ଯାଉଛି, ବ୍ୟବହାର କରିଯାଉଛି, ତାକୁ କିଛି ପାରିହବ କି?
2: ହଉ ଥାଉ ଥାଉ ଥାଉ, ସେ କଥା ମନେ ଥାଉ, ଆହୁରି କିଛି ହେଲେ କୁହ।
1: କିଏ ଗୋଟେ ଦୌଡ଼ି ଦୌଡ଼ି ବାଟେ ଆସୁଛି, ହାତରେ ବିତେକ ଡେଗର ବାଡ଼ି ଗୋଟେ ଧରିଛି, ଆହୁରି ଲାଲ ରଙ୍ଗର ମରିଚ ଗୋଟେ ବନ୍ଧା ହେଇଛି।
3: ଲାଲ ଲଙ୍କା ମରିଚ, କିଛି ଗୋଟେ ଜରୁରୀ ଖବର ଥିବ ପରା।
1: କିସ ଲେଖି ପଠେଇଛି କିଏ ଜାଣି, ତାଙ୍କର ବିଭାଘର ଲାଗୁ କି ନ ଲାଗୁ, ସରୁ ଚାଉଳ, ଘିଅ, ପାଳୁଅ, କୁକୁଡ଼ା, ଛେଳି ଲୋଡ଼ା ଥିବ।
0: କିସ ବିଭାଘର ଲାଗିଛି କି କାର,
1: ତାଙ୍କର ବିଭାଘର ଲାଗୁ କି ନ ଲାଗୁ, ଥରେ ବଣ ଭିତରେ ପଶିଲେ ତ ଆମେ ତାଙ୍କର ବାର ଖାଉଡ଼ି ଧରି ଧରି କାଟୁଥିବା କନିଆ ଖିଜେଇଲା ପରି।
3: ଖାଲି ହସିଦଉଥା, କଥାଟା ବୁଝ।
1: କିସ କଥା,
3: ଚିଠି ତ ଗଲା, ୟା ପଛେ ପଛେ ଯଦି କାର କମାଣ୍ଡ ପଡ଼ିଗଲା ଆମେ ହରବର ହେଇଯିବା, ବାର କାଉଡ଼ି ଭଇ ଭଇ କିରି ଆମର କାନ ମନେ ଭାଙ୍ଗି ପଡ଼ବ।
0: କଣ ସାତା କହନା, ସେଟା ମନ ଅଶୁଭ କଥା, ସାହେବ ପାଇଁ ଡୋଲି, ଗୁମସ୍ତା ପାଇଁ ଡୋଲି, ନୋକର ଚାକର ରାନ୍ଧିବା ପାଇଁ ଡୋଲି, ଜୋତା ବୁଲେଇବା ପାଇଁ ମିଶା ଡୋଲି, ସବୁ କଥା କେ ଡୋଲି, ସେମାନେ ଚଢି ବୁଲିବେ ଆମେ ଭୁଇବୁ।
4: ଦୁଇ ବରଷ ଗତି କଟୁଛି। ହେଲେ କିସ ଦରମା ଦଉଛୁ କି
5: ବେଇମାନ ନିମକାରାମ, ତତେ ମିଶା ମୁଇ ମାସକୁ ଫୁଠେକ ମାଣ୍ଡିଆ ଆଉ ଶୀତ କାକର ଖମୁଲ ମିଶା ଦଉଛି ନାଇକି ରେ, ତୁଇ ଚେଲିକେ ନ ଚକି କାଢି ଯାଇଥିଲୁ।
4: ମୁଇ ଛନେ ଖାଇବାକୁ ଯାଇଥିଲି ଜଗନ୍ନାଥ ସାହୁକାର, ଆସିକରି ଦେଖିଲି ବାଘ ଗୋଟେ କୁଡିଆରେ ପଶିକରି ଛେଲି ପିଲାମାନଙ୍କେ ମାରି ଦେଇଛି, ମୁଇ ମିଶା ଟାଙ୍ଗିଆ ଉଚେଇ କରି ଧାଇଲି, ବାଘ ପଳେଇଲା।
5: ଦେଉଡୁ ଏନ୍ତ ମାଟ, ମୁଇ ଏବେ କିସ କରିବି ରେ ସୁକରି କନ୍ଦୁ।
4: ମରିଯିବି ସାହୁକାର, ମୁଁ ଏଇ ଟଙ୍କା କୋଉଠୁ ପାଇବି, ଟଙ୍କା ନାହିଁ ବୋଲି ତ ତୋର ଗତି କଟୁଛି, ମତେ ଦୟାକର ସାହୁକାର, ତୁଇ ତ ମୋର ମା ବାପା।
5: ଆରେ ଶିକ୍ଷା ପାଇଁ ଏକା ଦୟା କଲି, କି କଳି ଯୁଗ ହେଲା ରେ ବାବୁ, ଲୋକ କେ ଦୟା କଲେ ମିଶା ସମୁଚି ପାରୁ ନାହିଁ। ଆଛା ଆସେ ଏଇ ଅଣାକର କାଗଜ ଟାପ ଉପରେ ଦସ୍ତଖତ କରେ।
4: ମୁଇଁ ଲେଖି ଜାଣି ନାହିଁ ସାହୁକାର।
5: ହେଲେ କିସ ହେଲା, ତୁଇ ତ ଓଖିଲ ପରା ବଡ ବଡ କଥା କହୁଛୁ, ଦେ ଦେ।

ଶୁଣୁଥିଲେ ଧାରାବାହିକ ନାଟକ ଅମୃତର ସନ୍ତାନର ପଞ୍ଚମ ଭାଗ। ମୂଳ ଉପନ୍ୟାସ ଗୋପୀନାଥ ମହାନ୍ତି, ନାଟ୍ୟଲେଖା ଶ୍ରୀନାଥ ମିଶ୍ର, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ସନ୍ତୁର ବାଦନ। ଶିଳ୍ପୀ ହେଲେ ପଣ୍ଡିତ ଉଲ୍ହାସ ବାପଟ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ।

0: ଆସି ଆମ ପାଖରେ ପହଞ୍ଚି ଯାଉଛି। ତ ମୁଁ କେମିତି କଲେ ଭବିଷ୍ୟତରେ, ମାନେ ମୁଁ କେମିତି କଲେ, ମୁଁ ଏଠୁ ଯାଇକି ସାଙ୍ଗେ ସାଙ୍ଗେ ଇଚ୍ଛା କଲେ ଯାଇକି ଆପଣଙ୍କ ପାଖରେ ଷ୍ଟୁଡ଼ିଓରେ ହାଜର ହେଇଯିବି, ଆଉ ପୁଣି ଯେତେବେଳେ କାର୍ଯ୍ୟକ୍ରମ ସରିଯିବ ଫେର ଆସିକି ସାଙ୍ଗେ ସାଙ୍ଗେ ସେ ଗୋଟେ ମିନିଟ ଭିତରେ ମୁଁ କେମିତି ଘରକୁ ପଳାଇ ଆସିବି, ଏଇଟା ହେଉଛି ତାଙ୍କର ପ୍ରଶ୍ନ। ନୀଳାଚଳ ବାବୁ, ଆଜିକାଲିକାର ପିଲା ଆପଣ, ଆପଣ ଯଦି ଆପଣଙ୍କର ଅଜା ଏଇ କଥା ଯଦି ଶୁଣିଥିବେ, କାହାଣୀରେ ଯଦି ଶୁଣିଥିବେ, କିମ୍ବା ପୁରାଣ କଥା ଯଦି ଶୁଣିଥିବେ, ଆପଣ ଶୁଣିଥିବେ ଯେ ସେ ସମୟରେ ସବୁ ଯେତେ ସବୁ ଦୈତ୍ୟ ଅସୁର ଦେବତାମାନେ ଯେତେବେଳେ ଥିଲେ, ସେମାନେ ଯେତେବେଳେ ଯେଉଁଠି ଚାହୁଁଥିଲେ ସେଠି ହାଜର ହେଇଯାଉଥିଲେ। ଆଜ୍ଞା, ସମୟ ସେମିତି ଥିଲା, କିନ୍ତୁ ଏବେ ବି ସମୟ ଆଉ ବେଶୀ ଦିନ ନାହିଁ, ଆପଣ ଥିବେ କି ନାହିଁ କହିପାରିବିନି, କିନ୍ତୁ ସମୟ ଆସିବ। ବର୍ତ୍ତମାନ ଯୁଗ ଯେମିତି, ବିଜ୍ଞାନ ଯୁଗ ଯେମିତି ଆଗେଇ ଚାଲିଛି, ଆଉ କେତେଦିନ ଗଲେ ମଣିଷ ଏବେ ଏଇଠି ଅଛି, ତ ସାଙ୍ଗେ ସାଙ୍ଗେ ସେ ଗୋଟେ ସୁଇଚ୍ ଚିପି ଦେଲେ ଯାଇକି ଆଉ ଗୋଟେ ଜାଗାରେ ସେ ହାଜର ହୋଇଯିବ। ତେଣୁକରି ଆପଣ ବ୍ୟସ୍ତ ହେବା ଦରକାର ନାହିଁ, ଆପଣଙ୍କ ନାତି ନାତୁଣୀମାନଙ୍କୁ କହିଥାନ୍ତୁ, ସେ ସୁଯୋଗଟା, ସେ ସମୟଟା ଆସିଲେ ଦେଖିବେ ସେମାନେ। ଏ ପ୍ରଶ୍ନଟା ପଚାରିଛନ୍ତି ଜଗତସିଂହପୁର ମୁନା ପଣ୍ଡା, ଅଖଡ଼ ପ୍ରଶ୍ନ। ଆକାଶବାଣୀ ଜୟପୁର ସଜ ମୌଜ ବିଭାଗ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ମୋର ଶୁଭେଚ୍ଛା ଅଭିନନ୍ଦନ। ତାଙ୍କର ପ୍ରଶ୍ନ ବଡ଼ ଅଜବ ଧରଣର। ନିଶି ଦିବାରାତ୍ରି ପୂର୍ଣ୍ଣମୀ ଦିନ ଏକାଦଶୀ, ନିଶି ଦିବାରାତ୍ରି ପୂର୍ଣ୍ଣମୀ ଦିନ ଏକାଦଶୀ, ବାପ ବାହାଘର ପୁଅ ଜନ୍ମ, ବାପ ବାହାଘର ପୁଅ ଜନ୍ମ, ନାତି ଖେଳୁଛି ଘର ଅଗଣାରେ, ଝିଅ ଯିବ ବୋହୁ ଆସିବ, ଝିଅ ଯିବ ବୋହୁ ଆସିବ, ସ୍ୱାମୀ ମରଣ ଦିଅର ବାହାଘର, ଏହାର ଉତ୍ତରଟି କଣ କହିବେ? ମୁନା ବାବୁ, ଆପଣଙ୍କର ଏଇ ପ୍ରଶ୍ନଟା ଆପଣ ମାନେ ପଢି ସାରିଲା ପରେ ଗୋଟେ ଜିନିଷ ଉତ୍ତରଟା ହେଉଛି କଣ, ଆପଣଙ୍କୁ ଆଉ ଥରେ ତଳକୁ ଫେରିବାକୁ ପଡିବ, ଆପଣଙ୍କର ସାଧାରଣ ଜ୍ଞାନ ଟିକେ ବଢ଼ାନ୍ତୁ, ତାପରେ ଆପଣ ଜାଣିପାରିବେ ଆପଣଙ୍କର ପ୍ରଶ୍ନ ଗୁଡାକ କେମିତି ହେଇଛି, ତାର ଉତ୍ତର କଣ ହବ।
1: ତେବେ ସଜ ମଉଜରେ ବର୍ତ୍ତମାନ ଶୁଣିବା ମଜା କବିତା, ଆଉ ମଜା କବିତା ପଢିବା ପାଇଁ ଆମ ପାଖରେ ଅଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି,
0: ଆଉ ଏହାକୁ ପଠେଇଛନ୍ତି ବୈରାଗୀ ଚରଣ ସାହୁ। ତାଙ୍କ କବିତାର ନାଁ ହେଲା ପୁଷି ମାଉସୀର ବ୍ରତ। ଏକାଦଶୀ ବ୍ରତ ପାଳନ କରୁଛି ଆମର ପୁଷି ମାଉସୀ, ଏକାଦଶୀ ବ୍ରତ ପାଳନ କରୁଛି ଆମର ପୁଷି ମାଉସୀ, ମନେ ମନେ ସେ ତ ଝୁରି ହେଉଥାଏ ଆମିଷ ଝୋଳ ଇଲିଶି, ମନେ ମନେ ସେ ତ ଝୁରି ହେଉଥାଏ ଆମିଷ ଝୋଳ ଇଲିଶି, ମିଛେ ହୁଏ ଛଟପଟ, ପୋଡ଼ା ଶୁଖୁଆର ବାସ ନ ବାଜିଲେ ରୁଚିନା ଭୋକିଲା ପେଟ, ପଡ଼ିଶା ଘରର ଲୁସି ଆଣ୍ଟି ପରି ପାଳିଲେ କାର୍ତ୍ତିକ ମାସ, ବ୍ରତ ଉପାସନା କରୁଥିଲେ ଆଣ୍ଟି ଭୁଲିସେ ତରକାରୀ ମାଂସ, ଆଜି ତାଙ୍କ ଛାଡ଼ ଖାଇ ତାଙ୍କ ହାତ ରନ୍ଧା ପୁଷି ନାକେ ବାଜି ଭିତରୁ ଆସୁଛି ହାଇ, ମିଆଁ ମିଆଁ ସ୍ୱରରେ ଡାକୁଛି ଲୁସି ଆଣ୍ଟିଙ୍କୁ ଏ ପୁଷି, ତୁମ ସୁଆଦିଆ ବାସନାରେ ମୋର ସହି ମୁଁ ପାରୁନି ଖୁସି, ସବୁ ଦେବ ନାହିଁ ଖାଇ ଟିକିଏ ମୋ ପାଇଁ ରଖିଥିବ ଆଣ୍ଟି, ମନ ହୁଏ ହାଇ ପାଇଁ ଆଣ୍ଟି, ବଡ଼ିଗାର୍ଡ଼ ଲିଣ୍ଡା ଶୁଣିକରି ରାଗେ ଭୋ ଭୋ ଦେଲା ରଡ଼ି, ରାଗେ ଭୋ ଭୋ ଦେଲା ରଡ଼ି, ସହସା ଲିଣ୍ଡାର ଗର୍ଜନ ଶୁଣିକି ଆଣ୍ଟି ଗଲେ ତଳେ ପଡ଼ି, ପାଦେ ପଡ଼ିଗଲା ହାଣ୍ଡି, ଗରମ ମାଉଁସ ତରକାରୀରେ ଆଣ୍ଟି ନାଚିଲେ ସାଜି ଉଦଣ୍ଡି, ପୁଷି ମାଉସୀ ସାଥେ ଲିଣ୍ଡା ବଡ଼ିଗାର୍ଡ଼ ଦୁହେଁ ହୋଇଲେ ଚକିତ, ଆଣ୍ଟିଙ୍କର ରୂପ ଆଭୂଷଣ ଦେଖି ନିରବେ ହେଲେ କିଞ୍ଚିତ, ଅଙ୍କଲ ପ୍ରବେଶୀ ଘର ନିଜ ବାସ୍ତବତା ଭୁଲି ଯାଇ ସେ ତ ଚାଲିଲେ ଚଳାଇ କାର, ମୁହଁକୁ ଶୁଖାଇ ପୁଷି ମାଉସୀଟା ଫୁଲି ସୁଁ ସୁଁ କରି କାନ୍ଦେ, ଏକାଦଶୀ ବ୍ରତ ଉପାସନା ଭାବି ନିଜ କର୍ମକୁ ନିନ୍ଦେ, ତଳେ ପଡ଼ିଥିବା ଝୋଳ କଅଁଳ ଜିଭରେ ସ୍ୱରେଗେ ଚାଟଇ ଉଛୁର ନ କରି ବେଳ।
1: শ্রোতা বন্ধু, কার্যক্রম কেমিতি লাগিলা নিশ্চয় জনাইবে, আউ জনাইয়া পাই আমার মোবাইল নম্বর হেলা 9438268568। আজ্ঞা, যদি আপনার পাখে হস কথা, মজা প্রশ্ন, ব্যঙ্গ কবিতা মানে মজা কবিতা বা হস কবিতা রয়েছে, নিশ্চয় পঠাইবে। হোয়াটসঅ্যাপে পঠাইবা পাই আমার মোবাইল নম্বর হেলা 9438268568। তাহলে বিদায় নেছু আজ সজমজরু, আমি সমস্তে মু রঞ্জন কুমার বেহরা,
0: মু আজ্ঞা উদয় শঙ্কর জানে,
2: আ মু সুপ্রভা,
3: আ মু সুশীল,
4: মু শ্রিয়া পটনায়ক,
5: মু পুষ্পাঞ্জলি,
6: মু রেশমা,
7: এবং মু
8: প্রিয়ঙ্কা পাত্র।
9: নমস্কার।

ଶୁଣୁଥିଲେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ, ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସର 20 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସର 20 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ନମ୍ବର ଆପଣଙ୍କୁ ମନେଥିବା ନିଶ୍ଚୟ, ତଥାପି ଟିପି ରଖନ୍ତୁ। ଆମ ନମ୍ବର ହେଲା 0685423690। ବିଷୟଟି ପୁଣି ଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଦେଶିଆ ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ ପ୍ରଶାନ୍ତ କୁମାର ସାମନ୍ତରାୟ। ଗୀତ ରଚନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ।

ଦେଶିଆ ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 10ଟା। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖୟାଲ। ଶିଳ୍ପୀ ହେଲେ ପଣ୍ଡିତ ସିଆର୍ ବ୍ୟାସ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମାଲବ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ଖେୟାଲ। ଶିଳ୍ପୀ ଥିଲେ ପଣ୍ଡିତ ସିଆର୍ ବ୍ୟାସ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ମାଲବ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ ରାତି 10:30। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ଧଡ଼କନ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଦଲାଲ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ଅଞ୍ଜାନ, ସଙ୍ଗୀତରେ ସଜେଇଛନ୍ତି ବାପି ଲେହେରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ। କଥାଚିତ୍ର ବେଟା।

କଣ୍ଠଶିଳ୍ପୀ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀଙ୍କ କଣ୍ଠରେ ଶୁଣିବା ପ୍ରସୂନ ଯୋଶୀଙ୍କ ଏକ ସୁନ୍ଦର ରଚନା। ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ। କଥାଚିତ୍ର ଫନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ଦିଲ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କୁମାର ଶାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଅନୁ ମାଲିକ। କଥାଚିତ୍ର ଚମତ୍କାର।